ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 34 ସେକେଣ୍ଡ। ଆଜି ଶନିବାର 1948 ଶକାବ୍ଦ ଆଷାଢ଼ 20 ଦିନ। ଇଂରାଜୀ 2026 ମସିହା ଜୁଲାଇ ମାସ 11 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେବ୍ରେ 317.5 ମିଟର ତଥା 945 କିଲୋହର୍ଜ ଯୋଗେ, ଏଫ୍ଏମ୍ ମହାନଦୀ ସମ୍ବଲପୁରରେ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ଲିକେସନ୍ ଯୋଗେ। ମାଙ୍ଗଳିକ

କାର୍ଯ୍ୟକ୍ରମର ଅନ୍ତିମ ଭକ୍ତି ଅର୍ଘ୍ୟ କୃଷ୍ଣଚନ୍ଦ୍ର ବାରିଙ୍କ ଗୀତ ରଚନାରେ ଶୁଣନ୍ତୁ କଣ୍ଠଶିଳ୍ପୀ ତୁଖିଶ୍ୟାମ ତ୍ରିପାଠୀ।

ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ବିଷ୍ଣୁ ସୌମ୍ୟଜିତ ସୌମିତ୍ରୀ ବଡ଼ପଣ୍ଡା, ସଂଯୁକ୍ତା ମହାନ୍ତି, ତପସ୍ୱିନୀ ପତି, ସଂଯୁକ୍ତା ପାତ୍ର ଏବଂ ଦୁଃଖୀଶ୍ୟାମ ତ୍ରିପାଠୀ। ଗୀତଗୁଡ଼ିକୁ ରଚନା କରିଥିଲେ ବିଷ୍ଣୁପ୍ରସାଦ ପଟ୍ଟନାୟକ, ମୀନକେତନ ମିଶ୍ର, ଦୀନକୃଷ୍ଣ ଦାସ, ତପନ ପଟ୍ଟନାୟକ ଏବଂ କୃଷ୍ଣଚନ୍ଦ୍ର ବାରିକ।

ଶ୍ରୋତାବନ୍ଧୁ ଶୁଣନ୍ତୁ ଗୋଟିଏ ସୂଚନା, 7:35 ଶୁଣିପାରିବେ ସୃଜନିକା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଶ୍ରୁତିଶ୍ରୀ ନାୟକଙ୍କ ରଚିତ ଗଳ୍ପ। 7:55 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ତୃପ୍ତିମୟୀ ପଣ୍ଡା। 8:30 ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଉଛନ୍ତି ପ୍ରମୋଦ କୁମାର ବେହେରା ଓ ବିରାଜଲକ୍ଷ୍ମୀ ପଣ୍ଡା।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା ଉପସ୍ଥାପନା ଗୌରୀ ମୁନା।
1: ପ୍ରକୃତି ଏକ ଅଭୁତ କବି। ସେ କେବେ ଗୋଟିଏ କବିତାକୁ ବାରମ୍ବାର ଲେଖେ ନାହିଁ। ପ୍ରତ୍ୟେକ ଋତୁରେ ସେ ପୃଥିବୀକୁ ନୂଆ ରଙ୍ଗରେ ନୂଆ ଛନ୍ଦରେ ନୂଆ ଭାବନାରେ ସଜାଇ ଦିଏ। ବସନ୍ତ ଆସିଲେ ଶୁଖିଲା ଡାଳରେ ନବପଲ୍ଲବର ହସ ଫୁଟେ। ଗ୍ରୀଷ୍ମର ପ୍ରଖର ରବିତାପରେ ଆମ୍ବ ବଉଳର ସୁଗନ୍ଧ ଚତୁର୍ଦ୍ଦିଗରେ ବିଛାଇ ହୋଇଯାଏ। ବର୍ଷାର ପ୍ରଥମ ବୁନ୍ଦାରେ ଶୁଖିଲା ମାଟି ନୂଆ ଜୀବନର ସୁଗନ୍ଧ ବିଚ୍ଛୁରିତ କରେ। ଶରତର ନିର୍ମଳ ଆକାଶ ମନକୁ ଅପୂର୍ବ ପ୍ରଶାନ୍ତିରେ ଭରିଦିଏ। ହେମନ୍ତର ଶିଶିର ଧାରା ଧରାକୁ କମଳ ସ୍ପର୍ଶରେ ଭିଜାଇ ଦିଏ। ଆଉ ଶୀତର ନୀରବ ସକାଳ ଆମକୁ ଧୈର୍ଯ୍ୟ ଓ ଅପେକ୍ଷାର ଅର୍ଥ ଶିଖାଏ। ପ୍ରକୃତି କେବେ କୌଣସି ଋତୁକୁ ଅଭିଶାପ ବୋଲି କହେ ନାହିଁ, କାରଣ ସେ ଜାଣେ

0: ପ୍ରତ୍ୟେକ ଋତୁର ଅନନ୍ୟ ଭୂମିକା ଅଛି, ପ୍ରତ୍ୟେକ ଋତୁର ନିଜସ୍ୱ ସୌନ୍ଦର୍ଯ୍ୟ ଅଛି। ମଣିଷର ଜୀବନ ମଧ୍ୟ ଏକ ଋତୁଚକ୍ର, କେବେ ଜୀବନ ବସନ୍ତ ପରି ହସେ, କେବେ ବର୍ଷା ପରି ଆଖିରେ ଲୁହ ଆଣେ, କେବେ ଗ୍ରୀଷ୍ମ ପରି ଧୈର୍ଯ୍ୟର ପରୀକ୍ଷା ନିଏ, ଆଉ କେବେ ଶରତ ପରି ନିର୍ମଳ ଆକାଶର ଉପହାର ଦିଏ। କିନ୍ତୁ ଆମେ କେବଳ ବସନ୍ତକୁ ଚାହୁଁ, ଆମେ ଚାହୁଁ ଜୀବନର ପଥରେ ସର୍ବଦା ପୁଷ୍ପ ପ୍ରସ୍ଫୁଟିତ ହେଉ, କେବେ ପତ୍ରଝଡ଼ା ନ ହେଉ, ସବୁବେଳେ ସୂର୍ଯ୍ୟକିରଣ ରହୁ, କେବେ ବାଦଲ ନ ଆସୁ। କିନ୍ତୁ ପ୍ରକୃତି ହିଁ ଜାଣେ, ଯଦି ପତ୍ର ନ ଝଡ଼େ ତେବେ ନବପଲ୍ଲବ କେଉଁଠୁ ଆସିବ, ଯଦି ବର୍ଷା ନ ହୁଏ ତେବେ ଶସ୍ୟ କିପରି ଅଙ୍କୁରିତ ହେବ, ଯଦି ଗ୍ରୀଷ୍ମର ଉତ୍ତାପ ନଥାଏ ଅପେକ୍ଷାର ଫଳ କିପରି ମଧୁର ହେବ। ଯେପରି ପ୍ରକୃତିର କୌଣସି ଋତୁ ଅନାବଶ୍ୟକ ନୁହେଁ, ସେହିପରି ଆମ ଜୀବନର କୌଣସି ସମୟ ମଧ୍ୟ ବ୍ୟର୍ଥ ନୁହେଁ। ସୁଖ ଆମକୁ ଆନନ୍ଦ ଦିଏ, କିନ୍ତୁ କଠିନ ସମୟ ଆମକୁ ଗଭୀରତା ଦିଏ, ସଫଳତା ଆମକୁ ଆତ୍ମବିଶ୍ୱାସ ଦିଏ, କିନ୍ତୁ ବିଫଳତା ଆମକୁ ଅନୁଭୂତି ଦିଏ। ଅପେକ୍ଷା ଆମକୁ ଧୈର୍ଯ୍ୟ ଶିଖାଏ, ଆଉ ସଂଘର୍ଷ ଆମକୁ ନିଜର ଶକ୍ତି ସହ ପରିଚିତ କରାଏ। ତେଣୁ ଜୀବନର କୌଣସି ପର୍ଯ୍ୟାୟକୁ ଘୃଣା କରିବ ନାହିଁ। ଯେଉଁ ସମୟ ଆଜି କଠିନ ଲାଗୁଛି, ହୁଏତ ସେହି ସମୟ ହିଁ ଆସନ୍ତାକାଲିର ସୁନ୍ଦର ଅଧ୍ୟାୟ ରଚନା କରୁଛି। ପ୍ରକୃତି କେବେ ଗୋଟିଏ ଋତୁକୁ ଧରି ରଖେ ନାହିଁ, ସମୟ ବଦଳେ, ପବନର ଗତି ବଦଳେ, ଆକାଶର ରଙ୍ଗ ବଦଳେ, ଋତୁ ବଦଳେ, ଆଉ ସେହି ପରିବର୍ତ୍ତନ ହିଁ ପ୍ରକୃତକୁ ସୁନ୍ଦର କରେ। ଜୀବନ ମଧ୍ୟ ସେହିପରି, ତେଣୁ ଆମେ ପ୍ରତ୍ୟେକ ସମୟକୁ ସ୍ୱାଗତ କରିବା, କାରଣ ଯେଉଁ ମଣିଷ ପ୍ରତ୍ୟେକ ଋତୁର ସୌନ୍ଦର୍ଯ୍ୟକୁ ଦେଖିବା ଶିଖିଯାଏ, ସେ ଆଉ କେବଳ ଜୀବନ ବଞ୍ଚେ ନାହିଁ, ସେ ଜୀବନକୁ ଉପଭୋଗ କରିବା ଶିଖିଯାଏ।
1: ଶୁଣିଲେ କାର୍ଯ୍ୟକ୍ରମ ଆଜିର ଭାବନା, ଉପସ୍ଥାପନା କରିଲେ ଗୌରୀ ମୁନା।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 438ତମ ଭାଗ।

ଦ୍ରୌପଦୀଙ୍କ କୌତୂହଳ ନିରସନ ଉପଲକ୍ଷେ ରୁକ୍ମିଣୀ, ସତ୍ୟଭାମା, କାଳିନ୍ଦୀ, ସତ୍ୟା ଏବଂ ଭଦ୍ରା ସଂକ୍ଷେପରେ ନିଜ ନିଜ ବିବାହର କଥା କହିଛନ୍ତି। ଲକ୍ଷ୍ମଣଙ୍କ ସ୍ୱୟମ୍ବର ଥିଲା ଦ୍ରୌପଦୀଙ୍କ ସ୍ୱୟମ୍ବର ଅନୁରୂପ। ଯେଉଁ ଲାଖ ବିନ୍ଧି କୃଷ୍ଣ ତାଙ୍କୁ ଲାଭ କରିଥିଲେ ସେଠାରୁ ଅପଦସ୍ଥ ହୋଇ ଫେରିଥିଲେ ଅର୍ଜୁନ। ତେଣୁ ସେ ଲାଖବିନ୍ଧା କଥା ସବିସ୍ତାର ବର୍ଣ୍ଣନା କରିଛନ୍ତି। ଉପସ୍ଥିତ ରାଜାଏ ବି ଲକ୍ଷ୍ମଣଙ୍କୁ ଛଡ଼େଇ ନେବାକୁ ଉଦ୍ୟମ

0: ଥିଲେ। ସେମାନଙ୍କୁ ପରାସ୍ତ କରି ଶ୍ରୀକୃଷ୍ଣ ତାଙ୍କୁ ଦ୍ୱାରକା ଆଣିଛନ୍ତି।
1: ଶୁକ ଉବାଚ ପିତାମହର ବିଭା କାଳେ ବନ୍ଧୁ ବାନ୍ଧବ ଜ୍ଞାତି ମେଳେ

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 438ତମ ଭାଗ। ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ଶ୍ରୀକ୍ଷେତ୍ର ପୁରୀ ନୁ ଏବା 16 ତାରିଖ ଗୁରୁବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବା। ଏଥିଲାଗି ରଥ ତିଆରି କାମ ଶେଷ କେପେ ପହଞ୍ଚିଛି। ଆୟୋଜନ ଅବସରର 13 ନମ୍ବର ଦିନେ ମହାପ୍ରଭୁମାନଙ୍କୁ ଦଶମୂଳ ମହୋଷଧି ଅର୍ପଣ କରାଯିବା। ଇତାରୁତାରୁ ମହାପ୍ରଭୁମାନେ ପୂରାପୂରି ଠିକ୍ ହୋଇଯିବେ। ଶୁକ୍ଳ ବସ୍ତ୍ର ଛାଡ଼ିକରି ମହାପ୍ରଭୁମାନେ ଲାଲ ବସ୍ତ୍ର ପିନ୍ଧିବେ। ଭଲ ହେବାର ଉତ୍ରୁ ଅନବସର ଅବସରରେ ପହିଲା ଥର ଲାଗି ମହାପ୍ରଭୁମାନଙ୍କୁ ତୁଳସୀ ଲାଗି ହେବା। ଏତାର ସହିତ ଆଜି ଶ୍ରୀମନ୍ଦିରନୁ ଚନ୍ଦନ ସର୍ବାଙ୍ଗ ସମିଆତି ଘଣ୍ଟ ବାଜିବାର ସହିତ ବିଜେ କାହାଳୀ ବାଜିବା। ଆଇବା କାଏଲ ମହାପ୍ରଭୁମାନଙ୍କ ରାଜପ୍ରସାଦ ବିଜେ। 13 ତାରିଖ ଦିନ ଘଣା ଲାଗି 14 ତାରିଖ ମଙ୍ଗଳବାର ମହାପ୍ରଭୁମାନଙ୍କ ନେତ୍ରୋତ୍ସବ ସହିତ ନବଯୌବନ ବେଶତୀ ଦର୍ଶନ ଦେବେ। 15 ତାରିଖ ବୁଧବାର ଶ୍ରୀଜୀଉମାନଙ୍କର ଉଭା ଯାତ୍ରା ହେବା ବୋଲିକରି ସୂଚନା ମିଳିଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫ ହୋଇଥିବାର ଓଡ଼ିଶା ସିଭିଲ୍ ସର୍ଭିସ୍ ଓସିଏସ୍ 2026 ପ୍ରିଲିମିନାରୀ ପରୀକ୍ଷା ଫଲ ବାହାରିଛି। ଏଥି 5,690 ଜଣ ପ୍ରାର୍ଥୀ ପାସ୍ କରିଥିବାର ବେଲ୍କେ ସେମାନଙ୍କର ଭିତରେ 1,905 ଜଣ ମହିଳା ପ୍ରାର୍ଥୀ ଅଛନ୍। ଏ ପ୍ରାର୍ଥୀମାନେ ଏବେ ଅକ୍ଟୋବର ମାସେ ହେବାର୍କେ ଥିବାର ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପରୀକ୍ଷାର ବିସ୍ତାର ସୂଚୀ ଖୁବ୍ ଜଲ୍ଦି ଓପିଏସ୍ସିର ୱେବ୍ସାଇଟ୍ରେ ବାହାରବା। ଏଣୁ ଜଣାଇ ଦିଆଯାଇପାରେ ଯେ ଜୁନ୍ 7 ତାରିଖ ଦିନ ପ୍ରିଲିମିନାରୀ ପରୀକ୍ଷା ହୋଇଥିଲା। ଶିକ୍ଷା ବ୍ୟବସ୍ଥା ଉପରେ କେନ୍ସି ଇଲାକାର ସାମଗ୍ରିକ ପ୍ରଗତି ନିର୍ଭର କରସି। ସେଥିଲାଗି 21ଶ ଶତାବ୍ଦୀତି ଶିକ୍ଷା ସଙ୍ଗେ ରୋଜଗାର ଆଧାରିତ ପାଠପଢ଼ା ଉପରେ ଖାସ୍ ଧ୍ୟାନ ଦେବାର୍କେ ପଡ଼ବା ବୋଲିକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଭିଡ଼ିଓ କନ୍ଫରେନ୍ସିଂ ଜରିଏ ପାଲଲହଡ଼ାର କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜା ଆର୍ ଅସ୍ଥାୟୀ କ୍ୟାମ୍ପସ୍କେ ଉଦ୍ଘାଟନ କରିକରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ପାଠପଢ଼ା ଖାଲି ବହି ଭିତରେ ସୀମିତ ନାଇଁ ରହିକରି ରୋଜଗାର ଭିତ୍ତିକ ଆର୍ ଦକ୍ଷତା ଆଧାରିତ ହେବା। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଆର୍ ଆଧୁନିକ ଶିକ୍ଷା ଦେବାର୍ଥି କେନ୍ଦ୍ରୀୟ ବିଦ୍ୟାଳୟର ବଡ଼ ଭୂମିକା ରହିଛି ବୋଲିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରାଇଜେ ସଫେଇ ମିତ୍ରଙ୍କର ଅବଦାନକେ ସମ୍ମାନ ଜନାବାର୍ ଲାଗି ଆର୍ ସୁରକ୍ଷିତ ଆର୍ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର୍ ଲାଗି ଆଇବା 14 ତାରିଖ ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବା। ଏ ବାବଦେ ଗୃହ ଆର୍ ନଗର ଉନ୍ନୟନ ବିଭାଗ ତରଫ ସବୁ ମହାନଗର ନିଗମ ପୌରପାଳିକା ଆର୍ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କର ସାମାଜିକ ନ୍ୟାୟ ଆର୍ ସଶକ୍ତିକରଣ ମନ୍ତ୍ରଣାଳୟ ଆର୍ ଗୃହ ଆର୍ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫ ଏ ଦିବସ ପାଳନ କରାଯାଉଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିଡିସି 2024-25 ଆର୍ଥିକ ବର୍ଷ ଲାଗି 1,17,00,000 ଟଙ୍କା ଲାଭାଂଶ ରାଜ୍ୟ ସରକାରଙ୍କୁ ଦେଇଛି। ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଉପମୁଖ୍ୟମନ୍ତ୍ରୀ ଆର୍ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏହି ଲାଭାଂଶ ଚେକ୍ ଦେଇଛନ୍। ଏ ଅବସରରେ ମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମି ଆର୍ ସେବା ପ୍ରଦାନକେ ଅଧିକା ବରକସ କରବାର୍ ଲାଗି ଓଟିଡିସିର ଚେରେଷ୍ଟାକେ ପ୍ରଶଂସା କରିଥିଲେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫ ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ନ 140,83,00,000 ଟଙ୍କାର ପ୍ରକଳ୍ପର ଲୋକାର୍ପଣାର ଭିତ୍ତିପ୍ରସ୍ତର ସ୍ଥାପନା ହୋଇଛି। ଆର୍ଏନ୍ସି ପଡ଼ିଆନୁ ହୋଇଥିବାର କାର୍ଯ୍ୟକ୍ରମଟି ଗ୍ରାମ୍ୟ ଉନ୍ନୟନ ଆର୍ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏଟାକେ ଉଦ୍ଘାଟନ କରିଛନ୍। 51,06,00,000 ଟଙ୍କା ଖର୍ଚ୍ଚାତି 8 ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିବାର ବେଲ୍କେ ପାଖାପାଖି 99,77,00,000 ଟଙ୍କା ଖର୍ଚ୍ଚାତି ତିଆରି 15 ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁନକର ଆର୍ କାରିଗରମାନଙ୍କର ଆର୍ଥିକ ଉନ୍ନତି ଆର୍ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକେ ବିଶ୍ୱବଜାରତି ଖାସ୍ ପରିଚୟ ଦେବାର ଉପରେ ପ୍ରାଥମିକତା ଦେଉଛନ୍ତି ବୋଲିକରି ସମବାୟ ହସ୍ତତନ୍ତ ଆର୍ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ପୁରୀନ ବୟନକାର ଗୋଟିଏ ଶୋରୁମ୍ ଉଦ୍ଘାଟନ କରିକରି ଶ୍ରୀ ବଳସାମନ୍ତ କହିଛନ୍, ଇନ ଦେଶ ବିଦେଶରୁ ଆସୁଥିବା ଲାଖ ଲାଖ ପର୍ଯ୍ୟଟକ ଆର୍ ଶ୍ରଦ୍ଧାଳୁମାନେ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଗୋଟେଠାନେ ପାଇପାରବେ। ଦକ୍ଷତା ବିକାଶ ବୈଷୟିକ ଶିକ୍ଷା କମିଶନର ସଚିବ ଭୂପେନ୍ଦର ସିଂ ପୁନିଆ ଦେବଗଡ଼ ଜିଲ୍ଲାନୁ କାର୍ଯ୍ୟକାରୀ ହୋଇଥିବାର ଭିନ୍ ଭିନ୍ ଯୋଜନା ଆର୍ ପ୍ରକଳ୍ପମାନଙ୍କ ପରିଦର୍ଶନ କରିଛନ୍। ଜିଲ୍ଲା ଯୋଗାଣ ବିଭାଗ ତରଫ ବମ୍ଫର୍ଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନୁ ପିଡିଏସ୍ ହିତାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିବା ସହିତ ବାରକୋଟ ବ୍ଲକ କଳାଗାନ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ସମ୍ବଲପୁର ମହାନଗର ନିଗମ ତରଫ ସହରରେ ଲଗାଣ ବର୍ଷାତି ହୋଇଥିବା ନୁକସାନ ବାବଦେ ଆକଳନ କରାଯାଇଛି। ମିଳିଥିବା ସୂଚନା

ଅନୁସାରେ ମହାନଗର ନିଗମ 20 ୱାର୍ଡ ପ୍ରଭାବିତ ହୋଇଥିଲା ଆର୍ ଏଥି 2,90,00,000 ଟଙ୍କାର ନୁକସାନ ହୋଇଥିବାର ଆକଳନ କରାଯାଇଛି। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେଟା ଜାଗାରୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ନୂଆପଡ଼ା ସହିତ 9 ଜିଲ୍ଲାକେ କମ୍ନୁ ମଧ୍ୟମ ଧରଣର ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ ଆର୍ ଖୋର୍ଦ୍ଧା ଜିଲ୍ଲାର 1-2 ଜାଗାରୁ ଜବରରୁ ଅତି ଜବର ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାରୁ ଆଜି ସକାଳର 6 ବଜେ 8 ଗେଟ୍ ଦେଇକରି ଫି ସେକେଣ୍ଡଟି 1,50,256 ଘନଫୁଟ ପାନ ଛଡ଼ାଯାଉଥିବାର ବେଳେ 48,951 ଘନଫୁଟ ପାନ ଜଳଭଣ୍ଡାରକେ ଆସୁଛି। ଏ ସମୟ ଜଳଭଣ୍ଡାର ଜଳସ୍ତର 612.52 ଫୁଟ ରହିଛି। ଏଛନ ଆଞ୍ଚଳିକ ଖବର ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ସକାଳ 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ଜଣ୍ଡିସ୍ କାହିଁକି ହୁଏ ଏବଂ ତାହାର ଚିକିତ୍ସା। ଏ ବିଷୟରେ କହିବେ ଡାକ୍ତର ସ୍ମିତା ବାଳା ଜେନା। 7:35 ଶୁଣିପାରିବେ ସୃଜନିକା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଶ୍ରୁତିଶ୍ରୀ ନାୟକଙ୍କ ରଚିତ ଗଳ୍ପ। 7:55 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ତୃପ୍ତିମୟୀ ପଣ୍ଡା। 8:30 ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଶୁଣିପାରିବେ 9:00। ଦିନ 11:05 ଶୁଣିପାରିବେ ସମ୍ବଲପୁରୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଭକ୍ତି ଲହର। କଣ୍ଠଶିଳ୍ପୀ ନମିତା ରାଣୀ ପଟ୍ଟନାୟକ, ବିରଞ୍ଚି ନାରାୟଣ ନାୟକ, ଖଦାଳୁ ସାହୁ, ମୋହନ ସେଠ ଓ ବିଥିକା ଚଟର୍ଜୀ। 11:30 ଶୁଣିପାରିବେ

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ ବାରଟାରେ ଶୁଣିପାରିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ବାରଟା ବାଜି ପନ୍ଦର ମିନିଟ୍ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଶୁଣିପାରିବେ। ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ବାରଟା ବାଜି ତିରିଶ ମିନିଟ୍ରେ। ଗୋଟାଏ ବାଜି ପାଞ୍ଚ ମିନିଟ୍ରେ ଶୁଣିପାରିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ସଂଯୁକ୍ତା ପାତ୍ର ଓ ବାଥିନ ମୁଖାର୍ଜୀ। ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ଶୁଣିପାରିବେ ଘର ସଂସାର କାର୍ଯ୍ୟକ୍ରମ, ଆଜି ଏଥିରେ ବିବିଧାକ୍ରମରେ ବିଷୟବସ୍ତୁ ସାଥୀ। ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ। ଅପରାହ୍ନ ତିନିଟାରେ ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ତିନିଟା ବାଜି ତିରିଶ ମିନିଟ୍ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଚାରିଟା ବାଜି ଦୁଇ ମିନିଟ୍ରେ ଶୁଣିପାରିବେ ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ପୁଣି ଥରେ ହ୍ୟାଲୋ ଅନୁରୋଧ। ସନ୍ଧ୍ୟା ପାଞ୍ଚଟା ବାଜି ଦୁଇ ମିନିଟ୍ରେ ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ଭାଗବତ ମେଳା, ପରିବେଷଣ କରିବେ ଯୀଶୁ ସାହୁ ଓ ସାଥୀ। ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଶୁଣିପାରିବେ ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମ। ଛଅଟା ବାଜି ଦଶ ମିନିଟ୍ରେ ଶୁଣିପାରିବେ ସଫ୍ଟୱେୟାର ପ୍ରୋଗ୍ରାମ ଉଲଗୁଲାନ, ରଚନା ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟ ରଞ୍ଜନ ମହାପାତ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝି ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକ୍ୟୁଏସନ୍ କରିଡର୍ ଲାଗି ନିଷ୍ପତ୍ତି ହୋଇଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କର ଚକା ବିଜେନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦଙ୍କୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି।

0: ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପାଇଁ 8,50,00,000 ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ଓସିଏସ୍ 2025 ପ୍ରିଲିମିନାରୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ 5,690 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତି ପରୀକ୍ଷାର୍ଥୀମାନେ ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପରୀକ୍ଷାର ସବିଶେଷ ସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷା ଲାଗି ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଆବେଦନ କରାଯାଇଛି। 2026-27 ଶିକ୍ଷାବର୍ଷରେ ସରକାରୀ ଅନୁମୋଦନ ପ୍ରାପ୍ତ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀମାନେ 2027 ବର୍ଷ ପାଇଁ ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶ ପରୀକ୍ଷା ଚୟନରେ ଅଂଶଗ୍ରହଣ କରିବା ନିମନ୍ତେ ଆବେଦନ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜ୍ୟମାର୍ଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମ୍ମଦ ଅହମ୍ମଦ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଶ୍ରୀ ଅହମ୍ମଦ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ତଥା ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପର ଅଗ୍ରଗତି, ଥଇଥାନ ଓ ପୁନର୍ବାସ, ଜୀବିକା ନିର୍ବାହ ପନ୍ଥା ସୃଷ୍ଟି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଛେଳିଗଡ଼ ପ୍ରକଳ୍ପ କାର୍ଯ୍ୟକୁ 2027 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ସହରରେ ଦିନ ସମୟରେ ଭାରୀ ଯାନ ଚଳାଚଳ ଉପରେ ସାମୟିକ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ବାର୍ଷିକ ବିବରଣୀ ସମେତ ବିଭିନ୍ନ ଆର୍ଥିକ ବର୍ଷର ବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବାର୍ଷିକ କ୍ରୀଡ଼ା ପଞ୍ଜିକା ମଧ୍ୟ ଉପସ୍ଥାପିତ ହୋଇଥିଲା। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ଉପରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ମସିହାରୁ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ଆଜି ଏବଂ ଭବିଷ୍ୟତ ପାଇଁ। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ 24 ମଧ୍ୟରେ ସୁନ୍ଦରଗଡ଼ର ଗୁରୁଣ୍ଡିଆଠାରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 612.52 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 48,951 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 1,49,256 ଘନଫୁଟ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ହୀରାକୁଦରୁ ନିଷ୍କାସିତ ହୋଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଗତ ରାତିରେ କଟକ ମୁଣ୍ଡଳୀରେ ପହଞ୍ଚିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣିବେ ଜଣ୍ଡିସ୍ କାହିଁକି ହୁଏ ଏବଂ ତାର ପ୍ରତିକାର। ଏ ବିଷୟରେ କହିବେ ଡାକ୍ତର ସ୍ମିତା ବାଳା ଜେନା।
2: ସାଧାରଣତଃ ଜଣ୍ଡିସ୍ ବା କାମଳା, ଓଡ଼ିଆରେ ତାକୁ କାମଳା କହୁଛନ୍ତି, ଏକ ରୋଗ ନୁହେଁ, ଏହା ଏକ ଲକ୍ଷଣ ଯାହା ଦୂଷିତ ପାନୀୟ ଜଳ ଯଥା ଦୂଷିତ ଖାଦ୍ୟ ଦ୍ୱାରା ବ୍ୟାପିଥାଏ। ଲିଭର ବା ଯକୃତ ଗତ ଏହା ଏକ ପ୍ରତିକ୍ରିୟା ଯେଉଁଥିରେ କି ଯକୃତରେ ଯଦି ବିଲିରୁପିନ୍ର ପରିମାଣ ବଢ଼ିଯାଏ, ଯାହାକୁ ଯକୃତ ବା ଲିଭର, ଯାହାକି ସବୁବେଳେ ସେ କିଛି ନା କିଛି ଆମର ଟକ୍ସିକ୍ ବା ଯେଉଁଟାକି ଅଦରକାରୀ ଜିନିଷକୁ ଛାଣୁଥାଏ ଆଉ ଦରକାରୀ ଜିନିଷକୁ ଆମକୁ ସାର ଅଂଶ ନ୍ୟୁଟ୍ରିସନ୍ ଜିନିଷ ଆମ ଶରୀର ପାଇଁ ଉପଯୋଗୀ ଜିନିଷକୁ ସଂରକ୍ଷଣ କରିଥାଏ, ସେହି ଯକୃତର

0: ଯଦି ବିଲିରୁବିନ୍ର ପରିମାଣ ବଢ଼ିଯାଏ ତାହେଲେ ଯକୃତ କ'ଣ କରେ, ତାହାକୁ ଛାଣିପାରେ ନାହିଁ, ଯାହାଫଳରେ କି ଆମର ରୋହିତ ରକ୍ତ କଣିକା ସବୁ ଭାଙ୍ଗିବାରେ ଲାଗିଥାଏ। ବାଇଲ ବଢ଼ିକିରି ଆଖି ଓ ଚର୍ମ ହଳଦିଆ ଦେଖାଯାଏ। ଏଥିରେ ଗାଢ ରଙ୍ଗର ବା ହଳଦିଆ ପରିସ୍ରା ହୋଇପାରେ, ମାଟିଆ କଲର୍ର ଝାଡ଼ା ହୋଇପାରେ, ପେଟ ଫୁଲିବା, ବାନ୍ତି ଲାଗିଥାଏ, ଦୁର୍ବଳ ଅନୁଭବ ହୋଇଥାଏ, ଭୋକ ହୋଇନଥାଏ, ଆଉ ପେଟ ବି ବେଳେବେଳେ ଦରଜ ଆଦି ଲକ୍ଷଣ ଦେଖାଯାଇଥାଏ। ଏହାର ଠିକ୍ ସମୟରେ ଯଦି ଆମେ ଉପଚାର ନ କରିବା ଏହା ଏକ ରୋଗରେ ପରିଣତ ହେବାର ସମ୍ଭାବନା ଥାଏ, ଯେଉଁଟାକି ହେପାଟାଇଟିସ୍ ତାକୁ କୁହାଯାଏ ସେ ରୋଗକୁ। ଏଥିରେ ସବୁବେଳ ପାଇଁ ବିଲିରୁବିନ୍, ଯେଉଁଟାକି ବ୍ଲଡ୍ ଏଥିରେ ଜଣାପଡ଼େ, ଏଥିରୁ ଟେଷ୍ଟ କଲେ ବିଲିରୁବିନ୍କୁ ଟେଷ୍ଟ କଲେ ଜଣାପଡ଼େ ଯେ ରକ୍ତରେ ଯଦି ହଳଦିଆ ଆମ ଆଖି କିମ୍ବା ଚର୍ମ ହଳଦିଆ ଦେଖାଗଲା କିମ୍ବା ଆମକୁ ଭୋକ ହେଉନି ଦୁର୍ବଳ ଲାଗୁଛି, ତାହେଲେ ଆମେ ବିଲିରୁବିନ୍ର ପରିମାଣଟାକୁ ରକ୍ତରେ ଟେଷ୍ଟ କରିବା। ବିଭିନ୍ନ ପ୍ରକାର ଟେଷ୍ଟ ଆ ପାଇଁ ଅଛି, ଯେମିତିକି ଲିଭରଗତ LFT ଅଛି, ବିଲିରୁବିନ୍ର ଟେଷ୍ଟ ଅଛି ଯେଉଁଟାକି ଡାଇରେକ୍ଟ ଆଉ ଇନ୍ଡାଇରେକ୍ଟ ଟେଷ୍ଟ ଅଛି, CBC ବି କରିପାରିବା। ଏଥିରେ ରକ୍ତହୀନତାର ବି ଲକ୍ଷଣ ଦେଖାଯାଇପାରେ, ସେଥିଲାଗି ଆମେ ସବୁବେଳ ପାଇଁ ବିଲିରୁବିନ୍ଟା କ'ଣ ଆମେ ଯଦି ଜାଣିବାକୁ ଚାହିଁବା ତାହେଲେ ଏହା ଏକ ହଳଦିଆ ଅଦରକାରୀ ପଦାର୍ଥ, ଯାହାକି ଅଧିକା ପରିମାଣରେ ଯଦି ଆମ ଶରୀରରେ ହେଲା ତାହେଲେ ଆମ ଚର୍ମ ଆଉ ତାର ପ୍ରତିଫଳ ଦେଖାଯାଏ, ଚର୍ମ ଆଉ ଆମର ଆଖିରେ ତାର ପ୍ରତିଫଳ ବା ହଳଦିଆ ରଙ୍ଗ ଏହା ହୋଇଥାଏ। ଲିଭର ଅଦରକାରୀ ପଦାର୍ଥକୁ ସବୁବେଳ ପାଇଁ ଛାଣିଥାଏ, ଯେତେବେଳେ ଅଧିକା ହୋଇଯାଏ ବିଲିରୁବିନ୍ର ଅଧିକା ହେଲେ ସେ ଛାଣିବାରେ ଅସକ୍ଷମ ହୋଇଯାଇଥାଏ। ସେତେବେଳେ ଲିଭରକୁ ଯଦି ଆମେ ଠିକ୍ ଟାଇମ୍ରେ ଚିକିତ୍ସା ନ କରିବା ତାହେଲେ ବିଭିନ୍ନ ପ୍ରକାରର ଅଲଗା ଆଗକୁ ଯାଇକରି ରୋଗରେ ପରିବର୍ତ୍ତନ ହୋଇଥାଏ। ହେଲେ ଆର ଚିକିତ୍ସା ଲକ୍ଷଣ ଅନୁସାରେ, ଯେମିତିକି ଆମକୁ ଜ୍ୱର ହେଉଛି, ଏଥିରେ ଯଦି ଜ୍ୱରର ଚିକିତ୍ସା କରିବା, ଆମକୁ ଭୋକ ହେଉନି ତାହେଲେ ସେହି ଅନୁସାରେ ଆମେ ଚିକିତ୍ସାର କରାଯାଏ। ଦିନକୁ ଅତିକମ୍ରେ ଏଥିରେ 8-10 ଗ୍ଲାସ୍ ପାଣି ପିଇବା। ଏଥିରେ ସାଧାରଣତଃ ପଇଡ଼ ପାଣି, ଲେମ୍ବୁ ପାଣି, ଆଖୁ ରସ, ଜଳୀୟ ଅଂଶ ଆମେ ନେବା ଫଳରେ ଆମ ଦେହରେ ଯେଉଁ ବିଷାକ୍ତ ପଦାର୍ଥ ବା ଟକ୍ସିନ୍ ଯେଉଁ ଜମା ହୁଏ ସେଇଟା ଆମର ଛାଣି ହୋଇଯାଏ କିମ୍ବା ସଫା ହୋଇଯାଏ। ସେଥିଲାଗି ଶରୀରକୁ ବାହାରୁ ଏସବୁ ବାହାର କରିଥାଏ, ଶରୀରରୁ ଯେତେ ଆମର ବିଷାକ୍ତ ପଦାର୍ଥ ଶରୀରରୁ ବାହାର କରିଥାଏ। ସହଜରେ ହଜମ ହେଉଥିବା ଖାଦ୍ୟ ଯେମିତିକି ଖେଚେଡ଼ି ହେଲା, ଗ୍ରୀନ୍ ଭେଜିଟେବୁଲ, ପନିପରିବା, ଫଳ ରସ, ଯେମିତିକି ଅମୃତଭଣ୍ଡା ଆମର ସେଥିରେ ରହୁଛି ବେଶୀ, ଅମୃତଭଣ୍ଡା, ଡାଳିମ୍ବ, ଏଇ ଜାତୀୟ ଜିନିଷ ଆମେ ଏଥିରେ ଖାଇବା। ବିଶ୍ରାମ ସାଧାରଣତଃ 7-8 ଘଣ୍ଟା ନେବା, ଯାହାଫଳରେ କି ଆଉ ସଫା ସୁତୁରା ରହିବା ସହ ପାଣି ସଫା ପାଣି ସବୁବେଳ ପାଇଁ ପିଇବା ପାଇଁ ଚେଷ୍ଟା କରିବା। ମାଦକ ଦ୍ରବ୍ୟ ସେବନ କରିବା ନାହିଁ, ଅଧିକ ତେଲ ମସଲା ଜିନିଷ ଖାଦ୍ୟ ଖାଇବା ନାହିଁ। ଏଥିରେ କିଛିଟା ଆୟୁର୍ବେଦିକ ମେଡ଼ିସିନ୍ର ପ୍ରୟୋଗ କରାଯାଏ, ଯେମିତିକି LIP-52 ହେଲା କିମ୍ବା ଆରୋଗ୍ୟବର୍ଦ୍ଧିନୀ ବଟି ହେଲା, ଲିଭୋମିନ୍ ହେଲା, ବିଭିନ୍ନ ପ୍ରକାରର ଆୟୁର୍ବେଦିକ ମେଡ଼ିସିନ୍ ଦ୍ୱାରା ମଧ୍ୟ ଏଥିରେ ସୁଫଳ ମିଳିଥାଏ। ଏଥିରେ ସାଧାରଣତଃ ଆମେ ବ୍ୟାୟାମକୁ
1: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ INS ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲଜିୟମକୁ 2-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ସ୍ପେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଅକ୍ଲ୍ୟାଣ୍ଡରେ ଆଜି ଦ୍ୱିପକ୍ଷୀୟ ଆଲୋଚନା କରୁଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଗତ 2 ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରୁଥିବା ଜଣାପଡ଼ିଛି। ବିଶେଷ କରି ବ୍ୟବସାୟ ଓ ବାଣିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ କରିଥିବା ଅଗ୍ରଗତି ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିଛି। ଶ୍ରୀ ମୋଦି ଆଜି ସେଠାରେ ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବେ। ସେଠାରେ ଭାରତୀୟ ସମ୍ପ୍ରଦାୟକୁ ଶ୍ରୀ

0: ପ୍ରତି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବା ପରେ ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଅକ୍ଲାଣ୍ଡରେ ପହଞ୍ଚିଥିଲେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିବା ବେଳେ ପ୍ରବାସୀ ଭାରତୀୟମାନେ ବହୁସଂଖ୍ୟାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ତ୍ରିରଙ୍ଗା ଆଲୋକରେ ସଜ୍ଜିତ କରାଯାଇଥିଲା। ଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମରେ ଆଲୋକିତ ସ୍କାଏ ଟାୱାରର ଦୃଶ୍ୟ ସେୟାର କରି କହିଛନ୍ତି, ଏହା ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ଏବଂ ବୃଦ୍ଧି ପାଉଥିବା ଭାଗିଦାରିତାକୁ ପ୍ରଦର୍ଶନ କରୁଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ। ଗତକାଲି ବନ୍ଦର ସୁରକ୍ଷା ବ୍ୟୁରୋ ସ୍ଥାପନାର ବିକାଶ କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ବନ୍ଦର ସୁରକ୍ଷା କ୍ଷେତ୍ରରେ କେବଳ ଲାଇସେନ୍ସ ପ୍ରାପ୍ତ ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକୁ ଦାୟିତ୍ୱ ଦିଆଯିବା ଉଚିତ। ଏ କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳକୁ ମୁତୟନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ବ୍ୟବହାର କରି ବନ୍ଦର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବନ୍ଦର ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ମୁତୟନ ହେଉଥିବା ସୁରକ୍ଷା ଅଧିକାରୀମାନଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରିବା ଲାଗି ମନ୍ତ୍ରୀ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଦେଶର ପ୍ରମୁଖ ବନ୍ଦର ସମେତ ବିଶାଖାପଟ୍ଟନମ୍ ବନ୍ଦର, ଜବାହରଲାଲ ନେହେରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରରେ ପରୀକ୍ଷାମୂଳକ ଭାବେ କଣ୍ଟେନର ସ୍କାନିଂ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଗୃହ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ବିହାର ବାଙ୍କିପୁରା ବିଧାନସଭା ଉପନିର୍ବାଚନ ନିମନ୍ତେ ନିରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଚଳିତ ମାସ 30 ତାରିଖରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜଲପୁର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନୌସେନା ସ୍ୱଦେଶୀ ନିର୍ମିତ ଷ୍ଟିଲ୍ଥ ଫ୍ରିଗେଟ୍ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ଆଜି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ରେ ପୂର୍ବ ନୌସୈନିକ ପୋତ ସମୂହରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସମାରୋହରେ ଅଧ୍ୟକ୍ଷତା କରିବେ। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ବିବେଚନା କରାଯାଉଛି। ସମାରୋହ ପୂର୍ବରୁ ବିଶାଖାପଟ୍ଟନମ୍ରେ ଗତ ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ନୌସୈନିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତର ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ କ୍ଷମତାର ପ୍ରତୀକ। 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇ ଏହି ଆଧୁନିକ ଯୁଦ୍ଧପୋତ ନିର୍ମାଣ କରାଯାଇଛି। ଏହା ସାମୁଦ୍ରିକ ଅଭିଯାନ କ୍ଷେତ୍ରରେ ସଫଳତାପୂର୍ବକ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶର ସୁରକ୍ଷା ଏବଂ ସୁରକ୍ଷିତ ସାମୁଦ୍ରିକ ପରିବେଶ ସୃଷ୍ଟି ଲାଗି ନୌସୈନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଭାରତର 90%ରୁ ଅଧିକ ବ୍ୟବସାୟିକ କାର୍ଯ୍ୟ ସମୁଦ୍ର ମାର୍ଗରେ ହୋଇଥାଏ। ବିଶ୍ୱରେ ସାମୁଦ୍ରିକ କ୍ଷେତ୍ରକୁ ନେଇ ପ୍ରତିଯୋଗିତା ବୃଦ୍ଧି ପାଇଥିବା ବେଳେ ଦେଶର ସାମୁଦ୍ରିକ କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିବା ଲାଗି ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ୍ ଅଫିସର ଭାଇସ୍ ଆଡମିରାଲ ସଞ୍ଜୟ ଭଲ୍ଲା ଏବଂ ନୌସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଇଲା ମନ୍ତ୍ରାଳୟ ବାଣିଜ୍ୟିକ କୋଇଲା ବ୍ଲକ୍ ନିଲାମର 5ଦଶ ପର୍ଯ୍ୟାୟ ପାଇଁ ବିଡ୍ ଆରମ୍ଭ କରିଛି। 3ଦଶ ଏବଂ 4ଦଶ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ସ୍ୱରୂପ ଏହି ବିଡ୍ କରାଯାଇଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ପ୍ରଦାନ କରାଯାଇଥିବା 23ଟି କୋଇଲା ବ୍ଲକ୍ ମଧ୍ୟରୁ 8ଟି ପାଇଁ 21ଟି ବିଡ୍ ଗ୍ରହଣ କରାଯାଇଛି। ନିଲାମ ପ୍ରକ୍ରିୟାରେ 16ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ବିଜ୍ଞାନ ଓ ସମାଜ ଏକତ୍ର ବିକଶିତ ହେବା ସହ ପ୍ରଯୁକ୍ତିବିଦ୍ୟା ମାନବ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମେଘୱାଲ କହିଛନ୍ତି, ଆଜିର ସମୟର ଆହ୍ୱାନ ହେଉଛି କୃତ୍ରିମ ବୁଦ୍ଧିମତାକୁ ସୁଯୋଗରେ ପରିଣତ କରିବା ଏବଂ ଦେଶର ସଭ୍ୟତା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ ଏହାର ଯଥୋଚିତ ବ୍ୟବହାର କରିବା। ସେ କହିଛନ୍ତି ଏଆଇକୁ ଅନ୍ତର୍ଭୁକ୍ତିକରଣ ଓ ସ୍ଥାୟୀ ବିକାଶ ପାଇଁ ବ୍ୟବହାର କରିବା ଲାଗି ଧ୍ୟାନ ଦିଆଯିବା ଉଚିତ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି ମହିଳାମାନେ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କ୍ଷେତ୍ରରେ ସୀମିତ ନ ରହି ନିଜସ୍ୱ ବିକାଶ ଲାଗି ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ। ସେ କହିଛନ୍ତି ସରକାର ଇଣ୍ଡିଆ ଏଆଇ ମିଶନ ଅଧୀନରେ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧିତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଦେଶରେ ଏଆଇ ଇକୋସିଷ୍ଟମର ବିକାଶ କରୁଛନ୍ତି। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବିତ୍ ଆଶିଷ ଅଗ୍ରୱାଲଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ଅଗ୍ରୱାଲ ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବାକୁ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଦେଶର 10 ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ରାଜ୍ୟଗୁଡ଼ିକ ହେଉଛି ବିହାର, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ସିକ୍କିମ। ଆସନ୍ତା 3-4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହି ସମୟ ମଧ୍ୟରେ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ରାଜ୍ୟଗୁଡ଼ିକର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଦିନିକିଆ ବିହାର ଗସ୍ତରେ ଯିବେ। ଗସ୍ତକାଳରେ ଉପରାଷ୍ଟ୍ରପତି ଗୟାଠାରେ ବିହାର ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁରୁଗାନ ଗତକାଲି ସଂସଦ ଭବନ ପରିସରରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଫିଫା ବିଶ୍ୱକପ୍ରେ ଗତକାଲି ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ 2-1 ଗୋଲ୍ରେ ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସ ପ୍ରଥମ କ୍ୱାର୍ଟର ଫାଇନାଲରେ 2-0 ଗୋଲ୍ରେ ମରକୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିସାରିଛି। ଆଜି ଭାରତୀୟ ସମୟ ରାତି 2:30 ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ ଖେଳାଯିବ। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ର ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30 ଖେଳ ଆରମ୍ଭ ହେବ। ୱିମ୍ବିଲଡନ୍ ଟେନିସ୍ର ମହିଳା ଏକକ ଫାଇନାଲରେ ଚେକ୍ ଗଣରାଜ୍ୟର କାରୋଲିନା ମୁକୋବା ଏବଂ ଲିଣ୍ଡା ନୋସ୍କୋବାଙ୍କ ମଧ୍ୟରେ ଆଜି ଲଣ୍ଡନରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ପୁରୁଷ ସିଙ୍ଗଲ୍ସ ଫାଇନାଲ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର୍ ଲକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍କୁ 2-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କାର୍ଯ୍ୟକ୍ରମ ଚାଷର ହାଲ। ଆଜି ଏଥିରେ ଶୁଣିବେ ଡାଲି ଜାତୀୟ ଫସଲରେ ରୋଗପୋକ ନିୟନ୍ତ୍ରଣ, ଏ ବିଷୟରେ କହିବେ କଳ୍ପନା ଦାସ।
2: ଯେନ୍ ଚାଷୀ ଭାଇ ବହିନ୍ମାନେ ଡାଲି ଜାତୀୟ ଫସଲ ଚାଷ କରୁଛନ୍, ନିଘା ଦେବେ ଯେ ଠିକ୍ ଗଛ ବଢ଼ିଲା ବେଲ୍କେ ଫଲ ଧରିଲା ବେଲ୍କେ ଭିନ୍ ଭିନ୍ କିସ୍ମର ରୋଗ ପୋକ ଲାଗିକରି ଫସଲର ନୁକସାନ କରିଥିସନ୍। ରୋଗ ଭିତରେ ରହିଛେ ସାହେବି ରୋଗ, ପାଉଁଶିଆ ରୋଗ, କଲଙ୍କି ରୋଗ, ଝାଉଁଲା ରୋଗ, ଏନ୍ତା ସବୁ ରହିଛେ। ପୋକ ଭିତରେ ଯୋଉ ପୋକ ବୋଇଲେ ଲାଖି ପୋକ ବୋଲି ଆମେ ଯେନ୍ଟାକେ କହିଥିସୁଁ, ଉକ୍ନିଆ ପୋକ ଯେନ୍ଟାକି କି ସୁରି ପୋକ ବୋଲିକରି କହିଥିସୁଁ, ଛୁଇଁ ବିନ୍ଧା ପୋକ, ଏନ୍ତା ସବୁ ପୋକମାନେ ଲାଗିକରି ଫସଲକେ ନୁକସାନ ପହଞ୍ଚେଇଥିସନ୍। ଦାଇଲଜାତିଆ ଫସଲର ଗୋଟେ ମୁଖ୍ୟ ରୋଗ ହଉଛେ ସାହେବି ରୋଗ। ଇ ରୋଗ ହେଲେ ପତରମାନେ ଆଗାଡ଼ୁ

0: ପୃଥି ବିଶୋଧନ କରି କରି ଲଗାବେ। ଗଛମାନକେ ଦୁଇ ନୁ ତିନିଟା ପତର ହେଲା ଦିନୁ ଏକରକ ଆଠ ନୁ ଦଶଟା ହଳଦିଆ ଅଠାଯୁଗ ଜନ୍ତା ବନାବେ। ସାହେବି ରୋଗର ବାହକ ଧୂପ ମାଛି ହେଇଥିବାର ଲାଗି ସେ ମାଛିମାନେ ହଳଦିଆ ରଙ୍ଗ ଦେଖିକରି ଆସ୍ବେ, ଆଉ ଜନ୍ତାନ ଲାଗିକରି ଅଠାଥି ଲାଖିକରି ମରିଯିବେ। ଏନ୍ତା କରବାର୍ ଲାଗି ରୋଗ ବଢ଼ି ନାଇଁପାରେ। ଆଉ ଗୋଟେ କଥା ନିଘା ଦେବେ, କ୍ଷେତେ ବୁଲିକରି ଦେଖିବେ, ଯେନ ଗଛେ ଏନ୍ତା ହେଇଥିବା ସେ ଗଛକେ ଉପଡ଼େଇ କରି ଫିକି ଦେବେ, ଆଉ ପୁରା କ୍ଷେତେ ଏକରକ 800 ମିଲିଲିଟର ନାହିଁ ତ 1 କେଜି ଲେକାନିସିଲିୟମ ଜୈବ ବିଷ ନାହିଁ ତ 1 ଲିଟର ନିମ୍ ବିଷ ନାହିଁ ତ 40 ଗ୍ରାମ ଥାୟାମେଥୋକ୍ଜାମ ନାହିଁ ତ 40 ଗ୍ରାମ ଏସିଟାମିପ୍ରିଟ୍କେ 200 ଲିଟର ପାଣିଥି ଗୁଲେଇ କରି 15 ଦିନଥି ଥରେ ଲେଖା 2 ନୁ 3 ଥର ଝିଟି ଦେବେ। ହେଲେ ଇ ରୋଗ ହେବାରୁ ଫସଲକେ ବଞ୍ଚେଇ ପାରିବେ। ହେନ୍ତା ପାଉଁଶିଆ ରୋଗ ବୋଲି ଆଉ ଗୋଟେ ରୋଗ ଡାଲଜାତିଆ ଫସଲଥି ହେଇକରି ଫସଲକେ ନୁକସାନ କରିଥିସନ୍। ଇ ରୋଗ ହେଲେ ପତରମାନକେ ଆଉ ଛୁଇଁ ବଇଲେ ଫଲ ଉପରେ ଘାଏ ଘାଏ ଖାର ପଡ଼ଲା ବାକି ଦେଖାଯାଏସି। ଯେତେବେଲେ ପାଣିପାଗ ବଦଲି କରି ଥଣ୍ଡା କି କୁହୁଡ଼ିଆ ପାଗ ହେଇକରି ପରିବେଶଟା ଉଦା ବାଗି ରହିସି, ଇ ରୋଗ ବଢ଼ବାର୍ଥି ସାହାଯ୍ୟ କରସି। ଇ ରୋଗ ଆରମ୍ଭ ହେବାର ଦେଖିଲେ ଫସଲଥି ଟ୍ରାଇକୋଡର୍ମା ଭିଡ଼େ ବୋଲି ଗୋଟେ ଜୈବ ବିଷ ଅଛେ, ସେଟାକେ 1 ମିଲିଲିଟର ନେଇକରି 1 ଲିଟର ପାଣିଥି ଗୁଲେଇ କରି ଝିଣ୍ଟବେ। ନାହିଁ ତ 1 ଲିଟର ପାଣିଥି ଶତକଡ଼ା 80 ଭାଗ ସେଚିତ ଗୁଣ ନାହିଁ ତ 2 ଗ୍ରାମ ଫ୍ଲୁସିଲାଜୋଲ ନାହିଁ ତ 1.5 ଗ୍ରାମ କାର୍ବନଡାଜିମ୍କେ ଗୁଲେଇ କରି ଫସଲ ଉପରେ ଝିଣ୍ଟି ଦେବେ। ଥରେଥି ଯଦି ଇ ରୋଗ କମ୍ବାର ନାହିଁ ଦେଖିବେ, ହେଲେ 7 ନୁ 10 ଦିନ ତାରୁ ଆଉ ଥରେ ଉଷୋକେ ଝିଣ୍ଟବେ। ଆଉ ଗୋଟେ ରୋଗ ରହିଛେ କଲଙ୍କି ରୋଗ ବୋଇଲେ ଲୁହାଥି ମୂର୍ଚ୍ଛା ଲାଗିଲେ ଯେନ୍ତା ହେଇଥିସି, ଇ ରୋଗ ଫସଲଥି ହେଲେ ପତରମାନକେ ହେନ୍ତା ଲାଲ ଲାଲ ମାଟିଆ ରଙ୍ଗର ଲମ୍ବା ନାହିଁ ତ ଉଞ୍ଚା ଉଞ୍ଚା ଗୋଲ ଦାଗ ମାନେ ଦେଖାଯାଏସି। ଇଟା ଗୋଟେ କବକ ଜନିତ ରୋଗ ଆଏ। ଇ ରୋଗ ଫସଲଥି ଦେଖାଦେବା ହେଲେ 4 ନୁ 5 ଗ୍ରାମ ଗନ୍ଧକ ନାହିଁ ତ 3 ଗ୍ରାମ ମାଙ୍କୋଜେପ ନାହିଁ ତ 2 ଗ୍ରାମ କ୍ଲୋରୋଥାଲୋନିଲ୍କେ 1 ଲିଟର ପାଣିଥି ମିଶେଇ କରି ଝିଣ୍ଟିବେ। ହେଲେ ଇ ରୋଗ ନୁ ଫସଲକେ ବଞ୍ଚେଇ ପାରିବେ। ରୋଗ ମାନଙ୍କର ବାଗିର ଡାଲଜାତିଆ ଫସଲଥି କଲା ଲାଖି ପୋକ ମେଚା ମେଚା ହେଇକରି କଲି ଡାଲର ଅକ୍ଥି ପତରଥି ଫୁଲ କଢି ଆଉ ଫଲଥି ଗଲେ ଲାଗିକରି ରସ୍କେ ଶୁଷି କରି ଖାଇଯାଇଥିସନ୍। ଥଣ୍ଡା ଆଉ କୁହୁଲିଆ ପାଗେ ଇ ପୋକ କେତନି କେତେ ଲାଗିଥିସନ୍। ହେନ୍ତା ଉକ୍ନିଆ ପୋକ ଯେନ୍ଟାକେ କି ସୁରୀ ପୋକ ବୋଲିକରି କହେସୁଁ, ଇ ପୋକ ଗଲେ ହେଲେ ପତରମାନକେ ଆଚରି ନେଲା ବାକି ଧୂପ ଦାଗ ଦେଖାଯାଏସି। ଇମାନେ ବି ଗଛର ରସ ଶୁଷିଥିସନ୍ ବେଲେ ଗଛଟା ମରିଯାଏସି। ଇମାନଙ୍କରନୁ ଗଛକେ ବଞ୍ଚାବାରକେ ହେଲେ ଫସଲଥି 2-2ଟା ପତର ହେଲା ବେଲୁ ଏକରକ 8 ନୁ 10ଟା ହଳଦିଆ ଅଠା ଜନ୍ତା ନାହିଁ ତ 8 ନୁ 10ଟା ନିଲିଆ ରଙ୍ଗର ଅଠା ଜନ୍ତା ବସାବେ। ବେଶୀ ପୋକ ହେଲେ ଯେନ୍ସି ବି ପୋକ ମରା ଉଷ ଝିଣ୍ଟବେ, ନାହିଁ ତ ଏକରକ 50 ମିଲିଲିଟର ଇମିଡାକ୍ଲୋପ୍ରିଟ୍କେ 200 ଲିଟର ପାଣିଥି ଗୁଲେଇ କରି ଝିଣ୍ଟବେ। ଶେଷ ଗୋଟେ କଥା ଆମର ଚାଷୀ ଭାଇ ବହିନମାନଙ୍କୁ ଅନୁରୋଧ ଯେ, ଯେନ୍ସି ବି ଚାଷ କରୁଛନ୍ ତାର ଆଗନୁ ଯେନ୍ ଫସଲ କରିଥିବେ ତାର ଗୋଟେ ଗୋଟେ ଗଛ କ୍ଷେତେ ରହିଯାଇଥିସି, ସେଟାକେ ଉପଡ଼େଇ କରି ସଫା କରିଦେବେ। ହେଲେ ନୂଆ ଫସଲଥି ସେନୁ ଆଉ କେନ୍ସି ରୋଗ ପୋକ ହେବାର ଡର ନାଇଁଥାଏ। ଆଉ ବିହନ ବିଶୋଧନ କରି କରି ନିହାତି ଭାବେ ଲଗାବେ। ଏନ୍ତା କରିବେ ହେଲେ ରୋଗ ପୋକ ନୁ ଫସଲକେ ବଞ୍ଚେଇ ପାରିବେ, ଆଉ ଏତକା ଅମଲ କରି କରି ଆର୍ଥିକ ଲାଭ ବି ପାଇପାରିବେ।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ପ୍ରାତଃ ସୂଚନା। ଚଳିତ ବର୍ଷା ଋତୁରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଛି ଏବଂ ବନ୍ୟା ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ ଜନସାଧାରଣ ନଦୀ ବା ଜଳଭଣ୍ଡାର ମଧ୍ୟକୁ ଯିବା ସମୟରେ କେତେକ ସତର୍କତା ଅବଲମ୍ବନ କରନ୍ତୁ। ଗଭୀର ଜଳ ଓ ପ୍ରଖର ସ୍ରୋତଠାରୁ ଦୂରେଇ ରୁହନ୍ତୁ। ସ୍କୁଲ ଓ କଲେଜ ଯାଉଥିବା ପିଲାମାନଙ୍କୁ ପ୍ରତି ତଥା ବୃଦ୍ଧ ଓ ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ବନ୍ୟା ସମୟରେ ବୁଡ଼ିଯିବାକୁ ଥିବା ସ୍ଥାନରୁ ଯଥାଶୀଘ୍ର ଆବଶ୍ୟକୀୟ ଜିନିଷପତ୍ର ଧରି ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ। ନଦୀ, ନାଳ, ହ୍ରଦ ଓ ଜଳଭଣ୍ଡାର ମଧ୍ୟରେ ଯାତାୟତ ସମୟରେ ଜୀବନ ସୁରକ୍ଷା ଜ୍ୟାକେଟ୍ ବା ଲାଇଫ୍ ଜ୍ୟାକେଟ୍ ବ୍ୟବହାର କରନ୍ତୁ। ଟେଲିଭିଜନ, ରେଡିଓ, ବିଭିନ୍ନ ଖବରକାଗଜ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦିଆଯାଉଥିବା ବନ୍ୟା ସମ୍ପର୍କିତ ସୂଚନା ଜାଣନ୍ତୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ନଦୀବନ୍ଧରେ ଘଳିଆ ହେଲେ କିମ୍ବା ଘାଇ ହେବାର ସମ୍ଭାବନା ଦେଖିଲେ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ଏବଂ ମରାମତି କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ। ବୁଡ଼ିଯାଉଥିବା ନଦୀବନ୍ଧ ଉପରେ

ଯାତାୟାତ କରନ୍ତୁ ନାହିଁ। ପହଁରା ଜାଣିଥିଲେ ମଧ୍ୟ ସୁଅ ଥିବା ପାଣିରେ ପ୍ରବେଶ କରନ୍ତୁ ନାହିଁ। ଚପଳମତି କିଶୋର କିଶୋରୀମାନଙ୍କୁ ଦୁଃସାହସିକ ଭାବେ ବନ୍ୟା ଦେଖାଥିବା ବା ମାଛ ଧରିବାକୁ ଛାଡ଼ନ୍ତୁ ନାହିଁ। ଅଣଲାଇସେନ୍ସ ପ୍ରାପ୍ତ ନୌକାରେ ଯାତାୟାତ କରନ୍ତୁ ନାହିଁ ତଥା ଧାର୍ଯ୍ୟ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତାୟାତ କରନ୍ତୁ ନାହିଁ। ଜଳଭଣ୍ଡାରଠାରୁ ପାଣି ଛଡ଼ାଯାଉଥିବା ସୂଚନା ଥିଲେ ନଦୀ ଶଯ୍ୟା ଭିତରକୁ ନିଜେ ପ୍ରବେଶ କରନ୍ତୁ ନାହିଁ ଓ ଗୃହପାଳିତ ପଶୁମାନଙ୍କୁ ଛାଡ଼ନ୍ତୁ ନାହିଁ।

ଶୁଣନ୍ତୁ, ଜଳବାହିତ ରୋଗ ପ୍ରତିରୋଧ ସମ୍ପର୍କରେ କିଛି ଜାଣିବା କଥା। ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ବର୍ତ୍ତମାନ ପ୍ରଭାବରେ ଡାଇରିଆ, ଟାଇଫଏଡ୍ ଓ ହେପାଟାଇଟିସ୍ ଆଦି ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ସାଧାରଣତଃ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ। ଏଇ ଯେମିତି କେବଳ ସୁରକ୍ଷିତ ଜଳ ଉତ୍ସ, ଗଭୀର ନଳକୂପ, ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସ୍ଥାପିତ ନଳପାଣି, ଗଭୀର ତଥା ସୁରକ୍ଷିତ କୂପର ପାଣି ପିଇବା ପାଇଁ ବ୍ୟବହାର କରନ୍ତୁ। ପାଣିର ଶୁଦ୍ଧତା ସମ୍ପର୍କରେ ସନ୍ଦେହ ଥିଲେ ତାହାକୁ ଫୁଟାଇ କିମ୍ବା ସେଥିରେ ହେଲୋଜେନ୍ ବଟିକା ଗୋଟିଏ ଲିଟର ପାଣିରେ ଗୋଟିଏ ବଟିକା ପକାଇ ଅଧଘଣ୍ଟା ପରେ ପିଅନ୍ତୁ। ଶୌଚ ପାଇଁ ଠିକ୍ ଜଳ ପାଇଖାନା ବ୍ୟବହାର କରନ୍ତୁ। ବାହାରେ ଶୌଚ ହେଲେ ପାନୀୟ ଜଳ ଉତ୍ସ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ। ବାସି ଖାଦ୍ୟ, ମାଛି ବସୁଥିବା, ଦୁର୍ଗନ୍ଧ ହେଉଥିବା, ଖୋଲାରେ ଥିବା, ଅପରିଷ୍କାର ପରିବେଶରେ ବିକ୍ରି ହେଉଥିବା ଖାଦ୍ୟ ଖାଆନ୍ତୁ ନାହିଁ। ପନିପରିବା ଓ ଫଳମୂଳକୁ ଭଲ ଭାବରେ ପରିଷ୍କାର ପାଣିରେ ଧୋଇ ବ୍ୟବହାର କରନ୍ତୁ। ବାସନକୁସନ ଭଲଭାବେ ସଫା କରି ପରିଷ୍କାର ପାଣିରେ ଧୁଅନ୍ତୁ। ତରଳ ଝାଡ଼ା ହେଲେ ORS ଦ୍ରବଣ ପିଅନ୍ତୁ ଏବଂ ଛୋଟ ପିଲାଙ୍କୁ ଏଥିସହ ସ୍ୱାସ୍ଥ୍ୟକର୍ମୀ ତଥା ଡାକ୍ତରଙ୍କ ପରାମର୍ଶକ୍ରମେ ଜିଙ୍କ ବଟିକା ମଧ୍ୟ ଦିଅନ୍ତୁ। ଶିଶୁମାନଙ୍କୁ ଉପଯୁକ୍ତ ସମୟରେ ଟିକା ଦିଅନ୍ତୁ ଓ ଭିଟାମିନ୍ A ଦ୍ରବଣ ଖୁଆନ୍ତୁ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୃଜନିକା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଶ୍ରୁତିଶ୍ରୀ ନାୟକଙ୍କ ଗଳ୍ପ, ସାକ୍ଷାତକାର କରିଛନ୍ତି ସନ୍ତୋଷ ପିଙ୍ଗ।

0: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତାମାନଙ୍କୁ ଆମର ନମସ୍କାର। ଶ୍ରୋତାବନ୍ଧୁ, ଆଜି ଆପଣମାନଙ୍କ ପାଇଁ ରଖିଛୁ ଗଳ୍ପ। ଆଉ ଗଳ୍ପ ଶୁଣାଇବା ପାଇଁ ଆଜି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ଗାର୍ବିକା ସୃଷ୍ଟି ଶ୍ରୀ ନାୟକ। ତେବେ ତାଙ୍କର ଗଳ୍ପ ତ ଶୁଣିବା, ଆସନ୍ତୁ ତାଙ୍କ ସହିତ ପ୍ରଥମେ କଥା ହେବା। ମ୍ୟାଡ଼ାମ୍ ନମସ୍କାର।
1: ନମସ୍କାର।
0: ପ୍ରଥମ ଗଳ୍ପ ଲେଖା ଆରମ୍ଭ ଆପଣ କେମିତି କଲେ?
1: ମୁଁ ଛୋଟବେଳୁ ତ ଲେଖାଲେଖି କରୁଥିଲି, କିନ୍ତୁ ପ୍ରଥମେ କବିତା ଲେଖିଲି। ଗପ ଲେଖିବା ମୁଁ ପ୍ରାୟ 2002 ମସିହାରୁ ଗପ ଲେଖା ହେଇଛି, ଛପା ହେଇଛି।
0: ତେବେ ଆପଣ ବିଶେଷ କରି କେଉଁ ଧରଣର ଗପ ଲେଖନ୍ତି?
1: ମୁଁ ସବୁ ପ୍ରକାର ଗପ ଲେଖିବାରେ ବିଶ୍ୱାସ କରେ। ନାରୀ ସମସ୍ୟା, ସାମାଜିକ ସମସ୍ୟା, ମାନବିକ ସମ୍ପର୍କ, ପୁରୁଷ ସ୍ତ୍ରୀ ସମ୍ପର୍କ, ସବୁ ପ୍ରକାର ଗପ ଲେଖିବାକୁ।
0: ଯେହେତୁ ଆପଣ ଗଳ୍ପ ଲେଖନ୍ତି, ନିଶ୍ଚିତ ଭାବରେ ଅନେକ ଗଳ୍ପ ଆପଣ ପଢ଼ିଥିବେ।
1: ହଁ, ନିଶ୍ଚୟ।
0: ସେମିତି କିଛି ଗଳ୍ପ ଅଛି କି ଆପଣଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି?
1: ମୋତେ ବିଶେଷ ଭାବରେ ଓଡ଼ିଆ ଗଳ୍ପ,
0: ହଁ ହଁ,
1: ମୋତେ ବିଶେଷ ଭାବେ ଓଡ଼ିଆ ଗଳ୍ପ ପ୍ରଭାବିତ କରିଥିବା ହେଲା ସଚି ରାଉତରାୟଙ୍କର ମଶାଣିର ଫୁଲ, ବହୁତ ଭଲ ଲାଗେ।
0: କାହିଁକି ସେଇଟା ଭଲ ଲାଗେ ଆପଣଙ୍କୁ?
1: ସେଥିରେ ସେଇ ସମାଜରେ ଗୋଟିଏ ନାରୀର ମନସ୍ତତ୍ଵ ଆଉ ନାରୀର ଇଚ୍ଛା, ସ୍ୱପ୍ନ, ଆକାଂକ୍ଷାକୁ ନେଇ ଯେମିତି ଗାଳ୍ପିକ ଚିତ୍ରଣ କରିଛନ୍ତି, ସେଥିରେ ସେ ଗପ ବହୁତ ମାନେ ହୃଦୟସ୍ପର୍ଶୀ ଗପଟେ।
0: ଓଡ଼ିଆ ଗଳ୍ପ ଛଡ଼ା ଆଉ ଅନ୍ୟ କେଉଁ ଭାଷାର ଗଳ୍ପ ଆପଣ ପଢ଼ିଛନ୍ତି କି? ଯେହେତୁ ଆପଣ କହୁଥିଲେ ଓଡ଼ିଆ ଗଳ୍ପ କି ବୋଲି।
1: ହଁ ହଁ, ହିନ୍ଦୀ, ଇଂଲିଶ, ବଙ୍ଗଳା ଗପ।
0: ତେବେ ସେ ଅନ୍ୟାନ୍ୟ ଯେଉଁ ଭାଷାର ଗଳ୍ପ ଆପଣ ପଢ଼ିଛନ୍ତି, ଆମର ଓଡ଼ିଆ ଗଳ୍ପକୁ ଯଦି ଆମେ ତୁଳନା କରି ଦେଖିବା, କିଭଳି ଲାଗେ ଆପଣଙ୍କୁ? କେଉଁ ସ୍ତରର ଗଳ୍ପ ଆମର ଓଡ଼ିଆରେ?

0: ଲେଖାହେଉଛି ଏବଂ ମଝିରେ ପ୍ରଥମ
1: ଓଡ଼ିଶାରେ ବି
0: ଭିତରେ
1: ବହୁତ ଉଚ୍ଚ କୋଟିର ଉଚ୍ଚମାନର ବହୁତ ଭଲ ଭଲ ଗପ ଲେଖାଯାଇଛି ଅତୀତରେ, ଆମ ପିଢ଼ିରେ ସେଭଳି ବଳିଷ୍ଠ ଗପ ଲେଖାଯାଉ ନାହିଁ।
0: ଆପଣ ଯାହା କହିଲେ ଯେ ବର୍ତ୍ତମାନ ଯେଉଁ ଲେଖକମାନେ ଲେଖୁଛନ୍ତି ଗଳ୍ପ
1: ଆଜ୍ଞା,
0: ଆଗ ପରିକା ଆଉ ହେଉନାହିଁ, ଆଉ ସେମାନେ ପ୍ରାୟ
1: ନାଇଁ ପୁରାପୁରି ହେଉନାହିଁ
0: ହଁ
1: ବୋଲି
0: ହଁ
1: ମୁଁ କହିନାହିଁ, କିନ୍ତୁ କିଛି ଅଭାବ ରହୁଛି।
0: ରହିଯାଇଛି। ହଁ,
1: ହଁ,
0: ଆମେ ପୁଣି କଥା ହେବା, ହେଲେ ବର୍ତ୍ତମାନ ଶୁଣିବା ଆପଣଙ୍କର ଗଳ୍ପ।
1: ମୋ ଗଳ୍ପର ଶୀର୍ଷକ ହେଲା ଉତ୍ତରାଧିକାର। ଜଗୁ ଛୋଟାଗୁନ୍ତିଆଙ୍କ ଘରୁ କାମରୁ ଫେରିବା ବେଳେ ବେଳ ବୁଡ଼ି ଯାଇଥିଲା। ସୁମି ସେତେବେଳେ ରାଗରେ ପାଚି ନାଲି ପଡ଼ିଗଲାଣି। ସାଇରେ ଏତେ ମରଦ ଲୋକ ଅଛନ୍ତି, ହଳିଆ ମୁଲିଆ କିଏ ନ ହୋଇଛି, ହେଲେ ମୁନିପ ଘରେ କିଏ ଏମିତି ଜୀବନ ଉଜେଇ ଦେଉଛି? ହେ ରତନା ଆଉ ଚନ୍ଦରୁ କେତେବେଳେ ତାଙ୍କ ମାଲିକମାନଙ୍କ ଘରୁ ଫେରି ଗାଧୋଇ ପାଧୋଇ ଖାଇ ପିଇ ଧୂନି ପୋଇବାକୁ ଗଲେଣି, ହେଲେ ଏ ମରଦାଟା ତ ନିହାତି ଗୋଟେ ହୁଣ୍ଡାଟେ, ଟିକିଏ ଟେକିଦେଲେ ତ ଫୁଲିଯିବ, ଗୁନ୍ତିଆ ଯାହା ବତେଇବ ସବୁ କାମ କରିବ। ତୋର ଏତେ ଡେରି କାହିଁକି ହେଲା? ଦୁଆର ମୁହଁରୁ ଜିଗର କଲା ସୁମେ। କାମନା ସାରି ଘରକୁ ଫେରନ୍ତି, ଦାଦାର ଉପରପଟ କ୍ଷେତରେ ଦୌଡ଼ ଲଙ୍ଗଳ ବୁଲେଇଲି, କାଲିର ବର୍ଷାରେ ତଳପଟ କ୍ଷେତର ହୁଡ଼ା ଉଜୁଡ଼ି ଯାଇଥିଲା, ମାଟି ପକାଇ ସେଇଟା ବାନ୍ଧିବା ଜରୁରୀ ଥିଲା। ଦାଦାର କଥା ବି ତ ଭାବିବାକୁ ପଡ଼ିବ, ତା ଗୋଡ଼ରେ ତ ଜୋର ନାହିଁ, ମୁଁ ଯଦି ଭିଡ଼ି ପଡ଼ି କାମ ନ କରିବି କିଏ କରିବ? ଏମାନେ ନାଁକୁ ପରା ଗୁନ୍ତିଆ ଘର, 40 ଶଗଡ଼ ଧାନ ପାଚୁଛି କ୍ଷେତରେ, ଏଣେ ଘରେ ରାନ୍ଧିବା ପାଇଁ ଜାଳ ଖଣ୍ଡେ ନାହିଁ। ଯାହା ହେଲେ ମାଲିକ ଲୋକ ଆମର ଭଲ ମନ୍ଦରେ ଚଳଉଛନ୍ତି, ଯଦି କାଠ ଦୁଇ ଖଣ୍ଡ କାଟି ନ ଦେଇ ଘରକୁ ଫେରିଥାନ୍ତେ ମୋ ପାଟିକୁ ଭାତ କେମିତି ଯାଇଥାନ୍ତା କହିଲୁ? ଯାହା ହେଲେ ମାଲିକ ଲୋକ, ଜଗୁ ବାରମ୍ବାର ମାଲିକ ଶବ୍ଦଟି ଦୋହରାଉଥିଲା। ସୁମିକୁ ଏସବୁ ଶୁଣିବାକୁ ଭଲ ଲାଗୁନଥିଲା, ଛୋଟା ଗୁନ୍ତିଆ ପାଇଁ ଜଗୁର ଏତେ ଆନୁଗତ୍ୟ ତା ଦେହରେ ଯାଉନଥିଲା। ସେ ଭଲ ଭାବେ ଜାଣେ ଯେତେ ଦରଦ ଦେଖେଇଲେ ବି ମାଲିକ ହେଉଛି ମାଲିକ, ତାଙ୍କ ପାଖେ କାମ କରୁଥିବା ଲୋକର ରକ୍ତ ପାଣି ନ ହେବା ଯାଏଁ ପୁରା ଦମରେ ଖଟେଇବେ। ଦିନେ ଦିନେ ମଦ ପିଇବା ପାଇଁ ଜଗୁକୁ ଅଧିକ 5-10 ଟଙ୍କା ଦିଏ, ସେଇଥିପାଇଁ ଜଗୁର ଏତେ ଗହ ଗହ ମାଲିକ ପାଖରେ। ସୁମି ଯେତେ କହେ ବଳଦଟାକୁ ଗୁହାଳେ ବାନ୍ଧି ସିଧା ଘରକୁ ଫେରିବ, କାହିଁକି ସେ ତାକୁ ମାନିବାକୁ ଯିବ? ସକାଳେ ସଞ୍ଚେ ଗୁନ୍ତିଆକୁ 2 ଥର ମୁହଁ ନ ଦେଖେଇଲେ ୟାର ଭାତ ହଜମ ହେବନି। ତାରରେ ଶୁଖୁଥିବା ଗାମୁଛାଟା ବେକରେ ପକାଇ ଗାଧେଇବା ପାଇଁ ନଦୀକୁ ବାହାରି ଯାଉଥିଲା ଜଗୁ। ସୁମି ପାଟି କରି କହିଲା, ଏଇ ରାତି ଅନ୍ଧାରରେ କେଉଁ ସାହସରେ ବଢ଼ିଲା ନଦୀକୁ ଗାଧେଇବାକୁ ବାହାରି ଯାଉଛ? ଚାଲ ମୁଁ ନଳକୂଅରେ ପାଣି ମାରିଦେବି, ସେଇଠି ଗାଧେଇବ। ରାମୁ ଆଉ ସମୁ କାହାନ୍ତି? ଜଗୁ ପୁଅ 2 ଜଣଙ୍କୁ ମନେ ପକାଇଲା। ଚୁନା କଟେଇବାକୁ ପଠେଇଛି 2 ଜଣଙ୍କୁ, ମୋର ଟିକେ ଆରିସା ପିଠା ଖାଇବାକୁ ମନେ ହେଉଛି ତ, ଲାଜ ଲାଜ ହୋଇ ଉତ୍ତର ଦେଲା ସୁମି। ଜଗୁ ଗାଁର ସବୁଠି ଧନୀ ଲୋକ, ଛୋଟା ଗନ୍ତିଆ ପାଖେ ହଳିଆ। ଜଗୁର ବାପା ଜେଜେବାପା ବି ଛୋଟାଗୁନ୍ତିଆର ବାପା ଜେଜେବାପା ପାଖେ ଗୋତି ଖଟୁଥିଲେ। ଜଗୁ ଯେତେବେଳେ ପିଲା ଥିଲା ବାପାର ହାଡ଼ଭଙ୍ଗା ଖଟଣି ଦେଖି ଭାବୁଥିଲା କେବେ ବି ଗୋତି ଖଟିବନି, ସ୍ୱାଧୀନ ଭାବେ କିଛି ମଜୁରୀ କାମ କରିବ। ହେଲେ ଛୋଟାଗୁନ୍ତିଆର ବାପା ରାଧୁଗୁନ୍ତିଆର ଋଣ ଶୁଝି ନପାରି ବାପା ମରିଗଲା ଯକ୍ଷ୍ମାରେ। ସୁଧ ବଢ଼ିବାରୁ ମା' ତାକୁ କହିଲେ ଗାଈ ଚରାଇବା ପାଇଁ ରଖେଇଲା ଗୁନ୍ତିଆ ଘରେ। ବାପାର ଶ୍ରାଦ୍ଧ କରିବା ପାଇଁ ପୁଣି ଥରେ ଟଙ୍କା ଆଣିଥିଲା ମା'। ଏଥର ହଳିଆ ନ ହୋଇ ଜଗୁର ଆଉ କିଛି ବାଟ ନଥିଲା, ବାହାଘର ବେଳେ ସବୁ ଖର୍ଚ୍ଚ ଉଠେଇଥିଲେ ଛୋଟାଗୁନ୍ତିଆ, ହିସାବ ଲେଖି ରଖିଥିଲେ। ତାପରେ ତ ଋଣ ସୁଝା ଚାଲିଛି ତ ଚାଲିଛି, ଘରର ଜଞ୍ଜାଳ ଯେତେ ବଢ଼ି ବଢ଼ି ଚାଲିଛି, ଯେତେ ଶୁଝିଲେ ବି ଋଣ ବଢ଼ି ବଢ଼ି ଚାଲିଛି ଗୁନ୍ତିଆ ଘରେ। ସୁମି ବାହା ହୋଇ ଆସିବା ପରେ ହୋତା ଘରେ କାମ କରୁଛି, ଘର ଓଳେଇବା, ବାସନ ମାଜିବା, ଚୁନା କୁଟିବାଠୁ ନେଇ ଗାଈ ଧୋଇବା ଯାଏଁ ସବୁ କରେ। ଚାଷ ବେଳେ ବାହାରେ ଧାନ ରୁଆରୁଇ କଟାକଟି କରି କାମ କରି ଘର ଚଳାଏ। ଜଗୁ ଖାଇ ବସିବା ବେଳେ ସୁମିର ଆଶା ଦିଦିଙ୍କ କଥା ମନେ ପଡ଼ିଲା, ହେଲେ ଭାବିଲା ଟଙ୍କା ପଇସାର କଥା ପରେ କହିବ। ଖାଇସାରିବା ପରେ ଜଗୁ ଗୋଟିଏ ଶୁଖିଲା ଶାଳପତ୍ରର ଦୋକ୍ତା ଧରି ପିକା ତିଆରୁଥିଲା, ଅଇଁଠା ବେଲା ଧୋଇସାରି ସୁମି ଆସି କଥାଟା ଆରମ୍ଭ କଲା। ଶୁଣୁଛ? ହଁ। ଦାଦାଙ୍କୁ ଟଙ୍କା ପାଇଁ କହିଲ? ଆହୁରି ପରା ଦିନ ଅଛି, ଯଦି ପରେ ଦେବା ପାଇଁ ମନା କରିଦିଏ ସେତେବେଳେ କେଉଁଠୁ ଖୋଜିବା? ସେ ଦିନ ଆସୁ ଦେଖିବା, ଏବେଠୁ ଏତେ କାହିଁକି ଚିନ୍ତା? ଦେଖୁଛ ତୁମେ ଆଉ କହିବନି, ଯାହାର ଘରେ ଦିନରାତି ଖଟି ମରୁଛ ତାରି ପାଖରେ ପଇସା ପାଇଁ କହିବାକୁ ଖରାପ ଲାଗୁଛି ତୁମକୁ। ସୁମି ସକେଇ ସକେଇ କାନ୍ଦିବାକୁ ଲାଗିଲା। କେଉଁ ମୁହଁରେ ମାଗିବି କହିଲୁ? ଏଇ ପରା ମାଘ ମାସରେ ତୋ ଭଉଣୀ ବାହାଘରକୁ ଭାର ଦେବା ପାଇଁ 1000 ଟଙ୍କା ଆଣିଥିଲେ, ହୋତା ଘରେ ବି ଦେବିନି, ସମୁର ଘୋଡ଼ ଭାଙ୍ଗିବା ବେଳର ଋଣ ଏବେ ବି ସୁଝା ହେଇନି, ମୁଁ ବି ମାସକୁ ମାସ ମୋର ପାଉଣା ଆଣୁଛି। ଜଗୁର ମୁଣ୍ଡକୁ ପିତ୍ତ ଚଢ଼ିଗଲା, ଦିନସାରା ହାଡ଼ଭଙ୍ଗା ଖଟଣି ଖଟି ଖଟି ଘରକୁ ଆସି ଟିକେ ଦମ୍ ନେଲାବେଳେ ଗୋଟେ ନାଟ ଆରମ୍ଭ କଲା ଏ ମାଇକିନା। ସେ ବିରକ୍ତ ହୋଇ କହିଲା, ମୋ ସାଙ୍ଗେ ବେଶି ଖେଟି ଖେଟି ଲାଗେ ନା, ସେ ଟାଇମ୍ ଆସିଲେ ଯେଉଁଠୁ ହେଲେ ଯୋଗାଡ଼ କରିବି। ପିକା ନେଇ ଜଗୁ ଘରୁ ବାହାରି ଆସିଲା ଆଉ ଗାଁ ଦାଣ୍ଡ ଆଡ଼କୁ ଚାଲିଗଲା ଧୂନି ପୋଇବା ପାଇଁ। ସୁମିର ପେଟର ଛୁଆଟା ଲାତ ମାରିଲା, ଏ ବୁଢ଼ୀ ବୟସରେ ଏଇଟା ପୁଣି ପେଟରେ କାହିଁକି ରହିଲା କେଜାଣି, ଯୋଡ଼େ ପିଲା ପରେ ତ ସେମାନେ ଆଉ ଛୁଆ ଚାହିଁନଥିଲେ। ଜଗୁ କହିଲା ଖସେଇ ଦେବା ଯେ ସୁମି ଡରିଲା ପାପ ହେବ, ଧମକ ଚମକ କରି ଜଗୁ ଡାକ୍ତରଖାନା ନେଲା ସୁମିକୁ। ସୁମିକୁ ଡାକ୍ତର କହିଲେ ଡେରି ହେଇଗଲା, ଏବେ ଖସେଇବା ବିପଦ, ଭଗବାନ ଦେଇଛନ୍ତି ଭାବେ ପୁଣି ମନକୁ ବୁଝେଇଲେ ଦୁଇ ପ୍ରାଣୀ। ଛୁଆଟି ଜନ୍ମ ହେଲେ କେତେ କଥା, ଡାକ୍ତରଖାନା ଖର୍ଚ୍ଚ ଯାହା ମାଗଣାରେ ମିଳିବ ତା ନାଁକୁ ମାତ୍ର, ପୁଆତି ପରେ ପୁଣି ଘରେ ଷଠୀ

ଯାହା ହେବ ସାଇ ଭାଇଙ୍କୁ ଭୋଜି ଭାତଟେ ଦେବାକୁ ପଡ଼ିବ। ପୁଣି ଛୁଆ ଜନ୍ମ ହେବା ମାତ୍ରେ ତାର ଦେହପା ରୋଗ ବୈରାଗ କେତେ କଥା ଅଛି, ସୁମିକୁ ଏବେ ସେଇ କଥାର ଭାଳିଆଣି ପଡ଼ିଛି। ତା ପରଦିନ ସକାଳୁ ଯୋଗୁ ଗଲା ଛୋଟା ଗୁଅନ୍ତିଆଙ୍କ ଘରକୁ। ଘର କାମ ସାରି ହୋତା ଘରକୁ ଗଲା ସୁମି। ହୋତା ଘର ଅସନା ମସନା ହୋଇ ପଡ଼ିଥିଲା। ଏମାନେ ପୁଣି ଗୋସେଇଁ ଘର। ରୋଷେଇ ଘର ସାରାଟା ଛିନ୍ଛତ୍ର ହୋଇ ପଡ଼ିଥିଲା ଗଲା ରାତିର ଅଇଁଠା ସଙ୍କୁଡ଼ି। ଗୋସେଇଁଙ୍କ ସ୍ତ୍ରୀଟା ନିପଟ ଅଳସେଇ ମାଇକିନାଟେ, ନା ଘର ସଫା ରଖେ ନା ନିଜର ଦେହ ମୁଣ୍ଡ ସଫା ରଖେ। ଛି ଛି କହି ସୁମି ଘର ଓଳେଇ ବାସନ ମାଜି ବିରି ଚାଉଳ ବାଟି ରଖିଦେଲା। ଗୋସେଇଁଙ୍କ ସ୍ତ୍ରୀ ଆହୁରି ଗୋଟେ କାମ ବରାଦ କଲେ, ସୁମି ଆଜି ମୁଢ଼ି ଗଣ୍ଡାଏ ଭାଜିଦେବୁ। କାହିଁକି ମ, ତା ପାଇଁ କ'ଣ ଅଧିକ ମଜୁରି ଦେବ? ସୁମି କହି ଆସୁଥିଲା ଏ କଥା, ହେଲେ ଚୁପ୍ ରହିଲା। ଯଦି ଧାର ମାଗିବାକୁ ଅଛି ତାହେଲେ ଚୁପ୍ ରହିବାକୁ ହେବ। ମୁଣ୍ଡ ପାତି ଗୋଟେ ଯୋଡ଼େ କାମ କରିଦେଲେ କାଳେ ରାଜି ହୋଇଯିବେ ଟଙ୍କା ଦେବା ପାଇଁ। ଚାରିସର ଚାଉଳର ମୁଢ଼ି ଭାଜିବା ପରେ ସୁମିକୁ ଧଇଁସଇଁ ଲାଗୁଥିଲା। ଘରକୁ ଫେରିବା ପୂର୍ବରୁ ସେ ଗୋସେଇଁଙ୍କ ସ୍ତ୍ରୀକୁ ଦବିଲା ସ୍ୱରରେ କହିଲା, ନାନୀ ଗୋଟେ କଥା ଥିଲା। କ'ଣ କିଲୋ, ସଫା ସଫା କହୁନୁ। ଟଙ୍କା 500 ଦେଇଥାନ୍ତ ହେଲେ, କହିଦେଇ ସୁମି ମୁଣ୍ଡ ତଳକୁ କଲା। ଗୋସେଇଁଙ୍କ ସ୍ତ୍ରୀ ସବୁ କଥା ବୁଝିପାରିଲେ, ଚିଡ଼ି ଯାଇ କହିଲେ, ହଇଲୋ ତୋର ପ୍ରତି ଏନ୍ତୁଡ଼ି ଖର୍ଚ୍ଚ ମୁଁ ଉଠେଇବି କି? ତୁ ତ ଆଗର ଟଙ୍କା ଶୁଝୁନୁ, ପୁଣି ଆଉ ଥରେ କେଉଁ ମୁହଁରେ ଟଙ୍କା ମାଗୁଛୁ? ପଞ୍ଚୁ ଘୋଷେଇ ଘର ଭିତରେ ପୂଜା କରୁଥିଲେ, ବାହାରୁ ସ୍ତ୍ରୀଙ୍କ କର୍କଶ ସ୍ୱର ଶୁଣିପାରିଲେ। ତତ୍କ୍ଷଣାତ୍ ପୂଜାଘରୁ ଭିତରୁ ବାହାରି ଆସି କହିଲେ, ଆହା ହା, ବିଚାରିଟା ଉପରେ ବିଗୁଡ଼ୁଛ କାହିଁକି? ତା କଥା ଟିକେ ଶୁଣ, ଟଙ୍କା ନ ଦିଅ ନାହିଁ, କାହା ଉପରେ ଏମିତି ବର୍ଷି ଯାଅ ନାହିଁ, ତାର ଭାରି ଦରକାର ଅଛି ବୋଲି କହୁଛି, ଆମକୁ ନ କହି ଆଉ କାହାକୁ କହନ୍ତା? ନା କ'ଣ ଲୁସୁମି, ନାନୀଙ୍କ କଥା ଧରିବୁନି, ତୋର କେତେ ଟଙ୍କା ଦରକାର ମୋତେ କହିବୁ, ମୁଁ ଦେବି। ପୁଣି ଟଙ୍କା ଦେବ? ଗୋସେଇଁଙ୍କ ସ୍ତ୍ରୀ କଟମଟ ଆଖିରେ ସ୍ୱାମୀଙ୍କୁ ଅନେଇଲେ ଆଉ ଦୁମ୍ ଦୁମ୍ ପାଦ କଚାଡ଼ି ଭିତରକୁ ଚାଲିଗଲେ। ପଞ୍ଚୁ ଗୋସେଇଁ ଘର ଭିତରକୁ ଗଲେ ଆଉ ସ୍ତ୍ରୀ ସହିତ କ'ଣ କଥାବାସା ହୋଇ ବାହାରକୁ ଆସିଲେ। ସୁମି ଥକା ମାରି ବସିଯାଇଥିଲା ବାରଣ୍ଡାରେ, ପେଟଟା ହାଣ୍ଡି ଭଳି ଫୁଲିଥିବାରୁ ବେଶୀ ସମୟ ଠିଆ ହୋଇପାରିନି। ପଞ୍ଚୁ ଗୋସେଇଁ ପାଖକୁ ଆସି କହିଲେ, ତୋ ପୁଅ ଦୁଇଟା ତ ବେଶ୍ ବଢ଼ିଆଳ ହୋଇଗଲାଣି, ଜଣକୁ ଲଗେଇଦେ ମୋ ପାଖରେ, ମୋର ଗାଈ ଚରେଇବା ଘାସ ଆଣିବାକୁ ପିଲାଟେ ଦରକାର ଅଛି, ଆଗର ଋଣ ପରେ ଶୁଝୁଥିବୁ, ଏବେ ତା ବାବଦରେ ଟଙ୍କା 500 ମୁଁ ଦେଇଦେବି। ସୁମି ହାଁ କରି ଗୋସେଇଁଙ୍କ ମୁହଁକୁ ଅନେଇଲା। ରାମୁକୁ ଏଇ ଭଦୁଆରେ 11 ପୁରୀ 12 ଚାଲିବ, ସୋମୁକୁ 10 ପୁରୀ 11, ଦିହେଁ ଯାକ ଦେଖିବାକୁ ଲବକୁଶ ପରି ଯୋଡ଼ି ଜାଁଳା। ପାଠ ପଢ଼ିବାକୁ ଯାଉଥିବା ଏଇ ଟିକି ଟିକି ଛୁଆ ଦୁଇଟାଙ୍କୁ କାମରେ କେମିତି ଲଗେଇବ? ଗୋସେଇଁ ଦୁଇ ଭାଇ ପରା ସ୍କୁଲ ଯାଉଛନ୍ତି, ଏଡ଼େ ବକଟେ ଛୁଆ, ସୁମି ସାମାନ୍ୟ ପ୍ରତିବାଦ କଲା। ଘଡ଼ିଏ ପାଇଁ ତାର ଛାତି ଥରି ଉଠିଥିଲା ଛୁଆ ଦୁଇଟାଙ୍କ ପାଇଁ। ସ୍କୁଲ ଯାଇ ତୋ ପିଲାମାନେ କ'ଣ କଲେକ୍ଟର କି ମାଜିଷ୍ଟ୍ରେଟ ହେବେ? ଆଜି ନହେଲେ କାଲି କାମକୁ ବାହାରିବେ ନା ନାହିଁ? ତୁ କ'ଣ ଭାବିଛୁ ହରିପଦର ପୁଅ ମ୍ୟାଟ୍ରିକ୍ ଯାଏଁ ପଢ଼ି ହାବିଲଦାର ହୋଇଗଲା ବୋଲି ସମସ୍ତେ ହାବିଲଦାର ହୋଇଯିବେ? ତା ଭାଗ୍ୟରେ ଥିଲା ହରିପଦର ଶଳାଟା ଆଗରୁ ପୁଲିସରେ ଅଛି ବୋଲି ପାଇଗଲା। ସେ ବଡ଼ ବଡ଼ ଆଶା ଛାଡ଼, ପୁଅ ମୋର ବଡ଼ ଚାକିରିଆ ହେବ, ଟଙ୍କା କମାଇବ, ମୋ କଥା ମାନେ ତାକୁ କାମରେ ଲଗେଇଦେ, ଆଜିଠୁ ଶିଖୁଥିଲେ ପାରିବାର ହୋଇଯିବ ଠିକ୍ ବୟସରେ। ସୁମି ଗାଲରେ ହାତ ଦେଇ ଅନେକ ସମୟ ଭାବିଲା। ଦୁଇଟା ଯାକ ପୁଅ ସ୍କୁଲ ଯାଉଛନ୍ତି ସତ, ହେଲେ କେବେ ନା କେବେ ତ କାମକୁ ଯିବାକୁ ପଡ଼ିବ, ଠିକ୍ କଥା, ଆଜିଠୁ ଶିଖୁଥିଲେ ପାରିବାର ହୋଇଯିବ ବୟସ ହେବା ବେଳକୁ। ରାମୁଟା ନଡ଼ବଡ଼ିଆ ପିଲାଟେ, ତାକୁ ୟାଙ୍କ ଘରେ ଲଗେଇଦେବା ଭଲ। ଗୋସେଇଙ୍କର ଜମିବାଡ଼ି ବିଶେଷ ନାହିଁ, ଯାହା ବି ଅଛି ଭାଗ ଚାଷୀମାନେ ଚାଷ କରନ୍ତି, ରାମୁ ତାଙ୍କର ଦୁହାଳିଆ ଗାଈ ଦୁଇଟାର ଯାହା ଯତ୍ନ ନେବ, ନିଜେ ବି ତ ସେ ରୋଜ୍ ଏଠିକି ଆସୁଛି, ପିଲାଟି ହାତରୁ ଛଡ଼େଇ ନେଇ ନିଜେ ବି କରେଇ ଦେଇପାରିବ ଅଧାଅଧି କାମ। ଋଣ ମାଗିଲେ କ'ଣ ହେଲା? ସୁମି ଏତେ ଶୀଘ୍ର ଟାଣ ଛାଡ଼ିବା ସ୍ତ୍ରୀ ଲୋକ ନୁହେଁ। ଲୋକ ଋଣ ରଖିବା ବେଳେ କିପରି ମାଲିକମାନଙ୍କ ସହ ଦର କଷାକଷି ହୁଏ, ମୁଲାମୁଲି କିପରି ଛିଣ୍ଡେ, ତାକୁ ଏକଥା ଭଲ ଭାବେ ଜଣା। ସେ ନିଜର ଦର୍ପ ରଖି କହିଲା, ଗୋନ୍ତିଆ ବି କହୁଥିଲେ ରାମକୁ ନେବେ, ୟା ବାପାର ବି ଇଚ୍ଛା ସେଇଠି ରହିବ, ତାଙ୍କର ଚାଷବାସ ବି ଅଲଗା, ମୂଳରୁ ଆମର ଖାଉନ୍ଦ ଲୋକ, ଭଲ ପଇସା ବି ଦେବେ। ରାମୁଟା ତ ଠାକରା ପିଲାଟେ, ଫୁ କରିଦେଲେ ଉଡ଼ିଯିବ, ଭାରି କାମକୁ କ'ଣ ସେ ପାରିବ? ତୁ ତ ଦେଖୁଛୁ ମୋ ଘରେ କ'ଣ ବା କାମ, ତୁ ତ ସବୁଦିନ ଆସୁଛୁ, ନିଜେ ଦେଖୁଛୁ ସବୁ କଥା। ମାସକୁ ମାସ ଟଙ୍କା 100 ରାମୁ ହାତରେ ଦେବ, ଋଣ ଶୁଝିବା ପାଇଁ ତାକୁ ତୁମ ଘରେ ଲଗେଇଲେ ଏକଥା ସେ ଯେପରି ଜାଣିପାରିବନି। ହଉ ଦେବି, ଯେତେବେଳେ 5-10 ଯାହା ବକ୍ସିସ୍ ଦେବାକୁ ପଡ଼ିବ ମନା ନକରି ଦେବ। ନୂଆଖାଇ ବେଳେ 10 ସେର ନୂଆ ଧାନ, 2 ସେର ମୁଗ, 2 ସେର ବିରି ଦେବ। ରଥଯାତ୍ରା ବେଳେ ହଳେ ଜାମା କୁର୍ତ୍ତା କରିଦେବ ରାମୁ ପାଇଁ। ହଉ ହେଲା, ତୋ କଥା ରହିଲା, ଯାହା ଯାହା କହିଲୁ ସବୁ ଦେବି, ପୁଅକୁ କେବେ ପଠେଇବୁ କହ, ଭଲ ଗୋଟେ ଦିନ ଦେଖି ପଠେଇବି। ପଞ୍ଚୁ ଗୋସେଇ 500 ଟଙ୍କା ଗଣି ଗଣି ସୁମି ହାତକୁ ବଢ଼େଇ ଦେଲାବେଳେ କହିଲେ, ତୋର ଆଗର ଋଣ କେବେ ଶୁଝିବୁ? ତୁମରି ଘରେ କାମ କରୁଛି, କେଉଁଆଡ଼େ ଚାଲିଯାଉଛି କି? ଯେମିତି ହେଲେ ଶୁଝିଦେବି। ଘରକୁ ଫେରିବା ବେଳେ ବନା ଦୋକାନରୁ 1/2 ସେର ଘିଅ, କିଲେ ଚିନି କିଣି ଆଣିଲା ସୁମି। କେତେ ଦିନରୁ ଆରିସା ପିଠା ଖାଇବାକୁ ମନ ହେଉଛି ତାର, କାଲି ଛୁଆ ଦୁଇଟା ଚାଉଳ ଚୁନା କୁଟାଇ ଆଣିଛନ୍ତି ସେଇଥିପାଇଁ। ଯାହା ମନ ହେଉଛି ଏଇ ବେଳାବେଳେ ନ ଖାଇଲେ ପେଟର ପିଲାଟା ଟାକାଳା ହୋଇଯିବ, ଖାଇବା ଚିଜ ଦେଖିବା ମାତ୍ରେ ତାର ପାଟି ଲାଳେଇବ। ରାମୁର ଜନ୍ମବେଳକୁ ସାଦ ନ ଖାଇବାରୁ ସେଇଆ ହେଲା, ପିଲାଟି ଯେଉଁଠି ଟିକେ ଭଲ ମନ୍ଦ ଖାଇବା ଜିନିଷ ଦେଖିବ ପାଟି ତାର ପାଜୁରି ପଡ଼ୁଥାଏ, ଏତେ ବଡ଼ ହେଲାଣି ଦେହ ବି ଲାଗିଲାନି। ସେଦିନ ଡେରି ନକରି ସଅଳ କ୍ଷେତରୁ ଫେରିଲା ଯୋଗୁ। ଖାଇ ବସିବା ବେଳେ ସୁମି ଗରମ ଗରମ ପିଠା ବାଢ଼ିଦେଲା ଥାଳିରେ। ଯୋଗୁ ପିଠା ଦେଖି ପଚାରିଲା,
କିଲୋ ପଇସା ନଥିଲା ଫେରେ ସବୁ

0: କେମିତି ହେଲା? ସୁମି ସବୁ କଥା ଜଣେଇଲା। ରାମକୁ ଲଗେଇ ଦେଇ ପଞ୍ଚୁ ଗୋସାଇଁ ପାଖରୁ 500 ଟଙ୍କା ଆଣିଲା। ମୁଁ ପରା ଆଜି ଦାଦା ସାଙ୍ଗେ କଥା ହେଇ ଆସିଛି ତା ପାଇଁ, ଯୋଗୁଁ ଖାଇବା ଥାଳି ଠେଲି ଦେଇ କହିଲା। ଏତେ ଦିନ ତୁ ସେ କଥା କଲୁ ନାହିଁ କାହିଁକି? ସୁମି ପାଲଟା ଜବାବ ଦେଲା। ମୁଁ ତ ସେ କଥା କେବେଠୁ କହୁଥିଲୁ, ତୁ ସିନା ମା କୁକୁଡ଼ା ଭଳି ଡେଣା ଘୋଡ଼ି ରଖିଥିଲୁ ଛୁଆଙ୍କୁ, ଏବେ ଦାଦା ପାଖରେ ମୁହଁ ରହିବନି କଥା କହିବାକୁ। ରାମୁକୁ ଅନ୍ୟ ଜାଗାରେ ଲଗେଇ ଦେଲୁ ଜାଣିଲେ ଫଟକିନା ହିସାବ ଖାତା ଖୋଲିବ। ତୋ ଭଉଣୀ ବାହାଘରକୁ ଯେଉଁ ଋଣ ଆଣିଥିଲେ ସୁଧ ବଢ଼ି ବଢ଼ି 1500 ହେଲାଣି, ରାମୁକୁ ତା ପାଖରେ ରଖିଦେଇଥିଲେ ଋଣ ଶୁଝି ଯାଇଥାନ୍ତା। ଏତେ ଚିନ୍ତା କାହିଁକି? ରାମୁ ସିନା ଗୋସେଇଙ୍କ ଘରକୁ ଯିବ, ସୋମୁ ତ ଅଛି, ଦୁଇ ଜଣ ସିନା ସାଙ୍ଗ ହୋଇ ସ୍କୁଲ ଯାଉଥିଲେ, ବଡ଼ଟା ନକଲେ ଆଉ ସାନଟା କ'ଣ ଯିବା ପାଇଁ ମଗିବ? ତୁମେ ତାକୁ ନେଇଯାଇ ଗନ୍ତିଆ ପାଖରେ ଲଗେଇ ଦିଅ, ସୁମି ବୁଦ୍ଧି ବତେଇଲା। ଜଗୁ ବି ଏଥର ଠିକ୍ ବୁଝିଗଲା। ସୁମି ଖାଇବା ଥାଳି ଘୁଞ୍ଚାଇ ଆଣିଲା ଜଗୁ ପାଖକୁ, ଆରିସା ପିଠାରୁ ଅଳ୍ପ ଟିକେ ଭାଙ୍ଗି ଜଗୁର ପାଟିରେ ଦେଲା ସୁମି। ବଢ଼ିଆ ମୁଡ଼ୁମୁଡ଼ିଆ ପାଗ ହୋଇଛି କହି ଟିକେ ହସିଦେଲା ଜଗୁ। ସୁମି କହିଲା, ଏ ବାକି ଋଣ, ବାପ ଘରେ ମୁଁ ଏକା ମାଇପି ଲୋକ କେତେ କେତେ ଋଣ ଶୁଝିଛି, ଆଉ ଆମେ ଛୁଆ ପିଲା ଘଇତା ମାଇପ ସଭିଏ ମିଶି ଛାର ଋଣ ଶୁଝିପାରିବାନି।
1: ଧନ୍ୟବାଦ ଆପଣଙ୍କର ଏଇ ଗଳ୍ପ ପାଇଁ। ହେଲେ ଟିକେ ଆଗରୁ ଆମେ ଯାହା କଥା ହଉଥିଲେ ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ଗୋଟେ କାଳଜୟୀ ସାହିତ୍ୟ ସୃଷ୍ଟି ହେଇପାରୁନାହିଁ, ତ ଏ ଦିଗରେ ବର୍ତ୍ତମାନ କ'ଣ କରିବାର ଆବଶ୍ୟକତା ରହିଛି ବୋଲି ଆପଣ ଚିନ୍ତା କରନ୍ତି?
0: ସାହିତ୍ୟ ପାଇଁ ମନ ପ୍ରାଣ ସବୁ ଉତ୍ସର୍ଗ କରିବାକୁ ପଡ଼ିବ। ଆଗରୁ ଲେଖକମାନେ ମାନେ ସାହିତ୍ୟକୁ ଯଦିଓ ନିଜର ବୃତ୍ତି ନଥିଲା, ବୃତ୍ତିଠାରୁ ମଧ୍ୟ ଆହୁରି ଅଧିକ ମହତ୍ତ୍ୱ ଦେଉଥିଲେ, କିନ୍ତୁ ଆଜି ଯେହେତୁ ସମୟ ବଦଳିଛି, ଆଜିର ଆଧୁନିକ ମଣିଷ ବେଶୀ ବାସ୍ତବବାଦୀ, ଭେରି ପ୍ରାକ୍ଟିକାଲ, ସେମାନେ ନିଜ ବୃତ୍ତିକୁ ସମୟ ଦେଉଛନ୍ତି, ଅର୍ଥ ରୋଜଗାରରେ ରହୁଛନ୍ତି, ଏଣୁ ବହୁତ ପ୍ରତିଭା ମାନେ ଭଗବାନ ଦତ୍ତ ପ୍ରତିଭା ମଧ୍ୟ ଏମିତିରେ ନଷ୍ଟ ହୋଇଯାଉଛି। ତେଣୁ ନିଜ ପ୍ରତିଭା, ଯେଉଁମାନଙ୍କ ପାଖରେ ପ୍ରତିଭା ରହିଛି, ଈଶ୍ୱର ଦତ୍ତ ପ୍ରତିଭା ରହିଛି, ସେମାନେ ନିଜର ପ୍ରତିଭାକୁ ଅଧିକ ବିକଶିତ କରିବା ପାଇଁ ପରିଶ୍ରମ, ନିଷ୍ଠା, ଅଧ୍ୟବସାୟ କଲେ କାଳଜୟୀ କୃତି ନିଶ୍ଚୟ ସୃଷ୍ଟି ହୋଇପାରିବ।
1: ଧନ୍ୟବାଦ ଆପଣଙ୍କର ମତାମତ ଏବଂ ଉପସ୍ଥିତି ପାଇଁ।
0: ମୋତେ ବି ଡାକିଥିବାରୁ ଧନ୍ୟବାଦ।
1: ନମସ୍କାର।
0: ନମସ୍କାର।
1: ଶ୍ରୋତାବନ୍ଧୁ, ଶୁଣିଲେ ଆଜି ଗଳ୍ପ, ଗାଳ୍ପିକା ଥିଲେ ସୃଷ୍ଟିଶ୍ରୀ ନାୟକ। ତେବେ ଆଜିର ସୃଜନିକାକୁ ଏଇଠି ରଖିବା। ନମସ୍କାର।

ଶୁଣିଲେ ସୃଜନିକା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଶ୍ରୁତିଶ୍ରୀ ନାୟକଙ୍କ ଗଳ୍ପ। ତାଙ୍କ ସହିତ ସାକ୍ଷାତ କରିଥିଲେ ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଉଛନ୍ତି ତୃପ୍ତିମୟୀ ପଣ୍ଡା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରଚନା କରିଛନ୍ତି ଜ୍ୟୋତ୍ସ୍ନା ରାଉତରାୟ।

ଶ୍ରୀଜଗନ୍ନାଥଙ୍କ ଯାତ୍ରାମାନଙ୍କ ମଧ୍ୟରେ ରଥଯାତ୍ରା ସର୍ବତନ୍ତ୍ର ସ୍ୱତନ୍ତ୍ର ଯାତ୍ରା ଭାବରେ ବିଶ୍ୱବିଖ୍ୟାତ। କାରଣ ଯେଉଁସବୁ ଗଣପର୍ବ ସମଗ୍ର ଭକ୍ତ ସମାଜର ହୃଦୟରେ ନିର୍ମଳ ଆନନ୍ଦ, ସାମ୍ୟ, ଐକ୍ୟ ତଥା ସଂହତିର ଭାବ ସଞ୍ଚାର କରିଥାଏ, ତନ୍ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା ହେଉଛି ସର୍ବୋତ୍ତମ। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ରଥଯାତ୍ରା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ଉତ୍ସବ। ସ୍ୱୟଂ ପ୍ରଭୁ ଜଗନ୍ନାଥ ଏହି ଘୋଷଯାତ୍ରା କାଳରେ ମନ୍ଦିରରୁ ବାହାରି ଆସି ଜନତାର ମହାସମୁଦ୍ର ମଧ୍ୟରେ ନିଜକୁ ଏକୀଭୂତ କରନ୍ତି। ଜଗତର କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଯୁଗେ ଯୁଗେ ଭକ୍ତର ମନରେ ଆନନ୍ଦ ସଞ୍ଚାର କରିଆସିଛି।

0: ମନ୍ଦିରର ବିଭିନ୍ନ ନିଯୋଗର ସେବକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସେବକମାନଙ୍କ ମଧ୍ୟରୁ ପାଳିଆ ପଢ଼ିଆରୀ, ଗରାବଡ଼ୁ ସେବକ, ପତ୍ରବଡ଼ୁ, ସୁଆରବଡ଼ୁ, ମୁଦୁଲି, ପୂଜାପଣ୍ଡା, ପତିମହାପାତ୍ର, ଦୈତାପତି, ମେକାପ, ବିମାନବଡ଼ୁ, ପାଳିଆ ଖୁଣ୍ଟିଆ, କାହାଳିଆ, ବଣିଆ, ଲେଙ୍କା, ପାଇକ, କୋଠସୁହାସିଆ, ରାଜଗୁରୁ, ଚିତ୍ରକାର, ତଳିଛ ମହାପାତ୍ର, ପୁଷ୍ପାଳକ, ରଥମହାରଣା, ଡାହୁକ, ରଥ ଭୋଇ, ପ୍ରଧାନୀ, ମହାସୁଆର, ଦର୍ପଣୀ ଆଦି 38 ପ୍ରକାରର ସେବକ ଏହି ଯାତ୍ରାରେ ସେବା ଯୋଗେଇଥାନ୍ତି। ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ସମ୍ପର୍କରେ ଆଲୋଚନା ଆଜିର ମୁଖ୍ୟ ପ୍ରସଙ୍ଗ ଆଲୋଚନା କରୁଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଛିକାର।
1: ଆମେ ସାଧାରଣତଃ ରଥଯାତ୍ରାକୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା। ଶ୍ରୀଗୁଣ୍ଡିଚା ଦିନ ସକାଳେ ମଙ୍ଗଳ ଆଳତୀଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ଏହି ନୀତି ଆରମ୍ଭ ହୁଏ ଏବଂ ମହାପ୍ରଭୁମାନେ ରଥାରୂଢ଼ ହୋଇସାରିଲା ପରେ ରଥ ଟଣା ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ପ୍ରକାର ନୀତି ପାଳନ ହୁଏ ଏବଂ ରଥ ଟଣା ସରିଗଲା ପରେ ରାତ୍ର ପହୁଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ରଥ ଉପରେ ନୀତି ହୁଏ। ମଙ୍ଗଳ ଆଳତୀଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଏହା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୁଏ। ମଙ୍ଗଳ ଆଳତୀ ହୁଏ, ତାପରେ ଅବକାଶ ହୁଏ, ଅବକାଶ ପରେ ବେଶ ହୁଏ, ତାପରେ ଖେଚଡ଼ି ଭୋଗ ଆଦି ସକାଳ ଧୂପ ହୁଏ, ମଇଲମ ହୋଇସାରିଲା ପରେ ପହଣ୍ଡି ବିଜେ ଠାକୁରଙ୍କ ଆରମ୍ଭ ହୁଏ। ଏଗୁଡ଼ିକ ମନ୍ଦିର ଭିତରେ ହୁଏ। ମନ୍ଦିର ପରେ ପରେ ଠାକୁରମାନେ ରଥାରୂଢ଼ ହୋଇସାରିଲା ପରେ ସେଠାରେ ଚକା ଅପସର ହୁଏ ଏବଂ ଚିତା ଲାଗି, ମାଳଚୂଡ଼ ଲାଗି, ଛେରା ପହଁରା ଏବଂ ଚାରପିଟା ଓ ଘୋଡ଼ା ଲାଗି ସାରିଲା ପରେ ରଥ ଟଣା ଆରମ୍ଭ ହୁଏ। ରଥ ଟଣା ସରିଲା ପରେ ପରେ ସେଠାରେ ମହାସ୍ନାନ ହୁଏ, ମଧ୍ୟାହ୍ନ ଧୂପ ହୁଏ, ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଆଳତୀ ପରେ ସନ୍ଧ୍ୟା ଧୂପ ଏବଂ ବଡ଼ ସିଙ୍ଗାର ବେଶ ହୁଏ।

0: ଶ୍ରୀଗୁଣ୍ଡିଚା ଦିନ ମଙ୍ଗଳାର୍ପଣ ହେଉଛି ଗୋଟିଏ ବିଶେଷ ସେବା। ଏହି ସେବାଟି ସକାଳ ଧୂପ ଅର୍ଥାତ୍ ଖେଚେଡ଼ି ଭୋଗ ସରିଗଲା ପରେ ହୋଇଥାଏ। ମଙ୍ଗଳାର୍ପଣ ନୀତିରେ ମୁଦୁଲି, ଶୁଦ୍ଧ ସୁଆର, ପୂଜା ପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ଥ ଆଦି ସେବକମାନେ ସମ୍ପୃକ୍ତ ହୋଇଥାନ୍ତି। ମୁଦୁଲିଠାରୁ ପ୍ରାୟ 17 ପ୍ରକାରର ପାତ୍ର ସଜ ନେଇ ସାରିଲା ପରେ ଶୁଦ୍ଧ ସୁହାର ମଙ୍ଗଳାର୍ପଣର ଆବଶ୍ୟକ ପୂଜା ସାମଗ୍ରୀ ସଜାଡ଼ି ତିନି ବାଡ଼ରେ ପୂଜା ପଣ୍ଡା, ପତି ମହାପାତ୍ର, ମୁଦିରସ୍ତଙ୍କୁ ପ୍ରଦାନ କରିଥାନ୍ତି। ଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା, ସୁଭଦ୍ରାଙ୍କ ବାଡ଼ରେ ମୁଦିରସ୍ତ ଆଉ ବଳଭଦ୍ରଙ୍କ ବାଡ଼ରେ ପତି ମହାପାତ୍ର ମଙ୍ଗଳାର୍ପଣ କରନ୍ତି। ମଙ୍ଗଳାର୍ପଣ ସରିଲା ପରେ ବିଜେ କାହାଳି ବାଜେ, ତାପରେ ସୁଦର୍ଶନଙ୍କର ରୁନ୍ଧାପିଟା ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଯାଏ।
1: ରଥ ଉପରେ ଶ୍ରୀଜୀଉମାନଙ୍କର ରଥାରୂଢ଼ ହୋଇସାରିଲା ପରେ ଏଠାରେ ଆରମ୍ଭ ହୁଏ ସ୍ୱତନ୍ତ୍ର ନୀତି। ସେ ସ୍ୱତନ୍ତ୍ର ନୀତି ଗୁଡ଼ିକ ହେଉଛି ଚିତାଲାଗି। ଏହି ଚିତାଲାଗି ଯେତେବେଳେ ମହାପ୍ରଭୁ ମନ୍ଦିର ଭିତରେ ବାହାରି ଅଛନ୍ତି, ବର୍ଷ ସାରା ମହାପ୍ରଭୁଙ୍କର ଗୋଟେ ହୀରାର ଚିତା ପ୍ରଭୁଙ୍କ ଦ୍ୱାରା ଲାଗିଥାଏ, କିନ୍ତୁ ରଥ ଉପରେ ଆସିଲା ପରେ ସେ ଚିତା କଢ଼ାଯାଇ ସୋଲରେ ଚିତା ଲଗାଯାଏ। ଏହି ଚିତା ଲଗାଇବା ପାଇଁ ଲେଙ୍କା, ପାଇକ, ଘଣ୍ଟା, ଛତର, କାହାଳିଆ ବଣିଆଙ୍କ ପାଖକୁ ଯାଇ ସେ ଚିତା ଆଣନ୍ତି। ଚିତା ଆଣି ତାକୁ ଦୈତାପତି ସେବକମାନେ ସେ ଚିତା ଲାଗି କରନ୍ତି ମହାପ୍ରଭୁଙ୍କ ଦେହରେ। ଏହାପରେ ପରେ ଆରମ୍ଭ ହୁଏ ଆଉ ଗୋଟିଏ ସ୍ୱତନ୍ତ୍ର ସେବା, ସେ ହେଉଛି ମାଳଚଳ ସେବା। ଏକ ଦୟାଣମାଳି ସେବକ ଦୈତାପତିକୁ ଆଣି ଦେଇଥାନ୍ତି ଏବଂ ମାଳଚଳ ଲାଗି ହୁଏ। ମାଳଚଳ ଲାଗି ସରିଲା ପରେ ଗଜପତି ମହାରାଜାଙ୍କ ଖବର ଯାଏ ଛେରା ପହଁରା କରିବା ପାଇଁ। ଏହା ଏକ ସ୍ୱତନ୍ତ୍ର ନୀତି, ଅତି ବିଶିଷ୍ଟ ନୀତି ଏହା। ଏହି ଛେରା ପହଁରା ନୀତି କରିବା ପାଇଁ ମହାରାଜ ଶ୍ରୀନହରୁ ତାମଜାନରେ ବସି ଏକ ପଟୁଆରରେ ସେମାନେ ରଥ ପାଖକୁ ଆସନ୍ତି। ପ୍ରଥମେ ସେମାନେ ବଳଭଦ୍ରଙ୍କ ରଥକୁ ଯାଆନ୍ତି, ସେଠାରେ ଗରାବୁଡ଼ ସେବକ ଥାନ୍ତି। ଗରାବୁଡ଼ ସେବକଙ୍କ ପାଖରୁ ହାତୀଅଣି ନେଇ ଗଜପତି ମହାରାଜ ସେଠାରେ ଦଣ୍ଡ ପ୍ରଣାମ ଏବଂ ନିଉଛାଳି ହୁଅନ୍ତି। ଏହାପରେ ପରେ ସେଠାରେ ଭଣ୍ଡାର ମେକଅପ୍ କର୍ପୂର ସଜି ରଖିଥାନ୍ତି ଆଳତି କରିବା ପାଇଁ, ସେ ଗଜପତି ମହାରାଜଙ୍କ ହାତକୁ ଦିଅନ୍ତି। ଗଜପତି ମହାରାଜ କର୍ପୂର ଆଳତି କରିସାରିଲା ପରେ ଉପସ୍ଥିତ ଥିବା ରାଜଗୁରୁ ସୁବର୍ଣ୍ଣ ଖଡ଼ିକା ସଂସ୍କାର କରି ଗଜପତି ମହାରାଜଙ୍କୁ ଦେଇଥାନ୍ତି। ସେଠାରେ ଭଣ୍ଡାର ମେକଅପ୍ ଆମର ରୂପା ପିଙ୍ଗଣରେ ଦୟାଣମାଳି ଦେଇଥିବା ଶୁକ୍ଳ ଫୁଲ ଆଗରେ ରଥ ଉପରେ ପକାଇ ପକାଇ ଯାଆନ୍ତି ଏବଂ ଗଜପତି ମହାରାଜ ତାକୁ ଗୋଟେ ଘେରା ଛେରା ପହଁରା କରିସାରିଲା ପରେ ପୁନର୍ବାର ରାଜଗୁରୁ ମହାଶୟ ସେଇ ଘଟୁଆରୀ ଚନ୍ଦନ ପାଣି ପ୍ରସ୍ତୁତ କରିକି ରାଜଗୁରୁଙ୍କୁ ଦେଇଥାନ୍ତି। ରାଜଗୁରୁ ସଂସ୍କାର କରି ପୁନଃ ସେ ଭଣ୍ଡାର ମେକଅପ୍କୁ ଦେଇଥାନ୍ତି। ଭଣ୍ଡାର ମେକଅପ୍ ସେଇ ଚନ୍ଦନ ପାଣି ସିଞ୍ଚନ କରି ରଥ ଚାରିପାଖ ପୁନଃ ଏକ ଘେରା ବୁଲି ଆସିଲା ପରେ

ଚନ୍ଦନ ଗୁଣ୍ଡ ଭଣ୍ଡାର ମକାକୁ ନେଇ ରଜାଙ୍କୁ ଦିଅନ୍ତି। ରଜା ଚନ୍ଦନ ଗୁଣ୍ଡ ରସ ଚାରିପଟେ ସିଞ୍ଚନ କରି ଯାଆନ୍ତି। ଏହିଭଳି ଭାବରେ ତିନି ରଥରେ ମହାପ୍ରଭୁଙ୍କ ଛେରା ପହଁରା କାର୍ଯ୍ୟ ମଙ୍ଗଳଦେବ ମହାରାଜ କରିଥାନ୍ତି।

ଅର୍ଥାତ୍ ଟଣା ଯେତେବେଳେ ଆରମ୍ଭ ହୋଇଯିବ ସେତେବେଳେ ବିଭିନ୍ନ ମଠ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମହାପ୍ରଭୁଙ୍କୁ ବିଭିନ୍ନ ସ୍ଥାନରେ ପନ୍ଥୀଭୋଗ କରାଯାଏ। ଏହି ପନ୍ଥୀଭୋଗ ପୂଜାପଣ୍ଡା ସେବକମାନେ ଯାଇକରି କରିଥାନ୍ତି। ଯେତେବେଳେ ରଥ ଅଟକି ଯାଏ, ଯେତେବେଳେ ରଥଟା ବନ୍ଦ ହୋଇଯାଏ, ତାପରେ ପରେ ମହାପ୍ରଭୁଙ୍କୁ ମହାସ୍ନାନ ଆରମ୍ଭ ହୁଏ। ସେ ମହାସ୍ନାନରେ ପର୍ବଯାତ୍ରା ଯୋଗାଣିଆ ଏବଂ ପୂଜାପଣ୍ଡାମାନେ ସଂଶ୍ରିତ ଥାନ୍ତି। ତାପରେ ପରେ ରଥରେ ମଧ୍ୟାହ୍ନ ଧୂପ ହୁଏ। ମଧ୍ୟାହ୍ନ ଧୂପ ପରେ ପରେ ସନ୍ଧ୍ୟା ଆଳତି ପରେ ସନ୍ଧ୍ୟା ଧୂପ, ଚନ୍ଦନ ଲାଗି ଏବଂ ବଡ଼ସିଂହାର ବେଶ ଆରମ୍ଭ ହୋଇଥାଏ। ଶେଷରେ ପହଁରାବାଲାମାନେ ରଥ ଉପରେ କନ୍ୟା ମୋଦି ପହଡ଼ କରିଥାନ୍ତି।

ରଥଯାତ୍ରା ମହୋତ୍ସବ କାଳରେ ବହୁ ପ୍ରକାରର ନୀତି ପାଳିତ ହୁଏ। ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ହେରା ପଞ୍ଚମୀ, ବାହୁଡ଼ା ଯାତ୍ରା, ଶୁକ୍ଳ ଏକାଦଶୀ, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜୟ ଆଦି ସ୍ୱତନ୍ତ୍ର ନୀତି ପାଳନ ଅବସରରେ ନିର୍ଦ୍ଦିଷ୍ଟ ନିଯୋଗମାନଙ୍କର ସେବାୟତଙ୍କର ସେବାର ଆବଶ୍ୟକତା ପଡ଼ିଥାଏ। ଏହି ସମସ୍ତ ସେବାୟତଙ୍କ ନିଷ୍ଠାପର ଐକ୍ୟବଦ୍ଧ ସେବା ହିଁ ସମୁଦାୟ ଦ୍ୱାଦଶ ଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରିବାରେ ସହାୟକ ହୋଇଥାଏ।

ଶ୍ରୀମନ୍ଦିରର ଆକୃତି ଗଠନ ଶୈଳୀ ଓ ସ୍ଥାନ ବିଶେଷର ନାମକରଣ ଶାସ୍ତ୍ର ଓ ପୁରାଣର ଆଧାରରେ ପରିକଳ୍ପିତ। ଦ୍ୱାର ପାଚେରୀ ମଣ୍ଡପ ତଥା ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟ ନିଜ ନିଜ ନୀତି ଓ ପ୍ରସିଦ୍ଧିକୁ ନେଇ ବିଖ୍ୟାତ। ଶ୍ରୀମନ୍ଦିରର ଚାରିଦିଗରେ ଥିବା ଚାରିଟି ମୁଖ୍ୟ ଦ୍ୱାର ଛଡ଼ା ସାତପାହାଚ ଦ୍ୱାର କଳାହାଟ ଦ୍ୱାର ବେହରଣ ଦ୍ୱାର ପ୍ରଭୃତି ଦ୍ୱାରମାନ ରହିଛି। ଏହି ଦ୍ୱାରଗୁଡ଼ିକ ମଧ୍ୟରେ ଜୟ ବିଜୟ ଦ୍ୱାର ମନ୍ଦିରର କାର୍ଯ୍ୟ ଓ ନୀତି ସହ ବିଶେଷ ଭାବରେ ସମ୍ପୃକ୍ତ। ଏହାର ନାମକରଣ ପୁରାଣ ଭିତ୍ତିକ ଏବଂ ଜୟ ବିଜୟର ଇତିହାସ ଅତ୍ୟନ୍ତ ଶିକ୍ଷାପ୍ରଦ। ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନର ପ୍ରବେଶ ପଥକୁ ଜୟ ବିଜୟ ଦ୍ୱାର କୁହାଯାଏ। ଏହି ଦ୍ୱାରର ଦକ୍ଷିଣରେ ଜୟ ଓ ଉତ୍ତରରେ ବିଜୟ ଦଣ୍ଡାମାନ ହୋଇ ସଦାସର୍ବଦା ପ୍ରହରା ଦେଉଥାନ୍ତି। ମନ୍ଦିର ସିଂହଦ୍ୱାର ଉଭୟପଟର ଉପରେ ନବଗ୍ରହ ମୂର୍ତ୍ତିଙ୍କ ତଳେ ତଥା କୁର୍ମ ପ୍ରାଚୀରର ପୂର୍ବ ଦିଗ ଦ୍ୱାରର ପାଦଦେଶରେ ଏବଂ ଜୟ ବିଜୟ ଦ୍ୱାରର ଦୁଇପଟ କାନ୍ଧରେ ଜୟ ବିଜୟଙ୍କ ମୂର୍ତ୍ତି ଓ ଚିତ୍ର ରହିଛି। ଉଭୟେ ଚତୁର୍ବାହୁ, ଉପର ଦୁଇ ବାହୁରେ ଚକ୍ର ଓ ଶଙ୍ଖ, ତଳ ଦୁଇ ବାହୁରେ ଅକ୍ଷମାଳ ଓ ଗଦା ଧାରଣ କରିଛନ୍ତି। ଏହି ଦ୍ୱାର ଅତ୍ୟନ୍ତ ପ୍ରଶସ୍ତ ଓ ଦୀର୍ଘକାୟ। ପ୍ରାୟ 3 ଫୁଟ ଚଉଡ଼ାର 8ଟି ଶ୍ରେଣୀରେ ବିଭିନ୍ନ କାରୁକାର୍ଯ୍ୟ ଦ୍ୱାରା ଦ୍ୱାରଟି ସୁଶୋଭିତ। ଗମନ ଓ ନିର୍ଗମନ ପାଇଁ ଏଥିରେ 3ଟି ଲେଖାଏଁ ପାହାଚ ରହିଛି। ଜୟ ଓ ବିଜୟ ଏ ଦୁଇ ଭାଇଙ୍କ ନାମରେ ଏହା ନାମିତ। ଏ ଦୁହେଁ ଦୁଇ ଭାଇ ତଥା ବିଷ୍ଣୁ ଭକ୍ତ ଅଟନ୍ତି। ପୁରାଣ ମତରେ ବିଷ୍ଣୁଙ୍କର 16 ଜଣ ପାର୍ଷଦ ଥିଲେ। ଏମାନେ ହେଉଛନ୍ତି ବିଶ୍ୱକେଶନ, ସୁଷେଣ, ଜୟ, ବିଜୟ, ବଳ, ପ୍ରବଳ, ନନ୍ଦ, ସୁନନ୍ଦ, ଭଦ୍ର, ସୁଭଦ୍ର, ଚଣ୍ଡ, ପ୍ରଚଣ୍ଡ, କୁମୁଦ, କୁମୁଦାକ୍ଷ, ଶୀଳ ଓ ସୁଶୀଳ। ମନ୍ଦିରର ପର୍ବନୀତିଗୁଡ଼ିକରେ ଏହି ଦ୍ୱାରର ବିଶିଷ୍ଟ ଭୂମିକା ରହିଛି। ବିଜେ ପ୍ରତିମାମାନେ ପର୍ବନୀତିରେ ଏଠାକୁ ଆସି ବନ୍ଦାପନା ହୋଇଥାନ୍ତି। ପ୍ରତି ଏକାଦଶୀରେ ମଦନମୋହନଙ୍କ ବନ୍ଦାପନା, ହଳଦୀ ପାଣି, ବେଣ୍ଟ ବା ଶିକାର ତଥା ଜଗନ୍ନାଥଙ୍କର ନୀଳାଦ୍ରି ବିଜେରେ ଭିତରଛୁ ମହାପାତ୍ର ଏଠାରେ ବନ୍ଦାପନା ଓ ଆରତୀ କରିଥାନ୍ତି। ଲକ୍ଷ୍ମୀନାରାୟଣଙ୍କ ପ୍ରସିଦ୍ଧ କଳି ବା ବଚନିକା ଏଠାରେ ଅନୁଷ୍ଠିତ ହୁଏ। ଦ୍ୱାର ଭିତରପଟେ ଲକ୍ଷ୍ମୀଙ୍କ ପ୍ରତିନିଧି

ଦେବଦାସୀଙ୍କ ସହ ଦ୍ୱାର ବାହାର ପଟେ ଜଗନ୍ନାଥଙ୍କ ପ୍ରତିନିଧି ଦଇତାଙ୍କ ମଧ୍ୟରେ ବହୁ ବଚନିକା ହୁଏ। ଚତୁର୍ମାସରେ ଶମ୍ଭୁ ଏକାଦଶୀରେ ଲୋକନାଥ ଓ ମଦନମୋହନଙ୍କର ବନ୍ଦାପନା ଏଇଠାରେ ହୁଏ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ରୁକ୍ମିଣୀ ବିବାହ ଉତ୍ସବରେ ଏଠାରେ ବିପ୍ର ବ୍ରାହ୍ମଣ ମଦନମୋହନଙ୍କୁ ଚିଟାଉ ପ୍ରଦାନ କରନ୍ତି। ଅଣସର ବେଳେ ବଲ୍ଲଭ ନୀତି ଏଠାରେ ହୁଏ। ଜଣେ ପଣ୍ଡା ଏ ଦ୍ୱାର ପାଖରେ ଠିଆ ହୋଇ ବଲ୍ଲଭ ସମର୍ପଣ କରନ୍ତି। ନକ୍ଷତ୍ର ବନ୍ଦାପନା ବେଳେ ମଦନମୋହନ ଆସି ବନ୍ଦାପନା ହୁଅନ୍ତି ଓ ଦ୍ୱାର ବନ୍ଦ ରହିଥାଏ। ଅନ୍ୟାନ୍ୟ ପର୍ବନୀତିଗୁଡ଼ିକରେ ମଧ୍ୟ ଏହି ଦ୍ୱାର ପାଖରେ ବିଜେ ପ୍ରତିମାମାନଙ୍କର ଚର୍ଚ୍ଚା ଓ ନୀତି ଏଠାରେ ହୁଏ। ଏହିପରି ବହୁ ନୀତିରେ ଏହି ଦ୍ୱାରର ବିଶେଷ ପ୍ରୟୋଜନୀୟତାକୁ ଗୁରୁତ୍ୱ ଦିଆଯାଏ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଗୁଚ୍ଛିକାର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

ଏତେବେଳ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେକୋଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ରିଲେକୋଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ପ୍ରମୋଦ କୁମାର ବେହେରା ଓ ବିରାଜଲକ୍ଷ୍ମୀ ପଣ୍ଡା। ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ କଣ୍ଠଶିଳ୍ପୀ ପ୍ରମୋଦ କୁମାର ବେହେରା ଏବଂ ଗୀତରଚନା ସ୍ମିତା ତ୍ରିପାଠୀ।

0: ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ପ୍ରମୋଦ କୁମାର ବେହେରା ଓ ବିରାଜଲକ୍ଷ୍ମୀ ପଣ୍ଡା।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ରେଡିଓ ପର ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଭାରତ କି ଜନତା ସେ କରେଙ୍ଗେ ମନ୍ କି ବାତ୍ ଆକାଶବାଣୀ କେ ସଭି କେନ୍ଦ୍ର ଇସେ ପ୍ରସାରିତ କରେଙ୍ଗେ।
2: ମେରେ ମନ୍ କି ବାତ୍ ଆପକେ କାରଣ ସଚ୍ଚେ ଅର୍ଥ ମେ ଆପକେ ମନ୍ କି ବାତ୍ ବନ ଗଈ ହେ। ଆପକି ବାତେ ସୁନତା ହୁଁ, ଆପକେ ଲିଏ ସୋଚତା ହୁଁ, ଆପକେ ସୁଝାଓ ଦେଖତା ହୁଁ, ଉସି ସେ ମେରେ ବିଚାରୋ କି ଏକ ଦୌଡ ଶୁରୁ ହୋ ଜାତି ହେ जो आकाशवाणी के माध्यम से आपके पास पहुंचती है। बोलता मैं हूं, लेकिन बात आपकी होती है।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କିଏ କହୁଛନ୍?
1: ଦାଦା ନମସ୍କାର।
0: ନମସ୍କାର ମ୍ୟାଡ଼ାମ, ଆପଣ କିଏ କହୁଛନ୍ ଟିକେ ପରିଚୟ ଦେବେ।
1: ମୁଇଁ କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପଡ଼ିଲା, ଥାନା ଧର୍ମଗଡ଼, ଜିଲ୍ଲା କଲାହାଣ୍ଡିନୁ କହୁଛେ।
0: ଠିକ୍ ଅଛେ, କଲାହାଣ୍ଡିରୁ କହୁଛନ୍, ଆଉ ଆଜି କେନ୍ ଗୀତ ଶୁଣବାକେ ଚାହୁଁଛନ୍?
1: ମୁଇଁ ତ ଚଳଚ୍ଚିତ୍ରର ନାଁ ନେଇ ଜାଣବାର, ଗୋଟେ ଗୀତ ଅଛେ ଯେ
0: ଆସୁନ୍ ମା, ଆସୁନ୍ ଗୀତଟା।
1: ହଁ ଦାଦା
0: ନମସ୍କାର।

0: हेलो, आकाशवाणी संबलपुर। हेलो अनुरोध कार्यक्रम।
1: ଆଜ୍ଞା, ମୁଁ ଗୋଲକ ବିହାରୀ ପ୍ରଧାନ କହୁଥିଲି। ନମସ୍କାର ଆଜ୍ଞା,
0: ନମସ୍କାର ଗୋଲକ ବାବୁ,
1: ବରଗଡ଼ରୁ କହୁଛି।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ।
1: ଆଜ୍ଞା, ମୁଁ ବରଗଡ଼ରୁ କହୁଥିଲି।
0: ବରଗଡ଼ରୁ କହୁଛନ୍? ଆଉ ବରଗଡ଼ରେ ଆପଣ କେନ୍ତା ହାଲଚାଲ କହୁନ୍।
1: ଠିକ୍ ଅଛି ଆଜ୍ଞା, ବର୍ଷା ହାତ ଛାଡ଼ି ଯାଇଛି ସେଦିନ, ତାପରେ ଗୁଳୁଗୁଳି ହେଉଛି।
0: ଚାଷ
1: ଆମର
0: ବାସ ଆରମ୍ଭ କଲେନ? ଆପଣ ଚାଷ କରସନ୍?
1: ନାଇଁ ନାଇଁ ଚାଷ ନାଇଁ, ଜବ୍
0: ଆଚ୍ଛା,
1: କରୁଛି।
0: ଆଜି କେନ୍ ଗୀତ ଶୁଣବାକେ ଚାହିଁବେ?
1: ଆଜି ଦେଇଦେବେ ଆମର ଜାନ ତେରେ ନାମର,
0: ଆଚ୍ଛା, କେନ୍ ଗୀତଟା?
1: ମେନେ ୟେ ଦିଲ।
0: ମେନେ ୟେ ଦିଲ। ଗୀତଟା କାହାକେ ଡେଡିକେଟ୍ କର୍ମା ଆଜ୍ଞା?
1: ହଁ, ଡେଡିକେଟ୍ କର୍ମା ଆମର ମୁରଲୀ ମେହେର,
0: ଆଜ୍ଞା
1: ପ୍ରଶାନ୍ତ ଖମାରୀ,
0: ଆଜ୍ଞା,
1: ପୁଷ୍ପାଞ୍ଜଳି ଖମାରୀ, ଜୟଗୋପାଳ ବେହେରା, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ନାରାୟଣ ପ୍ରଧାନ, ଲିଙ୍ଗରାଜ ମେହେର, ସ୍ୱର୍ଣ୍ଣପ୍ରଭା କର, ଯଶବନ୍ତ ପାଇକ, ହରେଶ ପରୁଆ, ଆଉ ଆମର ଉଗ୍ରସେନ ପଟେଲ, ମନୋଜ ପଟେଲ, ଆଉ ବାକି ଯାହା ନାଁ ମନେ ରହିଲା ସବୁ ଶ୍ରୋତାମାନଙ୍କୁ,
0: ଆଚ୍ଛା
1: ସ୍ପେସିଆଲି ଆପଣଙ୍କୁ ଆଜ୍ଞା।
0: ଆଜ୍ଞା, ଥ୍ୟାଙ୍କ ୟୁ ଆଜ୍ଞା, ଧନ୍ୟବାଦ। ଯେନ୍ ଶ୍ରୋତାମାନଙ୍କର ନାମ ଆଜ୍ଞା ଧରିଲେ, ତାଙ୍କୁ ଆମେ ଗୀତଟା ଡେଡିକେଟ୍ କରୁଛୁ। ଶୁଣମା ଆଜ୍ଞା ଗୀତଟା?
1: ହଁ ଆଜ୍ଞା, ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହେଲେ ଅନୁରୋଧ କାର୍ଯ୍ୟକ୍ରମ।
1: ନମସ୍କାର ଆଜ୍ଞା।
0: ନମସ୍କାର,
1: କୁମାରୀ ନୁ ମୁଇଁ ପ୍ରଶାନ୍ତ କୁମାରୀ, ଆର୍ ମୋର ସାଙ୍ଗେ ମୁଇଁ ଜଗବାଲ ବେହେରା।
0: ଆଜ୍ଞା ପ୍ରଶାନ୍ତ ଆଜ୍ଞା, ଆଉ ଆପଣଙ୍କର ସାଥୀ
1: ନମସ୍କାର ଆଜ୍ଞା,
0: ଦୁଇ ଜଣଙ୍କୁ ଆମେ କାର୍ଯ୍ୟକ୍ରମକେ ସ୍ୱାଗତ ଜଣାଉଛୁ। ଆଜ୍ଞା, ଆଉ କେନ ଅଛନ୍ ଆଜ୍ଞା? ଏବେ ଆପଣ
1: ଏବେ ଆମେ ଅଛୁ ଆଜ୍ଞା ଜଗପାଲ ଭାଇଙ୍କର ଆମର ଟେଲର ଦୋକାନରେ ବସିଛୁ।
0: ଆଚ୍ଛା ଆଚ୍ଛା, ତାହେଲେ ଆପଣ ବି ଗୀତ ଶୁଣୁଛନ୍, ଆଉ ଆପଣଙ୍କର ପାଖେ ଯେନ୍ ଶ୍ରୋତାମାନେ ଅଛନ୍ ସମସ୍ତଙ୍କୁ ବି ଗୀତ ଶୁଣଉଛନ୍। ଆଚ୍ଛା, ଆଜି କେନ୍ ଗୀତଟା ଶୁଣମା ଆଜ୍ଞା? ଦିଲ ମେ ତୁଝେ ବିଠା କେ, ଏ ଗୀତଟା କିଏ ଗାଇଛନ୍ ଜାଣିଛନ୍ ଆଜ୍ଞା? ଏ ଗୀତଟା କିଏ ଗାଇଛନ୍ ଜାଣିଛନ୍ ଆଜ୍ଞା? ଏଇଟା ସୁର କୋକିଲା ଲତା ମଙ୍ଗେଶ୍ୱର ଗାଇଛନ୍, ଆପଣଙ୍କର ଫେଭରାଇଟ୍ ସିଙ୍ଗର ହେଇଥିବେ ବୋଲି ଭାବୁଛେ। ଗୀତଟା କାହାକେ ଡେଡିକେଟ୍ କରିବେ?
1: ଡେଡିକେଟ୍ ତ ବହୁତ ଶ୍ରୋତା ମାନେ ଅଛନ୍, ଆମର ପଟେଲ ପାନ ଦୋକାନର ସବୁ ଶ୍ରୋତା ଆମର ଗାଁର।
0: ଆଜ୍ଞା,
1: ଆଉ ଏବେ ଏବେ କରିଥିଲେ ଗୋଲପ ପ୍ରଧାନ ଆଜ୍ଞା ବରଗଡ଼ର, ଜଗନ୍ନାଥ ସାହୁ ଆଜ୍ଞା ବରଗଡ଼ର।
0: ଆଜ୍ଞା,
1: ତାପରେ ଆମର ଚନ୍ଦ୍ର ପ୍ରଭାକର କଟାପାଲିର।
0: ଆଜ୍ଞା,
1: ମୁରଲୀ ମେହର ଆଜ୍ଞା ଇଏ ଆମର ଇଏରେ ମହଲାକଟାର, ରୋହିଣୀ ମେହର, ସତ୍ୟଭାମା ମେହର, ଲିଙ୍ଗରାଜ ମେହର, ଉପେନ୍ଦ୍ର ସୁନା, ତାପରେ ଆମର ରାଧାକାନ୍ତ ଭୋଇ ଆଜ୍ଞା, ତାପରେ ସୁବଲ ସାହୁ, ଚୈତନ୍ୟ ପଟେଲ, ଆଉ ଆମର ପୁଷ୍ପାଞ୍ଜଳି କୁମାରୀ, ଗୀତାଞ୍ଜଳି ବେହେରା, ଆଉ ଆମର ଅଛନ୍ ଯଶବନ୍ତ ପାଇକ, ଆମର ଭାରତୀ ଆଜ୍ଞା, ତାପରେ କରମସାନୀ ସାହୁ, ଦୀକ୍ଷା ଗୋପାଲ, ଆଉ ସ୍ପେସିଆଲି ଆମର ଅଛନ୍ ଛତିଶଗଡ଼ର ଇନ୍ଦ୍ରଭାନ ସିଂ ଆଉ ଫାରୁକ, ମହମ୍ମଦ ଫାରୁକ ଆଜ୍ଞା।
0: ଆଜ୍ଞା, ଯେନ୍ ବି ଶ୍ରୋତାମାନଙ୍କର ଆପଣ ନାଁ ନେଲେ ସମସ୍ତଙ୍କୁ ଆମେ ଗୀତଟା ଡେଡିକେଟ୍ କରିବାକୁ ଚାହୁଁଛୁ। ଠିକ୍ ଅଛି, ଗୀତଟା ଶୁଣମା ଆଜ୍ଞା।
1: ଜୁହାର ଆଜ୍ଞା।
0: ଜୁହାର, ନମସ୍କାର।

0: ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ବହୁତ ବହୁତ ସ୍ୱାଗତ। ଆଜି କେନ୍ ଗୀତଟା ଶୁଣବାକେ ଚାହୁଁଛନ୍ ଆଜ୍ଞା?
1: ମୁସ୍କାନ
0: ମୁସ୍କାନ କଥା ଚିତ୍ରର କେନ୍ ଗୀତଟା? ଆଚ୍ଛା, ଆଉ ଆପଣ ହାଲଚାଲ କହୁନ ଆଜ୍ଞା, କେନ୍ତା ଅଛନ୍ ଆପଣ? ଘର ପରିବାର କେନ୍ତା ଚାଲିଛେ? ଭଲ ଅଛନ୍? ଆପଣ ଘର ପରିବାର ସବୁ ଠିକ୍ ଚାଲିଛେ? ଆଉ ଚାଷବାସ କରସନ୍ ଆଜ୍ଞା? ଚାଲିଛେ, ପଲହା ରୁଆ କଲେ ନ କି ଧାନ ବୁଣିଲେ ନ? ଆଚ୍ଛା ଆଚ୍ଛା, ବର୍ଷା ତ ଆରମ୍ଭ ହେଇଗଲାନ, ସବୁ ଚାଷୀମାନେ ନିଜ ନିଜର ଧାନ ବୁନା କି ରୁଆ ଆରମ୍ଭ କରିଦେଲେ ନ? ଠିକ୍ ଅଛେ, ଗୀତଟା ଶୁନ୍ମା। ଆଉ କାହାକେ ଡେଡିକେଟ୍ କରବାକେ ଚାହେଁବେ ଗୀତଟା? କାହାକେ ଡେଡିକେଟ୍ କରବାକେ ଚାହେଁବେ ଆଜ୍ଞା? ମୋ ନାଁ ସୌମ୍ୟ ଶ୍ରୀ ରଞ୍ଜନ ଧର ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ଧନ୍ୟବାଦ ଆଜ୍ଞା, ଗୀତଟା ଶୁନ୍ମା ଆଜ୍ଞା। ଜୁହାର ଜୁହାର, ନମସ୍କାର।

0: एक पल में जो आकर गुजर जाता है ये हवा का वो झोंका है और कुछ नहीं। प्यार कहती है ये सारी दुनिया जिसे एक रंगीन धोखा है और कुछ नहीं।
1: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱରେ ଥିଲି ମୁଁ ସୌମ୍ୟଶ୍ରୀ ରଞ୍ଜନ ଧର। ବୈଷୟିକ ସହାୟତା କରିଥିଲେ ସତ୍ୟରଞ୍ଜନ ପଣ୍ଡା ଓ ଅଶୋକ କୁମାର ପ୍ରଧାନ। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ଅପରାହ୍ନ 4:02 ରେ।

ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN 00000059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN 00000059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଇହାଦେ ଅରୁଣ ମନ୍ତ୍ରୀଙ୍କ ରଚନାତି ସୁନ୍ମା, ଗୀତକେ ଗାଇଛନ୍ ହ୍ୟୁମାନ ସାଗର ଆର୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ପ୍ରେମ ଆନନ୍ଦ।

0: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳ କାରଣୀଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
1: ସେସ୍କେ ସୁନମା ସୋନୁ ନିଗମଙ୍କର ଆୱାଜ ଥି ତୋ ଆଖି ମୋ ଆଇନା ସିନେମାର ଇ ଗୀତ ଯାହାକେ ଲେଖିଛନ୍ ଶୀର୍ଷାନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ଦୀପକ କୁମାର।

ଶୁଣୁଥିଲେ କେତେଟା ଓଡ଼ିଆ ସିନେମାର୍କେଟ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଇନୁ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ମୁଲ୍ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଗୋଟେ ସିନେମା କ୍ରମ ଥି ଆଜି ଶୁନମା ସିନେମା ଭାରତର କେତେଟା ଗୀତ। ଗୀତିକାର ଇର୍ଷାଦ କାମିଲ, ସଙ୍ଗୀତ ଦେଇଛନ୍ ବିଶାଲ ଶେଖର। ପହିଲା ଇ ଗୀତ, ଇ ଗୀତକେ ଗାଇଛନ୍ ଅଭିଜିତ ଶ୍ରୀବାସ୍ତବା।

0: ਚਾਸ਼ਣੀ।
1: ਇੱਥੋਂ ਗਏ ਛਨ ਨਕਸ ਅਜੀਜ਼।

ଶ୍ରୋତାମାନେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଗୋଟେ ସିନେମା କ୍ରମ ଥି ଆଜି ଶୁଣୁଛନ୍ ସିନେମା ଭାରତର କେତେଟା ଗୀତ ଗୀତିକାର ଇର୍ଷାଦ କାମିଲ ସଙ୍ଗୀତ ଦେଇଛନ୍ ବିଶାଲ ଶିଖର ଏଥର ଆସନ୍ ଶୁନମା ଆଉ ଗୋଟେ ଗୀତ ଗାଇଛନ୍ ବିଶାଲ ଦଦଲାନୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086705257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା

କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241961। ସୂଚନାଟି ଏତିକିରେ ଶେଷ ହେଲା।

ଶ୍ରୋତାମାନେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଗୁଟେ ସିନେମା କ୍ରମ ଥି ଆଜି ଶୁଣୁଛନ୍ ସିନେମା ଭାରତର କେତେଟା ଗୀତ। ଗୀତ ରଚନା କରିଛନ୍ ଇରଶାଦ କାମିଲ, ସଙ୍ଗୀତ ସଜେଇଛନ୍ ବିଶାଲ ଶେଖର। ଆସନ୍ ଶୁନ୍ମା ଆଉ ଗୋଟେ ଗୀତ ସୁଖବିନ୍ଦର ସିଂଙ୍କର କଣ୍ଠନୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଏଥର ଆସୁନ୍ ଶୁନ୍ମା ବିରଞ୍ଚି ନାରାୟଣ ନାୟକଙ୍କର କଣ୍ଠନୁ ଇ ଗୀତଟା, ଗୋଟିଏ ପୁରାତନ ରଚନା ନୁହଁ।

ଆଜ୍ଞା, ସାଙ୍ଗର ମାନେ ହେଲା ହସଖୁସିର ଅଧା ଭାଗ। ଜୀବନ୍ତି ଅନ୍ଧାର ହେଲେ ସାଙ୍ଗର ଗୋଟି କଥା ମନ୍କେ ଉଜାଲା କରିଦେସି। ହିନ୍ଦୀ ସିନେମା ଥି ସାଙ୍ଗମାନଙ୍କର ଲାଗି ବହୁତ ଟି ଗୀତ ହେଇଛେ। ଆସନ୍ ସୁନ୍ମା ଏନ୍ତା ଆଉ ଗୋଟେ ଗୀତ। ଶିଳ୍ପୀ କିଶୋର କୁମାର ଗୀତକେ ଲେଖିଛନ୍ ଅଞ୍ଜାନ, ସଙ୍ଗୀତ ଦେଇଛନ୍ ରାଜେଶ ରୋଶନ। ସିନେମା ୟାରା ନା।

ସାଙ୍ଗଟେ ଥିଲେ ଆଜ୍ଞା, ଜୀବନ ମୌଜ ମସ୍ତିତି ଭରି ଯାଏସି। ସ୍କୁଲ କଲେଜ ଗାଁ ହେଉ କି ସହର, ବଜାର ହାଟ ବନ୍ଦ କଟା ସବୁଆଡ଼େ ହସ ସୁପ୍ସି। ଆସୁନ ଶୁନ୍ମା ହେନ୍ତା ଆଉ ଗୋଟେ ଗୀତ। ଏଥର ଇ ଗୀତକେ ଗାଇଛନ୍ ଶଙ୍କର ମହାଦେବନ, ଗୀତିକାର ଜାଭେଦ ଅଖ୍ତର, ସଙ୍ଗୀତକାର ଶଙ୍କର ଏହସାନ ଲୟ। ସିନେମା ଦିଲ ଚାହତା ହେ।

ଆଜ୍ଞା, ସାଙ୍ଗର ପରୀକ୍ଷା ସେତେବେଳେ ହେସି ଯେତେବେଳେ ଜୀବନ୍ଥି ବିପଦ ଆସି। ସାଙ୍ଗ ସିଏ ଯେ ବିପଦ ସମୟନୁ ସାଙ୍ଗେ ଠିଆ ହେସି, ହେଥିଲାଗି ତ କହେସନ୍ ବିପଦର ବନ୍ଧୁ ପ୍ରକୃତ ବନ୍ଧୁ। ଆସୁନ୍ ଶୁନ୍ମା ଆଉ ଗୋଟେ ଗୀତ, ଏଥର ଥ୍ରୀ ଇଡ଼ିଏଟ୍ ସିନେମାର ଇ ଗୀତଟା ଗାଇଛନ୍ ସୋନୁ ନିଗମ, ଲେଖିଛନ୍ ସୋନନ୍ କିର୍କିରେ, ସଙ୍ଗୀତ ଦେଇଛନ୍ ଶାନ୍ତନୁ ମୈତ୍ରୟ।

0: ଶାହା ନାୟକଙ୍କ ସହିତ ଏକ ସାକ୍ଷାତକାର ପ୍ରଚାର କରିଥିଲେ। ଏଥିରୁ ଜୁମ୍ବା ବିଷୟରେ ଅନେକ କଥା ଜାଣିହେଲା। ଗତ ଜୁଲାଇ 4 ତାରିଖ ସ୍ୱରଲିପିର ଉପସ୍ଥାପିକା ପ୍ରିୟା ଶତପଥୀ ଆନ୍ତର୍ଜାତୀୟ ସହକାରିତା ଦିବସ ଉପରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ଗୀତଗୁଡ଼ିକ ବି ଶ୍ରୁତି ମଧୁର ଥିଲା। ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଗତ 5 ଜୁଲାଇ କୃଷି ସଂସାରରେ ସଙ୍ଗୀତ ରୂପକ ସତ୍ ହେବା ଦେଖ୍ଲା ସପନ ମନୋରଞ୍ଜନ ଧର୍ମୀ ତଥା ଶିକ୍ଷଣୀୟ ଥିଲା। ନୂଆ ଆସିଥିବା ସେଦିନର ଉପସ୍ଥାପିକାଙ୍କ ନାମ କହିଥିଲେ ଭଲ ହୋଇଥାନ୍ତା ବୋଲି ସେ ଲେଖିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଧର୍ମ ଓ କର୍ତ୍ତବ୍ୟ ରକ୍ଷା ଆମର ଧ୍ୟେୟ ହେବା ଆବଶ୍ୟକ। 6 ଜୁଲାଇ ଆଜିର ଭାବନାରେ ଶିବାନୀ ଲାଲଙ୍କ ମହାଭାରତର ଉଦାହରଣ ଭଲ ଲାଗିଲା ବୋଲି ସେ ଲେଖିଛନ୍ତି। ମନୋରମାର ଏଥରର ଅତିଥି ଥିଲେ ନଳିନୀ ପ୍ରଭା ଦାସ। ତାଙ୍କର କବିତା ଧରଣୀ ସବାରୀ ଓ ବିକ୍ଷିପ୍ତ ମାନସୀ ଉଚ୍ଚକୋଟୀର ଥିଲା। ତାଙ୍କୁ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଏବଂ ସଙ୍ଗୀତା ସାହୁଙ୍କ ଉପସ୍ଥାପନାରେ ଗତ ଜୁଲାଇ 7 ତାରିଖ ସମ୍ବଲବାଣୀରୁ ଆମ ଅଞ୍ଚଳର ବିଭିନ୍ନ ଘଟଣା ବିଷୟରେ ଜାଣିହେଲା ବୋଲି ସେ ଲେଖିଛନ୍ତି।
1: ମୋଟାମୋଟି ଭାବରେ କହିବାକୁ ଗଲେ ଆପଣଙ୍କର ଯାହା ଉଲ୍ଲେଖ କରିଛନ୍ତି ଚିଠିରେ ସମସ୍ତ କାର୍ଯ୍ୟକ୍ରମ ଭଲ ଲାଗିଛି ଏବଂ ଆପଣ ଯେଉଁ ଧନ୍ୟବାଦ ଜଣାଇଛନ୍ତି ଏଇଠି ଆମେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଜଣାଇ ଦେଉଛୁ ଏବଂ ଆଶା ମଧ୍ୟ କରିବୁ ଯେ ଆପଣ ପରବର୍ତ୍ତୀ ସମୟରେ ମଧ୍ୟ କାର୍ଯ୍ୟକ୍ରମ ଶୁଣିବେ ଏବଂ ଏଭଳି ଚିଠି ଦେବେ। ଆପଣମାନଙ୍କର ଏଭଳି ଗୋଟିଏ ଗୋଟିଏ ଚିଠି ହିଁ ଆମକୁ ଆହୁରି ଉତ୍ସାହିତ କରିବ ଏ ପ୍ରକାରର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ। ଧନ୍ୟବାଦ ପୁଣି ଥରେ ଆପଣଙ୍କର ଏ ଚିଠି ପାଇଁ।
0: କାର୍ଯ୍ୟକ୍ରମର ଶେଷ ଚିଠି ଲେଖିଛନ୍ତି ବୁଢ଼ାପାଲି ବିଜେପୁର ଜିଲ୍ଲା ବରଗଡ଼ରୁ ଯଶୋବନ୍ତ ପାଇକ। ଚିଠି ପଢ଼ୁଥିବା ଏବଂ ଉତ୍ତର ଦେଉଥିବା ଆଜ୍ଞାଙ୍କୁ ମୋର ନମସ୍କାର ଜଣାଉଛି। ଜିତେନ୍ଦ୍ର ହରିପାଲ ଗାଇଥିବା ଚହଟ ଚିକନ କଲି ପାଶୁଗଲା ଚାଲି ଏହି ଗୀତ ରଚନା କରିଛନ୍ତି ଶିବଶଙ୍କର ପ୍ରଧାନ, ହେଲେ ପୁରାତନ ରଚନା କହି ପ୍ରଚାର କରୁଛନ୍ତି ବୋଲି ସେ ଲେଖିଛନ୍ତି।
1: ପ୍ରଥମେ ତ ଆମେ ଧନ୍ୟବାଦ ଦେବୁ ଶ୍ରୋତା ବନ୍ଧୁ ଯେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଲେଖୁଛନ୍ତି। ଯେଉଁ ଗୀତ କଥା ଆପଣ ଲେଖିଛନ୍ତି ଯେ ଜଣେ ନିର୍ଦ୍ଦିଷ୍ଟ ଗୀତିକାର ଏ ଗୀତଟିକୁ ଲେଖିଛନ୍ତି କିନ୍ତୁ ତାହା ପୁରାତନ ରଚନା ବୋଲି ପ୍ରସାରଣ ହେଉଛି ବୋଲି ଆପଣ ଯାହା ଚିଠିରେ ଉଲ୍ଲେଖ କରିଛନ୍ତି, ଯଦି ତାରିଖ ଏବଂ ସମୟ ଲେଖିଥାନ୍ତେ ତାହେଲେ ଆମକୁ ଆହୁରି ସୁବିଧା ହୋଇଥାନ୍ତା ଯେ ଏହି ଗୀତଟି ପ୍ରକୃତରେ କେତେବେଳେ ପ୍ରସାରଣ ହୋଇଥିଲା ଏବଂ ତା'ର ପ୍ରକୃତରେ ଗୀତିକାର କିଏ ଥିଲେ। ତଥାପି ଶ୍ରୋତା ବନ୍ଧୁ ଆମେ ଚେଷ୍ଟା କରିବୁ ଏ ଗୀତର ପ୍ରକୃତରେ ଗୀତିକାର କିଏ ଏବଂ ଯଦି କିଛି ତ୍ରୁଟି ଥାଏ ନିଶ୍ଚିତ ଭାବରେ ଆମେ ଆଗାମୀ ଦିନରେ ତାକୁ ସୁଧାରି ନେବୁ। ଧନ୍ୟବାଦ ଆପଣଙ୍କର ଏ ଚିଠି ପାଇଁ। ତେବେ ଅଭିଷେକ ବାବୁ ଆପଣ ଯାହା କହୁଥିଲେ ଯେ ଏହା ଥିଲା ଏହି କାର୍ଯ୍ୟକ୍ରମର ଶେଷ ଚିଠି, ତାହେଲେ ଆମକୁ କାର୍ଯ୍ୟକ୍ରମକୁ ଏଠି ହିଁ ରଖିବାକୁ ପଡ଼ିବ।
0: ତା ପୂର୍ବରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆମର ଠିକଣାଟି କହି ରଖୁଛି,
1: କହିଦିଅନ୍ତୁ।
0: ଆମର ଠିକଣାଟି ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ସମ୍ବଲପୁର PIN 768001। ଶ୍ରୋତାମାନେ ତାଙ୍କର ଚିଠି ଆମର ଇମେଲ୍ ଆଇଡିରେ ମଧ୍ୟ ପଠାଇ ପାରିବେ। ଆମର ଇମେଲ୍ ଆଇଡିଟି ହେଲା dutyroom@sambalpur@gmail.com ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଶ୍ରୋତାମାନେ ଚିଠି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571।
1: ତେବେ ଶ୍ରୋତାବନ୍ଧୁ ଆରଥରକ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣିଲି କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। ଉପସ୍ଥାପନା ସନ୍ତୋଷ ମିଂ ଏବଂ ଅଭିଷେକ ମିଶ୍ର। ଆପଣଙ୍କ ପାଇଁ ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ ସୁଦ୍ଧା 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ।

ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 1800 ମୋଟ 266 ଟଙ୍କା କେବଳ NEFT କିମ୍ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170527 ଆଉ ଥରେ କହି ରଖୁଛି 1086170527ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091ରେ ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପ୍ରଥମେ କଥାଚିତ୍ର ଏ ଦିଲ୍ ହେ ମୁସ୍କିଲ୍ର ଏହି ଗୀତଟି ଶିଳ୍ପୀ ଅରିଜିତ ସିଂ, ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଦେଇଛନ୍ତି ପ୍ରୀତମ୍।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର 1942 ଆ ଲଭ୍ ଷ୍ଟୋରିର ଗୀତ ଶିଳ୍ପୀ କବିତା କୃଷ୍ଣମୂର୍ତ୍ତି, ଗୀତିକାର ଜାଭେଦ ଅଖ୍ତର, ସଙ୍ଗୀତ ଦେଇଛନ୍ତି ଆର୍ ଡି ବର୍ମନ। ଶୁଣନ୍ତୁ ଏହି ଗୀତଟି।

0: ଚାରି
1: ଆମେ ଦୁହେଁ ଉଡ଼ିଛି ମା ହେଇ ଜୁରା ଜୁରି
0: ଯୁଗେ ଯୁଗେ ଧନ ଯୁଗଲ ମିଳନ ଯୁଗେ ଯୁଗେ ଧନ ଯୁଗଲ ମିଳନ ଲୁକେ ହେଉଥିବେ କଥାରେ
1: ବଙ୍ଗଲ ତା ମୋର ଗଜମୁକୁ ତାଲ କହ ପଦେ ମିଠା କଥା ଏ ଲବଙ୍ଗଲ।

ଭାଗିପାଲି ଲୟଡ଼ା ରେଙ୍ଗାଲି ସମ୍ବଲପୁରରୁ ଆପଣମାନେ ହେଲେ ତରଣୀ ସେନ ନାୟକ, ପଙ୍କଜିନୀ ନାୟକ ଏବଂ ହରେଶ ପୁରିଆ। ମୁର୍ଦ୍ଦାବାଦ ଦୁଲ୍ଲାପୁର ଉତ୍ତରପ୍ରଦେଶରୁ ତନ୍ବି ଲକ୍ଷ୍ୟ ସୋନି, ମୋହିନୀ ରିତିକ, ବଲବୀର ସିଂ, ମୁକେଶ, ଶୀତଲ, ସୋନୁ, ସୁରେଶ, ରୀତାପାଲି, ପଙ୍କଜ, ଆହୁରି ଅନେକ ଶ୍ରୋତା। ଆପଣଙ୍କ ଅନୁରୋଧ କ୍ରମେ ଏହି ଗୀତଟି ଶିଳ୍ପୀ ମନୋଜ କୁମାର ବୁଡ଼ା ଗୀତ ରଚନା କରିଛନ୍ତି। ଧରଣୀଧର ପଟେଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଗୋପାଳ ସାହୁ, ଗୀତିକାର ଚକ୍ରଧର ମେହେର। ଅନୁରୋଧ ହେଲା ଆପଣମାନଙ୍କର ଟୁଲୋପାଲି ବରଗଡ଼ରୁ ମାସୁନି ମେହେର, ମହିମା ମେହେର, ଓମ୍ ମେହେର, ନମନ ମେହେର, ଅଭି ମେହେର, ସ୍ୱସ୍ତିକ ମେହେର। ଆପଣମାନଙ୍କ ଅନୁରୋଧ କ୍ରମେ ଏହି ଗୀତଟି

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ଗିରିଶ ଚନ୍ଦ୍ର ସାହୁ, ଗୀତ ରଚନା କରିଛନ୍ତି ଯୁଗଳ କିଶୋର ଷଡ଼ଙ୍ଗୀ। ଏହି ଗୀତଟି ପାଇଁ ଅନୁରୋଧ କରିଛନ୍ତି ଗୁନ୍ତିଆପାଲି ସିହେଇପାଲି ଝାରସୁଗୁଡ଼ାରୁ ସୌଭାଗ୍ୟ ରୋହନ, ଠଣସୁନ୍ଦର ସ୍ୱରୂପ, ଆକାଶ ରୋଶନ ଏବଂ ହତେଶ୍ୱର। ଆପଣଙ୍କ ଅନୁରୋଧ କ୍ରମେ ଏହି ଗୀତଟି

ଏଥର ଏଇ ଗୀତଟି ପାଇଁ ଅନୁରୋଧ ଆପଣମାନଙ୍କର। ମହଲକଟା ଉପରପଡ଼ା ବରଗଡ଼ରୁ ରବୀନ୍ଦ୍ରନାଥ ମେହେର, ଜଗଦୀଶ ମେହେର, ଶ୍ରୀକାନ୍ତ ମେହେର, ଓଙ୍କାରନାଥ ମେହେର ଏବଂ କେଦାରନାଥ ମେହେର। ଗାଇଛନ୍ତି ରାମପ୍ରସାଦ ପୁରୋହିତ, ଗୀତିକାର ବିଭୂତି ଭୂଷଣ ପଟ୍ଟନାୟକ।

କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି ପାଇଁ ଅନୁରୋଧ କରିଛନ୍ତି ଧରୁଆଡିହି ସୁନ୍ଦରଗଡ଼ରୁ ମଳୟ ଖଡ଼ିଆ, ଶ୍ରୀମତୀ ଖଡ଼ିଆ, ଜଳନ୍ଧର ଖଡ଼ିଆ ଏବଂ ସୁରଦାବାଦ ଦୁଲ୍ହାପୁର ଉତ୍ତରପ୍ରଦେଶରୁ ଫରମାନ ସଲମାନ, ଇରଫାନ ଇସ୍ରାର, ନର୍ଗିସ ଖାତୁନ। ଆପଣଙ୍କ ଅନୁରୋଧ କ୍ରମେ ଏହି ଗୀତଟି ଶିଳ୍ପୀ ପ୍ରଭାତିକର, ଗୀତିକାର କୃପାସିନ୍ଧୁ ଗୁରୁ।

0: ଅନୁରୋଧରେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଶୁଣିପାରିବେ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं जागृति शर्मा।

ଗୀତ ରଚନା କରିଛନ୍ତି କାର୍ତ୍ତିକେଶ୍ୱର ନାୟକ। ପ୍ରଥମେ ଏଇ ଗୀତଟି ଗାଇଛନ୍ତି ବାଥିନ ମୁଖାର୍ଜୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା

0: ଆବୃତ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣିଥରେ କହି ରଖୁଛୁ, 1086107525 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ସଂଯୁକ୍ତା ପାତ୍ର।

ଗୀତ ରଚନା କରିଥିଲେ କୀର୍ତ୍ତି କେଶବ ନାୟକ। ଶିଳ୍ପୀ ଥିଲେ ବାଥିନ ମୁଖାର୍ଜୀ ଏବଂ ସଂଯୁକ୍ତ ପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଘର ସଂସାର।

ଶ୍ରୋତା ଭଉଣୀ ନମସ୍କାର। ଆଜିର ଘର ସଂସାର କାର୍ଯ୍ୟକ୍ରମକୁ ଆପଣଙ୍କୁ ସମସ୍ତଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ଆଜି ଜୁଲାଇ 11 ତାରିଖ, ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ଏହି ଦିନ ବିଶ୍ୱବ୍ୟାପୀ ପାଳିତ ହୋଇଥାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜନସଂଖ୍ୟା ବୃଦ୍ଧି ସହିତ ଜଡ଼ିତ ସମସ୍ୟା ଓ ସମାଧାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଜନସଂଖ୍ୟା କୌଣସି ଦେଶର ଶକ୍ତି, କିନ୍ତୁ ଏହି ଶକ୍ତି ସେତେବେଳେ ସଫଳତାରେ ପରିଣତ ହୁଏ ଯେତେବେଳେ ପ୍ରତ୍ୟେକ ନାଗରିକ ସୁସ୍ଥ, ଶିକ୍ଷିତ, ଦକ୍ଷ ଏବଂ ସଚେତନ ହୁଅନ୍ତି। ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ବାସସ୍ଥାନ, ରୋଜଗାରକୁ ପରିବେଶ ଉପରେ ଅଧିକ ଚାପ ସୃଷ୍ଟି କରେ। ବର୍ତ୍ତମାନ ସମୟରେ ଆମ ସମ୍ମୁଖରେ ବଡ଼ ଆହ୍ୱାନ ହେଉଛି କେବଳ ଜନସଂଖ୍ୟା ବୃଦ୍ଧିକୁ ନୁହେଁ, ବରଂ ଜନସଂଖ୍ୟାର ଗୁଣାତ୍ମକ ବିକାଶକୁ ଗୁରୁତ୍ୱ ଦେବା। ମହିଳାଙ୍କ ସଶକ୍ତିକରଣ, ଝିଅମାନଙ୍କ ଶିକ୍ଷା, ପରିବାର ନିୟୋଜନ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାରେ ସୁଦୃଢ଼ ବ୍ୟବସ୍ଥା ଏହି ଦିଗରେ ଅତ୍ୟନ୍ତ ଆବଶ୍ୟକ। ଶ୍ରୋତା ପୁଣି, ଛୋଟ ପରିବାର କେବଳ ଏକ ସ୍ଲୋଗାନ୍ ନୁହଁ, ଏହା ଏକ ସୁନ୍ଦର ଓ ସୁରକ୍ଷିତ ଭବିଷ୍ୟତର ଆଧାର। ପରିବାରର ସଦସ୍ୟ ସଂଖ୍ୟା ସନ୍ତୁଳିତ ହେଲେ ଶିଶୁମାନଙ୍କୁ ଉତ୍ତମ ଶିକ୍ଷା, ପୌଷ୍ଟିକ ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ଦେବା ସହଜ ହୁଏ। ଏହା ସମାଜ ଓ ଦେଶର ସର୍ବାଙ୍ଗୀଣ ବିକାଶକୁ ମଧ୍ୟ ସହାୟତା କରେ। ବିଶ୍ୱ ଜନସଂଖ୍ୟା ଦିବସ ଆମକୁ ମନେ ପକାଇ ଦିଏ ଯେ ସଚେତନ ନାଗରିକ ଭାବେ ଆମର ଦାୟିତ୍ୱ ହେଉଛି ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାଇବା, ପରିବାର ନିୟୋଜନ ସମ୍ପର୍କରେ ସଠିକ୍ ସୂଚନା ଗ୍ରହଣ କରିବା। ଆସନ୍ତୁ, ଆଜିର ଏହି ବିଶ୍ୱ ଜନସଂଖ୍ୟା ଦିବସରେ ଆମେ ଏକ ସୁସ୍ଥ, ଶିକ୍ଷିତ, ସଶକ୍ତ ଏବଂ ସନ୍ତୁଳିତ ସମାଜ ଗଠନ ପାଇଁ ସଂକଳ୍ପ କରିବା। ଆଜି ବିବିଧା କାର୍ଯ୍ୟକ୍ରମରେ କଥା ହେବା ସାଥୀ ବିଷୟରେ। ଶ୍ରୋତାଭଉଣୀ, ଜୀବନର ପଥରେ ମଣିଷ ଏକା ଚାଲିପାରେ, କିନ୍ତୁ ସାଥୀ ଥିଲେ ସେହି ପଥ ହୋଇଯାଏ ଅଧିକ ସୁନ୍ଦର, ଅଧିକ ସହଜ। ସାଥୀ କେବଳ ଜୀବନସାଥୀ ନୁହେଁ, ସେ ବନ୍ଧୁ ହୋଇପାରେ, ଭାଇ ଭଉଣୀ ହୋଇପାରେ, ବାପା ମା ହୋଇପାରନ୍ତି, କିମ୍ବା ଆମ ଜୀବନର ଯେକୌଣସି ଶୁଭଚିନ୍ତକ ହୋଇପାରନ୍ତି। ସୁଖରେ ହାତ ଧରିବା ଲୋକ ବହୁତ ମିଳନ୍ତି, କିନ୍ତୁ ଦୁଃଖରେ ଯିଏ ପାଖରେ ଛିଡ଼ା ହୋଇ ରହେ ସେ ହେଉଛି ପ୍ରକୃତ ସାଥୀ। ଏହି ସୁନ୍ଦର ଭାବନାକୁ ନେଇ ଆଜିର ସଙ୍ଗୀତ ଆସର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ପ୍ରଥମ ଗୀତଟି, କଥାଚିତ୍ର ମନ ଆକାଶରୁ, ଶିଳ୍ପୀ ଏଚ୍ ସି ଗୀତା, ଗୀତିକାର ଶିବବ୍ରତ ଦାସ, ସଙ୍ଗୀତ ଉପେନ୍ଦ୍ର କୁମାର।

ଶ୍ରୋତା ଭଉଣୀ, ଜୀବନ ପ୍ରତ୍ୟେକ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ। ବିଶ୍ୱାସ ନଥିଲେ ସମ୍ପର୍କ ରହେ ସତ, କିନ୍ତୁ ଆତ୍ମୀୟତା ରହେ ନାହିଁ। ସତ ସାଥୀ କେବେ ଆମ ହାତ ଛାଡ଼ନ୍ତି ନାହିଁ। ସମୟର ଝଡ଼ ଆସିଲେ ମଧ୍ୟ ସେମାନେ ସାହସ ଦିଅନ୍ତି। ଏହି ଭାବନା ସହ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତ, କଥାଚିତ୍ର ଏଇ ଆମ ସଂସାର। ଶିଳ୍ପୀ ହୈମନ୍ତୀ ଶୁକ୍ଲା ଏବଂ ସାଥୀ, ଗୀତ ରଚନା କରିଛନ୍ତି ଶିଷ୍ୟାନନ୍ଦ, ସଙ୍ଗୀତ ଅକ୍ଷୟ ମହାନ୍ତି।

ଶ୍ରୋତାଭଉଣୀ, କୁହାଯାଏ ଜୀବନର ସବୁଠୁ ବଡ଼ ସମ୍ପଦ ଧନ ନୁହେଁ, ଭଲ ସାଥୀ। କାରଣ ଧନ ସୁବିଧା ଦେଇପାରେ, କିନ୍ତୁ ଭଲ ପାଇବା ଓ ସାହସ ଦିଏ କେବଳ ନିଜ ଲୋକ। ଏଇ ଭାବନା ସହ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତ। ଏଥର ଏଇ ଜନ୍ମର ସାଥୀ କଥାଚିତ୍ରର ଏହି ଗୀତଟି ଶିଳ୍ପୀ କୁମାର ବାପି ଏବଂ ଶୈଳଭାମା। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତ ଗଗନ ବିହାରୀ।

କିନ୍ତୁ କିଛି ସମ୍ପର୍କ ଏମିତି ଥାଏ ଯାହା ସମୟର ସ୍ରୋତରେ ମଧ୍ୟ ଅମ୍ଳୀୟ ରହେ, ସିଏ ପ୍ରକୃତ ସାଥୀ। ଆସନ୍ତୁ ଏଥର ଶୁଣିବା ଏହି ଗୀତଟି, କଥାଚିତ୍ର ସଂସାର, ଶିଳ୍ପୀ ଚନ୍ଦ୍ରାଣୀ ମୁଖାର୍ଜୀ ଏବଂ ଗୋପୀ ପଟ୍ଟନାୟକ, ଗୀତିକାର ନିଜାମ, ସଙ୍ଗୀତ ମୁସିର।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ। ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 35,000 କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପୋତ INS ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ହରମୁଜ

0: ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ ଆଜି ଅକ୍ଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି, ଆଗାମୀ 4 ବର୍ଷ ପାଇଁ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ୍ ଭାରତ ନ୍ୟୁଜିଲାଣ୍ଡ ରଣନୈତିକ ସହଯୋଗ 2030 ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା। ଆଜିର ଆଲୋଚନାରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ 2030 ସୁଦ୍ଧା 35,000 କୋଟି ଟଙ୍କାରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ଏବଂ ଭାରତୀୟ ନୌସେନା ଓ ନ୍ୟୁଜିଲାଣ୍ଡର ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ପରିବହନ ସହଯୋଗ ଚୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଉଭୟ ଦେଶ ପକ୍ଷରୁ ଜାରି ବକ୍ତବ୍ୟରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଏବଂ ବିକଶିତ କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଉଭୟ ନେତା ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଏହାର କାର୍ଯ୍ୟାନ୍ୱୟନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
1: हमने भारत न्यूजीलैंड संबंधों को स्ट्रेटेजिक पार्टनरशिप के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे। इस वर्ष हमने रिकॉर्ड समय में फ्री ट्रेड एग्रीमेंट किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे। हमें ट्रेड के साथ साथ ट्रस्ट, टेक्नोलॉजी और टैलेंट का ब्लूप्रिंट हम तैयार कर रहे हैं।
0: ମିଳିତ ବିବୃତ୍ତିରେ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ୍ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ନେଇ ଚିନ୍ତା ବ୍ୟକ୍ତ କରିବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି, ଭବିଷ୍ୟତର ଯୁଦ୍ଧରେ କୃତ୍ରିମ ବୁଦ୍ଧିମତା ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହୋଇପାରେ, କିନ୍ତୁ ସାହସୀ ସୈନ୍ୟବଳ ଏବଂ ଦକ୍ଷ ସାମରିକ ଶକ୍ତି ହିଁ ସେଥିରେ ବିଜୟ ଲାଭ କରିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ପାରମ୍ପରିକ ସାମରିକ ଦୃଢ଼ତା ପରିପୂରକ ଅଟନ୍ତି ଓ ଭାରତ ଆତ୍ମନିର୍ଭର ଭାରତ ଯୋଜନାରେ ଉଭୟରେ ଅଗ୍ରଗତି କରୁଛି। ଆଜି ବିଶାଖାପଟ୍ଟନମରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ INS ମହେନ୍ଦ୍ରଗିରି ଯୁଦ୍ଧପୋତର ଭାରତୀୟ ନୌସେନାରେ ସାମିଲ କରାଯିବା ଅବସରରେ ଶ୍ରୀ ସିଂ କହିଛନ୍ତି, ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତୀୟ ନୌସେନାରେ ଗତ 1.5 ବର୍ଷ ମଧ୍ୟରେ 6ଟି ଆଗଧାଡ଼ିର ଯୁଦ୍ଧପୋତ ସାମିଲ କରାଯିବା ଦେଶର ଜାହାଜ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମକୁ ଦର୍ଶାଉଛି। ସେ କହିଛନ୍ତି, ଭାରତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ପରିବର୍ତ୍ତେ ଏବେ ନିଜ ଦକ୍ଷତା ଏବଂ ନବସୃଜନ ବଳରେ ସାମରିକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ମଞ୍ଚ ପାଲଟିଛି। ଆତ୍ମନିର୍ଭର ଭାରତ ପଦକ୍ଷେପର ସଫଳତା ବର୍ଣ୍ଣନା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, INS ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍, ସୁପରସୋନିକ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
2: INS ମହେନ୍ଦ୍ରଗିରି ମେ ମଲ୍ଟି ଫଙ୍କ୍ସନ ରାଡାର କେ ସାଥ ଲଙ୍ଗ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ସ କା କମ୍ବିନେସନ ହେ ଜୋ ଆକାଶ ସେ ଆନେ ୱାଲେ କିସି ଭି ଖତରେ କୋ ଦୂର ସେ ହି ପହଚାନ କର ନଷ୍ଟ କର ସକତେ ହେ ଔର ଇସମେ ଇଣ୍ଡିଜିନସ ରକେଟ ଲାଞ୍ଚର ହେ ଟାର୍ପିଡୋ ଲାଞ୍ଚର୍ସ ହେ ଏକ ଇଣ୍ଟିଗ୍ରେଟେଡ ଆଣ୍ଟି ସବମେରିନ ଡିଫେନ୍ସ सिस्टम है, इलेक्ट्रॉनिक वारफेयर सूट है और क्लोज इन वेपन सिस्टम भी है। ये तमाम चीजें INS महेंद्रगिरि को महेंद्रगिरि पर्वत के समान ही अभेद और मजबूत बनाती हैं।
0: आपण माने संवाद सुनुछंती आकाशवाणी रु। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସମଗ୍ର ଦେଶ ତଥା ପୃଥିବୀରେ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ July 11 ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଜନସଂଖ୍ୟା ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରିବା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଏହି ଦିବସ ପାଳନ କରାଯାଉଛି। 1990 ଡିସେମ୍ବରରେ ଜାତିସଂଘ ପକ୍ଷରୁ ପରିବେଶ ଏବଂ ବିକାଶ ସହିତ ଜନସଂଖ୍ୟା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ

0: କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଇଚ୍ଛାଧୀନ ପରିବାର ନିୟୋଜନ ଯୋଜନା ସମସ୍ତଙ୍କ ପାଇଁ ଗୁରୁତ୍ୱ ରଖୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭଧାରଣ ମଧ୍ୟରେ ଉପଯୁକ୍ତ ସମୟ ବ୍ୟବଧାନ ରହିଲେ ଉଭୟ ମା ଏବଂ ଶିଶୁ ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହେବ ଓ ପିତାମାତା ମଧ୍ୟ ସେମାନଙ୍କ ପିଲାର ସଠିକ୍ ଯତ୍ନ ନେଇପାରିବେ। ଏହି ଅବସରରେ ଶ୍ରୀ ନଡ୍ଡା ସମସ୍ତଙ୍କୁ ଏକ ସୁସ୍ଥ, ଦୃଢ଼ ଏବଂ ବିକଶିତ ଭାରତ ଗଠନ ଲାଗି ଆହ୍ୱାନ ଦେଇଛନ୍ତି। ସଦ୍ୟତମ ଆୟ ତଥ୍ୟ ବିଶ୍ଳେଷଣ ପରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ସିକ୍କିମ୍ ପୁଣି ଥରେ ଭାରତର ଧନୀ ରାଜ୍ୟ ଭାବେ ପରିଗଣିତ ହୋଇଛି। 2024-25 ଆର୍ଥିକ ବର୍ଷରେ ସିକ୍କିମ୍ର ମୁଣ୍ଡପିଛା ଆୟ 6.46 ଲକ୍ଷ ଟଙ୍କାରୁ ଅଧିକ ରହିଥିଲା, ଯାହା ଜାତୀୟ ହାର ତୁଳନାରେ 3 ଗୁଣ ଅଧିକ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ୍ର ଆକ୍ରମଣ ପରେ ଆମେରିକାର ଟ୍ରମ୍ପ ପ୍ରଶାସନ ଆଜି ଇରାନ୍ ଉପରେ କେତେକ ନୂଆ ପ୍ରତିବନ୍ଧକ ଜାରି କରିଛି। ଏହି ପ୍ରତିବନ୍ଧକଗୁଡ଼ିକ ଇରାନ୍ର ନେତୃତ୍ୱ ସହ ସମ୍ପର୍କିତ ଆର୍ଥିକ ନେଟୱାର୍କ ସହ ଜଡ଼ିତ। ଏହା ପୂର୍ବରୁ ଆମେରିକା କଠୋର ପଦକ୍ଷେପ ସ୍ୱରୂପ ଇରାନ୍ର ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ସହ ତେହେରାନ୍ଠାରୁ ତୈଳ ବିକ୍ରି କରିବା ସମ୍ପର୍କିତ ଅନୁମତି ପ୍ରତ୍ୟାହାର କରିଥିଲା। ଆମେରିକା ପକ୍ଷରୁ ଏହିସବୁ ନୂତନ ପ୍ରତିବନ୍ଧକ ଜାରି ହେବା ଫଳରେ ଇରାନ୍ର ଆର୍ଥିକ ବ୍ୟବସ୍ଥା କ୍ଷତିର ସମ୍ମୁଖୀନ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଶେଷ ହୋଇଥିବା ଘୋଷଣା କରିଥିଲେ ମଧ୍ୟ କୂଟନୈତିକ ପଦକ୍ଷେପ ସ୍ୱରୂପ ଏହି ପ୍ରତିବନ୍ଧକ ଜାରି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନାଗପୁରରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ପରିବହନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଦୁଇଦିନିଆ ବୈଠକର ବିଷୟବସ୍ତୁ ସହନଶୀଳ ନବସୃଜନ, ସହଯୋଗ ଏବଂ ସମାବେଶୀ ନିର୍ମାଣ ଉପରେ କେନ୍ଦ୍ରିତ ରହିଛି। ହାଇଦ୍ରାବାଦକୁ ପ୍ରମୁଖ ଉଚ୍ଚ ଗତିସମ୍ପନ୍ନ ରେଳ ହବ୍ ଭାବେ ବିକାଶ କରିବା ଲାଗି ଯୋଜନା ରହିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏଥିରେ ପୁଣେ, ଚେନ୍ନାଇ ଏବଂ ବେଙ୍ଗାଲୁରୁକୁ ବୁଲେଟ୍ ଟ୍ରେନ୍ କରିଡର୍ ସଂଯୋଗ କରାଯିବ। ଆଜି ହାଇଦ୍ରାବାଦରେ ଏକ ଶିଳ୍ପ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଉଚ୍ଚ ଗତିସମ୍ପନ୍ନ ରେଳ ନେଟୱାର୍କ ଦକ୍ଷିଣ ଭାରତର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବା ସହ ସଂଯୋଗୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ତେଲଙ୍ଗାନା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି, ଦେଶର 315 ବିଶ୍ୱବିଦ୍ୟାଳୟରେ ସେମିକଣ୍ଡକ୍ଟର ଡିଜାଇନ୍ ଟୁଲ୍ ଆରମ୍ଭ କରାଯାଇଛି। ଫିଫା ବିଶ୍ୱକପ୍ରେ ଆଜି ରାତିରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ରାତି 2:30 ମିଆମି ଷ୍ଟାଡିୟମ୍ରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ସକାଳ 6:30 ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ସ୍ପେନ୍ ଏବଂ ଫ୍ରାନ୍ସ ସେମିଫାଇନାଲ୍କୁ ପୂର୍ବରୁ ଉନ୍ନୀତ ହୋଇସାରିଛନ୍ତି। 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଶେଷ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ସାଉଥହାମ୍ପଟନ୍ର ୟୁଟିଲିଟା ବାଉଲ୍ଠାରେ ଭାରତୀୟ ସମୟ 7:00 ମ୍ୟାଚ୍ ଆରମ୍ଭ ହେବ। ଇଂଲଣ୍ଡ 3-0 ଏହି ସିରିଜ୍ ବିଜୟୀ ହୋଇସାରିଛି। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପଥ INS ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ, ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ, ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ୍ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା, ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: India and New Zealand elevate ties to strategic partnership, set to double bilateral trade to 35,000 crore rupees by 2030. Prime Minister Narendra Modi says Indian community across New Zealand is a vital part of the shared journey among two nations, addresses Indian diaspora in Auckland. Defence Minister Rajnath Singh commissions indigenous stealth frigate INS Mahendragiri, says India building a strong, self-reliant and future-ready defence force. BRICS Ministerial Declaration 2026 adopted to strengthen technological

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତା ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝୀ କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତକୁ ଆଜି ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିଶାଖାପଟ୍ଟନମ୍ଠାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର କମିଶନିଂ ସମାରୋହରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ଶ୍ରୀ ସିଂ କହିଛନ୍ତି। ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର୍, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ଯୋଜନା ଲାଗି ଲାଗୁ କରାଯାଇଛି। ମାତ୍ର ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। 662 ଓ 488 ବର୍ଗ କଲେଜଗୁଡ଼ିକୁ ମଧ୍ୟ ଅର୍ଥରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଦେଉଥିବା ଅର୍ଥରାଶି ଏଣିକି ସରକାର ବହନ କରିବେ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନାଯୋଗ୍ୟ, ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଦେୟ ଦେବାକୁ ପଡ଼ିବ। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇପାରିବେ। ପୁରୀ ଟାଉନ୍ହଲ୍ଠାରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସୁପରିଚାଳନା ପାଇଁ ରାଜ୍ୟ ପୁଲିସ୍ ସହିତ 15 କମ୍ପାନୀ ସେଣ୍ଟ୍ରାଲ୍ ଫୋର୍ସ ନିଯୁକ୍ତ ରହିବେ। ତଟ ସୁରକ୍ଷା ଦାୟିତ୍ୱରେ ନ୍ୟାଭି, କୋଷ୍ଟଗାର୍ଡ ଓ ମେରାଇନ୍ ପୁଲିସ୍ ମୁତୟନ ହେବେ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଦାୟିତ୍ୱ ପ୍ରଦାନ ଉପରେ ନିଷ୍ପତ୍ତି ନିଆଯାଇଛି। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ଖୁରାନିଆ ଆଶାବ୍ୟକ୍ତ କରିଛନ୍ତି।
1: ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ସମସ୍ତ ଅଧିକାରୀ ଓ ସହକର୍ମୀମାନେ ଯେଉଁ ଜାଗାରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଜାଗାରେ ସେମାନେ ଯିବେ, ସେ ଜାଗାରେ ସେମାନେ ମୁତୟନ ହେବେ ଓ ତାଙ୍କର ଯେଉଁ ଡ୍ୟୁଟି ଅଛି ସେଥିପାଇଁ ଫର୍ଦର ଡିଟେଲ ବ୍ରିଫିଂ କରାଯିବ।
0: ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଓ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୁଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି।

0: ରଥକଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି ରଥ ଉପରକୁ ପବିତ୍ର କଳସ ଉଠାଯିବ। ଏହି ଅବସରରେ ଭୋଇ ସେବକମାନେ ଅଷ୍ଟମ ହରିବୋଲ ଧ୍ୱନି ଦେବାର ପରମ୍ପରା ରହିଛି। ରଥ ଉପରେ ଚକା ପଡ଼ିବା ଦିନ ଭୋଇ ସେବକମାନେ ଶେଷ ହରିବୋଲ ଦେଇଥାନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର୍ୟ, ପ୍ରସବକାଳୀନ ସ୍ୱାସ୍ଥ୍ୟାବସ୍ଥା ଏବଂ ମାନବିକ ଅଧିକାର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ଜୁଲାଇ 11 ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳିତ ହୋଇଆସୁଛି। ଜନସଂଖ୍ୟା ବୃଦ୍ଧି ପ୍ରାକୃତିକ ସଂସାଧନ ଶୃଙ୍ଖଳ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏକ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ବର୍ତ୍ତମାନ 140 କୋଟି ଅତିକ୍ରମ କରିଛି। ଜନସଂଖ୍ୟା ଦେଶ ପାଇଁ ଉଭୟ ବିପଦ ଏବଂ ସମ୍ପଦ ଭାବେ କାର୍ଯ୍ୟ କରିଥାଏ। ଜନସଂଖ୍ୟାର ଭାରସାମ୍ୟକୁ ବଜାୟ ରଖାଯାଇ ପ୍ରାକୃତିକ ସମ୍ପଦର ସୁବିନିଯୋଗ ହୋଇପାରିଲେ ଜନସମ୍ପଦର ସୁପରିଚାଳନା ସମ୍ଭବପର ହୋଇପାରିବ। ଜନସଂଖ୍ୟା ନିୟନ୍ତ୍ରିତ କରିବାକୁ ପ୍ରତ୍ୟେକ ଦେଶ ବିଭିନ୍ନ ପଦକ୍ଷେପ ଏବଂ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି। ସମଗ୍ର ବିଶ୍ୱରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ୍କୁ ଅତିକ୍ରମ କରି ଭାରତ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି। ଏହି ଜନସଂଖ୍ୟା ବିସ୍ଫୋରଣ ଆଗାମୀ ଦିନରେ ଦେଶ ପାଇଁ ଦାରିଦ୍ର୍ୟ ସହ ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ମହିଳାଙ୍କ ଶିକ୍ଷା, ସଶକ୍ତିକରଣ ଓ ପରିବାର ନିୟୋଜନ ବ୍ୟବସ୍ଥାର ସମ୍ପ୍ରସାରଣ ସହ 2 ସନ୍ତାନ ଉପରେ ଗୁରୁତ୍ୱ ଏବଂ ପ୍ରୋତ୍ସାହନ ପ୍ରଦାନ କରାଗଲେ ବର୍ଦ୍ଧିତ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ରଖାଯାଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରିଷ୍ଠ ଅର୍ଥନୀତିଜ୍ଞ ଡକ୍ଟର ପ୍ରଭାସ ମିଶ୍ର ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
2: ମାନବ ସମ୍ବଳ ଯେଉଁଟା ବିଶ୍ୱ ବିକାଶରେ ମଧ୍ୟ ସହାୟକ ହେବ, ଦେଶର ଯେଉଁ ରାଷ୍ଟ୍ରର ଜନସଂଖ୍ୟା ଯେତେ ସମ୍ବଳ ଅଧିକ ସେମାନେ ବେଶୀ ପ୍ରଗତି କରିଥାନ୍ତି। ତେଣୁ ଆମେ ଚେଷ୍ଟା କରିବା ଯେ ଆମର ଜନସଂଖ୍ୟାକୁ ଆମେ ବର୍ଡନ ବୋଲି ନ ଭାବିକରି ଆମେ କିଭଳି ଭାବେ ଜନସାଧାରଣ ବା ସବୁ ମାନବ ଆମର କେମିତି ସମ୍ବଳ ହେବେ ଏବଂ ଦେଶର ପ୍ରଗତିରେ କାମ କରିବେ ସେ ନେଇ ଆମେ ସମସ୍ତେ ପ୍ରଚେଷ୍ଟା।
1: ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ସାମାଜିକ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ। ଏହାଦ୍ୱାରା ଜନସଂଖ୍ୟା ବିକାଶରେ ବାଧକ ନ ହୋଇ ବିକାଶର ବାହକ ସାଜିବ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସହମତି ପ୍ରକାଶ କରିଛନ୍ତି ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଛତିଶଗଡ଼ ସରକାର ଗ୍ରହଣ କରିଛନ୍ତି। ଏହି ଆଧାରରେ ଛତିଶଗଡ଼ଠାରୁ ମହାନଦୀ ଟ୍ରିବ୍ୟୁନାଲ ଲିଖିତ ପ୍ରତିଶ୍ରତି ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 23 ଦିନ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ଲିଖିତ ପ୍ରତିଶ୍ରତି ପ୍ରଦାନ ପାଇଁ ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଭୁବନେଶ୍ୱର ବର୍ଷାପାଣି ଜମୁଥିବା ବିଭିନ୍ନ ସ୍ଥାନରେ ଡ୍ରେନ୍ ନିର୍ମାଣ ସହ ଏହାକୁ କଭର କରାଯାଇଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏଥିପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ପାଇଁ ଆଇଆଇଟି ରୁର୍କିକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ମାଷ୍ଟର ଡ୍ରେନେଜ୍ ପ୍ଲାନ୍ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ପୌରପାଳିକା କାର୍ଯ୍ୟାଳୟ ସଭାଗୃହରେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ବାବଦରେ ମନ୍ତ୍ରୀ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଉପସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର 7 ଆକାଂକ୍ଷୀ ବ୍ଲକର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଡକ୍ଟର ହର୍ଷଦ ଆଲୋଚନା କରିଛନ୍ତି। ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଭିତ୍ତିଭୂମିର ସୁଧାର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରାଯାଇଛି। 5 କିମ୍ବା ତଦୁର୍ଦ୍ଧ୍ୱ ସେବା ପୂରଣ କରିଥିବା ଗ୍ରାମ ରୋଜଗାର ସେବକଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ଫର୍ମାଟ୍ରେ 15 ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ରାଜ୍ୟସ୍ତରରେ ଏକ ସମନ୍ୱିତ ତଥ୍ୟ ବିବରଣୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ପାଣିପାଗ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ 24 ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପାଲିପାଟଣାଠାରେ ସର୍ବାଧିକ 90 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ନମକ ହଲାଲର ଏହି ଗୀତଟି ଶିଳ୍ପୀ କିଶୋର କୁମାର ଏବଂ ଆଶା ଭୋସଲେ, ଗୀତିକାର ଅଞ୍ଜାନ, ସଙ୍ଗୀତ ବାପି ଲେହରି।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି, କଥାଚିତ୍ର ନସିବ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲା, ଶିଳ୍ପୀ ମହମ୍ମଦ ରଫି।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।

ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ନାମ ପ୍ରକୃତିରେ ଆକାଦା ଯେ ନାମେ କୁଣା ସମ୍ପ୍ରଦାୟର ଜୀବନ ଜୀବିକାନୁ ଯଦି ଏର ଥିଲେ ହାରବୁଗେ ମିଆଁ ନିର୍ଭର ନାନ୍ନାର ଆଉ ଏକାନିକିରି ତାମ ଠିକ୍କିରି ଉଜ୍ଜ୍ୱର ଅକ୍କର ଆଦି ଲାଗାନ ଭିତାମ ନାନା ପ୍ରକାର ଆୟ ଉପାୟ କାମନାର ଆଉ ହନେ ଏର ଥିଲେ ନାମେ ଜିଆନୁ ଦୁଃଖ ସୁଖତା ଲାଗିଛି ଏକାବେକେନ୍ ଦୁଃଖ ବାରଲିତା ଏକାବେକେନ୍ ସୁଖ ଭି ଆଥିଲି ହେଲେ ଦୁଃଖନ୍ତି ଏକାନିକିରି ନାମ ସୁଖ ହାଖତ ଆଦାନ ଭି ନାମ ଚିନ୍ତା କାମନା କଥା ହେଲେ ଆରୁଣ୍ଟା କଥା ଯେ ନାମେ ଶରୀରଟା ଆଥିଲି ହେଲେ ନାମେ ରୋଗ ବେମାର ମାନ ହିଁ ମାନ ନାମ ଯେତେ ସତର୍କ ମାଞ୍ଚକୁନି ଭି ରୋଗ ବେମାର ଇ ନାମେ ଶରୀର ବନ୍ ମା ଲାମ୍ବି ନାମ ଯାହା ବି ମାନନା

0: କିରି ଭଲ୍ ରଥ ଆକଥାନ୍ ଚିନ୍ତା କାମନା କଥା ଆଉ ନମ କାମାଲ ଦାଥି ହେଲେ ଘା ଘା ଇନ୍ୟ ମାନି ଯେ ଏକାବଦ ଘଟନା ଘଟର ଆଦାତା ଘଟର ହି ଘଟର କିନ୍ତୁ ଏକାବଦ ନାମେ ଏକାନ୍ତା କଥା ଆବର୍ ନାମ ସାଲଖା ଅଙ୍ଗତ ହେଲେ ଆଦାତ ଯାହା ବି ମାନ୍ନା ଯେନ୍ତାକା ଶରୀରନୁ ରୋଗ ଅଣ୍ଟା ମାନି ବୁଲିକିରି ତେଙ୍ଗା ଖାତିର କିଛି ନାମ ଯେତେ ସଚେତନ ମାନଙ୍କୁ ହିଁ ମାନିଦ ହେଲେ ବି ଏକାନିକିରି ଆଦାତ କମ୍ ମାନ ଆ କଥା ନାମ ଚିନ୍ତା ନାନତ ତା ଇ ବାବଦନୁ ନାମ ହନେ ଏର ଥିଲେ ନାମେ ଶରୀରକେ ମିଆ ଭିନ୍ନ ଭିନ୍ନ ପ୍ରକାର ରୋଗ ବେମାର ମାନି ଆଉ ଛୋଟ ଛୋଟ ଯେନ୍ ନାଣି ମାଞ୍ଜା କା କୁନୁଜେନା ମାଞ୍ଜା କା ଦୁସରା କିଛି ହେଲେ ତା ନାମ ହନେ ସାହା ଚାଲଦାତାରୁ ନାମେ ଯେତ୍କି ଆୟ ଉପେ ଆତିଲ ତାନ କାମାଲ ଦାତ କା ଡାକ୍ତର ଥରା ବି କାଲ ଦାତ ହେଲେ ଅଣ୍ଟା ବାଡ଼ି ବାଡ଼ି ଦୁଃଖ ବି ବାରି ବେମାର ଭିଲ୍ ମାନି ଆତିକି ଲାଗ ନାମ ଡାକ୍ତର କାନା ବି କା ଦାତ ଆର୍ ଯାହା ବି ମାନ୍ନା ଭିନ୍ ଭିନ୍ ଦୁଃଖ କା ବେମାର ଭିତରେ ଅଣ୍ଟା ବେମାର ମାନାଲି ଯେ ଯକୃତ ଜନିତ ବେମାର କିମ୍ବା ଯକୃତ ନୁ ଆଦତ ମାନି ଯେନ୍ଟାକା ଲିଭର ବେମାର ବାନାର ନାମେ ପଦାନୁ ଗୁଠି ଆସି ଲିଭର ଖରାପ ମାଞ୍ଜା କେରା ଯେ ଆସ ନୁକସାନ ମାଞ୍ଜାସ କେରାସ୍କା ତାଙ୍କେ ଜିଆ ବୁଙ୍ଗା କେରା ବୋଲିକିରି ତେଙ୍ଗନାର ତା ଲିଭର ବାନାଦ ଜିନିଷଟା ନାମେ ଶରୀରକେ ବଢ଼େଇଟି ଜିନିଷ ଦୁ ନାମ ଶରୀର ବୋଧ ନାମେ କାନିକିରି ଠିକ୍ ର ଆ ଲିଭର ବଧି ଆଦାନ ଆଗଲି ଠିକ୍ କାମିକିରି ହୋଇ ତା ପ୍ରକୃତିରେ ଇ କଥା ମନ୍ତା ନାମ ଯେହେତୁ ଡାକ୍ତରୀ ମାରିଲା ପଢ଼ୁତ ଭଲକିରି ବୁଝରା ପଲଦାତ କା ତେଙ୍ଗା ଭି ପଲଦାତ ହେଲେ ଇ ଯକୃତ ବେମାର କା ଇ ଯେନ୍ ଲିଭର ଯେନ୍ ଖରାପ ମାନିକି ଆଉ ଲିଭର ନାମେ ଶରୀରକେ ଲଗାନ ଏକାନିକିରି ଜରୁରୀ ଦେଉ ଆରୁ ତାନ୍ ଏନ୍ଦେ ନାଲ୍କୁ ନାନି ନାମେ ଶରୀରକେ ଇ ଜମା କଥାବନ୍ ଟିକେ ଭଲକିରି ଆଲୋଚନା ନାନାଗେ ଲଗାନ ଇନ୍ନା ଇ ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମନୁ ବାର୍ଚକାନାର ବୁର୍ଲାସ୍ତା ଯେନ୍ ବୀର ସୁରେନ୍ଦ୍ର ସାଏ ଆରୁ ବିଜ୍ଞାନ ଆଉ ଗବେଷଣା ପ୍ରତିଷ୍ଠାନ ଆତିଲି ଆସ୍ତା ଏସୋସିଏଟ୍ ପ୍ରଫେସର ଡାକ୍ତର ମହେନ୍ଦ୍ର ଏକା ଆଜ୍ଞାଘାର ତା ବାରା ଇ ଯେନ୍ ଲିଭର ବେମାର ଏକାନିକିରି ମାନି ଲିଭରନୁ ଆଉ ଏକାନିକିରି ମାଲ ମାନ ଆଉ ଏନ୍ଦିର ନାମେ କର୍ତ୍ତବ୍ୟ ଥିଲି ଏକାନିକିରି ନାମେ ଜିଆବନ ଆଗଲି ଆଗଲି ହତ୍ ଏନ୍ଦିର ଅନତ ମହତ୍ ଆରୁ ଏକାନିକିରି ନାମେ ଶରୀର ବନ ଠିକ୍ ଇଅତ୍ ଆ କଥାନ୍ ଟିକେ ନା ଆଲୋଚନା କାମର ତା କଥା ମାନଯା ଯେ ଡାକ୍ତର ଗୁଥିଆର ବି ତେଙ୍ଗନାର ଭଲ ଅଣ୍ଟା ଲିଭର କା ସ୍ୱାସ୍ଥ୍ୟବାନ ଲିଭର ଅଣ୍ଟା ଯଦି କା ଯକୃତ ଯେନ୍ ବାଲଦାତ ଆଦାନ ନାମେ ଶରୀର ବନ ଯେନ୍ ଠିକ୍ ହିସାବନୁ ଇ ଆଦାନ ଯଦି ଠିକ୍ ଇ ଆଗେ ଲାଗା ମାନ ହେଲେ ଏକାନିକିରି ନାମେ ଅନ୍ନା ମୋହନା ବନ୍ ଠିକ୍ ଇଅତ୍ ଯେନ୍ତାକି ଉତ୍ତମ ସୁଷମ ଖାଦ୍ୟ ବାଲନାର ହୁବନ୍ ଏକାନିକିରି ନାମ ଅନତ ମହତ ଏକାନେ ଆର୍ ତାଙ୍କେ ଏନ୍ଦିର ପ୍ରଭାବ ଥିଲି ଇ ଜାମା କଥାନ୍ ଇନା ଆଲୋଚନା ନାନର ତା ଡକ୍ଟର ଏକା ଆଜ୍ଞା ଜୁହାର
1: ଜୁହାର ଜୁହାର ସଫାରିନ୍ ସର୍ତ୍ତା ବନ୍ଧୁରିନ୍ ଜୁହାର ଆରୁ ମକା ପୁପୁ ଝକା ଝକା ମେନୁ ନମ ସର୍ତ୍ତା ବନ୍ଧୁରିନ୍ ଜୁହାର ଆଉ ଜୟ ଧର୍ମେ ବେଲା ଢାପସର ୟସ୍
0: ହଁ
1: ସ୍ୱାସ୍ଥ୍ୟ ବନେର ହୁଦାନ ଆଶା କାମାଲ ଦାନ
0: ନିଶ୍ଚିତ ଭାବେ ତମେ ସାନ୍ ନାମ ଯଦି ସମର୍ପିତ ମାନତ କଥାରେ ଭଲ ବୁଦ୍ଧି ଜ୍ଞାନ ଚିଅର ଆର୍ ନାମେ ଭଲ ବିବେକଣ୍ଡା ଚିଅର ଯେ ଠିକ୍ ହିସାବରୁ ନାମ ନାମେ ଜିଆବନ ଆଗଲି ଆଗଲି ହତ୍ ତା ଯେନ୍ତା ଟିକେ ଆଗଲିନ୍ କଥା ଖାତିର କିଚା ଯେ ଇ ଯେନ୍ ଲିଭର ବାଲନାର ଲିଭର ଖରାପ ମଞ୍ଜାକେରା ଯେ ଇ ସେ ଇନ୍ନେ ମଞ୍ଜାକେରା ବୋଲିକିରି ନାମ ଆଡ଼ପା ପାଲିନୁ ପଦାନ ଉଠି ତେଙ୍ଗାଲ ଦାତ ତା ଇ ଲିଭର ବାଜକୁନ୍ ପ୍ରକୃତିରେ ଏନ୍ଦେ ଦୁ ଆଉ ଇ ଲିଭର ବୋଧ ନାମେ ଶରୀରକେ ଲେଖାନ୍ ଏନ୍ଦେ ନାଲକୁ ନାନାଲି
1: ଲିଭର ନାମେ ଯେନ୍ତା ମେଦୁନୁ ନାଷ୍ଟା ପାଞ୍ଚଟା ମୁଖ୍ୟ ଅର୍ଗାନ ଥିଲି ଯେନ୍ତାକି ଅଣ୍ଟା ହୃତ୍ପିଣ୍ଡ ବା ହାର୍ଟ ଆରୁ ଅଣ୍ଟା ଅଣ୍ଟା ଫୁସ୍ଫୁସ୍ ଲଙ୍ଗସ୍ ଆରୁ କିଡ଼ନୀ ବା ବୃକକ୍ ଆରୁ ଅଣ୍ଟା ମାଞ୍ଜାତ ଲିଭର ବା ଯକୃତ ବା ନାମା କୁଣାତି ବାଦ କଲଜା ହେଲା କଲଜା ହିବ ନା ତା ଇଦ୍ଗିତ ଏନ୍ଦର ମେନ୍ ଫଙ୍କସନ୍ ହାର୍ଟ ଆରୁ ଫୁସ୍ଫୁସ୍ ତା ଖରାପ ମାଞ୍ଜକୁ ସାଙ୍ଗେ ସାଙ୍ଗେ ଆସ୍ତାରେ କହିତ ନିଶ୍ୱାସ ହୁଆ ପଲ୍ଦା ଛାତି ଦରଜ ମାନି ସାଙ୍ଗେ ସାଙ୍ଗେ ହାର୍ଟ ବନ୍ଦ ମାନି କହିତ ତା ଇମିଡ଼ିଏଟ୍ ଆସ୍ତାରେ ହେଇତ କିନ୍ତୁ ଲିଭର ବଧ ବା ଯକୃବଧ ଏନେ ଅଣ୍ଟା ଅର୍ଗାନ୍ ଆର୍ ଯଦି 70-80% ଖରାପ ମା ମାଞ୍ଜା ସିମ୍ପଟମ୍ ମା ବାରିତ କା ସାଇନ୍ ମା ବାରିତ ତା ଉଦ୍ଗି ଲାଗନ୍ ହୁଦଣ୍ଟା ବହୁତ ବଡ଼କା କଥା ମାନେ ଇନିସିଆଲ୍ ଷ୍ଟେଜ୍ନୁ ନାମ ବାଲ୍ଲା ପଲ୍ଦା ତିନ୍ ତା ଯେତେବେଳେ ପୁରା ଖରାପ ମାନି କହିତ ହୁଙ୍ଗନ୍ ଆହାଙ୍ଗଦାତ
0: ବୋଲେ ଯେତିକି ବେଲେ ଆହତ ସେତିକି ବେଲେ ଅନେକ ଗେଛା ବୁଙ୍ଗା କେକି
1: ବହୁତ ଗେଛା ବୁଙ୍ଗତ ତା ଲିଭର କି ମେନ୍ ଫଙ୍କସନ୍ ନାମେ ଏନ୍ଦିର ବନାଲି ନାମେ ମେନ୍ ଫଙ୍କସନ୍ ହଉ ତ କେମିକାଲ ଫ୍ୟାକ୍ଟ୍ରି ବନାର ତା ବହୁତ କିଛି କେମିକାଲ ତିଆରି ମନାଲି ଲିଭର ଉଲା ଆରୁ ମୋର ଦେନ୍ 500 ମିଆଁ ନାଲ୍କୁ ତାନ କାମାଲି ମାନେ ସାଇଲେଣ୍ଟଲି ଓହର ହ 24 ଘଣ୍ଟା କାମାଲି ତା ହୁଦାନ ନିହାତି ବଲ୍ଲା ଚିନାର ଯେହେତୁ ତାନ ବହୁତ ଧୀରେ ଧୀରେ ଡେମେଜ ମାନି ଖରାପ ମାଛକୁ ତ ମାସ ତାରାଇଦ ତା ପହିଲା ତାହା ନାମ ଯେନ୍ ଯେତିକି ଡ୍ରଗ୍ସ କା ଯାହା ଔଷଧ ଦବାଇ ମହଲଦାତ କା ଯାହା ଅନାଲଦାତ ମହଲଦାତ ଆବନ୍ ଡିଟକ୍ସିଫିକେସନ୍ କାମନାର ବା ବିଷ ଯଦି ଆତଲି ଦାନୁ ଖାଦ୍ୟନୁ ଆଦାନ ବିଷ ବନ ଆଦ ଅଥରିଚିତ ତା ତାହା ପହିଲା ଫଙ୍କସନ୍ ଆନ୍ତିନ୍ ହଜମ ଘି ଲଗାନ୍ ଯେନ୍ ବାଇ

0: ଯେନ୍ ସିକ୍ରେସନ୍ କାମାଲି ଲିଭର୍ ଯେନ୍ ଗଲ୍ ବ୍ଲାଡ଼ର୍ ବନାରବା ପିତ୍ତଗ୍ରନ୍ଥି ରହିତ ପିତ୍ତଗ୍ରନ୍ଥିନୁ ଯେନ୍ ପିତ୍ତବଦ୍ଧ ନାମା ସିକ୍ରେସନ୍ ମାନେ ଲିଭର୍ସ୍ତି ତ ଆବଦ୍ଧ ନାମା ଯେନ୍ ଖାଦ୍ୟ ମାନେ ମେନ୍ଲି ଫ୍ୟାଟ୍ ଫ୍ୟାଟି ଫୁଡ଼୍ କା ଯେନ୍ ତେଲିଆ ଖାଦ୍ୟ ବନ ବାନାର ଚର୍ବି ଜାତୀୟ ଖାଦ୍ୟ ଆବନ୍ ହଜମ କାମ ଆଜ୍ଞା ମେନ୍ ଫଙ୍କସନ୍ ମାନେ ଲିଭର୍ ପିତ୍ତଗି
1: ଆଚ୍ଛା
0: ଆନ୍ତିନ୍ ଫେର୍ ଯେନ୍ ଯଦି ଏକ୍ସେସ୍ ନାମ ମହା ଚଲଦାତ ମିଠା ଅଂଶ କା ଏକ୍ସେସ୍ ଫ୍ୟାଟ୍ ମହାଲଦାତ ତ ଆବର୍ ଷ୍ଟୋର୍ କାମାଲିତ୍ ଲିଭର୍ ବଦ୍ ଏକ୍ସେସ୍ ବଦ୍ ଆସନ୍ ଷ୍ଟୋର୍ ମାନାଲିତ୍ ଆର ଅଣ୍ଟା ମାନେ ଯେ ଇମ୍ୟୁନିଟି ମାନେ ବଡ଼ିକି ଇମ୍ୟୁନିଟି ଫଙ୍କସନ୍ ହିଁ ତାହା ହେଇଥିଲି ଆର ଅଣ୍ଟା ଯେନ୍ ବ୍ଲଡ଼୍ ଗୋଟେ ଜମାଟ ବାନ୍ଧାଲିତ୍ ଆଦ୍ଘି ଯେନ୍ ସିକ୍ରେସନ୍ ମାନାଲି ଜମାଟ ବାନ୍ଧାଗେ ଯାହା କିଛି ସେମାନେ ତତ୍ତ୍ୱବୋଧ ଖାଲିତ୍ ଆଉ ଲିଭର୍ ପ୍ରଡକ୍ସନ୍ ମାନିତ୍
1: ଆଚ୍ଛା
0: ତ ଏଗୁଡ଼ା ମେନ୍ ଫଙ୍କସନ୍ ବଦ୍ ପାଞ୍ଚଟା କା ଶହେଟା କିନ୍ତୁ ଅଲଗା ଫଙ୍କସନ୍ ଫେର୍ ଯୋଗୁ ବାନାର ଯେ ନା ବସ୍ ବାନାର ମାନେ ନମା ଦେହନ୍ତା ଅଣ୍ଟା ବସ୍ ଯେନ୍ତା ମେନ୍ ଅର୍ଗାନ୍
1: ମୁଖ୍ୟ ପରିବାର କେ ମୁଖ୍ୟ ବାଗିର୍ ଦେଉ ଶରୀର କେ ପରିବାର ଯଦି ଭାବତ ଲେତା ମୁଖ୍ୟ ବାଗିର୍ ଦେଉ ତା ଆରୁଣ୍ଟା କଥା ଇସ୍ତି ନିମେସ୍ତି ଆହାଗି ଲଗାନ୍ ଚାହମ୍ ଯେ ପ୍ରକୃତିରେ ଇ ଯେନ୍ ଲିଭର୍ ବହୁତ ଖରାପ ମାନି 60-70% ଯଦି ମାଞ୍ଜା ଖରାପ ହେଲେ ଯାଇ ନାମ ଆହଦାତ ବୋଲିକିରି ନିମ୍ ତେଙ୍ଗାଲଦାର ପ୍ରକୃତି ଏନ୍ଦିକି ଖରାପ ମାନେ ଏକାନ କି ତାଙ୍କେ ସ୍ୱାସ୍ଥ୍ୟ ବୋଧ ମାନେ ଯକୃତ ଗେ ଯେନ୍ଟା ଟିକେ ହେଲ୍ଦି ରାନା କଥା ଧୀରେ ଧୀରେ ଯେନ୍ ଖରାପ ମାନେ ଏନ୍ଦିକି ମାନି
0: ମେନ୍ ନାମା ମାଞ୍ଜାତ ନାମା ଖାଦ୍ୟପେୟ କି ହେବିଟ୍
1: ହଁ
0: ମୁଖ୍ୟତଃ ଏଇଟା 5 ଏମ୍ କା ମ ଅକ୍ଷରତି ବିଶ୍ଳେଷଣ କାମନାର ପହିଲା ହେଉଛି ମଦ
1: ଆଚ୍ଛା
0: ହେଲା ଦ୍ୱିତୀୟ ହେଲା ମାଂସ 3 ମଞ୍ଜା ହେଲା ମେଦ ମେଦ ବହୁଲତା
1: ଯେନ୍ଟାଟ
0: କାମାଲି ଆରୁ ମଞ୍ଜା ମସଲା ଜାତୀୟ ଖାଦ୍ୟ ଯେତ୍କି ନା ମସଲା ଯଦି ମହାଲଦାତ ବାହାରି ତା ଖାଦ୍ୟ ମହାଲଦାତ ଆଧି ଏଫେକ୍ଟ ହୁଆଲି ଆର ଅଣ୍ଟା ମୃଦୁ ପାନୀୟ ଯେନ୍ କୋଲ୍ଡ ଡ୍ରିଙ୍କ୍ସ ଗୁଠି ହାପାଲ ହୁବଡ଼ା ଦି ଅଣ୍ଟା ମେନ୍ଲି ଆର ଅଣ୍ଟା ମିଠା ବାକି ଯଦି ନା ମିଠା ଜିନିଷ ମହାଲଦାତ ତା ମିଠା ଯେତ୍କି ଆମେ ରିକ୍ୱାରମେଣ୍ଟ ଆସିଲି ବଡ଼ିକେ ଆଦ ୟୁଜ୍ ମାଞ୍ଜା କେରା ଆର୍ ଯେତ୍କି ବାଛରା କେରା ମିଠା ବୋଧ ଆଦ ଲିଭର୍ କେ କେରା ଦାରୁ ଷ୍ଟୋର୍ ମାଞ୍ଜାତ କିନ୍ତୁ ଆଦ ଘଣ୍ଟା କାପାସିଟି ଆତିଲି ଲିଭର୍ ଦି ଘଣ୍ଟା ତାହା ଘଣ୍ଟା କାପାସିଟି ଆସିଲି ଯେତ୍କି ଇଅନ୍ ଆରୁ ବାକି ବନ୍
1: ବିଚରଞ୍ଚନ୍
0: ତ ଯଦି ଇଆ ପଲିଆ ଦିନ ବାକି ବିଛରାଇଛେ ବଡ଼ିକେ ତ ସୁଗର୍ ବାଡ଼ର କଦ ତ ଆଦଘି ଫେର୍ ଏଫେକ୍ଟ ଖାତର ଫେର୍ ରିଭର୍ସ ମାନ ଦାରୁ ଲିଭର୍ ଉପରେ ଖାତର
1: ଆଚ୍ଛା ଆଚ୍ଛା
0: ଆରୁ ଘଣ୍ଟା ମାଞ୍ଜାତ ଯେନ୍ଟାକି ଖାଦ୍ୟ ମାନଲି କିନ୍ତୁ ଇନ୍ନା ନେଲାନ୍ ତା ହେବିଟ୍ ନୁ ଆଉ ଯେ ମୋବାଇଲ୍ ମୋବାଇଲ୍ ବଦଣ୍ଟା ଆଧି ଘଣ୍ଟା ହେବିଟ୍ ମାଞ୍ଜା କେରା ହେଲେ ଏନ୍ଦିର ମାନାଲିକା ଆଲାର ଗୋଟେ ଇନ୍ନା ନେଲାନ୍ ତା ହାତ ଚର୍ ସାହେବ ମାହା ମାହା ତକ ମୋବାଇଲ୍ ଏରାଣାର 12 1 ବାଜନ୍ତ ତା ଠିକ୍ ସେ ହାନ୍ଦ୍ରା ପଲାନାର ଆଗଲି ଏନ୍ଦର ଘଣ୍ଟା ହେବିଟ୍ ରଚା ଯେ ଇୟର୍ଲି ଟୁ ବେଡ୍ ଇୟର୍ଲି ଟୁ ୱେକ୍ ମାନେ ଜଲ୍ଦି ହାନ୍ଦ୍ରାକେ କର ଜଲ୍ଦି ଉସ୍କାରତ ତା ବିଡ଼କ୍ନା ବାଦ ଅନତ ମହତ 7-8 ହାନ୍ଦ୍ରତ ଆରୁ ପାରି 5 ବିଡ଼କ୍ନା ବିଡ଼ ଅର୍ଗନାଘି ଆଗ୍ଲି ଉସ୍କାରତ ତାଟା ପ୍ରପର୍ ହେଲ୍ଥ ମେଣ୍ଟେନ୍ ରଚାଏ କିନ୍ତୁ ଇ ମୋବାଇଲ୍ ହି ଚାଲତେ ବହୁତ ହଦ୍ଦାର ଇନା ନେଲା 12-1-2 ତ କି ମୋବାଇଲ୍ ଏର ଆଣିଲାର ଆର ଉସ୍କାର ଆଣିଲା 9-10
1: ତମେ ପାଇରି ବିଜାଲି 10-11 ଏ କାମ
0: ଏଟା ନର୍ମାଲ ଯେନ୍ ପାଇରି ବା କେନ୍ତା ଯେନ୍ ବିଡ଼ନା କି ଘଣ୍ଟା ଇମ୍ପୋର୍ଟାନ୍ସ ଆସିଲି ହେଲ୍ଥ କି ଉଦ୍ମାହକ ଖାଲି
1: ହେଲେ ଆମେ ଜିଆକେ ଯେନ୍ ରହନ ସହନ ବହୁତ ବଦଲାଲା କାଲି
0: ରହଣି ବିଧି ବହୁତ ଇମ୍ପୋର୍ଟାଣ୍ଟ
1: ଇମ୍ପୋର୍ଟାଣ୍ଟ
0: ନାମ ଠିକ୍ ସେ ମା ରତ ଠିକ୍ ସେ ନାମ ଏକ୍ସରସାଇଜ ମା କାମ ଠିକ୍ ସେ ଟାଇମଲି ମା ଅନତ ଟାଇମଲି ମା ମହତ ଆରୁ ଟାଇମଲି ଆଡୁକେଟ୍ ଆମ ଗୁଠି ମା ହାପତ ହେଲେ ହିଁ ନମା ମେଦ ଉଠିତ ଖରାପ ମାନ ଆର ତାହା ମେନ୍ ଏଫେକ୍ଟ ଲିଭର୍ ଲାଇନ୍ ଖାତିରି
1: ହେଲେ ଇଦା ତା ନାମ ଯଦି ଯେନ୍ 5 ମୋ ବାଜକାର ତାଙ୍କ ସାଙ୍ଗେ ମୋବାଇଲ ଅନ୍ଟା ବି ବାଜକାର ଆଏ କାମଲା ତା ଇ ପ୍ରକାର ଯଦି ଆମେ ଅଭ୍ୟାସର ଆର ଜହ ଜହ ଆଦାନ ଯଦି ନାମ ବ୍ୟବହାର ନ ଥାଏ ଇ ଲିଭର୍ ଖରାପ ମାନ ନାଗେ ଅନ୍ଟା ସମ୍ଭାବନା ଆଥିଲି ଆଦା ଅନ୍ଟା କାରଣ ଦୁ ହେଲେ ପ୍ରକୃତିରେ ଇ ଲିଭର୍ ବହୁତ ଖରାପ ମାଞ୍ଜା ବୋଲିକିରି କା ଇନେ ଯେନ୍ ଅଭ୍ୟାସ ରାଜା ଯେ ଖରାପ ମାନାଲି ବୋଲିକିରି ଯଦି ଆହତ ନିମ୍ ତା ତେଙ୍କର ଯେ 70% କେ ମିଆଁ ଯଦି ପାଖାପାଖି ମାଞ୍ଜା ହେଲେ ଜାଣା ଖାତିରି ଯଦି ବି ଜାଣା ଖାତିର ଏକାନିକିରି ନାମ ଆହାଙ୍ଗ ଇନ୍ଦିର ଇନ୍ଦିର ତାଙ୍କେ ସିମ୍ପଟମ୍ ଲକ୍ଷଣ ଗୋଟିଏ
0: ହଁ ନାମା ଯଦି ହାର୍ଟ ପ୍ରୋବ୍ଲେମ୍ କିଛି ମଲା ଦିନ ଲଙ୍ଗ୍ସ କିଛି ମଲା ଦିନ କିଛି ପ୍ରୋବ୍ଲେମ୍ କା କିଡ଼ନୀ ଦି ଠିକ୍ ଆଥିଲି ହୁଦାନ କମନ୍ଲି ଟେଷ୍ଟ କାମ ଦତ୍କା ହାର୍ଟ ଟିକେ ଖରାପ ମାଞ୍ଜାଲେ ଆହତ କତ୍କା ହାର୍ଟ ଡାକ୍ତର ସିନେ ଦତ୍କା ଇସିଜି ଅଣ୍ଟା କାମ ଅତ୍କା ନିଶ୍ୱାସ ଅସୁବିଧା ମାଞ୍ଜା ଲଙ୍ଗ୍ସ କି ଡାକ୍ତର ସିନେ ଦତ୍ କିନ୍ତୁ ଲିଭର୍ ଘି ଏନ୍ଦର ମାନିତ ଷ୍ଟାର୍ଟିଂନୁ ପାତାମା ଚାଲରେ ତ ନର୍ମାଲି ଏନ୍ଦର କାଉଣ୍ଟାସ୍ କି ମୋଟା ମନା କଲ୍ ଦାସ୍ ଆରୁ ନାଲ୍କୁ କମ୍ ନାଗେ ଟିକେ ଟିକେ ଥାକା ଲଗା କାଲି ତ ଇନିସିଆଲ ସିମ୍ପଟମ୍ ଜଣେ ଟିକେ ନାଲ୍କୁ ହିଁ ଥାକା ଲାଗ ତ ହଙ୍ଗେନ ମାନେ ଯଦି ଅଦର ସିମ୍ପଟମ୍ କିଛି ମଲା ଦିନ ଅଦର ଅର୍ଗାନ୍ରୁ କିଛି ମଲା ଦିନ ପ୍ରୋବ୍ଲେମ୍ ତା ସସ୍ପେକ୍ଟ କାମା କତର ଯେ ଲିଭର୍ ଉଲାହି ରାଙ୍ଗି କିଛି ପ୍ରୋବ୍ଲେମ୍ ଅଣ୍ଟା ମାନାଲି ଯେନ୍ତାକି ଲିଭର୍ ବୋଧ ପ୍ରପର୍ ହଜମ କାମା ପଲାଲି ପ୍ରପର୍ ଷ୍ଟୋରେଜ୍ କାମା ପଲାଲି ଜିନିଷ ବନ୍ ତା ଉଦ୍ଗି ଲଗାନ୍ ଥାକା ବାରଦ ଆରୁ ତାର ପଛେ ସ୍କିନ୍ ପ୍ରୋବ୍ଲେମ୍ ବାରଦ ଅଣ୍ଟା ଏନ୍ତି ବାକି ମୋଟା ଆଲାର୍ଜି ଏନ୍ଦର ମାନେ ଯଦି ବେକୁନୁ ବେକୁନୁ ଅଣ୍ଟା ମୋହର ଦାଗିବାର କଥ ଲିଭର୍ ପ୍ରୋବ୍ଲେମ୍ ର ମଲା ହେଲେ ଅଣ୍ଟା ଫୁସ୍କା ଫୁସ୍କା ଲାଲ୍ ଲାଲ୍ ଲେଖା ମାନ ଅଣ୍ଟାନୁ ଆରୁ ହେଖାନୁ ପାମ୍

0: ପାମ୍ବଦ ପୁରା ଲାଲ ମାନ କଦ ତ
1: ଆଚ୍ଛା
0: ଏଇଟା ଗୋଟେ ଇନିସିଆଲ ସିମ୍ପଟମ ମାନେ ସ୍କିନ୍ ନୁହେଁ ଆର ଅଣ୍ଟା ସେ ଆଲାସ କି ମେଦୁ ଦିବିଡ଼ା ଗୋଟେ ଗାଲେ ଗୋଟେ ଦିଶାନ ଫୁଲରା କେର କିର
1: ଓ
0: ତାପଡ଼ା ଗୋଟେ ଦିନ ମାନଟା ସିମ୍ପଟମ ଇନିସିଆଲ ସିମ୍ପଟମ ବୋଧ ହୁଏ
1: ଯେ ହଁ ଇନ୍ନ
0: ହଁ
1: ହୁଏ ତ ପ୍ରୋବ୍ଲେମ
0: ହଁ
1: ରା
0: ନାନା
1: ଆଙ୍ଗି
0: ଅଙ୍ଗି
1: ବୋଲିକିରି ନା ଭାବାଙ୍ଗ
0: ହଁ ଆର
1: ଯଦି ଦୁସରା କିଛି ପ୍ରୋବ୍ଲେମ ମାର ହୁଏ
0: ମଲା ଦିନ ଆର ଏଜ୍ ଯଦି 40 ବରଷ ତୁମେ ଇଆ ମାଞ୍ଚିଛି ତାର ଅନ୍ୟ ମନାଲି ବାକି ଅଣ୍ଟା ମାନେ ରୁଟିନଲି ଚେକଅପ୍ ଅଣ୍ଟା ଅଦର ହାର୍ଟ ଘି ଚେକଅପ୍ କାମାଲ ଦାତ ଆର କିଡ଼ନୀ ଘି ଚେକଅପ୍ କାମାଲ ଦାତ କିନ୍ତୁ ଲିଭର ବନ ପ୍ରାୟ ମଦତ ଅଛି ତା 40 ବରଷ ମାଞ୍ଜା କେରା ମାନେ ଲିଭର ଫଙ୍କସନ୍ ଟେଷ୍ଟ ଅଣ୍ଟା କାମନାର ତାହା ସାଙ୍ଗେ ନାମ କୋଲେଷ୍ଟ୍ରଲ ଗୋଟେ କି ଲିପିଡ୍ ପ୍ରୋଫାଇଲ ମାନେ ହୁଦାନ ଗୋଟେ ଚେକ୍ କାମନା କଥା
1: ଆଚ୍ଛା ହେଲେ ନାମ ଇଦନ ଇ ଯେନ୍ ଟେଷ୍ଟ ବନବାଲ ଦାର ଇଓ ଇଓ ଦିନ ଅନ୍ତର ନୁକା ଇଓ ମାସ ନୁ ଘାଗା କାମନା କଥା
0: ଯଦି ଅଣ୍ଟା ଭାଗ୍ୟ ମୋଟା ଥିଲା କିମ୍ବା ଅଦର ଡିଜିଜ ଲାଗି ଡାଇବେଟିସ ଆତଲି ତା ଆଡ଼ପାନୁ ଯଦି ପାଷ୍ଟ ହିଷ୍ଟ୍ରି ଆୟାଙ୍ଗ ବାଙ୍ଗରି କିଛି ଅଣ୍ଟା ମାନେ ହାର୍ଟ ଷ୍ଟ୍ରୋକ୍ ତି ଖରାପ ମାଞ୍ଚକାରର କା ଆଡ଼ପାନୁ ବି ଡାଇବେଟିସ ଆତଲି କିମ୍ବା ନେ କାଉଣ୍ଟା ହେପାଟାଇଟିସ ମାଞ୍ଚକି ରଦ ଆଡ଼ପାନୁ ହିଷ୍ଟ୍ରି ଯଦି ରଦ ମାନେ ପୁରୁଖାର୍ଗେ ରଦ ବାକେନ୍ ତମେ ଭାଗ୍ୟ ଚାନ୍ସ ରହି ଲିଭର ଖରାପ ମାନ ଲାଗେ ତ ହୁବଡ଼ାର ଘି ଗୋଟେ 40 ବରଷ ମାଞ୍ଚକା ବାଦ ଏଭ୍ରି ବର୍ଷେ ନୁ କା 1.5 ବରଷ ନୁ ହନ ଟେଷ୍ଟ କାମନା କଥା
1: କାମନା କଥା
0: ଆର୍ ଯଦି ଡାଇବେଟିସ ଆତଲି ଆର ଅଦର ଡିଜିଜ ଆତଲି ଅଲରେଡି ମାନେ ମୋଟା ଥିଲା ହେଲେ ତ 6 ମାସ ନୁ କାମନା କଥା
1: ତାକି ଆଗଲି ନାହା ଅଙ୍ଗ ତାରୁ ଆଗଲି ଲାଗନ୍ ଚିକିତ୍ସା ବି କାମ ଅଙ୍ଗ
0: ଆର ତାହା ସାଙ୍ଗେ ଅଣ୍ଟା ଯଦି ଅଲଟ୍ରାସାଉଣ୍ଡ କାମ ଅଲଟ୍ରାସାଉଣ୍ଡ କାମ କିନା ରାସ୍ତାର କା ଲିଭର କି କଣ୍ଡିସନ ବୋଧ ପତା ଚାଲରେ
1: ଆଚ୍ଛା
0: ତା ଫେଟି ଲିଭର ବନାରା ଦ ଅଲଟ୍ରାସାଉଣ୍ଡ ବୋଧ ଆତ ଇୟରଲି ଆସ୍ତାରେ କେତେ ଯଦି ଫେଟି ଲିଭର ବୋଧ ଇୟରଲି ଷ୍ଟେଜ୍ ନୁ ଯଦି ମାନା ଖତରା ତା ନାମେ ହେବିଟ ବନ ଚେଞ୍ଜ କାମ ତାର ଅନ୍ନା ମହନା ଘିକା ଚୁତନା ଉସ୍କାରନା ଅକନା ସଫା ହେବିଟ ବନ ଚେଞ୍ଜ କାମ ତାର ନାମ ଫର୍ଦର ପ୍ରୋଗ୍ରେସ ବନ ରୋକା ଅଙ୍ଗ ଆର ମାନଲା ହେଲେ ଫେର ପୁରା ଆଡ଼ଭାନ୍ସ ମାନ ଯାକେ ରହିଲେ ୱାନ୍ସ ଯଦି ସିରୋସିସ୍ ମାନ ଯାକେ ରାହ ମାନେ ସିରୋସିସ୍ ଯଦି ମାଞ୍ଜାକେ ରାହ ହେଲେ ପୁରା କୁଲୁ ଫୁଲ ରକ ହେଡ଼ୁ ଗୁଠି ଫୁଲ ରକ ତା ହଙ୍ଗେନ ଆରୁ କିଛି କାମ ଆପଲ ତା
1: ପୁରା ଜଟିଳତା ଯେନ୍ ବାଲ
0: ଜଟିଳତା
1: ଆଜି ଟିକେ ବେଶୀ ଏଲ୍ଚକା ଥିଲି
0: ହଁ
1: ଆଜ୍ଞା ହଁ ହେଲେ ଆରୁଣ୍ଟା କଥା ନିମେସ୍ତି ଆହାକେ ଲେଖେନ୍ ଚାହୁଁ ଯେ ପ୍ରକୃତିରେ ନାମ କୁଣା ସମ୍ପ୍ରଦାୟର ଗୁଠିଆର ନାମେ ଭୋଜି ଭାତିନୁ ମାନ୍ନାକା ତମେ ବେଞ୍ଜା କାର୍ଯ୍ୟନୁ ମାନ୍ନାକା ଏକା ଭି ସାମାଜିକ କାର୍ଯ୍ୟକ୍ରମ ଯେତେବେଳେ ନାମ ନାନାଲ ଦାତ ଯେନ୍ତାକି ପୁରଖାନ୍ତି ଚାଲ ରଖିଛି ଆରୁ ବାରକିଛି ଯେ ନାମ ଭଲ ଭଲ ମାନେ ଅନ୍ନା ମହନା ଭିଲ୍ କାମ ଦାତ ମାନେ ନାଲ ଦାତ ଡେକ ଦାତ ଗୀତୁ ପାଠ ଦାତ ତାଙ୍କେ ସାଙ୍ଗେ ସାଙ୍ଗେ ଇ ନାମେ ଯେନ୍ ଭାଇଚାରା ଥିଲି ଇକା ନେମ୍ ନାମେ ବନ୍ଧୁ ବାନ୍ଧବ କି ଯେନ୍ ସମ୍ପର୍କ ଥିଲି ଆବନ୍ ଇଆଗେ ଲେଗାନ ନାମେ ଅଣ୍ଟା ପରମ୍ପରା ନୁ ଅର୍ଥାତ୍ ମାନେ ରାଚା କେର୍ କିଛି ଅଣ୍ଟା ହିସାବ ନୁ ବାନା କଥା ଯେ ଇ ହାପ୍ନା ବୋଧ ଟିକେ ଟିକେ ରାଇ ନାମ ହୁଏ ତ ଝାରା ଟିକେ ହାପା ଚାଲଦାତ କା ଆର୍କି ଟିକେ ହାପା ଚାଲଦାତ କା ପୁରୁଖାର କେନ୍ ନାମ ତାର ପାଣି ତିପ୍ତାଲ ଦାମ ବାଲ୍ ଦାଦର ତାଙ୍କେ ପ୍ରସାଦ ନାମ ହୁଆଲ ଦାଦ ବୋଲିକିରି ଅଣ୍ଟା ନାମେ ପରମ୍ପରା ନୁ ବି ଚାଲ ରଖିଛି ତ ଇନେ ପରିସ୍ଥିତି ନୁ ନାମ ଏଥିରେ କାମ ଦାଦ ଝାରା ଟିକେ କିଏ ବି ହାପା ଚାଲଦା ଆର୍କି ଟିକେ ବି ହାପା ଚାଲଦ ତ ଇଦକେ ଦ୍ୱାରା ନାମେ ସମ୍ପ୍ରଦାୟର କିଏ ପ୍ରକୃତିରେ ଅଣ୍ଟା ଅସୁବିଧା ମାନନା ସମ୍ଭାବନା ବି ଆସିଲି
0: ନିହାତି ରାଙ୍ଗଦ ମାନେ ଝରା ଆର୍ଖି ଘି ନିହାତି ପ୍ରଭାବ ଖତରାଲି କିନ୍ତୁ ଯଦି ନାମ ହେବିଟ ମାଞ୍ଜାକେ ରାତ ଯଦି ନାମ ହାପାଲ ଦାତ ମାନେ ଟିକେ ଟିକେ ଇନା ନେଲା ଷ୍ଟଡି ହିଁ ମାଞ୍ଚିଛି ଯେ ଟିକେ ଟିକେ ବି ହାପାଲନାର ଆପଡ଼ାର ଘି ପ୍ରୋବ୍ଲେମ ନଥିଲି ମାନେ ଫର୍ଦର ଲିଭର ଘି ଡ୍ୟାମେଜ ମାନ ଲାଗି ଆରୁ ନେ ଯଦି ଅଭ୍ୟାସ ମାଞ୍ଜାକେ ରା ଡେଲି ଉଲାନ ମାହା ହାପାଲନାର ଆରୁ ତାଙ୍କ ସାଙ୍ଗେ

0: କେନ୍ ବହୁତ ବଢ଼ିଆ
1: ନିଶ୍ଚିତ ଭାବେ ତା ଉଦାହରଣ ପୁଷ୍ଟି ଶସ୍ୟ ନାମ ବାଲ ଦାଦାର ତେଙ୍ଗାଲ ଦାତ ହେଲେ ନାମ ନାମେ ପୁରୁଖାର ଗୁଟି ବି ଆଗଲି ଗୁଲଜି ମାଡ଼ିଆ ହଁ ଇ ଯେନ୍ ଇଉରା ଯେତେରେ କାମାଲିଆ
0: ଖାଲା
1: ଧୀରେ ଧୀରେ ନାମ ଅମ୍ବା ଚାଲ ଦାତ
0: ଅମ୍ବା
1: କିନ୍ତୁ
0: ଚାଲ
1: ହୁନୁ ହିଁ ନାମେ ଶରୀର ବହୁତ ଭଲ ରାଚା ଆଉ ଆକୁନ ତକ ବି ଆଦତ ମାନେ ଦରକାର ବି ଖାତରା ଲି
0: ଦରକାର
1: ଆଧାର
0: ଖାତର ଲି
1: ବୈଜ୍ଞାନିକ ଗୁଠିଆର ବି ତେଙ୍ଗାଲ ନିମ୍ ହି ଯାହା ତେଙ୍ଗାଲ ଦାର ବି ଆଦତ ସତ କଥା ତୁ ତ ଇ ପ୍ରକାର ଜିନିଷ ମନ ଧ୍ୟାନ ଚିହ୍ନା କଥା ଦେନେ ହେଲେ ଆରୁଣ୍ଟା କଥା ତେଙ୍ଗର ଯେ ପ୍ରକୃତିରେ ଇ ଲିଭର ବୋଧ ଏକାନିକିରି ନାମ ଭଲ ଇଅତ ଖାଦ୍ୟପେୟତା ଥିଲି ଆଉ ନାନା ପ୍ରକାର ଯେନ୍ ଅଭ୍ୟାସ ଗୁଠି ବନ ବୋଧ ଅଭ୍ୟାସ ଯେନ୍ ବାଲନାର ତାର ନାମ ଅମ୍ବତ ହେଲେ ଧାରା ଅର୍ତୁଷି ମାଞ୍ଜାକେରା ଆଉ ନାମ ଲକ୍ଷ୍ମଣ ତୁଇ ଯଦି ଆକା ଥାରେ ତାଙ୍କେ ଏକାନେ କାନେ ପ୍ରକାର ଚିକିତ୍ସା ନାନା ଖାତିରି
0: ଦେନ୍ ପହଲା ତ ଡାକ୍ତରଖାନା କର ଆର୍ ଯାହା ଯାହା ଟେଷ୍ଟ କାମନା କଥା ଲିଭର ଫଙ୍କସନ୍ ଟେଷ୍ଟ ମାନଯାକା ଲିପିଡ୍ ପ୍ରୋଫାଇଲ୍ ଟେଷ୍ଟ ମାନତ ଫେର୍ ଅଲ୍ଟ୍ରାସାଉଣ୍ଡ କାମର ଯଦି ଅଲ୍ଟ୍ରାସାଉଣ୍ଡ ଫେଟି ଲିଭର ଖତରା ଏଥର ପାର ଆଡ଼ଭାନ୍ସ ଟେଷ୍ଟ ଆସିଲି ଫାଇବ୍ରୋସିସ୍ ଇଏ ମାଞ୍ଚ କିଛି ଦାତ ଘି ଲଗାନ ଫେର୍ ଟେଷ୍ଟ ଆସିଲେ ସିଟି ସ୍କାନ୍ କାମର MRI କାମର ଆରୁ ଫାଇବ୍ରୋ ସ୍କାନ୍ ବନାର ଦାନ ତା ଇଏ ଫାଇବ୍ରୋସିସ୍ ମାଞ୍ଚ କିଛି ଦାସ୍ତା ରଙ୍ଗ ତା ଆ ହିସାବନୁ ମାନେ ହେବିଟ ଖାଦ୍ୟ ହେବିଟ ବୋଧ ମେନ୍ ଆଦଘି ସାମାନ କିଛି ମାନ୍ଦାର ହି ଚର୍ ଡିଟକ୍ସିଫିକେସନ୍ କାମାଗି ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଠି ଚିନାର ତାପରେ ଉଠି ଚର୍ ହେଲେ ଧୀରେ ଧୀରେ ମାନେ ୱିଥ୍ ତାପରେ ଆମର ଲାଇଫ୍ ଷ୍ଟାଇଲ୍ ଚେଞ୍ଜ କାମା ଖାତର ପାଇରି ମିନିମମ୍ 30 ମିନିଟ୍ରୁ 40 ମିନିଟ୍ ମର୍ଣ୍ଣିଂ ୱାକ୍ କିମ୍ବା ୟୋଗା ଗୁଠି କାମା ଖାତର ତାହେଲେ ଅଭ୍ୟାସ ଗୁଠି ଧୀରେ ଧୀରେ ଚେଞ୍ଜ କାମଚନ୍ ଗ୍ରାଜୁଆଲି ଚାନ୍ସ ଆସିଲି ରିକଭର କାମାଗେ ଇନିସିଆଲ୍ ଷ୍ଟେଜ୍ରେ ଆଉ ଯଦି ପୁରା ଖରାପ ମାଞ୍ଜା କଲା ତାର ଦେନ୍ ଖାଲି ସିମ୍ପଟୋମେଟିକ୍ ଟ୍ରିଟମେଣ୍ଟ କାମା ଖାତର ଯାହା ସିମ୍ପଟମ୍ ଯଦି ଅସୁବିଧା ପକ୍ଷେ ମାଞ୍ଜା ହେଲେ ଆ ହିସାବନୁ ଟ୍ରିଟମେଣ୍ଟ କାମିକିରି କିଛି ଦିନ ତାଙ୍କାନ୍ ଟିକେ ହେଲ୍ଦି ଲାଇଫ୍ ଷ୍ଟାଇଲ୍ କି ଦେନ୍ କଣ୍ଟିନ୍ୟୁସ୍ କାମ
1: କାମ ଖାତର ବାକି ଆରୁଣ୍ଟା କଥା ନାମେ ମନେ ରୂପରେ ଆର୍ଥରେ ବାରାଲି ଯେ ପ୍ରକୃତିରେ ଇ ବେମାରୀ ବୋଧ ହାତଦୁନ୍ତି ମାନେ ପାଚକି ତକ ଯେତେ ମାନି ଏକା ସାଧାରଣ ଭାବରେ ଏକା ବୟସ୍ତା ଆଲାରିନ୍ ଗୁଠି ଜହ A3 ଦାଦ
0: ଆଗଲି ଯେହେତୁ ମାନେ ଲାଇଫ୍ ଷ୍ଟାଇଲ୍ ବଢ଼ିଆ ରାଚା ଦେଲାର କି ଠିକ୍ ଟାଇମ୍ ନୁ ଚୁତାଲାର ଠିକ୍ ଟାଇମ୍ ନୁ ସ୍କାରଲାର ନାଲ୍କୁ ଗୁଠି କାମାଲାର ପାଇରିନ୍ ହାତ ଦରନୁ ନେଇକିରି କ୍ଷେତବାଡ଼ି କା ଯାହା ହେଲେ ବି ଅଣ୍ଟା ନାଲ୍କୁ କାମାଲାର ପାଇରିନ୍ ଅଣ୍ଟା ବଢ଼ିଆ ଅଭ୍ୟାସ ରାଚା ଅନ୍ନା ମୋହନା ହିଁ ମାନେ ଇ ସବୁ ଯେନ୍ ଫାଷ୍ଟ ଫୁଡ୍ ପ୍ୟାକେଟ୍ ଫୁଡ୍ ଏଗୁଡ଼ା ଗୋଟେ ମା ରାଚାଦ ତା ଆଜ୍ଞା ହାତ ଦାର୍କେ ଟିକେ କମ୍ ମାନାଲାଦ କିନ୍ତୁ ଇନା ନେଲା ଯେନ୍ ଖାଦ୍ୟ ହେବିଟ ନାମେ ମାଞ୍ଜା କିରା ଫାଷ୍ଟ ଫୁଡ୍ ଆରୁ ପ୍ୟାକେଟ୍ ଫୁଡ୍ ଇନା ନେଲା କମନ୍ ପାଇରି ଉସ୍କାରର ଆଗଲି ଏନ୍ଦରକା ଚୁଡ଼ା ମୁଢ଼ିକା ଚାଉଲ ଭଜା ଟିକେ ମହାଲକା କିନ୍ତୁ ଇନା ନେଲା ଏନ୍ଦର ପାଇରି ଉସ୍କାର ମ୍ୟାଗି ମାନେ ନୁଡ଼ଲ୍ସ ପାସ୍ତା କିମ୍ବା ଫାଷ୍ଟ ଫୁଡ୍ କାଇକାସନ୍ ଛାଣକା ସିଙ୍ଗଡ଼ା ଅନ୍ଦରା ଚାଲ ମହା ଚାଲଦା ତ ହୁବଡ଼ା ଘି ଲଗାନ ଆରୁ ବୟସ ଘି ଆନି କିଛି ଲିମିଟ୍ ମାନଲା ଦିନ ଏକିନ୍ ବୟସନୁ ହିଁ ମନା ଗୀତ ଇଭେନ୍ ଛୋଟେ ହାତଦାର ଘି ଇନା ନେଲା ବଡ଼େ ବଡ଼େ ମୋଟା ମୋଟା ହାତଦାର ଗୁଟି ମାନେ 5 ବରଷ 6 ବରଷନୁ 30 କେଜି 40 କେଜି ମନା କଲା ତ ହୁଦଘି ଲଗାନ ଆରୁ ବୟସ ଘି କିଛି ଲିମିଟ୍ ମାନଲା ଦିନ ଧୀରେ ଧୀରେ ଛୋଟେ ଛୋଟେ ହାତଦାର ଘି ଲିଭର ବିମାରୀ ବଢ଼ରା
1: ଏଇ ଜିନିଷ ମନ ବି ନାମ ଟିକେ ଧ୍ୟାନ ଚିହ୍ନା କଥା ହେଲେ ଅଣ୍ଟା ଡାକ୍ତର ହିସାବେ ଯାହା ନାମେ ଶ୍ରୋତା ଭାଇ ଭଉଣୀ ଗୁଠିଆର ମେନାଲନାର ଆବଡ଼ାରି ନିମ୍ ଏନ୍ଦିର ପରାମର୍ଶ ଚିଅର ତାହାକି ଇ ତମେ ଶରୀର ବହୁତ ଭଲ ରହ ଆଉ ଯେନ୍ଟାକି ନିମ୍ ତେଙ୍ଗାଲକାର ଯେ ଇତା ଦ ବସ୍ ଅଫ୍ ଦ ମାନେ ହ୍ୟୁମେନ୍ ବଡ଼ି ବୋଲିକିରି ତା ଇ ଲିଭର ବୋଧ ଏକାନିକିରି ଠିକ୍ ରହ ଆଉ ତା ମନଟା ସମାଜନୁ ଠିକ୍ ହିସାବରେ ଗୋଟେ ସ୍ୱାସ୍ଥ୍ୟବାନ ହେଇକିରି ଉଚ୍ଚା ଅଙ୍ଗର ନିମ୍ ଏନ୍ଦିର ପରାମର୍ଶ ରହ
0: ଏନ୍ ସଫା ସତାବନ୍ଦୀରେ ପରାମର୍ଶ ଅଛନ୍ ନାମା ଲାଇଫ୍ ଷ୍ଟାଇଲ୍ ବନ୍ ଟିକେ ଚେଞ୍ଜ କାମତ ଆରୁ ପାରୁ ପର୍ଯ୍ୟନ୍ତ ପାରି ଟିକେ ଉସ୍କାର ତାରୁ ନାମ ଏକ୍ସରସାଇଜ୍ କାମତ କା କିଛି ଘଣ୍ଟା ନାଲ୍କୁ କାମତ ନାମ ଆଦିବାସୀ ହେଲାତ କୁଣା ହେଲାତ ତ ନାମା ମୁଖ୍ୟ କାମ ଦେନ୍ ମାଞ୍ଜା ଚାଷବାସ ଆଗଲି ରାଚାତ କିନ୍ତୁ ଇନେ ନେଲା ଧୀରେ ଧୀରେ ଏଜୁକେସନ୍ ମାନାଲି ଧାରଦାରିନ ଗୋଟି ପାଠତାଲ ଦାତ ତା ପାରି ଆରୁ ନାଲ୍କୁମା କାମ ତାଲ ଦାତ କିନ୍ତୁ ପାରି ନାଲ୍କୁମା କଦନ ତାମାନେ ଟିକେ ଅଭ୍ୟାସ କାମତତ କିଛି ମାଲା ହେଲେ ପାରି ଟିକେ ଏକତ ଏକ୍ସରସାଇଜ୍ ଟିକେ କାମତ କା ସାଇକେଲିଂ କାମର ଆରୁ ଅନ୍ନା ମୋହନାବନ ଯେତ୍କି ନାମା ପୁରୁଖା ଷ୍ଟାଇଲ୍ନୁ ମହାଲକା ତନାଲକା ଦାତ ବଢ଼ିଆ ରାଚାତ ତ ଧୀରେ ଧୀରେ ନାମ ଯଦି ହାତଦାରିନ ଛୋଟେ ବାଗ ଏମିତି ହେବା ବୋଧ ହେଲେ ଆବଡ଼ାର ବାଧ୍ୟ ମୋହର ନାମ ଛୋଟେ ଏମିତି ନାମା ଅଲସୁଆ ଘି ଲଗାନ ତାମାନେ ହିଁ ହେବିଟ ବନ୍ ଖରାପ କାମା ଚାଲ ଆରୁ ଠିକ୍ ଟାଇମ୍ରୁ ଡାକ୍ତର ଚେକ୍ କାମତ ଠିକ୍ ଟାଇମ୍ରୁ ଅଣ୍ଟା ଯଦି କିଛି ଅଣ୍ଟା ଡାଉଟ୍ ଲାଗିଆ ହେଲେ ନାମ ଡାକ୍ତରୀ ପରୀକ୍ଷା କାମତ ତାରୁ ବ୍ଲଡ଼୍ ଟେଷ୍ଟ କାମତ କା ଫର୍ଦର ଟେଷ୍ଟ କାମ ତାରୁ ଜଲ୍ଦି ଜାଣର ହେଲେ ନାମ ଟ୍ରିଟମେଣ୍ଟ କାମାଙ୍ଗ ତାରୁ ଫର୍ଦର ଡ୍ୟାମେଜ୍ନୁ ବାଢ଼ର ତାରୁ ହେଲ୍ଦି ନାମ ରାଙ୍ଗତ
1: ତ ପ୍ରକୃତିରେ ଯାହା ବି ବାଜକୁନି ହିଁ ଜିଆ ବୋଧ ବାଢ଼ିଟି କଥାତୁ ନାମ ଉଜ୍ଜ ଥିଲେ ଯେ ସମାଜରୁ ଠିକ୍ ହିସାବନୁ ଯେତିର ଗାଁ ହସି ଖୁସିକିରି ରହ ତାରୁ ନାମେ ଯେତ୍କି ବି ସାମାଜିକ କାର୍ଯ୍ୟକ୍ରମ ଗୁଠି ମାନାଲି କା ଆଲା ରତନା ଯେତିର ଗାଁ ନାମ ମିଶ୍ର ତାରୁ ନାମେ ଜିଆପନ ଭଲକିରି ଅଣ୍ଟା ଉଜ୍ଜତ ହେଲେ ଆଦିଗେ ଲାଗାନ ନାମ ନିଜର ଯତ୍ନ ନିଜେ ହନା କଥା
0: ନିଜେ ଯତ୍ନ ନିଜେ
1: ହନା କଥା ତା ଆଉ ଇ ନିଜର ଯତ୍ନ ନିଜେ ଅଚକୁନ୍ ନାମେ ଖାଲି ଲିଭର ଏନ୍ଦିରିକେ ଯାହା କିଛି ନାମେ ଶରୀର ତା ଅର୍ଗାନ ଆତିରି ଯେତେ ଠିକ୍ ରହ ଆଉ ନାମ ଅଣ୍ଟା ପରିବାର ସୁନ୍ଦର ଭାବେ ନାମେ ଜିଆବନ ଆଗିଲି ହୁଆଙ୍ଗତ
0: ଆରୁ ସବୁ ବର୍ଷ 19 ଏପ୍ରିଲ୍ନୁ ଯକୃତ ଦିବସ ପାଳନ କାମନାର ଏ ବରସ୍ତା ଥିମ୍ ବନିକିନା।

0: ସଲିଡ୍ ଡିସିଜନ୍ ହେଲ୍ଦି ଲିଭର୍ ମାନେ ପୁରା ମାନେ ଦୃଢ଼ ଶକ୍ତି, ଦୃଢ଼ ଇଚ୍ଛା ଆରୁ ସ୍ୱାସ୍ଥ୍ୟ ଲିଭର୍ ବୋଧ ରାଙ୍ଗ ମାନେ ଯଦି ଦୃଢ଼ ଇଚ୍ଛା କାମତ ଯେ ପାଇରିନ୍ତି ନାମ ଉସ୍କାରତ ପାଇରିନ୍ତି ଟିକେ ଏକ୍ସରସାଇଜ୍ କାମତ ଠିକ୍ ସେ ଅନତ ମହତ ଆରୁ ଠିକ୍ ସେ ଆନେ ନାମ ଚେକଅପ୍ କାମତ ଠିକ୍ ଟାଇମ୍ ନୁ ହେଲେ ନାମା ଲିଭର୍ ବାନେକିରି ରଥ ଆରୁ ନାମ ହେଲ୍ଦି ରଥ ଆରୁ ସଫା ବନ୍ଧୁରୀ ବହୁତ ବହୁତ ଧନ୍ୟବାଦ ଆକାଶବାଣୀ ସମ୍ବଲପୁର ବହୁତ ବହୁତ ଧନ୍ୟବାଦ
1: ନିଶ୍ଚିତ ଭାବେ
0: ସ୍ୱାଗତ ନମସ୍କାର ମୋ ଅକାଉଣ୍ଟ ଚିଚକାର
1: ହଁ ନିମାନ ବି ଧନ୍ୟବାଦ ଚିଆଲଦାମ ଇଥିର୍ ଲାଗି ଯେ ଏକାବାକେ ମେ ହାଲି ଆକାଶବାଣୀ ନିମ୍ ପ୍ରକୃତିରେ ସମୟ ଚିଆଲଦାର ତାର୍ ପରେ ପରେ ଯେନ୍ କଥା କୁଠି ଦୁସରା ଆଲାର ବାଲନାର ନିମ୍ ଡାକ୍ତର ହିସାବରେ ଯେତ୍କି ନିମେ ଅଭିଜ୍ଞତା ଆଉ ନିମେ ଯେନ୍ ଜ୍ଞାନାତ୍ରୀ ଆଦାନ ଯେତେରିନ୍ ତେଙ୍ଗାଲଦାର ଆଦିଗାର ଜ୍ଞାନ ବଢ଼େଇଟି କଥା ତା ଇନ୍ନାନ୍ତା ଉଲ୍ଲାଗେ ନି ମହତ୍ଵ ଯେନ୍ ତେଙ୍କାର ଯେ ତାଙ୍କେ ଥିମ୍ ଆତିଲି ଲିଭର୍ ଡେ ଏକାନିକିନି ମନା ବଲନାର ଯେ ନାମ ସଚେତନ ମାନତ ଆଉ ଆଦ୍ଗେ ହିସାବନୁ ନିମ୍ ଯେନ୍ତା ତେଙ୍କାର ହୁ ପରାମର୍ଶ ମନ ଯଦି ନାମ ନାମେ ଜିଆନୁ ଲଗାବେ ଲଗାନ୍ ଚାହୁଁଥିଲେ ନାମ ଯେତେ ଖୁସି ହେଇକିରି ହେଲ୍ଦି ହେଇକିରି ରଥ
0: ଧନ୍ୟବାଦ ସଫାର୍ଗି ମେଦୁ ବନେ ରନାଥ
1: ଜୟ ଧର୍ମେ ବେଲାୟ
2: ଜୁହାର।

ପ୍ରଚାର କଲୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଂ। ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 3:30ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ, ଅପରାହ୍ନ 4:02ରେ ପୁଣି ଥରେ ହ୍ୟାଲୋ ଅନୁରୋଧ, ସନ୍ଧ୍ୟା 5:02ରେ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା ଶୁଣିବେ, ପରିବେଷଣ କରିବେ ଯୀଶୁ ସାହୁ ଏବଂ ସାଥୀ, ସନ୍ଧ୍ୟା 5:30ରେ ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମ, ବିଷୟବସ୍ତୁ ରହିଛି ବର୍ଷା। ଆଜି ସନ୍ଧ୍ୟା 6:10ରେ ସଫ୍ଟୱେର୍ କାର୍ଯ୍ୟକ୍ରମ ଉଲଗୁଲାନ, ରଚନା ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଆଜିର ପ୍ରସଙ୍ଗ ଶୁଣିବେ ସନ୍ଧ୍ୟା 6:55ରେ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25ରେ ଜିଲ୍ଲା ହଲଚଲ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ, ରିଲେ କରିବୁ ଆକାଶବାଣୀ କଟକରୁ। ରାତି 8:02ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସ୍ୱପ୍ନାରାଣୀ ଦାସ। ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିବେ ରାତି 8:15ରେ। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ସୀତାର ବାଦନ ଶୁଣିବେ, ପରିବେଷଣ କରିବେ ଉସ୍ତାଦ ନିଶାଦ ଖାନ। ରାତି 9:15ରେ ସ୍ପଟଲାଇଟ୍, ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ଜାତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ, ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ଆଜି ରାତି 9:30ରେ। ରାତି 10:00ରେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ କର୍ଣ୍ଣାଟକୀ ବୀଣା ପରିବେଷଣ କରିବେ ଡକ୍ଟର ଆର୍ ମାଧୁରୀ ଦେବୀ। ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ଓ କନ୍ ଥିର ଗୀତ, ଗୀତିକାର ରାଜା ମେହେଦି ଅଲି ଖାନ, ସଙ୍ଗୀତ ମଦନ ମୋହନ, ଶିଳ୍ପୀ ଲତା ମଙ୍ଗେସ୍କର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଶ୍ରୋତାମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସାଥୀ, ଗୀତିକାର ସକିଲ ବଦାୟୁନି, ସଙ୍ଗୀତ ନୌସଦ, କଥାଚିତ୍ର ବୈରାଗ।

ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। କଥାଚିତ୍ର ବିବି ଓ ବିବି, ଗୀତ ବିଠଲ ଭାଇ ପଟେଲ, ସଙ୍ଗୀତ ଆର୍ ଡି ବର୍ମନ।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମୟ ଅପରାହ୍ନ 4 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଆଜିର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କର ଭିତରେ ଆଜି ଅକ୍ଲାଣ୍ଡରେ ହେଲା ଦ୍ୱିପାକ୍ଷିକ ଆଲୋଚନା। ଦୁଇ ଦେଶ ଦ୍ୱିପାକ୍ଷିକ ସମ୍ପର୍କକେ ରଣନୈତିକ ସହଯୋଗ ତକ୍ ବଢ଼ାବାର୍କେ ହେଲେ ରାଜି। ସ୍ୱଦେଶୀ ଜ୍ଞାନ କୌଶଳନେ ତିଆର ଅତ୍ୟାଧୁନିକ ଯୁଦ୍ଧ ଜାହାଜ INS ମହେନ୍ଦ୍ରଗିରି ଭାରତୀୟ ନୌସେନାନେ ହେଲା ସାମିଲ। ଜନସଂଖ୍ୟା ବୃଦ୍ଧି ସମସ୍ୟା ବାବଦେ ଲୋକ ସଚେତନ କରବାର୍ ଲାଗି ଆଜି ସାରା ପୃଥିନ ପାଳନ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ଶ୍ରୀକ୍ଷେତ୍ର ପୁରୀନ ଆଇବା 16 ଗୁରୁବାର ଦିନ ହେବାର୍କେ ଥିବା ଶ୍ରୀଜୀଉମାନଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ କ୍ଷେପେ ପହଞ୍ଚିଲା ରଥ ତିଆର କାମ। ଓଡ଼ିଶା ଲୋକସେବା ଆୟୋଗ OPSC ତରଫୁ ହୋଇଥିବାର OCS 2026 ପ୍ରିଲିମିନାରୀ ପରୀକ୍ଷାର ବାହାରିଲା ପରୀକ୍ଷାଫଲ। ପାସ୍ କଲେ 5,690 ଜଣ ପ୍ରାର୍ଥୀ। ରାଇଜେ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର୍ ଲାଗି ଆଇବା 14 ସବୁ ସହର ଜାଗା ଆଉ ସେନର ସଂସ୍ଥାମାନ୍କେ ପାଳନ କରାଯିବା ନମସ୍ତେ ଦିବସ ବୋଲି ସୂଚନା ଦେଲା ଗୃହ ଆଉ ନଗର ଉନ୍ନୟନ ବିଭାଗ। ପଢ଼ା ବହି ଭୁଲ ମାମଲା ଥି ସବୁ ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବା ବୋଲି କ୍ରାଇମବ୍ରାଞ୍ଚ SPଙ୍କ ପାଖେ SCRT ନିର୍ଦ୍ଦେଶକଙ୍କୁ FIR କରବାର୍କେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଶୃଙ୍ଖଳିତ ଆଉ ସୁରକ୍ଷିତ ଭାବେ ପୁରୀ ରଥଯାତ୍ରାକେ ଶେଷ କରବାର୍କେ ନେଇକରି ପୁରୀନ ପୁଲିସ DGଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଗୋଟିଏ ସମୀକ୍ଷା ବୈଠକ। ଭାରତର ପହିଲା ମଣିଷମାନଙ୍କୁ ନେଇକରି ଯିବାର ମହାକାଶ ଯାତ୍ରା ଗଗନଯାନର ପାରାସୁଟ୍ ସିଷ୍ଟମର ପରୀକ୍ଷଣ ହେଲା ସଫଲ। ଇସ୍ରୋକେ ଅଭିନନ୍ଦନ ଜଣାଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ରାଜ୍ୟନେ ଶିକ୍ଷାକେ ଉଚ୍ଚା ଦର୍ଜାକେ ପହଞ୍ଚାବାର ଆଉ ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ରାଜ୍ୟର ମୋଟ 67 ପ୍ରାଥମିକ ବିଦ୍ୟାଳୟ କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉନ୍ନୀତ କରବାର୍ ଲାଗି ମିଳିଲା ଅନୁମୋଦନ। ଫିଫା ବିଶ୍ୱକପ୍ର 3 କ୍ୱାର୍ଟର ଫାଇନାଲ୍ ଥି ଆଜି ରାତି ହେବା ନରୱେ ଆଉ ଇଂଲଣ୍ଡ ଭିତରେ ମ୍ୟାଚ୍। ଆଉ ହୀରାକୁଦ ଜଲଭଣ୍ଡା ନୋଇହାଦେ 5 ଗେଟ୍ ଦେଇକରି ଫି ସେକେଣ୍ଡ ଥି ଛଡ଼ାଯାଉଛି ବଢ଼ି ପାଇନ୍। ଆଇବା 24 ଭିତରେ ସୁନ୍ଦରଗଡ଼ ନୂଆପଡ଼ା ସହିତ 9 ଜିଲ୍ଲାକେ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ।

0: ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଛନ୍?
1: ବାବା ନମସ୍କାର।
0: ନମସ୍କାର ମ୍ୟାଡ଼ାମ, ଆପଣ କିଏ କହୁଛନ୍, ଟିକେ ପରିଚୟ ଦେବେ।
1: ମୁଇଁ କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପଡ଼ଲା, ଥାନା ଧର୍ମଗଡ଼, ଜିଲ୍ଲା କଲାହାଣ୍ଡି ନୁ କହୁଛେ।
0: ଠିକ୍ ଅଛେ, କଲାହାଣ୍ଡିରୁ କହୁଛନ୍। ଆଉ ଆଜି କେନ୍ ଗୀତ ଶୁଣବାକେ?

0: କାନା,
1: ଆଚ୍ଛା ଆଚ୍ଛା,
0: ଏଥର
1: ଲତା
0: ଏଥର
1: ମଙ୍ଗେସକରଙ୍କୁ ଆପଣ ବୋଧେ ଫେଭରାଇଟ୍ ସିଙ୍ଗର ଅଛନ୍,
0: ହଁ
1: ବଢ଼ିଆ ଗୀତଟେ ବାଛିଛନ୍, ତାହେଲେ ସୁନମା ଗୀତଟା ଅଛି ନି
0: ହଁ ଦାଦା,
1: କାହାକେ ଡେଡିକେଟ୍ କରବାର୍ ଲାଗି ଚାହିଁବେ ଏ ଗୀତକେ?
0: ଗୀତଟା ମୁଁ ଯେତେ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ଆରୁ ଯେନ ଉପସ୍ଥାପନ କରିଛନ୍ ସେ ଦାଦାଙ୍କୁ ସମକୁ ମୁଁ ଡେଡିକେଟ୍ କର୍ମି।
1: ତାହେଲେ ଆପଣଙ୍କର ଏ ଡେଡିକେସନ୍ ଆମେ ସମସ୍ତଙ୍କୁ ଜଣେଇ ଦଉଛୁ, ଆସୁନ୍ ମା ଆସୁନ୍ ଏ ଗୀତଟା।
0: ହଁ ଦାଦା।
1: ନମସ୍କାର।

0: ସାର୍ ରାଧାକାନ୍ତ ଭାଇ କହୁଛେ, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାଲପାଲିରୁ ସାର୍।
1: ଆଚ୍ଛା, ଆଜି କେନ୍ ଗୀତଟା ଶୁଣବାକେ ଚାହୁଁଛନ୍ ଆଜ୍ଞା, କେନ୍ କଥା ଚିତ୍ରର?
0: ହଁ ସାର୍, ପ୍ୟାସା ସାବର ମେଘାରେ ମେଘା ଗୀତଟା ଶୁଣମା।
1: ଆଚ୍ଛା ଆଚ୍ଛା, ଆପଣଙ୍କର ଫେଭରାଇଟ୍ ସିଙ୍ଗର କିଆନ୍?
0: ସାର୍ ମୋର ଫେଭରାଇଟ୍ ସିଙ୍ଗର ସଭେ ଆନ୍ସାର୍, ଅଲକା ୟାଗିନୀ, କୁମାର ଶାନୁ,
1: ଆଚ୍ଛା,
0: ଲତା ମଙ୍ଗେସ୍କର, କେଜି
1: ଆଉ ଗୀତଟା କାହାକେ ଡେଡିକେଟ୍ କରବାର୍ ଲାଗି ଚାହିଁବେ?
0: ଗୀତଟା ସାର୍ ପ୍ରଥମେ ଆପଣଙ୍କୁ ଗୀତଟା ଡେଡିକେଟ୍ ହେ
1: ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ
0: ସାର୍। ତାପରେ ଆମର ସମ୍ବଲପୁରର ସମସ୍ତ କର୍ମକର୍ତ୍ତାମାନଙ୍କୁ, ସମସ୍ତ ଇଞ୍ଜିନିୟର ବୁଝାର ଲାଗି ଆମେ ଏଇ କାର୍ଯ୍ୟକ୍ରମ ମାନେ ଶୁଣି କରୁଛୁ।
1: ଠିକ୍ ଅଛି ଆଜ୍ଞା, ଆକାଶବାଣୀ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆମର ଇଏ
0: ସୁମନ ସାହୁ,
1: କାର୍ଯ୍ୟକର୍ତ୍ତାମାନଙ୍କୁ।
0: ଚୈତନ୍ୟ ପଟେଲ, କରମ ସାହନୀ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, କ୍ଷମା ସାଗର ସାହୁ, ମନୋଜ ପଟେଲ, ନାଗୁ ପାତ୍ର, ବୃଷଭ ଗହିର, ଚିତ୍ରସେନ ସାବର, ଗୋବିନ୍ଦ ମେହେର, ଦୀକ୍ଷା ଗୋପାଳ, ସ୍ୱର୍ଣ୍ଣ ପ୍ରଭାକର, ଆମର ଜୟ ସୀତାରାମ ଆଜ୍ଞା, ଆଉ ସମ୍ବଲପୁର ଶୁଣୁଥିବା ସମସ୍ତ ଶ୍ରୋତାମାନଙ୍କୁ ଗୀତଟା ଡେଡିକେଟ୍ ସାର୍।
1: ଯେନ୍ ଆଜ୍ଞାମାନଙ୍କର ନାଁ ଆପଣ ନେଲେ ସମସ୍ତଙ୍କୁ ଆମେ ଗୀତଟା ଡେଡିକେଟ୍ କରୁଛୁ।
0: ହଁ
1: ଶୁଣମା
0: ସାର୍,
1: ତାହେଲେ ଗୀତଟା?
0: ହଁ ସାର୍,
1: ଠିକ୍ ଅଛି,
0: ଧନ୍ୟବାଦ ସାର୍,
1: ଧନ୍ୟବାଦ, ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହେଲେ ଅନୁରୋଧ କାର୍ଯ୍ୟକ୍ରମ।
1: ନମସ୍କାର ଆଜ୍ଞା।
0: ନମସ୍କାର,
1: କୁମାରୀ ନୁ ମୁଇଁ, ପ୍ରଶାନ୍ତ କୁମାରୀ ଆର୍ ମୋର ସାଙ୍ଗେ ମୁଇଁ ଜଗବାଲ ବେହେରା।
0: ଆଜ୍ଞା ପ୍ରଶାନ୍ତ ଆଜ୍ଞା, ଆଉ ଆପଣଙ୍କ ସାଥୀ
1: ଆପଣଙ୍କୁ ନମସ୍କାର ଆଜ୍ଞା।
0: ଦୁଇ ଜଣଙ୍କୁ ଆମେ କାର୍ଯ୍ୟକ୍ରମକେ ସ୍ୱାଗତ ଜଣାଉଛୁ। ଆଜ୍ଞା, ଆଉ କେନ ଅଛନ୍ ଆଜ୍ଞା ଏବେ ଆପଣ?
1: ଏବେ ଆମେ ଅଛୁ ଆଜ୍ଞା ଜଗପାଲ ଭାଇଙ୍କର ଆମର ଟେଲର ଦୋକାନରେ ବସିଛୁ।
0: ଆଚ୍ଛା ଆଚ୍ଛା, ତାହେଲେ ଆପଣ ବି ଗୀତ ଶୁଣୁଛନ୍, ଆଉ ଆପଣଙ୍କର ପାଖେ ଯେନ୍ ଶ୍ରୋତାମାନେ ଅଛନ୍ ସମସ୍ତଙ୍କୁ ବି ଗୀତ ଶୁଣଉଛନ୍? ଆଚ୍ଛା, ଆଜି କେନ୍ ଗୀତଟା ଶୁଣମା ଆଜ୍ଞା? ଦିଲ୍ ମେ ତୁଝେ ବିଠାକେ, ଏ ଗୀତଟା କିଏ ଗାଇଛନ୍ ଜାଣିଛନ୍ ଆଜ୍ଞା? ଏ ଗୀତଟା କିଏ ଗାଇଛନ୍ ଜାଣିଛନ୍ ଆଜ୍ଞା? ଏଇଟା ସୁର କୋକିଲା ଲତା ମଙ୍ଗେଶ୍ୱର ଗାଇଛନ୍, ଆପଣଙ୍କର ଫେଭରାଇଟ୍ ସିଙ୍ଗର ହେଇଥିବେ ବୋଲି ଭାବୁଛେ। ଗୀତଟା କାହାକେ ଡେଡିକେଟ୍ କରିବେ?
1: ଡେଡିକେଟ୍ ତ ବହୁତ ଶ୍ରୋତା ମାନେ ଅଛନ୍, ଆମର ପଟେଲ ପାନ ଦୋକାନର ସବୁ ଶ୍ରୋତା ଆମର ଗାଁର।
0: ଆଜ୍ଞା,
1: ଆଉ ଏବେ ଏବେ କରିଦେଲେ ଗୋଲପ ପ୍ରଧାନ ଆଜ୍ଞା ବରଗଡ଼ର।

0: ଅଫିସିଆଲି ଆମର ଅଛନ୍ ଛତିଶଗଡ଼ର ଇନ୍ଦ୍ରଭାନ ସିଂ ଆଉ ଫାରୁକ ମହମ୍ମଦ ଫାରୁକ ଆଜ୍ଞା
1: ଆଜ୍ଞା ଯେନ୍ ବି ଶ୍ରୋତା ମାନଙ୍କର ଆପଣ ନାଁ ନେଲେ ସମସ୍ତଙ୍କୁ ଆମେ ଗୀତଟା ଡେଡିକେଟ୍ କରିବାକୁ ଚାହୁଁଛୁ। ଠିକ ଅଛି, ଗୀତଟା ଶୁଣମା। ଆଜ୍ଞା
0: ଜୁହାର। ଆଜ୍ଞା
1: ଜୁହାର, ନମସ୍କାର।

0: ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ବହୁତ ବହୁତ ସ୍ୱାଗତ। ଆଜି କେନ୍ ଗୀତଟା ଶୁଣବାକେ ଚାହୁଁଛନ୍ ଆଜ୍ଞା?
1: ମୁସ୍କାନ
0: ମୁସ୍କାନ କଥା ଚିତ୍ରର କେନ୍ ଗୀତଟା? ଆଚ୍ଛା, ଆଉ ଆପଣ ହାଲଚାଲ କହୁନ ଆଜ୍ଞା, କେନ୍ତା ଅଛନ୍ ଆପଣ? ଘର ପରିବାର କେନ୍ତା ଚାଲିଛେ? ଭଲ ଅଛନ୍? ଆପଣ ଘର ପରିବାର ସବୁ ଠିକ ଚାଲିଛେ? ଆଉ ଚାଷବାସ କରସନ୍ ଆଜ୍ଞା? ଚାଲିଛେ, ପଲହା ରୁଆ କଲେ ନ କି ଧାନ ବୁଣିଲେ? ନ
1: ଧାନ
0: ଆଚ୍ଛା ଆଚ୍ଛା, ବର୍ଷା ତ ଆରମ୍ଭ ହେଇଗଲାନ, ସବୁ ଚାଷୀମାନେ ନିଜ ନିଜର ଧାନ ବୁନା କି ରୁଆ ଆରମ୍ଭ କରିଦେଲେନ। ଠିକ ଅଛେ, ଗୀତଟା ଶୁଣମା। ଆଉ କାହାକେ ଡେଡିକେଟ୍ କରବାକେ ଚାହିଁବେ ଗୀତଟା? କାହାକେ ଡେଡିକେଟ୍ କରବାକେ ଚାହିଁବେ ଆଜ୍ଞା? ମୋ ନାଁ ସୌମ୍ୟ ଶ୍ରୀ ରଞ୍ଜନ ଧର ଆଜ୍ଞା। ଧନ୍ୟବାଦ ଆଜ୍ଞା, ଗୀତଟା ଶୁନମା ଆଜ୍ଞା। ଜୁହାର ଜୁହାର, ନମସ୍କାର।
2: ଜାନେ ମନ ଚୁପକେ ଚୁପକେ ସାରି ଦୁନିଆ ସେ ଛୁପକେ ତୁମନେ ଏସି ବାତ କହି ଦିଲ ମେରା ଖୋ ଗୟା।

0: ଶୁଣୁଥିଲେ ହେନୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ, ଆକାଶବାଣୀ ସମ୍ବଲପୁର। ଏବେ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ ନିର୍ମୁଖିଆ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ଭାରତ ଆଉ ନ୍ୟୁଜିଲାଣ୍ଡ ଭିତରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାନେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକେ 2030 ମସିହା ତକ 35,000 କୋଟି ଟଙ୍କାକେ ପହଞ୍ଚାବାର୍ ଲାଗି ଲକ୍ଷ୍ୟ ହେଲା ସ୍ଥିର। ବଢ଼ତି ଜନସଂଖ୍ୟା ଲାଗି ସାରା ପୃଥିବୀନେ ସୃଷ୍ଟି ହେଉଥିବାର ଭିନ୍ ଭିନ୍ ଅସୁବିଧାକେ ମୁକାବିଲା କରବାର୍ ଲାଗି ସବୁ ବଛର ଆଜିର୍ ଦିନେ ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ଆଜି ପୁରୀନ ଶ୍ରୀଜୀଉମାନଙ୍କୁ ଲାଗି ହେବା ଦଶମୂଳ ମୋଦକ, ଚେରମୂଳି ଉଷୋ ଖାଇକରି ଜରୁ ଭଲ୍ ହେବେ ଶ୍ରୀଜୀଉ। ଆଉ 5 ଦିନ ଉତରୁ ହେବା ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଗୁଣ୍ଡିଚା ଯାତ୍ରା। ରାଜ୍ୟର ମୋଟ 67 ପ୍ରାଥମିକ ବିଦ୍ୟାଳୟକେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟନେ ଉନ୍ନୀତ କରବାର୍ ଲାଗି ମିଳିଲା ଅନୁମୋଦନ। ଦରକାରୀ ନୀତି ନିୟମ ଅନୁସାରେ ଏ ବିଦ୍ୟାଳୟ ଉନ୍ନୀତ ହେବାର ସହିତ ପ୍ରକାଶ ପାଇଲା ଏ ତାର ପୁରା ଚିଠା। ଭାରତୀୟ ନୌସେନାନେ ସାମିଲ ହେଲା INS ମହେନ୍ଦ୍ରଗିରି। 75% ସ୍ୱଦେଶୀ ସାମାନ୍ତି ତିଆରି ହୋଇଛି INS ମହେନ୍ଦ୍ରଗିରି। ପଡ଼ାବହି ଭୁଲ ଘଟଣାର ଅପରାଧିକ ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ ଏସ୍ପିଙ୍କ ପାଖେ ଏଫ୍ଆଇଆର୍ ଦେବାର୍କେ SCERTକେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ସବୁ ପ୍ରକ୍ରିୟାର ହେବା ଅପରାଧିକ ତଦନ୍ତ। ପୁରୀ ରଥଯାତ୍ରା ସମୟଥି CRPF, BSF, RAF ସହିତ 15 କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ମୁତୟନ ହେବେ ବୋଲି କହିଲେ DGP YB ଖୁରାନିଆ। କେଜିନୁ PG ନାଁ ଲେଖା ଘଟଣାଥି ନୂଆ ମାର୍ଗଦର୍ଶିକା ଆସବାର ସୂଚନା ଦେଲେ ଉଚ୍ଚଶିକ୍ଷାମନ୍ତ୍ରୀ। 662 ଆଉ 488 ବର୍ଗର ଛୁଆମାନଙ୍କର ବଦଲା ଟଙ୍କା ଦେବେ ରାଜ୍ୟ ସରକାର କହିଲେ ଉଚ୍ଚଶିକ୍ଷାମନ୍ତ୍ରୀ। ମହାନଦୀ ଜଳ ବିବାଦର ସମାଧାନ ଲାଗି ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ରାଜି ହୋଇଛନ୍ ବୋଲି ଆଡଭୋକେଟ୍ ଜେନେରାଲ ଦେଲେ ସୂଚନା। 5 ବରଷ ଆଉ ତାନୁ ଅତକା ସେବା ପୂରା କରିଥିବାର ଗାଁ ରୋଜଗାର ସେବକମାନଙ୍କର ପୂରା ବିବରଣୀ ଦେବାର ଲାଗି ଜିଲ୍ଲାପାଳମାନଙ୍କୁ ଦିଆଗଲା ନିର୍ଦ୍ଦେଶ। ରାଇଜେ ଆଇବା 14 ତାରିଖନ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର୍ ଲାଗି ସବୁ ସହରାଞ୍ଚଳନ ଥିବା ସଂସ୍ଥାମାନଙ୍କେ ପାଳନ କରାଯିବା ନମସ୍ତେ ଦିବସ ସୂଚନା ଦେଲା ଗୃହ ଆଉ ନଗର ଉନ୍ନୟନ ବିଭାଗ। ଆଉ ପଶ୍ଚିମବଙ୍ଗ ଆଉ ପାଖାପାଖି ବାଂଲାଦେଶ ଉପରେ ସୃଷ୍ଟି ହେଲା ଗୋଟିଏ ଘୂର୍ଣ୍ଣିବଲୟ, ଏତାର ପ୍ରଭାବଥି ଆଇବା 7 ଦିନ ତକ ରାଇଜେ ବର୍ଷାର ସମ୍ଭାବନା ବୋଲି ଆକଳନ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଜି ନିର୍ମୁଖିଆ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜ ବେଲର 6:05 ଥି।
0: ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ବର୍ଣ୍ଣା ଶୁଣନ୍ତୁ। ପରିବେଷଣ କରୁଛନ୍ତି ଯୀଶୁ ସାହୁ ଓ ସାଥୀ।

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା, ପରିବେଷଣ କଲେ ଯୀଶୁ ସାହୁ ଓ ସାଥୀ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଯୁବବନ୍ଧୁମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଯୁବବାଣୀ।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟା ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ଆପଣମାନଙ୍କ ଯୁବସାଥୀ କୁସୁମ। ଶ୍ରୋତା ବନ୍ଧୁ, ଚାଲନ୍ତୁ ଜାଣିବା ଇତିହାସ ପୃଷ୍ଠାରେ ଆଜି ଦିନରେ ଘଟିଥିବା କିଛି ଘଟଣାଗୁଡ଼ିକ ବିଷୟରେ। 1974 ମସିହାରେ ଆଣ୍ଡ୍ରେ ଜନ୍ସନ୍, ଆମେରିକାର ପୂର୍ବତନ NFL ଖେଳାଳି ଓ ହଲ୍ ଅଫ୍ ଫେମ୍ ୱାଇଡ୍ ରିଭାଇଜର୍, ଜନ୍ମଗ୍ରହଣ କରିଥିଲେ। 1995 ମସିହାରେ ଯୁକ୍ତରାଷ୍ଟ୍ର ଏବଂ ଭିଏତନାମ ମଧ୍ୟରେ ସମ୍ପୂର୍ଣ୍ଣ କୂଟନୈତିକ ସମ୍ପର୍କ ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠିତ ହୋଇଥିଲା, ଯାହା ଯୁଦ୍ଧ ପରବର୍ତ୍ତୀ ଏକ ଐତିହାସିକ ପରିବର୍ତ୍ତନକୁ ଚିହ୍ନିତ କରିଥିଲା। 1921 ମସିହାରେ ଆଇରିଶ ସ୍ୱାଧୀନତା ଯୁଦ୍ଧରେ ଏକ ଯୁଦ୍ଧବିରାମ ପରେ ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରେ ସାମ୍ପ୍ରଦାୟିକ ହିଂସାର ପ୍ରାଦୁର୍ଭାବ ହୋଇଥିଲା। ଶ୍ରୋତାବନ୍ଧୁ, ଏ ତ ଥିଲା ଇତିହାସ ଦର୍ପଣରେ ଆଜି। ଆଶା କରୁଛି ଆପଣମାନେ ନିଶ୍ଚୟ କିଛି ଜାଣିପାରିଥିବେ। ଶ୍ରୋତାବନ୍ଧୁ, ଆଜି ଜୁଲାଇ ମାସ 11 ତାରିଖରେ ସାରା ବିଶ୍ୱରେ ବିଶ୍ୱ ଜନସଂଖ୍ୟା ଦିବସ ୱାର୍ଲ୍ଡ ପପୁଲେସନ୍ ଡେ ପାଳନ କରାଯାଏ। ମାନବ ସମାଜର ବର୍ତ୍ତମାନ ଓ ଭବିଷ୍ୟତ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ। ଜନସଂଖ୍ୟା କେବଳ ସଂଖ୍ୟାର ହିସାବ ନୁହେଁ, ଏହା ଏକ ଦେଶର ଶକ୍ତି, ସମ୍ଭାବନା ଓ ବିକାଶର ଭିତ୍ତି ଅଟେ। କିନ୍ତୁ ଶ୍ରୋତାବନ୍ଧୁ, ଯେତେବେଳେ ଜନସଂଖ୍ୟା ବୃଦ୍ଧି ଉପଲବ୍ଧ ସମ୍ପଦ ଓ ସୁବିଧାକୁ ଅତିକ୍ରମ କରେ, ସେତେବେଳେ ଏହା ଅନେକ ସାମାଜିକ ଓ ଆର୍ଥିକ ସମସ୍ୟାର କାରଣ ପାଲଟିଯାଏ। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଖାଦ୍ୟ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟସେବା, ରୋଜଗାର, ବାସସ୍ଥାନ ଓ ପ୍ରାକୃତିକ ସମ୍ପଦ ଉପରେ ଚାପ ବଢ଼ିଥାଏ। ଏହାସହ ପରିବେଶ ପ୍ରଦୂଷଣ, ବେକାରୀ ସମସ୍ୟା, ଦାରିଦ୍ର୍ୟ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାମାନ ଅଧିକ ଗମ୍ଭୀର ହୋଇଯାଏ। ତେଣୁ ସୁସ୍ଥ ଓ ସନ୍ତୁଳିତ ସମାଜ ଗଠନ ପାଇଁ ଜନସଂଖ୍ୟା ବିଷୟରେ ସଚେତନତା ଅତ୍ୟନ୍ତ ଆବଶ୍ୟକ ଅଟେ। ଏହି ଦିବସ ଆମକୁ ସ୍ମରଣ କରାଏ ଯେ ପରିବାର ନିୟୋଜନ, ନାରୀ ଶିକ୍ଷା, ନାରୀ ସଶକ୍ତିକରଣ

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ଆଜି ଆମେ ଆଲୋଚନା କରିବା ଏପରି ଏକ ମହାନ ଜୀବନର ମୂଲ୍ୟ ସମ୍ପର୍କରେ, ଯାହା ମଣିଷକୁ ବୁଦ୍ଧିମାନ ଓ ମହାନ କରିଥାଏ, ଯାହା ସମାଜକୁ ଦିଏ ସମ୍ପ୍ରୀତିର ସୁଗନ୍ଧ, ହୃଦୟକୁ କରେ କୋମଳ, ଜୀବନକୁ କରେ ସାର୍ଥକ। ଏହି ଅନନ୍ୟ ମହାନ ଗୁଣ ହେଉଛି ମାନବିକତା। ଶ୍ରୋତାବନ୍ଧୁ, ପୃଥିବୀରେ ଅସଂଖ୍ୟ ପ୍ରାଣୀ ବସବାସ କରନ୍ତି। ପ୍ରତ୍ୟେକଙ୍କର

ନିଜସ୍ୱ ବୈଶିଷ୍ଟ୍ୟ ରହିଛି, କିନ୍ତୁ ମଣିଷକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଏ କେବଳ ତାହାର ବୁଦ୍ଧି ଓ ଶକ୍ତି ପାଇଁ ନୁହେଁ, ତାହାର ହୃଦୟରେ ବାସ କରୁଥିବା କରୁଣା, ସହାନୁଭୂତି, ପ୍ରେମ, କ୍ଷମା ଓ ପରୋପକାରର ଭାବନା ପାଇଁ। ଏହି ସମସ୍ତ ଗୁଣର ସମନ୍ୱୟ ହେଉଛି ମାନବିକତା। ଶ୍ରୋତାବନ୍ଧୁ, ମାନବିକତା କୌଣସି ପୁସ୍ତକର ପାଠ ନୁହେଁ କିମ୍ବା କୌଣସି ଉପଦେଶର ସୀମା ନୁହେଁ, ଏହା ହେଉଛି ଜୀବନଯାପନର ଏକ ଉତ୍କୃଷ୍ଟ ପଦ୍ଧତି। ଅନ୍ୟର ଦୁଃଖରେ ଦୁଃଖୀ ହେବା, ଅସହାୟଙ୍କୁ ସାହାଯ୍ୟ କରିବା, ନିରାଶ ମନରେ ସାହସ ଦେବା, ବିପଦଗ୍ରସ୍ତଙ୍କୁ ସାହାଯ୍ୟ କରିବା, ଏହିସବୁ ମାନବିକତାର ଜୀବନ୍ତ ପ୍ରକାଶ। ଶ୍ରୋତାବନ୍ଧୁ, ଆଜିର ବିଜ୍ଞାନ ସମୃଦ୍ଧ ଯୁଗରେ ମଣିଷ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି, ଯେପରି ଆକାଶକୁ ପହଞ୍ଚି ପାରିଛି, ସମୁଦ୍ରର ଗଭୀରତାକୁ ଅନୁସନ୍ଧାନ କରିଛି, ଅତ୍ୟାଧୁନିକ ପ୍ରଯୁକ୍ତିର ସୃଷ୍ଟି କରିପାରିଛି। କିନ୍ତୁ ଏହି ସମସ୍ତ ଉନ୍ନତି ମଧ୍ୟରେ ଯଦି ମଣିଷ ହୃଦୟରୁ ମାନବିକତା ବିଲୁପ୍ତ ହୋଇଯାଏ, ତେବେ ସେହି ଉନ୍ନତିର ମୂଲ୍ୟ କ୍ଷୀଣ ହୋଇପଡ଼େ। କାରଣ ଯନ୍ତ୍ର ମଣିଷ କାର୍ଯ୍ୟକୁ ସହଜ କରିପାରେ, କିନ୍ତୁ ହୃଦୟରେ ପ୍ରେମ ସୃଷ୍ଟି କରିପାରେ ନାହିଁ। ତ ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଆଉ ଏକ ଗୀତ। କଥାଚିତ୍ର ଗଜନୀ, କଣ୍ଠ ଜାଭେଦ ଅଲି ଓ ସୋନୁ ନିଗମ, ସଙ୍ଗୀତ ଏ ଆର୍ ରେହମାନ, ଗୀତ ପ୍ରାସୁନ ଯୋଶୀ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ଆମ ଭାରତୀୟ ସଂସ୍କୃତି ସର୍ବଦା ମାନବିକତାକୁ ସର୍ବୋଚ୍ଚ ସ୍ଥାନ ଦେଇଆସିଛି। ବସୁଧୈବ କୁଟୁମ୍ବକମ୍, ସମଗ୍ର ପୃଥିବୀ ହେଉଛି ଏକ ପରିବାର। ଏହି ମହାନ ଚିନ୍ତାଧାରା ଆମକୁ ଶିଖାଇଥାଏ ଜାତି, ଧର୍ମ, ବର୍ଣ୍ଣ ଓ ଭାଷାର ଭେଦଭାବରୁ ଉର୍ଦ୍ଧ୍ୱରେ ଉଠି ସମସ୍ତଙ୍କୁ ଆପଣାର ଭାବିବା ହିଁ ହେଉଛି ପ୍ରକୃତ ମାନବିକତା। ଆମ ଓଡ଼ିଶାର ମହାନ ସନ୍ଥ କବି ଭୀମ ଭୋଇଙ୍କ ଅମରବାଣୀ ହେଉଛି, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଏହା ମାନବିକତାର ସର୍ବୋଚ୍ଚ ଆଦର୍ଶର ପ୍ରତୀକ। ନିଜ ସୁଖକୁ ତ୍ୟାଗ କରି ଅନ୍ୟର ମଙ୍ଗଳ କାମନା କରିବା ସବୁଠୁ ବଡ଼ ମହତ୍ତ୍ୱର ଭାବନା। ଶ୍ରୋତାବନ୍ଧୁ, ମାନବିକତାର ପ୍ରକୃତ ଶିକ୍ଷା ଆରମ୍ଭ ହୁଏ ପରିବାରରୁ। ପିତାମାତାଙ୍କ ପ୍ରତି ସମ୍ମାନ, ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା, ଭାଇ ଭଉଣୀଙ୍କ ପ୍ରତି ସ୍ନେହ ଓ ପଡ଼ୋଶୀଙ୍କ ପ୍ରତି ସଦ୍ବ୍ୟବହାର, ଏହି ଛୋଟ ଛୋଟ ଅଭ୍ୟାସ ଆଗାମୀ ଦିନରେ ଜଣେ ସୁନାଗରିକ ସୃଷ୍ଟି କରେ। ଶ୍ରୋତାବନ୍ଧୁ, ମାନବିକତା କେବଳ ଅର୍ଥଦାନରେ ସୀମିତ ନୁହେଁ। କେବେ କେବେ ଗୋଟିଏ ମଧୁର କଥା, ଗୋଟିଏ ଆନ୍ତରିକ ହସ କିମ୍ବା କାହାର ଦୁଃଖରେ ଯୋଡ଼ି ହେବା ମଧ୍ୟ ଅମୂଲ୍ୟ ସେବାରେ ପରିଣତ ହୁଏ। ଯେଉଁ ହୃଦୟ ଅନ୍ୟର ବେଦନାକୁ ଅନୁଭବ କରିପାରେ, ସେହି ହୃଦୟ ପ୍ରକୃତ ମାନବିକତାରେ ଆଲୋକିତ ହୁଏ। ଆମେ ସମସ୍ତେ ଏହି ମହାନ ଗୁଣକୁ ନିଜ ଜୀବନର ଅବିଚ୍ଛିନ୍ନ ଅଂଶ କରିବା, କାରଣ ମାନବିକତା ହିଁ ହେଉଛି ସେହି ସେତୁ ଯାହା ମଣିଷକୁ ମଣିଷ ସହିତ ଯୋଡ଼ିଥାଏ, ସମାଜକୁ କରିଥାଏ ସୁସଂହତ ଓ ପୃଥିବୀକୁ କରେ ଅଧିକ ସୁନ୍ଦର। ତ ଚାଲନ୍ତୁ ଶ୍ରୋତାବନ୍ଧୁ, ଶୁଣିବା ଆଉ ଏକ ଗୀତ, କଥାଚିତ୍ର ମେ ପ୍ରେମ କି ଦିୱାନୀ ହୁଁ, କଣ୍ଠ ଚିତ୍ରା, ସଙ୍ଗୀତ ଅନୁ ମଲ୍ଲିକ, ଗୀତ ଦେବ କୋହଲି।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ମାନବିକତାର ପ୍ରକୃତ ପରୀକ୍ଷା ସୁଖର ସମୟରେ ନୁହେଁ, ବିପଦର ସମୟରେ ହୁଏ। ଯେତେବେଳେ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ କିମ୍ବା ଅନ୍ୟ କୌଣସି ବିପର୍ଯ୍ୟୟ ଲୋକମାନଙ୍କ ଜୀବନକୁ ବିପନ୍ନ କରିଦିଏ, ସେତେବେଳେ ଅନେକ ଲୋକ ନିଜ ସ୍ୱାର୍ଥକୁ ପଛରେ ପକାଇ ସେବାରେ ନିୟୋଜିତ ହୋଇଯାଆନ୍ତି। କିଏ ଖାଦ୍ୟ ବଣ୍ଟନ କରନ୍ତି ତ କିଏ ରକ୍ତଦାନ କରନ୍ତି, କିଏ ଆଶ୍ରୟ ଦିଅନ୍ତି ତ ଆଉ କିଏ କେବଳ ଆଶ୍ୱାସନାର ଦୁଇପଦ କଥା କହି ଭାଙ୍ଗି ପଡ଼ିଥିବା ଲୋକମାନଙ୍କ ମନରେ ସାହସ ଯୋଗାଇଥାନ୍ତି। ଏହି ନୀରବ ସେବା ହିଁ ମାନବିକତାର ସର୍ବୋତ୍କୃଷ୍ଟ ପରିଚୟ। ଶ୍ରୋତାବନ୍ଧୁ, ଇତିହାସ ସାକ୍ଷୀ ଅଛି ଯେ ଯେଉଁ ସମାଜରେ ମାନବିକତାର ବିକାଶ ଘଟିଛି ସେହି ସମାଜ ସଭ୍ୟତାର ଶିଖରକୁ ଆରୋହଣ କରିଛି। କିନ୍ତୁ ଯେତେବେଳେ ଲୋଭ, ଘୃଣା, ହିଂସା ଓ ସ୍ୱାର୍ଥପରତା ମଣିଷର ବିବେକକୁ ଆଚ୍ଛନ୍ନ କରିଛି, ସେତେବେଳେ ସଂଘର୍ଷ, ଅଶାନ୍ତି ଓ ବିନାଶ

କଳା ଛାୟା ସମାଜ ଉପରେ ଆସିଛି। ତେଣୁ ମାନବିକତା କେବଳ ଏକ ବ୍ୟକ୍ତିଗତ ଗୁଣ ନୁହେଁ, ଏହା ସମଗ୍ର ସମାଜର ଶାନ୍ତି ଓ ପ୍ରଗତିର ମୂଳ ଆଧାର ଅଟେ। ମାନବିକତା କେବଳ ମଣିଷ ପ୍ରତି ସୀମିତ ନୁହେଁ, ପ୍ରକୃତି ପ୍ରତି ମମତା, ବୃକ୍ଷରୋପଣ, ଜଳର ସଂରକ୍ଷଣ, ପଶୁପକ୍ଷୀଙ୍କ ପ୍ରତି ଦୟା ଏବଂ ପରିବେଶର ସୁରକ୍ଷା ମଧ୍ୟ ମାନବିକତାର ଅବିଚ୍ଛେଦ୍ୟ ଅଂଶ। ପ୍ରକୃତି ହିଁ ମନୁଷ୍ୟ ଜୀବନର ମୂଳ ଆଧାର, ଯାହାର ସୁରକ୍ଷାର ଅର୍ଥ ହେଉଛି ଆମ ଭବିଷ୍ୟତର ସୁରକ୍ଷା। ପ୍ରିୟ ଶ୍ରୋତାବନ୍ଧୁ, ଜୀବନରେ ସଫଳତା ଅର୍ଜନ କରିବା ନିଶ୍ଚୟ ପ୍ରଶଂସନୀୟ, କିନ୍ତୁ ସେହି ସଫଳତା ସେତେବେଳେ ହିଁ ସାର୍ଥକ ହୁଏ ଯେତେବେଳେ ତାହା ଅନ୍ୟର ମଙ୍ଗଳରେ ବ୍ୟବହୃତ ହୁଏ। ଧନ, ପଦ, ପ୍ରତିପତ୍ତି ଓ ଖ୍ୟାତି ସମୟ ସହ ପରିବର୍ତ୍ତିତ ହୋଇପାରେ, କିନ୍ତୁ ମଣିଷ ପ୍ରତି କରାଯାଇଥିବା ନିଷ୍କାମ ସେବା ଚିରକାଳ ସ୍ମରଣୀୟ ହୋଇ ରହିଯାଏ। ଶ୍ରୋତାବନ୍ଧୁ, ଆଜିର ଯୁବପିଢ଼ି ହେଉଛନ୍ତି ଆସନ୍ତାକାଲିର ସମାଜ ନିର୍ମାତା। ସେମାନଙ୍କ ହୃଦୟରେ ଯଦି ମାନବିକତା, ସହିଷ୍ଣୁତା ଓ ପରୋପକାରର ବୀଜ ରୋପଣ କରାଯାଏ, ତେବେ ଆଗାମୀ ସମାଜ ଅଧିକ ସୁନ୍ଦର, ସୁଶୃଙ୍ଖଳ ଓ ଶାନ୍ତିମୟ ହେବ। ତ ଚାଲନ୍ତୁ ଶ୍ରୋତାବନ୍ଧୁ, ଶୁଣିବା ଆଉ ଏକ ଗୀତ। କଥାଚିତ୍ର କ୍ରିସ୍, କଣ୍ଠ ସୋନୁ ନିଗମ ଓ ଶ୍ରେୟା ଘୋଷାଲ, ସଙ୍ଗୀତ ରାଜେଶ ରୋଶନ, ଗୀତ ନସିର ଫରାଜ।

ତ ଶ୍ରୋତା ବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତା ବନ୍ଧୁ, ଶେଷରେ ଏତିକି କହିବାକୁ ଚାହିଁବି, ମଣିଷ ଭାବେ ଆମର ଜନ୍ମ ସେତେବେଳେ ହିଁ ସାର୍ଥକ ହେବ ଯେତେବେଳେ ଆମର ହୃଦୟରେ ପ୍ରେମ ରହିବ, ଆମ ଆଚରଣରେ ସହାନୁଭୂତି ଏବଂ ଆମ କର୍ମରେ ପରୋପକାରର ସୁଗନ୍ଧ ବିଚ୍ଛୁରିତ ହେବ। ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏପରି ଏକ ସମାଜ ଗଢ଼ିବା ଯେଉଁଠାରେ ଘୃଣାର ସ୍ଥାନରେ ରହିବ ସ୍ନେହ, ବିଭେଦର ସ୍ଥାନରେ ରହିବ ଭ୍ରାତୃତ୍ୱ ଏବଂ ସ୍ୱାର୍ଥପରତାର ସ୍ଥାନରେ ରହିବ ମାନବିକତାର ଉଜ୍ଜ୍ୱଳ ଆଲୋକ। ଏହି ପବିତ୍ର ଆଶା ଓ ଦୃଢ଼ ବିଶ୍ୱାସ ସହ ଆଜିର କାର୍ଯ୍ୟକ୍ରମକୁ ଏଇଠି ସମାପ୍ତ କରୁଛି। ଆପଣମାନଙ୍କର ଜୀବନ ସୁଖ, ଶାନ୍ତି ଓ ସଦ୍ଭାବନାରେ ପରିପୂର୍ଣ୍ଣ ହେଉ। ଆପଣମାନଙ୍କ ହୃଦୟରେ ମାନବିକତାର ଦୀପ ସଦା ପ୍ରଜ୍ୱଳିତ ରହୁ। ଏହା ସହିତ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ଉପସ୍ଥାପନାରେ ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ କୁସୁମ। ନମସ୍କାର।

ଏ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ମିନିଟ୍ରେ ଆପଣଙ୍କ ଚିଠି ପାଇଛୁର କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସିତାରବାଦନ ଶୁଣିପାରିବେ। ପରିବେଷଣ କରିବେ ଉସ୍ତାଦ ନିଶାଦ ଖାନ। ରାତି 9:15 ଶୁଣିପାରିବେ ସ୍ପଟ୍ଲାଇଟ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକାର କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିପାରିବେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା। ସକାଳ 6:30 ଶୁଣିପାରିବେ ଆଜିର ଭାବନା, ଉପସ୍ଥାପନା ଗୌରୀ ସୁନା। 6:47 ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନାରେ କେତୋଟି ମୁଖ୍ୟ ଦାନ୍ତ ରୋଗ ବିଷୟରେ ଆସନ୍ତୁ ଜାଣିବା, କହିବେ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ। ସକାଳ 7:25 ଚାସର ହାଲ। ସକାଳ 7:30 କୁନି କୁନି ପିଲାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ସକାଳ 7:55 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସସ୍ମିତା ସାହୁ। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ। ସକାଳ 8:45 ଶୁଣିପାରିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦୁଲି ଏବଂ ମାନସ କୁମାର ଦତ୍ତ। ସକାଳ 9:00 ଶୁଣିପାରିବେ ହେଲୋ ଅନୁରୋଧର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଦିନ 11:05 ଶୁଣିପାରିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଏଇ ଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ କିଛି ସୂଚନା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସଫ୍ଟୱେର୍ କାର୍ଯ୍ୟକ୍ରମ ଉଲଗୁଲାନ, ରଚନା କରିଛନ୍ତି ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର।
1: ଉଲଗୁଲାନ।

ସମ୍ବଲପୁରର ତତ୍କାଳୀନ ରାଜା ମହାରାଜା ସାଏଙ୍କ ମୃତ୍ୟୁ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପରିଚାଳିତ ବ୍ରିଟିଶ କର୍ତ୍ତୃପକ୍ଷ ତାଙ୍କର ବିଧବା ପତ୍ନୀ ମୋହନ କୁମାରୀଙ୍କୁ ରାଜସିଂହାସନ ଅର୍ପଣ କଲେ। ଏହିଭଳି ଅନାକାଂକ୍ଷିତ ଘଟଣା ସମ୍ବଲପୁରର ରାଜବଂଶୀୟ ଉତ୍ତରାଧିକାରୀମାନଙ୍କୁ ଚରମ ମାନସିକ ଆଘାତ ଦେବା ସଙ୍ଗେ ସଙ୍ଗେ ଉତ୍କ୍ଷିପ୍ତ କଲା। ଜଣେ ସ୍ତ୍ରୀ ଲୋକଙ୍କୁ ଏକ ରାଜ୍ୟର ଶାସନଭାର ନ୍ୟସ୍ତ କରିବା ଏକ ପରମ୍ପରା ବିରୋଧୀ କାର୍ଯ୍ୟ। ପୁନଶ୍ଚ ଏତେ ସଂଖ୍ୟାରେ ରାଜବଂଶୀୟ ପୁରୁଷବୀର ଥାଉଁ ଥାଉଁ ଏହାକୁ କେବେ କ'ଣ ବରଦାସ୍ତ କରାଯାଇପାରେ? ମହାରାଜା ବଳିଆର ସିଂଙ୍କର ଦ୍ୱିତୀୟ ଭ୍ରାତା ଅନିରୁଦ୍ଧ ସାଏଙ୍କର ବଂଶଧରୀୟ ସୁରେନ୍ଦ୍ର ସାଏ ସମ୍ବଲପୁର ସିଂହାସନର ପରବର୍ତ୍ତୀ ଅଧିକାରୀ ବୋଲି ନିଜର ଦାବି ଉପସ୍ଥାପନ କଲେ। ଅବଶ୍ୟ ଝାରସୁଗୁଡ଼ାର ଯୁବ ଜମିଦାର ଗୋବିନ୍ଦ ସିଂ ଏବଂ ରାଜା ବଳିଆର ସିଂଙ୍କର ଦ୍ୱିତୀୟ ପୁତ୍ର ବିକ୍ରମ ସିଂଙ୍କର ବଂଶଧର ନାରାୟଣ ସିଂ ମଧ୍ୟ ଏହି ଆସନ ପାଇଁ ଦାବିଦାର ଥିଲେ। ତେବେ ସୁରେନ୍ଦ୍ର ସାଏ ସମ୍ବଲପୁର ସିଂହାସନ ପାଇଁ ଲାଳାୟିତ ଥିଲେ ତାହା ନୁହେଁ, ବରଂ ସମ୍ବଲପୁର ପ୍ରଶାସନକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଏହି ମାଟିରୁ ବ୍ରିଟିଶ ଶାସକମାନଙ୍କୁ ତଡ଼ି ସମ୍ପୂର୍ଣ୍ଣ ସ୍ୱରାଜ୍ୟ ସ୍ଥାପନ କରିବା ଥିଲା ସ୍ୱାଭିମାନୀ ସୁରେନ୍ଦ୍ର ସାଏଙ୍କର ମହାନ ଉଦ୍ଦେଶ୍ୟ। ନିଜର

0: ହେଉଛି ସେ ରାଣୀ ହୋଇ ରାଜଭୋଗ କରିବ। ତୁମେ ଥରେ ଭାବି ଦେଖ ଗୋବିନ୍ଦ ସିଂ, ଜଣେ ସ୍ତ୍ରୀ ଲୋକ ହୋଇ ସେ ନିଜ ରାଜ କର୍ମଚାରୀମାନଙ୍କୁ ନିଜ ଅକ୍ତିଆରକୁ ଆଣିପାରିବ ତ? ସରକାରର ହାତ ମୁଠାକୁ ଟାଣ କରିବା ଛଡ଼ା ଆଉ ବା ତାଦ୍ୱାରା କ'ଣ ହୋଇପାରିବ? ଆମ ପ୍ରିୟ ସମ୍ବଲପୁର ରାଜ୍ୟକୁ କ'ଣ ଆମେ ଏତେ ଶୀଘ୍ର ଦୁର୍ବଳ କରିଦେବା? ମୋହନ କୁମାରୀ ରାଣୀ ହେବା ଦିନଠୁ ତମେ ନିଜେ ଦେଖୁଛ ତ ଚାରିଆଡ଼େ ଏକତା ବଦଳରେ ଅରାଜକତା, ବିଶୃଙ୍ଖଳା।
1: ଆରେ ସେଇଥିପାଇଁ ତ ମୁଁ ଚାହୁଁଛି ମୁଁ ରାଜା ହେବି, ସମ୍ବଲପୁରକୁ ଶାସନ କରିବି, ସମ୍ବଲପୁର ରାଜବଂଶର ସମ୍ମାନ ରଖିବି।
0: ମୋହନ କୁମାରୀକୁ ସରକାର ସମ୍ବଲପୁରର ସିଂହାସନ ଅର୍ପଣ କଲା ପରଠୁ ତ ଆମର ସମ୍ମାନ ଧୂଳିସାତ ହୋଇଯାଇଛି। ଶହ ଶହ ନିରୀହ ଜନତାଙ୍କ ମନରେ ଅସନ୍ତୋଷର ବନ୍ୟ ଖେଳି ଯାଇଛି। ସଫଳ ନେତୃତ୍ୱର ଅଭାବରେ ବର୍ତ୍ତମାନ ଗଉଁତିଆ ଜମିଦାରମାନଙ୍କ ମଧ୍ୟରେ ଅମେଳ ସୃଷ୍ଟି ହୋଇଯାଇଛି। ଏହା କାହାର ଷଡ଼ଯନ୍ତ୍ର ତମେ ଜାଣିଛ ଗୋବିନ୍ଦ ସିଂ?
1: ଆଉ କାହାର ହେବ, ତୁମର ହୋଇଥିବ। ଗାଁ ଗାଁର ଲୋକମାନଙ୍କ ମଧ୍ୟରେ ଭୟଜାତ କରାଇ ନିଜ ନିଜ ମଧ୍ୟରେ ଲଢ଼େଇ କରାଇ ତମେ ଜିତାପଟ ମାରି ନେବାର ଉପାୟ ପାଞ୍ଚୁଛ। ହେଲେ ଜାଣି ରଖ ସୁରେନ୍ଦ୍ର ସାଏ, ମୁଁ ତୁମର ହୀନ ଉଦ୍ଦେଶ୍ୟକୁ କେବେ ହେଁ ସଫଳ ହେବାକୁ ଦେବି ନାହିଁ। ମୁଁ ତୁମକୁ ତୁମ ଭାଇ ଉଦନ୍ତକୁ ଠିକ୍ ଏହିପରି ବନ୍ଦୀ ଅବସ୍ଥାରେ ଇଂରେଜ କର୍ତ୍ତୃପକ୍ଷଙ୍କ ନିକଟରେ ସମର୍ପି ଦେବି, ଆଉ ତା ବଦଳରେ ପାଇବି ସମ୍ବଲପୁର ରାଜ ସିଂହାସନ।
0: ପାରିବ ପାରିବ ଗୋବିନ୍ଦ ସିଂ, ସାରା ସମ୍ବଲପୁରର ବିକ୍ଷୁବ୍ଧ ପ୍ରଜାଙ୍କୁ ଏକଜୁଟ କରି ପାରିବ ତମେ। ସିଂହାସନ ପ୍ରାପ୍ତି ପରେ ବ୍ରିଟିଶ ସରକାରଙ୍କ ବାରମ୍ବାର ତାଡ଼ନାକୁ ସାମ୍ନା କରି ପାରିବାର ଶକ୍ତି ତମର ଅଛି ଗୋବିନ୍ଦ ସିଂ? ସମ୍ବଲପୁର ରାଜବଂଶର ସମସ୍ତ ବଂଶଧରମାନଙ୍କୁ ଏକତ୍ର କରି ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିପାରିବ ତ ତମେ? ମା ମାଟିର ପରାଧୀନତାକୁ ନିଜ ଶୌର୍ଯ୍ୟ ବୀର୍ଯ୍ୟ ଖଟେଇ ହଟେଇ ଦେଇପାରିବ ତମେ? କୁହ କୁହ ଗୋବିନ୍ଦ ସିଂ, ଜନନୀ ଜନ୍ମଭୂମିର ଆତ୍ମଚିତ୍କାରକୁ ନିଜର ବୀରତ୍ୱ ପ୍ରଦର୍ଶନ କରି ବନ୍ଦ କରିଦେଇ ତାଠାରେ ହସର ଫୁଆର ଖେଳି ଦେଇପାରିବ କି ତମେ?
2: ସୁରେନ୍ଦ୍ର ସାଏ,
0: କୁହ କୁହ ଗୋବିନ୍ଦ ସିଂ, ଘରେ ଘରେ ପୁରେ ପୁରେ ଆଜି ସୁରେନ୍ଦ୍ର ସାଏର ଜୟଧ୍ୱନି ମୁଖରିତ। ବିପୁଳ ଜନସମର୍ଥନରେ ମୁଁ ଆଜି ସମ୍ବଲପୁରର ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବରେ ମନୋନୀତ। ଶହ ଶହ ପ୍ରଜାଙ୍କର ମୋ ପ୍ରତି ଏହି ଅନାବିଳ ଅନୁରକ୍ତିକୁ ତମେ କ'ଣ ଅସ୍ୱୀକାର କରିପାରିବ?
3: ଗୋବିନ୍ଦ ସିଂ, ଥରେ ଭାବି ଦେଖ, ଦାଦା ସୁରେନ୍ଦ୍ର ସାଏଙ୍କୁ ହତାଦର କରିବାର ପରିଣାମ କ'ଣ ହେବ? ତାଙ୍କୁ ବନ୍ଦୀ ଅବସ୍ଥାରେ ସରକାରଙ୍କ ନିକଟରେ ସମର୍ପଣ କରିଦେବା କଥା କହୁଛ, ଯଦି ପୁଣି ମୁକୁଳି ଯାଆନ୍ତି ତମର ଅବସ୍ଥା କ'ଣ ହେବ ଥରେ ଭାବିପାରୁଛ?
0: ସମଗ୍ର ସମ୍ବଲପୁର ରାଜ୍ୟର ଅଗଣିତ ଜନସାଧାରଣଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ଯଦି ତମେ ଇଂରେଜ ଶାସନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ନିଜ ମା ମାଟିର ସ୍ୱାଧୀନତାକୁ ଫେରାଇ ଆଣିବାର ଗୁରୁଦାୟିତ୍ୱ ବହନ କରିପାରିବ, କୁହ ଗୋବିନ୍ଦ ସିଂ, ତାହେଲେ ମୁଁ କଥା ଦେଉଛି, ମା ସମରେଶ୍ୱରୀଙ୍କ ନାମରେ କଥା ଦେଉଛି, ମୁଁ ସବୁଦିନ ତୁମ ଅନୁଚର ହୋଇ ରହିବି। କୁହ କୁହ ଗୋବିନ୍ଦ ସିଂ, ପାରିବ ତମେ?
2: ସୁରେନ୍ଦ୍ର ସାଏ, ହାରିଗଲି, ମୋ ହାରିଗଲି ତୁମ ନିକଟରେ। ମୁଁ ଭାବିଥିଲି ତମେ ଜଣେ କ୍ଷମତା ଲିପ୍ସୁ ଧନଲୋଭୀ ବିଦ୍ରୋହୀଟାଏ, ହେଲେ ମୁଁ ମର୍ମେ ମର୍ମେ ଅନୁଭବ କରୁଛି ତମେ ହିଁ ବାସ୍ତବରେ ସମ୍ବଲପୁର ରାଜସିଂହାସନର ଅଧିକାରୀ। ତମରି ନେତୃତ୍ୱରେ ହିଁ ସମ୍ବଲପୁର ମାଟି ବ୍ରିଟିଶ ହାତରୁ ମୁକ୍ତ ହୋଇପାରିବ। ମୁଁ ତୁମକୁ ଭୁଲ ବୁଝିଥିଲି। ସୈନିକଗଣ, ମୁକ୍ତ କରିଦିଅ ସୁରେନ୍ଦ୍ର ସାଏକୁ, ଉଦନ୍ତ ସାଏକୁ।
0: ଧନ୍ୟବାଦ ଗୋବିନ୍ଦ ସିଂ, ମୁଁ ଏବେ ଅନୁଭବ କରୁଛି ମା ମାଟିର ଆକର୍ଷଣ ତମର ରକ୍ତରେ ମଧ୍ୟ କିଛି କମ୍ ନାହିଁ। ଗୋବିନ୍ଦ ସିଂ,
2: ମୁଁ ଆଜିଠାରୁ ତୁମର ବିଶ୍ୱସ୍ତ ସାଥୀ ହେଲି ସୁରେନ୍ଦ୍ର ସାଏ। ଚାଲ ଚାଲ ଯୁଦ୍ଧ କରିବା, ଯେ କେହି ଶକ୍ତି ଆମ ଲକ୍ଷ୍ୟ ସାଧନରେ ବାଧା ଉପୁଜାଇବ ତାକୁ ଆମର ଶାଣିତ ତରବାରୀରେ ହତ୍ୟା କରିବା। ଆମର ଲକ୍ଷ୍ୟ ଏକ, ଉଦ୍ଦେଶ୍ୟ ଏକ, ଅଭିଳାଷ ମଧ୍ୟ ଏକ। ମୁଁ ଏବଂ ମୋର ସମସ୍ତ ସୈନିକ ତୁମ ସପକ୍ଷରେ ଲଢ଼େଇ କରି ଜୀବନକୁ ସୁଦ୍ଧା ବଳିଦାନ ଦେବା ପାଇଁ ପ୍ରସ୍ତୁତ। ସୈନିକ ଗଣ, ମୋ ସହିତ ସୁରେନ୍ଦ୍ର ସାଏଙ୍କର ଜୟ।

0: ମୁଁ ପାରିବି ନାହିଁ ମହାରାଣୀ, ଅଶାନ୍ତ ସମ୍ବଲପୁର ରାଜ୍ୟକୁ ମୁଁ ସମ୍ଭାଳି ପାରିବି ନାହିଁ। ଗାଁ ଗାଁ ପୁରେ ପୁରେ ଅରାଜକତା ଛାଇଗଲାଣି। ସୁରେନ୍ଦ୍ର ସାଏ ସାରା ରାଜ୍ୟର ପ୍ରଜାମାନଙ୍କୁ ନିଜ ସପକ୍ଷରେ ମତେଇ ସାରିଲାଣି। ଗଉନ୍ତିଆ ଜମିଦାରମାନେ ଟିକସ ଦେବା ପାଇଁ ମନା କରିଦେଉଛନ୍ତି। ଏଭଳି ଅବସ୍ଥାରେ ମୁଁ ରାଜ୍ୟଭାର କିପରି ସମ୍ଭାଳିବି?
1: ତୁମକୁ ରାଜା ହେବା ପାଇଁ ପଡ଼ିବ ନାରାୟଣ ସିଂ, ପୁରା ଇଂଲିଶ ସୋଲଜର ତମ ସାଙ୍ଗରେ ଅଛନ୍ତି, ତମେ ହିଁ ରାଜା ମାନେ କିଂ ହେବା ଉଚିତ। ତମେ ତ ସମ୍ବଲପୁର କିଂ ରତନ ସିଂର ବ୍ରଦର, ବିକ୍ରମ ସିଂର ସେକେଣ୍ଡ ସନ୍, ଆଉ ପ୍ରତାପ ସିଂର ଗ୍ରେଣ୍ଡ ସନ୍ ଅଛ। ତମ ଛଡ଼ା ଚୁରୁନ୍ଦର ହାଉ କ୍ୟାନ୍ ହି ବି ଦ କିଂ?
2: କ୍ୟାପ୍ଟେନ୍ ୱିଲକିନ୍ସନ୍ ଠିକ୍ କହୁଛନ୍ତି ନାରାୟଣ ସିଂ, ତମର ବିଶ୍ୱସନୀୟତାକୁ ଦୃଷ୍ଟିରେ ରଖି ତୁମକୁ ମୁଁ ମୋର ଦେହରକ୍ଷୀ ଭାବରେ ନିଯୁକ୍ତି ଦେଇଥିଲି, ଆଉ ତୁମେ ଥିବା ପର୍ଯ୍ୟନ୍ତ ରାଜ୍ୟ ସାରା ଅଶାନ୍ତିର ବାତାବରଣ ଥାଇ ସୁଦ୍ଧା ମୁଁ ନିଜକୁ ସୁରକ୍ଷିତ ମନେ କରିଛି। ତୁମ ଉପରେ ମୋର ସମ୍ପୂର୍ଣ୍ଣ ଆସ୍ଥା ରହିଛି ନାରାୟଣ ସିଂ। ଦେଖ, ସୁରେନ୍ଦ୍ର ସାଏ ଆମ ବିରୁଦ୍ଧରେ ଲୋକଙ୍କୁ ମତାଉଛି, ଆମ ସପକ୍ଷରେ ଥିବା ଗାଁ ଗଣ୍ଡାର ଲୋକମାନଙ୍କୁ ହତ୍ୟା କରୁଛି, ଲୁଟ୍ କରୁଛି, ନିଆଁ ଜଳେଇ ଗାଁ ଗଣ୍ଡା ପୋଡ଼ି ଛାର ଖାର କରିଦେଉଛି। ଏହାକୁ ଦମନ କରିବା ପାଇଁ ପଡ଼ିବ।
1: ଆମର ଫୌଜ ଅଛନ୍ତି, ଆମେ ସେମାନଙ୍କୁ ଦମନ କରିବା, ବନ୍ଦୀ କରିବା, ଫାଟିଦେବା। ଚିନ୍ତା କର ନାହିଁ ନାରାୟଣ ସିଂ, ସୁରୁନ୍ଦର ସାଏ ତୁମର କିଛି କ୍ଷତି କରିପାରିବ ନାହିଁ।
0: ଗଣ୍ଡ ବିଞ୍ଝାଲ ସମ୍ପ୍ରଦାୟର ଲୋକମାନେ ସୁରେନ୍ଦ୍ର ସାଏକୁ ସମର୍ଥନ କରୁଛନ୍ତି, ମେଳି କରୁଛନ୍ତି, ପ୍ରଶାସନ ସେମାନଙ୍କୁ ଦମନ କରିବାରେ ବିଫଳ ହେଉଛି।
1: ଆମେ ଜାଣିଛି, ଆମେ ଜାଣିଛି ନାରାୟଣ ସିଂ, ସବୁ ଜାଣିଛି। ରାଣୀ ଏକ ଲେଡି ହବାର ଲାଗି ଏଇସବୁ ଘଟୁଛନ୍ତି। ଏଇ ଇଲାକାର ଲୋକମାନେ ଡୋଣ୍ଟ ୱାଣ୍ଟ ଦ୍ୟାଟ୍ ଗୋଟେ ନାରୀ ସମ୍ବଲପୁରର ରାଣୀ ହେଉ। ଆଉ ଆଉ ତମେ ପୁରୁଷ ଅଛ, ତମେ ରାଜା ହେଲେ ପିପୁଲ ୱିଲ୍ ବି ସାଟିସ୍ଫାଏଡ୍ ଅଟୋମେଟିକାଲି, ଟୋଟାଲ ଇଂଲିଶ ଆଡମିନିଷ୍ଟ୍ରେସନ ୱିଲ୍ ବି ୱିଥ୍ ୟୁ। ତମେ ୟେସ୍ କହିଦିଅ ନାରାୟଣ ସିଂ, ଆମେ ରାଣୀଙ୍କୁ ପେନ୍ସନ୍ ଦେଇଦେବା, ଉପରୁ ଅର୍ଡର ଆସିଛି। ଡୋଣ୍ଟ ଫିୟର, ତମେ ରାଜା ହେଲେ ଆମକୁ ଇଜି ହବ ସୁରୁନ୍ଦର ସାଏ ଆଉ ତାର ଲୋକମାନଙ୍କୁ ଦମନ କରିବା ପାଇଁ। ଆମେ ତାଙ୍କୁ ବନ୍ଦୀ କରିବା, ବିଦ୍ରୋହୀମାନଙ୍କ ଗାଁରେ ଫାୟାର ଲଗାଇଦେବା। ଦୋଜ୍ ହୁ ଆର୍ ନଟ୍ ୱିଲିଂ ଟୁ ସରେଣ୍ଡର, ଆମେ ତାଙ୍କର ଭିଲେଜ୍ ସବୁକୁ ଫାୟାର ଲଗାଇଦେବା।
2: ମୋ କଥା ମାନ ନାରାୟଣ ସିଂ, ତମେ ଇଂରେଜ ସରକାରଙ୍କ ଆଦେଶ ସ୍ୱୀକାର କର। ମୁଁ ତ ଜଣେ ନାରୀ, ଅବଳା, ଦୁର୍ବଳା, ମୁଁ ବା କେତେ ସମ୍ଭାଳିବି ଏ ସିଂହାସନ?
1: ଆମେ ତମକୁ ପେନ୍ସନ୍ ଦବା, ରୁପେ 600 ମନ୍ଥଲି କଟକ ପଠାଇ ଦବା, ଆରାମରେ ରହିବ। ହାଉ ନାରାୟଣ ସିଂ, ଆମେ ତମକୁ ସମ୍ବଲପୁରର କିଂ କରିବ, ସବୁ ପ୍ରଜା ତୁମକୁ ସେଲୁଟ କରିବେ। ଡୋଣ୍ଟ ୱରି ନାରାୟଣ ସିଂ, ବ୍ରିଟିଶ ସରକାର ତୁମର ବିହାଇଣ୍ଡରେ ଅଛି।
0: ଠିକ୍ ଅଛି ରାଣୀ, ଏବଂ ଆପଣ ଯାହା ଚାହୁଁଛନ୍ତି ସେମିତି ହେଉ, ମୁଁ ପ୍ରସ୍ତୁତ ଅଛି।
1: ବ୍ରାଭୋ ବ୍ରାଭୋ ନାରାୟଣ ସିଂ, ଦି କିଂ ଅଫ୍ ସମ୍ବଲପୁର କିଙ୍ଗଡମ୍, ମହାରାଜା ନାରାୟଣ ସିଂ।

ଲକ୍ଷ୍ମଣପୁର ଜମିଦାର ବଳଭଦ୍ର ଦାଉ ଆମର ଜଣେ ପ୍ରଚଣ୍ଡ ସମର୍ଥକ ଥିଲେ ସୁରେନ୍ଦ୍ର। ଏଇ ବାହାର ପାହାଡ଼ରେ ଆମେ ଲୁଚି ରହିଥିବା ସମ୍ବାଦ କି ସେ ରାଜାଙ୍କ ସିପାହୀଙ୍କୁ ଜଣେଇଲା କି ଜାଣି, ଅତର୍କିତ ଆକ୍ରମଣ କରି ପକାଇଲେ ଇଂରେଜ ସେନାଙ୍କ ସହିତ। ତାଙ୍କର ପ୍ରଚଣ୍ଡ ଗୋଳା ବାରୁଦର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆମ ଦେଶୀ ଅସ୍ତ୍ରଶସ୍ତ୍ର ଯଥେଷ୍ଟ ନଥିଲା।

0: ଆମେ ତ ବଞ୍ଚିଗଲେ, ହେଲେ ବଳଭଦ୍ର ସବୁଦିନ ପାଇଁ ଆଖି ବୁଝିଲେ।
1: ସେଇ ତ ଦୁଃଖ, ଜଣେ ପରେ ଜଣେ ଆମର ଶକ୍ତିଶାଳୀ ସମର୍ଥକ ଯଦି ଏମିତି ଆମଠାରୁ ଦୂରେଇ ଯାଆନ୍ତି, ତାହେଲେ ଆମେ ଏତେ ବଡ଼ ଇଂରେଜ ସେନାର ପ୍ରତିରୋଧ କରିବା କେମିତି? ଅବଶ୍ୟ ପ୍ରଚଣ୍ଡ ଜନସମର୍ଥନ ରହିଛି ଆମର।
2: ବଳଭଦ୍ର ଚାଲିଗଲେ, ଖାଲି ଚାଲିଗଲେ ନୁହେଁ, ଶହୀଦ ହୋଇଗଲେ। ମାଟି ମାଆର ମୁକ୍ତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଗଲେ। ବଳଭଦ୍ର, ତୁମେ କାଳଜୟୀ ହୋଇଗଲ। ସୁରେନ୍ଦ୍ର ସାଏ ତୁମ ଆତ୍ମାର ସଦ୍ଗତି କାମନା କରୁଛି। ସମ୍ବଲପୁରର ଇତିହାସ ଯଦି କେହି କେବେ ଲେଖେ, ସେହି ଇତିହାସ ପୃଷ୍ଠାରେ ତୁମ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଦେଖିପାରୁଛ ବଳଭଦ୍ର, ମୋ ଆଖିର ଲୁହ, ଏ ତତଲା ଲୁହର ପ୍ରତିଟି ବିନ୍ଦୁ ତୁମ ନିଜ ଛାତିରୁ ଢାଳିଥିବା ରକ୍ତରେ ମିଶେଇ ଦିଅ। ଆମକୁ ଶକ୍ତି ଦିଅ, ପ୍ରେରଣା ଦିଅ, ଯେଭଳି ସମ୍ବଲପୁର ମାଟିରୁ ଆମେ ଇଂରେଜ ସରକାରକୁ ତଳିବାରେ ସକ୍ଷମ ହେବୁ।
1: ଦାଦା, ଶୁଣୁଛି ରାମପୁର ଜମିଦାର ଦରିଆର ସିଂ ରାଜା ନାରାୟଣ ସିଂଙ୍କୁ ସମର୍ଥନ କରୁଛି।
0: ହଁ ସୁରେନ୍ଦ୍ର, ମୋ ପାଖରେ ମଧ୍ୟ ଠିକ୍ ସେଇ ଖବର ଅଛି। ଇଂରେଜ ସରକାରକୁ ସନ୍ତୁଷ୍ଟ କରି ନିଜେ ଲାଭବାନ ହେବାର ଲୋଭ ରଖି ସେ ବିପ୍ଳବୀମାନଙ୍କର ଲୁକାୟିତ ସ୍ଥାନ ବାବଦରେ ନାରାୟଣ ସିଂଙ୍କୁ ସବୁ ଜଣାଇ ଦେଉଛି।
1: ସେ ଭାବୁଛି ବଳଭଦ୍ର ଦାଉଙ୍କର ମୃତ୍ୟୁ ପରେ ଆମର ସଂଗ୍ରାମ ଦୁର୍ବଳ ହୋଇଯାଇଛି। ଅବଶ୍ୟ ଲଖନପୁର ଜମିଦାରୀ ରାଜାଙ୍କ ଖାସ୍ ଦଖଲକୁ ଆସିବା ପରେ ତା ଭିତରେ ଭୟ ସୃଷ୍ଟି ହୋଇଛି, କାଳେ ତାର ଜମିଦାରୀ ଉପରେ ସରକାରଙ୍କ ଲୋଲୁପ ଦୃଷ୍ଟି ପଡ଼ିବ, ତେଣୁ ଆଗରୁ ସତର୍କ ହୋଇ ଆତ୍ମରକ୍ଷା କରୁଛି।
0: ସୁରେନ୍ଦ୍ର ସାଏ ତଥା ଆମର ସମସ୍ତ ଅନୁଚରମାନଙ୍କୁ ଧରେଇ ଦେବା ପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛି। ଲୋକମାନଙ୍କୁ ପ୍ରବର୍ତ୍ତାଉଛି, ଯିଏ ଆମକୁ ଧରେଇ ଦେବ ତାକୁ ଶହ ଶହ ଟଙ୍କା ପୁରସ୍କାର ଦିଆଯିବ। ଗାଁ ଗାଁରେ ତା ଲୋକମାନଙ୍କୁ ଗୁପ୍ତଚର ଭାବରେ ନିୟୋଜିତ କରୁଛି।
3: କିଏ କହୁଛି ଆମେ ଦୁର୍ବଳ ହୋଇପଡ଼ିଛେ? ଜଣେ ବଳଭଦ୍ର ସିନା ମଲା, ହେଲେ ତାର ପ୍ରତିବଦଳରେ ବଞ୍ଚି ରହିଛନ୍ତି ଶହ ଶହ ମୁକ୍ତି ସେନାନୀ। ଆମ ପଛରେ ଲୋକ ସମର୍ଥନ ରହିଛି। କାକା, ଚାଲ ଆମେ ରାମପୁର ଆକ୍ରମଣ କରିବା, ଦରିଆର ସିଂ ଆଉ ଦୁର୍ଜୟ ସିଂଙ୍କୁ ହତ୍ୟା କରିବା, ରାମପୁର ଗାଁକୁ ଜାଳି ପୋଡ଼ି ଛାରଖାର କରିଦେବା।
1: ଭାବି ଚିନ୍ତି କହୁଛ ତ ଦାଦା? ସବୁ ଗାଁରେ ଗୁପ୍ତଚର ଜଗିଛନ୍ତି, କେହି ଜଣେ ବିଶ୍ୱାସଘାତକତା କରି ଆମର ଖୋଜ ଖବର ଜଣାଇଦେଲେ ଆମର ସବୁ ଲକ୍ଷ୍ୟ ପଣ୍ଡ ହୋଇଯିବ। ମୁଁ ଭାବୁଛି ରାମପୁର ଆକ୍ରମଣ କରିବା ପୂର୍ବରୁ ଆମକୁ ଆଉ କିଛି ଦିନ ଏଇଠି ବିଶ୍ରାମ ନେଇଗଲେ ଭଲ ହେବ। ତା ଛଡ଼ା ଲଖନପୁର ଯୁଦ୍ଧରେ ତୁମେ ବି ତ ଆହତ ହୋଇଛ, ତୁମେ ସୁସ୍ଥ ନହେଉଣୁ ପୁଣି ଏକ ଆକ୍ରମଣ ସଂଗଠିତ କରିବା କ'ଣ ଠିକ୍ ହେବ?
0: ଉଦନ୍ତ ଠିକ୍ କହୁଛି ସୁରେନ୍ଦ୍ର, ଶତ୍ରୁମାନଙ୍କର ଗତିବିଧି ଆଉ କିଛି ଦିନ ଲକ୍ଷ୍ୟ କରି ଆଗକୁ ବଢ଼ିଲେ ଭଲ ହେବ।
3: ନା, ଲଖନପୁର ଆକ୍ରମଣର ଆମକୁ ପ୍ରତିଶୋଧ ନେବା ପାଇଁ ପଡ଼ିବ। ମୁଁ ଚାହେଁ ପ୍ରତିଶୋଧ, ଗୋଟିଏ ଯୁଦ୍ଧରେ ଭାଙ୍ଗି ପଡ଼ିବା ମୋର ନୀତି ନୁହେଁ। ଶତ୍ରୁକୁ ସମୂଳେ ବିନାଶ କରିବା ଜଣେ ବୀରର ଧର୍ମ। ଶହ ଶହ ପ୍ରଜାମାନଙ୍କର ସମର୍ଥନ ଥିବା ସତ୍ତ୍ୱେ ଆମେ ଭୟ କରିବା କାହିଁକି? ରାମପୁର ଜମିଦାର ଦରିଆର ସିଂଙ୍କୁ ଆଉ ଅଧିକ ସମୟ ପ୍ରଶ୍ରୟ ଦେବେ, ହୁଏତ ସେ ଅଧିକ ବଳଶାଳୀ ହୋଇ ଉଠିବ। କାକା, ଆକ୍ରମଣର ପ୍ରସ୍ତୁତି ଆରମ୍ଭ କର, ଆମର ଲୁକ୍କାୟିତ ବିଦ୍ରୋହୀ ସେନାନୀମାନଙ୍କୁ ସଂଗଠିତ କର। ଆସନ୍ତାକାଲି ହିଁ ଆମେ ରାମପୁର ଆକ୍ରମଣ କରିବା। ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ସହିତ ଆମର ସଂଗ୍ରାମୀମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ଆଦେଶ ଦିଅ। ଦରିଆର ସିଂ ଭଳି ପ୍ରତାରକମାନଙ୍କୁ କେବେ ବି କ୍ଷମା ଦିଆଯାଇ ନପାରେ।
0: ଠିକ୍ ଅଛି, ଯେମିତି ତୋର ବିଚାର, ଆଉ ତୋ ଭଳି ବିଚାର ଶକ୍ତି ନିକଟରେ ଆମେ ତ ସଦା ସର୍ବଦା ନତମସ୍ତକ। ମୁଁ ଦେଖିପାରୁଛି ତୋର ଚାହାଣିରେ ଏକ ଭିନ୍ନ ଚିତ୍ର, ଯେଉଁ ଚିତ୍ରରେ ସ୍ୱାଧୀନ ସମ୍ବଲପୁର ପ୍ରତିଛବି ସ୍ପଷ୍ଟ ପ୍ରତିଭାତ। ସମଗ୍ର ସମ୍ବଲପୁର ଜନସାଧାରଣ ବର୍ତ୍ତମାନ ତୋ ଭଳି ଏକ ନେତୃତ୍ୱର ସନ୍ଧାନରେ ଅଛନ୍ତି। ତତେ ପାଇ ଆଜି ସଭିଙ୍କ ମନରେ ଭରସା ଆସିଛି, ମନୋବଳ ବଢ଼ିଛି। ଆହତ ବ୍ୟାଘ୍ର ପରି ଇଂରେଜ ସରକାର ବିରୁଦ୍ଧରେ

ମାତୃଭୂମିର ଧର୍ଷିତା ରୂପକୁ କେଉଁ ମୁହଁରେ ମୁଁ ଦେଖିବି? ନା, ଆଉ ଆଉ କାଳ ବିଳମ୍ବ ନ କରି ତତ୍କ୍ଷଣାତ୍ ରାମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବା। ଆଉ ଆମ ଚରମ ଲକ୍ଷ୍ୟ ସାଧନ କଲା ପର୍ଯ୍ୟନ୍ତ ଏ ଆକ୍ରମଣ ଜାରି ରହିବ। ଚାଲ, ମାରି ଚାଲ।

0: ମୋ ରାଜ୍ୟରେ କ'ଣ ଘଟୁଛି ନ ଘଟୁଛି ମୁଁ କିଛି ଜାଣିପାରୁନାହିଁ ମୁନସିଫ୍ ରୂପ ସିଂ। ମୁଁ ତ ଚାହିଁନଥିଲି ଏଇ ରାଜପଦବୀ। ଇଂରେଜ ସରକାରଙ୍କର ବାଧ୍ୟବାଧକତାରେ ଏହି ସିଂହାସନରେ ବସିଛି। ହେଲେ ଯେଉଁ ରାଜା ରାଜ୍ୟର ହାନି ଲାଭ ଭଲମନ୍ଦ ସମ୍ବନ୍ଧରେ କୌଣସି ବିଚାର କରିପାରିଲା ନାହିଁ, ପ୍ରତ୍ୟେକ ନିଷ୍ପତ୍ତିରେ ଇଂରେଜ ସରକାର ଉପରେ ନିର୍ଭର କଲା, ସେ ଏହି ସିଂହାସନରେ ବସିବା କ'ଣ ଯଥାର୍ଥ?
1: କ'ଣ ଏତେ ଅଧୈର୍ଯ୍ୟ ହେଲେ ଚଳିବ ମହାରାଜ? ଆମେ ତ ଅଛୁ। ମୁଁ ଆପଣଙ୍କର ମୁନସିଫ୍ ତଥା ଦେଶୀୟ ସହକାରୀ କମିଶନର ରାୟ ରୂପ ସିଂ ବାହାଦୁର, ଆଉ ସୁବେଦାର ଶେଖ ପାଞ୍ଚ କୌଡ଼ି। ଆମେ ଥାଉ ଥାଉ ଆପଣ ଏ ରାଜ୍ୟ ପାଇଁ ଏତେ ଚିନ୍ତିତ ହେଲେ ଚଳିବ ମହାରାଜ?
0: ଶୁଣୁଛି ସୁରେନ୍ଦ୍ର ସାଏ, ଉଦନ୍ତ ସାଏ ଓ ତାର କାକା ବଳରାମ ସିଂ ସ୍ଥାନୀୟ ଲୋକମାନଙ୍କ ସହିତ ମିଶି ରାମପୁର ଆକ୍ରମଣ କରିଥିଲେ।
2: ଖାଲି ଆକ୍ରମଣ କରିନାହାନ୍ତି ରାଜା ସାହେବ, ରାମପୁର ଜମିଦାର ଏବଂ ତାଙ୍କ ପିତାଙ୍କୁ ନୃଶଂସ ଭାବରେ ହତ୍ୟା କରିଛନ୍ତି।
1: ହଁ,
2: ସାରା ରାମପୁର ଗ୍ରାମରେ ନିଆଁ ଲଗେଇ ଗାଁଟିକୁ ଜାଳି ପୋଡ଼ି ଛାରଖାର କରିଦେଇଛନ୍ତି।
1: ହେଲେ ଏଥିରେ ବ୍ୟସ୍ତ ହେବାର କିଛି ନାହିଁ ମହାରାଜ। ଆମେ ସୁରେନ୍ଦ୍ର ସାଏ ଆଉ ତାର ସାଥୀମାନଙ୍କୁ ଧରିବା ପାଇଁ ଏକ ବଡ଼ ଫୌଜ ପଠେଇଛୁ। ଶୁଣିଛୁ ସୁରେନ୍ଦ୍ର ରାମପୁର ପୋଡ଼ାଜଳା ଘଟଣା ପରେ ପାଟଣା ରାଜ୍ୟକୁ ଯାଉଛି। ଆମେ ଆମର ଫୌଜକୁ ନିର୍ଦ୍ଦେଶ ଦେଇଛୁ ମହାରାଜ, ଯେକୌଣସି ଉପାୟରେ ସେମାନଙ୍କୁ ଧରାଯାଉ, ଆଉ ଆବଶ୍ୟକ ପଡ଼ିଲେ ଫୌଜ ତାହାର ସମସ୍ତ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରି ସେମାନଙ୍କର ଗତିରୋଧ କରୁ।
0: ସୁରେନ୍ଦ୍ର ସାଏର ଏତେ ବଡ଼ ବିଦ୍ରୋହୀ ଦଳକୁ ଆମେ ଜବତ କରିପାରିବା ତ?
2: ଯେତେ ବେଶୀ ବିଦ୍ରୋହୀ ଥିଲେ କ'ଣ ହେଲା ରାଜା ସାହେବ, ତାଙ୍କର ସେ ପୁରୁଣା କାଳିଆ ଧନୁସର ଖଣ୍ଡା ବର୍ଚ୍ଛା କ'ଣ ଆମ ଘୋଳା ବାରୁଦକୁ ସାମ୍ନା କରିପାରିବ? ଆପଣ ଦେଖିବେ ଅନାୟାସରେ କେମିତି ସୁରେନ୍ଦ୍ର ସାଏ ଆଉ ତାଙ୍କର ଦଳ ଆମ ଫୌଜ ନିକଟରେ ଆତ୍ମସମର୍ପଣ କରିବେ।
1: ହେଇଟି ମହାରାଜ, ମୁଁ ତ ଜାଣିବାକୁ ପାଇଛି ମହାରାଜ, ବୁଢ଼ା ରଜା ପାହାଡ଼ ନିକଟରେ ଏବେ ସୁରେନ୍ଦ୍ରର ସେନା ସହିତ ଆମ ଫୌଜର ତୁମୂଳ ସଂଘର୍ଷ ଲାଗି ରହିଛି, ଆଉ ଶହ ଶହ ସଂଖ୍ୟାରେ ବିରୋଧୀ ମୃତାହତ ହୋଇସାରିଲେଣି। ସୁରେନ୍ଦ୍ରର ସପକ୍ଷବାଦୀ ଲୋକେ ଛତ୍ରଭଙ୍ଗ ଦେଲେଣି ମହାରାଜ।
3: ସମ୍ବଲପୁର ମହାରାଜ ଶ୍ରୀ ଶ୍ରୀ ନାରାୟଣ ସିଂହଙ୍କର ଜୟ ହଉ।
1: କ'ଣ ଖବର ଆଣିଛୁ ଦୂତ?
3: ଏଇ ମାତ୍ର ଖବର ଆସିଛି ମହାରାଜ, ସୁରେନ୍ଦ୍ର ସାଏ ତାଙ୍କ ଭାଇ ଉଦନ୍ତ ସାଏ ଏବଂ କାକା ବଳରାମ ସିଂ ଇଂରେଜ ଫୌଜ ହାତରେ ଧରାପଡ଼ି ଯାଇଛନ୍ତି।
1: ଦେଖିଲି ଦେଖିଲି ମହାରାଜ, ସୁରେନ୍ଦ୍ର ସାଏ, ଉଦନ୍ତ ସାଏ, ବଳରାମ ସିଂ ସମସ୍ତେ ଆମ ହାତରେ ବନ୍ଦୀ। ଏବେ ଆପଣ ସ୍ୱସ୍ତି ଅନୁଭବ କରନ୍ତୁ ମହାରାଜ।
2: ଏମାନଙ୍କୁ ଅତି ଶୀଘ୍ର କାରାଦଣ୍ଡ ଦିଆଯାଉ ରାଜା ସାହେବ, ଆଉ ଏଭଳି ଦଣ୍ଡ ଦିଆଯାଉ ଯେମିତି ଭବିଷ୍ୟତରେ ଆମ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ସାହସ ବାନ୍ଧି ପାରିବେ ନାହିଁ।
1: ହଁ ମହାରାଜ।
0: ହଁ, ଏବେ ଯାଇ ଟିକେ ଭଲ ଲାଗିଲା। ଏମାନଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଯାଉଥିଲା। ଏମାନେ ହେଉଛନ୍ତି ଆମ ରାଜ୍ୟର ଶତ୍ରୁ, ଆଉ ଏହି ଶତ୍ରୁମାନଙ୍କୁ ଦମନ କରିବାରେ ଆପଣମାନେ ଯେଭଳି ଉଦ୍ୟମ କରିଛନ୍ତି ବାସ୍ତବିକ ତାହା ଅତୀବ ପ୍ରଶଂସନୀୟ।
4: ରାମପୁର ପୋଡ଼ି ଘଟଣା ପରେ ପରେ ପାଟଣା ରାଜ୍ୟକୁ ସମର୍ଥନ ହାସଲ କରିବାକୁ ଯିବା ପାଇଁ ଉଦ୍ୟତ ହେବାବେଳେ ବ୍ରିଟିଶ ସୈନିକମାନଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ର ଦ୍ୱାରା ଆକ୍ରମଣ ଫଳରେ ସୁରେନ୍ଦ୍ର ସାଏଙ୍କ ବିପ୍ଳବୀ ବାହିନୀ ଛତ୍ରଭଙ୍ଗ ଦେଲେ। ସୁରେନ୍ଦ୍ର ସାଏ, ଭାଇ ଉଦନ୍ତ ସାଏ ଏବଂ କାକା ବଳରାମ ସିଂ ଗୋରା ଫୌଜଙ୍କ ହାତରେ ଧରାପଡ଼ି ଯାବଜ୍ଜୀବନ କାରାଦଣ୍ଡ ଭୋଗ କଲେ। ପ୍ରକୃତ ପକ୍ଷେ ସୁରେନ୍ଦ୍ର ସାଏଙ୍କୁ 5 ବର୍ଷ, ଉଦନ୍ତ ସାଏଙ୍କୁ 7 ବର୍ଷ ଏବଂ ବଳରାମ ସିଂଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ହୋଇଥିଲା। କାରାବାସର ସମୟ ଅବଧି ସମ୍ପୂର୍ଣ୍ଣ ହେବା ପରେ ସେମାନେ ଖଲାସ ହେବା ଏବଂ ସେମାନଙ୍କର ବାଜ୍ୟାପ୍ତ ସମ୍ପତ୍ତି ଫେରିପାଇବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ତେବେ ଭୀରୁ ଭୀତତ୍ରସ୍ତ ରାଜା ନାରାୟଣ ସିଂ ଏଥିରେ ଆପତ୍ତି ଦର୍ଶାଇ ଗୋରା ସରକାରଙ୍କୁ ଅଭିଯୋଗ କରିଥିଲେ ଯେ ଏହି ଅପରାଧୀମାନେ ଖଲାସ ହେବା ପରେ ସମ୍ବଲପୁରରେ ପୁନର୍ବାର ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ହୋଇପାରେ, ସେଇଥିପାଇଁ ଏହି ସମସ୍ତ ବିପ୍ଳବ

0: ମାନଙ୍କୁ ପୁନଶ୍ଚ ହଜାରୀବାଗ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗ କରିବା ପାଇଁ ପଡ଼ିଲା। ସମ୍ବଲପୁରଠାରେ ସୃଷ୍ଟ ଏଭଳି ମୁକ୍ତି ସଂଗ୍ରାମର ପ୍ରତିରୂପ ସାରା ଭାରତବର୍ଷର ବହୁ ଦେଶୀୟ ରାଜ୍ୟକୁ ବ୍ୟାପିଗଲା। ବ୍ରିଟିଶ ସେନାବାହିନୀ ନିକଟରେ ସୁରେନ୍ଦ୍ର ସାଏଙ୍କ ଭଳି ବହୁ ଦେଶଭକ୍ତ ଧରାପଡ଼ି ଦେଶର ବିଭିନ୍ନ କାରାଗାରରେ ବନ୍ଦୀ ଭାବରେ ଜୀବନ କଟାଇଲେ। କାରାଗାରର ସେହି ଅନ୍ଧାରୀ ମୂଲକରେ ସକାଳର ସୂର୍ଯ୍ୟ ଉଇଲା 1857 ମସିହାରେ, ଯେତେବେଳେ ଖୋଦ୍ କୋରା ଫୌଜରେ ନିଯୁକ୍ତ ସିପାହୀମାନେ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ, ଯାହା ଇତିହାସ ପୃଷ୍ଠାରେ ସିପାହୀ ବିଦ୍ରୋହ ନାମରେ ଖ୍ୟାତ।
1: ଶୁଣୁଥିଲେ ସଫ୍ଟୱେର୍ କାର୍ଯ୍ୟକ୍ରମ ଉଲଗୁଲାନ, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା, ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ, ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ୱତନ୍ତ୍ର ଭାବେ କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝି କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ଆଜି ବିର୍ଲା ଗ୍ରୁପ୍ ପକ୍ଷରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ତଥା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧୀନରେ ଥିବା କଂସାରିଗୁଡ଼ା ଗ୍ରୀନ୍ଫିଲ୍ଡ ଆଲୁମିନା ରିଫାଇନାରୀ ପ୍ରକଳ୍ପକୁ ସମ୍ପ୍ରସାରିତ କରିବା ପାଇଁ ବିର୍ଲା ଗ୍ରୁପ୍ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। 1,000,000 ଟନ୍ କ୍ଷମତା ବିଶିଷ୍ଟ ରିଫାଇନାରୀ କ୍ଷମତାକୁ ଆହୁରି 2,000,000 ଟନ୍ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏଥିଲାଗି ଅତିରିକ୍ତ ପ୍ରାୟ 12,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଫଳରେ କଂସାରିଗୁଡ଼ା ରିଫାଇନାରୀର କ୍ଷମତା ବର୍ଷକୁ 3,000,000 ଟନ୍କୁ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଲୁମିନିୟମ୍ ସମ୍ପର୍କିତ ପ୍ରକଳ୍ପର ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିପାଇଁ ଇକୋ ସିଷ୍ଟମ ବିକଶିତ କରାଯାଉଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ରିଫାଇନାରୀର ସମ୍ପ୍ରସାରଣ ତଥା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ରାଜ୍ୟରେ ବିର୍ଲା ଗ୍ରୁପ୍ ପକ୍ଷରୁ ଚାଲୁଥିବା ବିଭିନ୍ନ ପ୍ରସ୍ତାବ, ନିବେଶ ଏବଂ ପ୍ରକଳ୍ପର ମଧ୍ୟ ସମୀକ୍ଷା ହୋଇଥିଲା। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ୟୁଏଲ୍ବିକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ରାଜସ୍ୱ ମଡେଲ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାର ଏବଂ ଗୃହ ଓ ସହରାଞ୍ଚଳ ବିକାଶ ନିଗମ ହୁଡ୍କୋର ମିଳିତ ସହଯୋଗରେ ଆଜି ଭୁବନେଶ୍ୱରଠାରେ 1-ଦିବସୀୟ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୟୁଏଲ୍ବିଗୁଡ଼ିକ କେବଳ ସରକାରୀ ଅନୁଦାନ ଉପରେ ନିର୍ଭର ନ କରି ନିଜସ୍ୱ ରାଜସ୍ୱ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ୟୁଏଲ୍ବି ଓ ଏନ୍ଏସ୍ସିଗୁଡ଼ିକୁ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ହାସଲ କରିବାରେ ସକ୍ଷମ କରିବା ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା। 2036 ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ଉଲ୍ଲେଖନୀୟ ସ୍ତରରେ ପହଞ୍ଚାଇବା ପାଇଁ ପୌରସଂସ୍ଥା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି। କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ 15 ତାରିଖରେ

0: ଆରମ୍ଭ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସମସ୍ତ ଭିତ୍ତିଭୂମି ବିକାଶ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ଯୋଜନା ଅଧୀନରେ ପ୍ରକଳ୍ପ ମୂଲ୍ୟର 25% ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମିଳିବା ସହିତ ଅନ୍ୟୁନ 50% ଅର୍ଥ ଋଣ ମ୍ୟୁନିସିପାଲ ବଣ୍ଡ କିମ୍ବା ସରକାରୀ ଘରୋଇ ଭାଗିଦାରୀ ମାଧ୍ୟମରେ ସଂଗ୍ରହ କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ରଥଯାତ୍ରାର ତ୍ରୁଟିଶୂନ୍ୟ ସୁପରିଚାଳନା ନେଇ ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସହରର 8 ସ୍ଥାନରେ ନୂତନ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି। ଛକରୁ ଆରମ୍ଭ କରି ପୁରୀ କୋଣାର୍କ ରୋଡ୍ ସହିତ ସହରର ବିଭିନ୍ନ ସ୍ଥାନରେ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମନ୍ୱିତ କରିବା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମଧ୍ୟରେ ନିରନ୍ତର ଯୋଗାଯୋଗ ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ସ୍ଥାୟୀ ସହରୀକରଣ ଓ ଜଳବାୟୁ ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ୱଳ୍ପ କାର୍ବନ୍ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତିରେ ଓଡ଼ିଶା ଅର୍ବାନ୍ ଏକାଡେମୀ, ଆଇଆଇଟି ଭୁବନେଶ୍ୱର ଏବଂ ଡେଭଲପ୍ମେଣ୍ଟ ଅଲ୍ଟରନେଟିଭ୍ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟରେ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ପାଇଁ ଏହି କେନ୍ଦ୍ର ଜ୍ଞାନ ଏବଂ ନବୋନ୍ମେଷର ଏକ ପ୍ରମୁଖ କେନ୍ଦ୍ର ପାଲଟିବ। ସହରୀ ବିକାଶ କେବଳ ଭୌତିକ ଭିତ୍ତିଭୂମି ନିର୍ମାଣ ମଧ୍ୟରେ ସୀମିତ ନ ରହି ପରିବେଶ ଅନୁକୂଳ ଯୋଜନା, ଗୁଣାତ୍ମକ ଜନକଲ୍ୟାଣ ଭିତ୍ତିଭୂମି ଓ ଦକ୍ଷ ନାଗରିକ ସେବା ମାଧ୍ୟମରେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ବିଭିନ୍ନ ସହରରେ ରେଭିନ୍ୟୁ ମଡେଲରେ ଆମେ ବଡ଼ ବଡ଼ ଇନଫ୍ରାଷ୍ଟ୍ରକ୍ଚର ତିଆରି କରିବାକୁ ଯିବୁ, ତା ପାଇଁ ଯେଉଁ ଫଣ୍ଡସର ଆବଶ୍ୟକତା ଅଛି, ଡ୍ରେନେଜ୍ ପ୍ରୋବ୍ଲେମକୁ ସଲ୍ଭ କରିବାକୁ ଯିବୁ ବା ଏଭଳି ବଡ଼ ବଡ଼ ଷ୍ଟ୍ରକ୍ଚର ପାଇଁ ଆମକୁ ଯେଉଁ ଫଣ୍ଡସର ଆବଶ୍ୟକତା ରହିଛି ସେ ଆବଶ୍ୟକତାକୁ ଆମେ ମେଣ୍ଟେଇବା ପାଇଁ 25-25 ଷ୍ଟେଟ୍ ଆଣ୍ଡ ସେଣ୍ଟ୍ରାଲର ସିଆର୍ ପରେ ଯେଉଁ 50% ଆଉ ଆବଶ୍ୟକତା ଥିଲା ତା ହୁଡ଼କୁ ଆମକୁ ଦେବ ବୋଲି ଆଜି ନିଷ୍ପତ୍ତି ହେଲା ଏବଂ MOU ସାଇନ୍ ମଧ୍ୟ ହେଲା। ଆମେ ୱେଷ୍ଟ ଟୁ ଚାର୍କୋଲ୍, ୱେଷ୍ଟ ଟୁ ବାୟୋଗ୍ୟାସ୍, ୱେଷ୍ଟ ଟୁ ଏନର୍ଜି ଟୁ ଆନିମଲ୍ ଫିଡ୍ସ ମଧ୍ୟ ତିଆରି କରିବାକୁ ଯାଉଛୁ, ଯାହାକି ଆମ ପାଇଁ ଆମ ପରିବେଶ ପାଇଁ ଆବଶ୍ୟକତା ଥିଲା।
0: ଓଡ଼ିଶାକୁ ସ୍ୱଚ୍ଛ, ସବୁଜ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରରେ ପରିଣତ କରିବାର ସଂକଳ୍ପକୁ ସାକାର କରିବା ପାଇଁ ଗବେଷଣା, ଦକ୍ଷତା ବିକାଶ ଏବଂ ସ୍ଥାୟୀ ନିର୍ମାଣ ପ୍ରସାର କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପୁରୀ ଶ୍ରୀମନ୍ଦିରରେ ଆଜି ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଖଳିଲାଗି ଓ ଚନ୍ଦନ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ପତି ମହାପାତ୍ର ଓ ଦୈତାପତି ସେବକ ଶ୍ରୀଜୀଉଙ୍କୁ ମୋଦକ ଲାଗି କରିବେ। ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥାନ୍ତି। ଆସନ୍ତାକାଲି ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଶିକ୍ଷକ ବଦଳି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସେର୍କେ ଯୋଗଦେଇ କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ସନ୍ତୁଳନ ରଖିବା ଆବଶ୍ୟକ। ଯେଉଁ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଶିକ୍ଷକ ଅଭାବ ଥିବା ବିଦ୍ୟାଳୟକୁ ବଦଳି କରାଯିବ। ଜିଲ୍ଲାରେ ଏକ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଢ଼ୀ, କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

0: सूचना अनुसार राज्य में आसंता सात दिन पर्यंत वर्षा होबार संभावना रही। आगामी 24 घंटा मध्य प्रबल वर्षा होबा नहीं सुंदरगढ़ मयूरभंज और केन्दुझर जिला को पानीपाग केन्द्र पक्ष सतर्क सूचना जारी कर चलित मौसुमी में जून पहला आज सुधा राज्य में हाराहारी 347.5 मिलीमिटर वर्षा रेकर्ड जहां स्वाभाविक वर्षाठ 11% अधिक। हीराकू जलभंडार जलस्तर आज संध्या 6 सुधा 611.62 घनफुट रही। वर्तमान जलभंडार 5 गेट दे जल निष्कासित हो जलभंडार मध्य प्रति सेकेंडे 33,443 घनफुट जल प्रवेश कर 1,09,673 घनफुट जल निष्कासित हो। विद्यालय पाठ्यपुस्तक त्रुटि अपराधिक तदंत पर मुख्यमंत्री निर्देश। कंसारीगुड़ा आलुमिना रिफाइनरी प्रकल्पर संप्रसारण पर बिर्ला ग्रुप्र प्रस्ताव खर्च अतिरिक्त 12,000 कोटी टंका। पुरी रथयात्रा सुरक्षा व्यवस्था नहीं समीक्षा कले पुलिस महानिर्देशक। भुवनेश्वर स्वल्प कार्बन निर्माण सामग्री और स्थायी विकास उत्कर्ष केन्द्र प्रतिष्ठा पर बुझाणपत्र स्वाक्षरित। आंचलिक संवाद आज शेष होगा।
1: आपण माने कार्यक्रम शुणुछन्ति आकाशवाणी कटक केन्द्ररु।
2: आजिर प्रसंग विषय विश्व जनसंख्या दिवस आलेख्य प्रफुल्ल कुमार दास उपस्थापनारे सुकन्या जेना। ଭାରତ ବର୍ଷ ଏକ ବିଶାଳ ଦେଶ। ହିମାଳୟଠାରୁ କୁମାରିକା ଓ ଗୁଜରାଟରୁ ଉତ୍ତର ପୂର୍ବ ସାତ ଭଉଣୀ ରାଜ୍ୟ ଯାଏଁ ବିସ୍ତୃତ। ଏହି ବିସ୍ତୃତ ଭୂଖଣ୍ଡରେ ବହୁ ବିବିଧତା ମଧ୍ୟରେ ଏକତା ବୈଶିଷ୍ଟ୍ୟ ହୋଇଥିବା ବେଳେ ବହୁବିଧ ସମସ୍ୟା ମଧ୍ୟ ରହିଛି। ସାରା ବିଶ୍ୱ ହେଉ ବା ଭାରତବର୍ଷ ଦୀର୍ଘ ବର୍ଷ ଧରି ଯେଉଁ ଜ୍ୱଳନ୍ତ ସମସ୍ୟାଗୁଡ଼ିକ ସମ୍ମୁଖୀନ ହେଉଛି ତହିଁର ମୂଳ କାରଣ ଜନସଂଖ୍ୟା ବୃଦ୍ଧି ବୋଲି ବିଶେଷଜ୍ଞଗଣ ମତ ଦେଇଆସିଛନ୍ତି। ଭାରତର ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ଘଟୁଛି। ଦେଶ ସ୍ୱାଧୀନତା ପାଇବାର 4 ବର୍ଷ ପରେ 1951 ଦେଶର ଜନସଂଖ୍ୟା 36 କୋଟି ହୋଇଥିଲା। 2001 ବେଳକୁ ଜନସଂଖ୍ୟା ଅନୁସାରେ 100 କୋଟିରୁ ଅଧିକ ହୋଇଥିଲା। ସାମ୍ପ୍ରତିକ ଦେଶର ଜନବହୁଳତା 140 କୋଟି ପାଖାପାଖି କୁହାଯାଉଛି। 2030 ବେଳକୁ ପୃଥିବୀର ଜନବହୁଳ ରାଷ୍ଟ୍ର ହୋଇଥିବ ଭାରତବର୍ଷ। ସେହି ଅନୁସାରେ ଦାରିଦ୍ର୍ୟ ବାସ ଅଭାବ ଓ ବେକାରୀ ପ୍ରଭୃତି ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଜନସଂଖ୍ୟାର ଅସ୍ୱାଭାବିକ ଅଭିବୃଦ୍ଧି ଭାରତ ସମେତ ବିଶ୍ୱର କୌଣସି ଦେଶର ପ୍ରଗତିରେ ବଡ଼ ବାଧକ ଅଟେ। ଅନ୍ଧବିଶ୍ୱାସକୁ ସଂସ୍କାର ସଚେତନତା ଅଭାବ ସମାଜରୁ ସମ୍ପୂର୍ଣ୍ଣ ରୂପରେ ମୂଳୋତ୍ପାଟନ ହୋଇପାରି ନାହିଁ। ଅନ୍ୟପଟରେ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନର ବହୁ ପରିମାଣରେ ବିକାଶ ଘଟିଛି ଯାହାଫଳରେ ଜନ୍ମମାତ୍ରା ବୃଦ୍ଧି ଘଟୁଥିବା ବେଳେ ମୃତ୍ୟୁ ସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇଛି। ଜନସଂଖ୍ୟା ବୃଦ୍ଧି ଅନେକ ନୂତନ ସମସ୍ୟାକୁ ମଧ୍ୟ ଜନ୍ମ ଦେଇଥାଏ। ତା ମଧ୍ୟରେ ସାମାଜିକ ବିଶୃଙ୍ଖଳା ଅନ୍ୟତମ। ସୁସ୍ଥ ସାମାଜିକ ଏହାଫଳରେ ଭାଙ୍ଗିଯାଇଥାଏ। ଏଥିସହ ଅଭାବ ଅନଟନ ବେକାରୀ ଅପରାଧିକ କାର୍ଯ୍ୟ ସାମାଜିକ ଅଶାନ୍ତି ସମତାଳରେ ବୃଦ୍ଧି ଘଟେ। ଜନସଂଖ୍ୟାର ଅବିଚାରିତ ଅଭିବୃଦ୍ଧି ଫଳରେ ଭବିଷ୍ୟତରେ ପ୍ରାୟ ସମସ୍ତ କ୍ଷେତ୍ରରେ ଦୁଃଖ ଦୈନ୍ୟତା ଅଭାବ ଓ କଷଣ ଦ୍ୱାରା ଲୋକେ ପୀଡ଼ିତ ହେବାର ସମ୍ଭାବନା ରହିଛି। ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଅନେକ ଯୋଜନା କରି ଲୋକଙ୍କୁ ସଚେତନ କରିଆସୁଛନ୍ତି। ଚିକିତ୍ସାଗତ ପଦ୍ଧତି ଜରିଆରେ ଜନ୍ମହାର ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରୋତ୍ସାହନମୂଳକ ଘୋଷଣା ଆଦି କରାଯାଉଛି। ଛୋଟ ପରିବାର ସୁଖୀ ପରିବାରର ବାସ୍ତବତା ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣରେ ହୃଦ୍ବୋଧ କରାଯାଉଛି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସରକାରଙ୍କ ନୀତି ନିୟମ ଲାଗୁ ହେବା ବାଞ୍ଛନୀୟ। ମାତ୍ର କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଉଛି। ଗୋଟିଏ ରାଷ୍ଟ୍ର ଗୋଟିଏ ସମ୍ବିଧାନ ସମସ୍ତଙ୍କ ପାଇଁ ସମାନ ନୀତି ନିୟମ ପ୍ରଣୟନ ହେଉଥିବା ବେଳେ କେତେକ ଜନସଂଖ୍ୟା ନିୟନ୍ତ୍ରଣ ପରିପ୍ରେକ୍ଷୀରେ ନୀତି ନିୟମକୁ ସଠିକ୍ ଭାବରେ ଅନୁପାଳନ କରୁନଥିବା ଦେଖାଦେଉଛି। ପରିବାରର ଜନସଂଖ୍ୟା ଅଧିକ ଫଳରେ ସେହି ପରିବାର ସମତୁଲ ଭାବରେ ବିକାଶ କରିପାରୁନାହିଁ ଯାହାର ଭାର ଅନ୍ୟ ସମସ୍ତଙ୍କ ଉପରେ ପଡ଼ୁଛି। ଭାରତବର୍ଷ ହେଉ ଅବା ବିଶ୍ୱ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ 1987 ପୃଥିବୀର ଜନସଂଖ୍ୟା 500 କୋଟିକୁ ସ୍ପର୍ଶ କରିଥିବା ବେଳେ ପ୍ରତିବର୍ଷ ଜୁଲାଇ 11 ବିଶ୍ୱ ଜନସଂଖ୍ୟା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ମିଳିତ ଜାତିସଂଘ 1999 ଏହି ଦିବସ ପାଳନ କରିବାକୁ ସ୍ଥିର କରିଥିଲା। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ଜନସଂଖ୍ୟା ବୃଦ୍ଧିର କୁପ୍ରଭାବ ବିଷୟରେ ସଚେତନ କରିବା। ଦ୍ରୁତଗତିରେ ବଢ଼ୁଥିବା ଜନସଂଖ୍ୟା ଯୋଗୁଁ ଖାଦ୍ୟ ପାଣି ଶିକ୍ଷା ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ବଢ଼ୁଛି। ପରିବେଶ ପ୍ରଦୂଷଣ ଜଙ୍ଗଲ ସଫା ପ୍ରାକୃତିକ

0: ସମ୍ପଦର ଅଭାବ ମଧ୍ୟ ଦେଖାଦେଉଛି। ଜନସଂଖ୍ୟା ନିୟନ୍ତ୍ରଣ କରି ସ୍ଥାୟୀ ବିକାଶ ଦିଗକୁ ଯିବାର ଆବଶ୍ୟକତା ରହିଛି। 1998 ଯେତେବେଳେ ଏହି ଦିବସ ପାଳନ ପାଇଁ ସ୍ଥିର କରାଗଲା, ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଥିଲା ଜନସଂଖ୍ୟା ବୃଦ୍ଧି ଉପରେ ସଚେତନତା ସୃଷ୍ଟି କରିବା, ପରିବାର ନିୟନ୍ତ୍ରଣ, ମହିଳା ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା, ଦାରିଦ୍ର୍ୟ, କ୍ଷୁଧା, ଜଳ ଓ ସମ୍ପଦର ସମସ୍ୟା ବାବଦରେ ଲୋକଙ୍କୁ ଜଣାଇବା, ଯୁବପିଢ଼ିର ଅଧିକାର, ଲିଙ୍ଗ ସମାନତା ଉପରେ ବିଶେଷ ଧ୍ୟାନ ଦେବା। ସରକାରଙ୍କ 2 ସନ୍ତାନ ନୀତି, ପରିବାର କଲ୍ୟାଣ ଯୋଜନା ବାବଦରେ ପ୍ରଚାର କରାଯାଇଥାଏ। ଚଳିତ ବର୍ଷ ଜନସଂଖ୍ୟା ଦିବସ ପାଳନ କାଳରେ ବାର୍ତ୍ତା ରଖାଯାଇଛି, ସୀମିତ ପରିବାର ସୁଖୀ ପରିବାର, ଛୋଟ ପରିବାର ଉଜ୍ଜଳ ଭବିଷ୍ୟତ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବିକାଶର ଆଧାର। ପ୍ରତ୍ୟେକ ପୁଅ ଓ ଝିଅ, ପ୍ରତ୍ୟେକ ନାଗରିକଙ୍କୁ ଶିକ୍ଷା ଓ ସଚେତନ କରିବା, ଆମେ 2 ଆମର 2କୁ ଆପଣାଇବା ଏହି ସମସ୍ୟାର କିଛି ସମାଧାନର ଉପାୟ ଅଟେ। ଜନସଂଖ୍ୟା ବୃଦ୍ଧି ଭାରତର ଏକ ଜାତୀୟ ସମସ୍ୟା। ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ନାଗରିକ ସଚେତନଶୀଳ ହେବାର ପରମ ଆବଶ୍ୟକତା ରହିଛି। ଦେଶକୁ ବିକାଶ ପଥରେ ଆଗେଇ ନେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ। 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଠନ କରିବା ପାଇଁ ଜନସଂଖ୍ୟା ବୃଦ୍ଧି ପ୍ରତିହତ କରିବା ସରକାର ଓ ଦେଶବାସୀଙ୍କ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ଅଟେ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଜନସଂଖ୍ୟା ଦିବସ, ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନା ସୁକନ୍ୟା ଜେନା। ଆପଣମାନେ
2: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିଦ୍ୟାଳୟ ପଢ଼ାବହିତି ହୋଇଥିବାର ଭୁଲ୍ର ଅପରାଧିକ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ଲାଗି ବିର୍ଲା ଗ୍ରୁପ୍ର ପ୍ରସ୍ତାବ। ଖର୍ଚ୍ଚ ହେବା ଅତ୍କା 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ବାବଦେ ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ। ଆଉ ଭୁବନେଶ୍ୱର ନ ସ୍ୱଳ୍ପ କାର୍ବନ ତିଆରି ସାମାନ ଆଉ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ। ଏଥର ପୁରା ଖବର। ରାଜ୍ୟର 1-8 ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ବାବଦ ସବୁ ପ୍ରକ୍ରିୟାର ଅପରାଧିକ ତଦନ୍ତ ମୂଲ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍। କ୍ରାଇମବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ପାଖେ ମାମଲା ରୁଜୁ କରବାର୍କେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଆଉ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିର ନିର୍ଦ୍ଦେଶକକୁ ଶ୍ରୀ ମାଝୀ କହିଛନ୍। ଆଗନୁ ପାଠ୍ୟପୁସ୍ତକ ଭୁଲ ବାବଦେ ତଦନ୍ତ ଲାଗି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାଥି ଗୋଟିଏ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟ ଅନୁସାରେ ଏସ୍ସିଇଆର୍ଟିର ଆଗ ନିର୍ଦ୍ଦେଶକଙ୍କ ସହିତ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଆଉ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ରୂପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ଆଜ୍ ବିର୍ଲା ଗ୍ରୁପ୍ ତରଫୁ ରାଜ୍ୟ କାର୍ଯ୍ୟକାରୀ ହେଉଥିବାର ପ୍ରକଳ୍ପ ଆଉ ପ୍ରସ୍ତାବିତ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଆଲୋଚନା କରିଛନ୍। ବୈଠକର ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧୀନତି ଥିବାର କଂସାରିଗୁଡ଼ା ଗ୍ରୀନ୍ଫିଲ୍ଡ ଆଲୁମିନା ରିଫାଇନାରୀ ପ୍ରକଳ୍ପକେ ସମ୍ପ୍ରସାରିତ କରବାର ଲାଗି ବିର୍ଲା ଗ୍ରୁପ୍ ତରଫୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। 1 ମିଲିୟନ୍

ଟନ୍ କ୍ଷମତା ରିଫାଇନାରୀର କ୍ଷମତାକେ ଆହୁରି 2 ମିଲିୟନ୍ ଟନ୍ ବଢ଼ାବାର୍କେ ପ୍ରସ୍ତାବ ରହିଛେ। ଏଥିଲାଗି ଅତ୍କା 12,000 କୋଟି ଟଙ୍କା ଖର୍ଚ୍ଚ କରାଯିବା। କଂସାରିଗୁଡ଼ା ରିଫାଇନାରୀର କ୍ଷମତା ବଛରକ 3 ମିଲିୟନ୍ ଟନ୍କେ ବଢ଼୍ବା। ଏହି ପ୍ରକଳ୍ପ ଜରିଏ ପ୍ରତ୍ୟକ୍ଷ ଅପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା। ମୁଖ୍ୟମନ୍ତ୍ରୀ କହିଛନ୍, ରାଇଜେ ଆଲୁମିନିୟମ୍ ସମ୍ପର୍କିତ ପ୍ରକଳ୍ପର ବିସ୍ତାର ଉପରେ ନଜର ରଖାଯାଇଛି। ଏଥିଲାଗି ଇକୋସିଷ୍ଟମ୍ ବିକଶିତ କରାଯାଉଛି। ଆଲୋଚନା ସମିଆତି ମୁଖ୍ୟମନ୍ତ୍ରୀ ରିଫାଇନାରୀର ସମ୍ପ୍ରସାରଣ ପ୍ରକଳ୍ପ କାମ ତୁର୍ତ୍ତି କରିବା ଲାଗି ସବୁ ପ୍ରକାର ସାହା ଯୋଗାଇ ଦେବାର୍କେ ପ୍ରତିଶ୍ରୁତି ଦେଇଛନ୍। ବୈଠକଟି ରାଇଜେ ବିର୍ଲା ଗ୍ରୁପ୍ ତରଫୁ ଚାଲୁଥିବାର ଭିନ୍ ଭିନ୍ ପ୍ରସ୍ତାବ ନିବେଶ ପ୍ରକଳ୍ପର ଭିଲ୍ ସମୀକ୍ଷା ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀନ ଆଇବା 16 ତାରିଖ ଗୁରୁବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବା। ଏଥିଲାଗି ରଥ ତିଆରି କାମ ଶେଷ କ୍ଷେପେ ପହଞ୍ଚିଛେ। ଆଜ ଅନବସରର 13 ନମ୍ବର ଦିନେ ମହାପ୍ରଭୁମାନଙ୍କୁ 10 ମୂଳ ମୋଦକ ଶ୍ରୀମନ୍ଦିର ଗାରଦକେ ହସ୍ତାନ୍ତର କରାଯାଇଛେ। ଇତା ଋତୁରୁ ମହାପ୍ରଭୁମାନେ ପୁରାପୁରି ଠିକ୍ ହୋଇଯିବେ ବୋଲି ଜଣାପଡ଼ିଛେ। ଶୁକ୍ଳ ବସ୍ତ୍ର ଛାଡ଼ିକରି ମହାପ୍ରଭୁମାନେ ଲାଲ ବସ୍ତ୍ର ପିନ୍ଧେ। ଭଲ ହେବା ଋତୁରୁ ଅନବର ଅବସରରେ ପହିଲା ଥର ଲାଗି ମହାପ୍ରଭୁମାନଙ୍କୁ ତୁଳସୀ ଲାଗି ହେବା। ଇତାର ସହିତ ଆଜି ଶ୍ରୀମନ୍ଦିର ନ ଚନ୍ଦନ ସର୍ବାଙ୍ଗ ସମିଆଥି ଘଣ୍ଟ ବାଜିବାର ସହିତ ବିଜେ କାହାଳି ବାଜବା। ଶ୍ରୀମନ୍ଦିର ରଥ ଖଳାୟନ ମହାପ୍ରଭୁଙ୍କ ରଥ ତିଆରି କାମ ଆଗେଇ ଚାଲିଛେ। ଆଜି ରଥ ଉପରକେ ପବିତ୍ର କଲସ ଉଠାଯାଇଛେ। ଇ ଅବସରରେ ଭୂଇ ସେବକମାନେ ଅଷ୍ଟମ ହରିବୋଲ ଧ୍ୱନି ଦେଇଛନ୍। ରଥ ଉପରେ ଚକା ପଡ଼ବାର ଦିନ ଭୋଇ ସେବକମାନେ ଶେଷ ହରିବୋଲ ଦେସନ୍। ଆଇବାକାଲ ମହାପ୍ରଭୁମାନଙ୍କ ରାଜପ୍ରସାଦ ବିଜେ 13 ତାରିଖ ଦିନ ଘଣା ଲାଗି 14 ତାରିଖ ମଙ୍ଗଳବାର ମହାପ୍ରଭୁମାନଙ୍କର ନେତ୍ରୋତ୍ସବ ସହିତ ନବଯୌବନ ବେଶ ହେବା। 15 ତାରିଖ ବୁଧବାର ଶ୍ରୀଜୀଉମାନଙ୍କର ଉଭାଯାତ୍ରା ହେବା ବୋଲି ସୂଚନା ମିଳିଛି। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଓ ସୁରକ୍ଷିତ କରବାର୍କେ ପୁରୀ ଟାଉନ୍ହଲ୍ଠାରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସମୀକ୍ଷା କରିଛନ୍। ସମୀକ୍ଷା ବୈଠକଟି ଭିଡ଼ ନିୟନ୍ତ୍ରଣ ଆଉ ଟ୍ରାଫିକ୍ ସୁପରିଚାଳନା ସହିତ ସୁରକ୍ଷା ବାବଦେ ଆଲୋଚନା କରାଯାଇଥିଲା। ସହନ ରଥଯାତ୍ରା ଲାଗି 13,000 ଅତ୍କା ସୁରକ୍ଷାକର୍ମୀ ଆକ୍ଟିଭ୍ ମୋଡ଼୍ଥି କାମ କରିବେ। ଆଣ୍ଟି ଟେରୋରିଷ୍ଟ ଦଲ ସହରର ସବୁ ଜାଗାନ ରହିବେ। ଆଉ ଜଲ ସ୍ଥଳ ଆଉ ଆକାଶନୁ କଡ଼ା ନଜର ରଖାଯିବା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଆସବାରଟାକେ ନଜରଥି ରଖିକରି ସହରର 8 ଜାଗାନ ନୂଆ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରନୁ ଗୁଣ୍ଡିଚା ମନ୍ଦିର ତକ ପେଟ୍ରୋଲିଂ ବ୍ୟବସ୍ଥା କରାଯିବା। ନୌସେନା ତଟରକ୍ଷୀ ବାହିନୀ ଆଉ ମ୍ୟାରାଇନ୍ ପୁଲିସ୍ ମିଶିକରି ପେଟ୍ରୋଲିଂ କରିବେ। ଆମ୍ବୁଲାନ୍ସକେ ରାସ୍ତା କଢ଼ାବାର ଲାଗି ଗ୍ରୀନ୍ କରିଡର ରହିବା ବୋଲି ବୈଠକଟି ଆଲୋଚନା କରାଯାଇଥିଲା। ବୈଠକଟି ଭିନ୍ ଭିନ୍ ବିଭାଗର ଅଧିକାରୀଙ୍କୁ ଦାୟିତ୍ୱ ଦେବାରକେ ନିଷ୍ପତ୍ତି ନିଆଯାଇଛି। ଶାନ୍ତି ଶୃଙ୍ଖଳାତି ରଥଯାତ୍ରା ହେବା ବୋଲି ଶ୍ରୀ ଖୁରାନିଆ ଆଶ କରିଛନ୍। ସ୍ୱଦେଶୀ ଜ୍ଞାନକୌଶଳଟି ତିଆରି ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧ ଜାହାଜ ଆଜି ଭାରତୀୟ ନୌସେନାଥି ସାମିଲ କରାଯାଇଛି। ବିଶାଖାପଟ୍ଟନମ୍ଠାରେ ଆଇଏନ୍ଏସ୍ ମହେନ୍ଦ୍ରଗିରି କମିଶନିଂ ସମାରୋହଟି ଯୋଗଦେଇକରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍, ଇଟା ଭାରତର ସାମୁଦ୍ରିକ ଶକ୍ତି ଆଉ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରଟି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ଖୁଣ୍ଟ ଆଏ। ଭାରତ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଆଉ ଉନ୍ନତ ପ୍ରଯୁକ୍ତି ବିଦ୍ୟାକେ ବର୍କସ୍ କରିକରି ଗୋଟିଏ ବର୍କସ୍ ଆତ୍ମନିର୍ଭର ଆଉ ଭବିଷ୍ୟତ ଲାଗି ବନିଥିବାର ପ୍ରତିରକ୍ଷା ବଲ୍ ତିଆରି କରିଥିବାର ଶ୍ରୀ ସିଂ କହିଛନ୍। ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧ ଜାହାଜ ତିଆରି ଥି 75% ନୁ ଅତ୍କା ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥି ବ୍ରହ୍ମୋସ୍ ସୁପରସୋନିକ କ୍ଷେପଣାସ୍ତ୍ର ଅତ୍ୟାଧୁନିକ ରାଡାର ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ବାଗି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସ୍ଥାୟୀ ସହରୀକରଣ ଆଉ ଜଳବାୟୁ ସହନଶୀଳ ଭିତ୍ତିଭୂମିକେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇକରି ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ ସ୍ୱଚ୍ଛ କାର୍ବନ ତିଆରି ଦର ଆଉ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ଗୋଟିଏ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ଉପସ୍ଥିତି ଥି ଓଡ଼ିଶା ଅର୍ବାନ ଏକାଡେମୀ ଆଇଆଇଟି ଭୁବନେଶ୍ୱର ଆଉ ଡେଭଲପମେଣ୍ଟ ଅଲ୍ଟରନେଟିଭ୍ ଭିତରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍, ରାଇଜେ ସ୍ଥାୟୀ ସହରୀ ବିକାଶକେ ଆଗ୍କେ ନେବା ଲାଗି କେନ୍ଦ୍ର ଜ୍ଞାନ ଆଉ ନବୋନ୍ମେଷର ଗୋଟିଏ ପ୍ରମୁଖ କେନ୍ଦ୍ର ହେବା। ସହରୀ ବିକାଶ ଖାଲି ଭୌତିକ ଭିତ୍ତିଭୂମି ତିଆରି ଭିତରେ ସୀମିତ ନାଇଁ ରହିକରି ପରିବେଶ ଅନୁକୂଳ ଯୋଜନା ଗୁଣାତ୍ମକ ଜନକଲ୍ୟାଣ ଭିତ୍ତିଭୂମି ଆଉ ଦକ୍ଷ ନାଗରିକ ସେବା ଜରିଏ ଲୋକଙ୍କର ଜୀବନଶୈଳୀଥି ଉନ୍ନତି ଆନ୍ବାର ଉଚିତ ବୋଲି ମନ୍ତ୍ରୀ କହିଛନ୍। ଓଡ଼ିଶାକେ ସ୍ୱଚ୍ଛ ସବୁଜ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ସହନ ପରିଣତ କରବାର ସଂକଳ୍ପକେ ସାକାର କରବାର ଲାଗି ଗବେଷଣା ଦକ୍ଷତା ବିକାଶ ଆଉ ସ୍ଥାୟୀ ନିର୍ମାଣ କରବାର ପ୍ରସାର କରବାର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଆଏ। ମହାନଦୀ ପାଏନ୍ ଝମେଲାର ସମାଧାନ ଲାଗି ଓଡ଼ିଶା ଆଉ ଛତିଶଗଡ଼ ସହମତ ହୋଇଛନ୍ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍। ଓଡ଼ିଶା ସରକାରଙ୍କ ପ୍ରସ୍ତାବକେ ଛତିଶଗଡ଼

0: ସରକାର ଗ୍ରହଣ କରିଛନ୍। ଇ ଆଧାର୍ଥୀ ଛତିଶଗଡ଼ନୁ ମହାନଦୀ ଟ୍ରିବ୍ୟୁନାଲ ଲିଖିତ ପ୍ରତିଶ୍ରୁତି ମାଗିଛନ୍। ମାମଲାର ଆଗକେ ଶୁଣାଣି ଆଇବା 23 ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଇତାର ଆଘନୁ ଲିଖିତ ପ୍ରତିଶ୍ରୁତି ଦେବାର ଲାଗି ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍। ରାଜ୍ୟ ସରକାର ସବୁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ୟୁଏଲ୍ବିକେ ସ୍ୱାବଲମ୍ବୀ ଆଉ ସ୍ଥାୟୀ କରବାର ଉଦ୍ଦେଶ୍ୟ ରାଜସ୍ୱ ମଡେଲ ଉପରେ ଜୋର୍ ଦେଉଛନ୍ ବୋଲି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ରାଜ୍ୟ ସରକାର ଆଉ ଗୃହ ଆଉ ସହରାଞ୍ଚଳ ବିକାଶ ନିଗମ ହୁଡ୍କୋର ମିଳିତ ସହଯୋଗଥି ଆଜି ଭୁବନେଶ୍ୱରନ ଦିନିକିଆ କ୍ଷମତା ବିକାଶ କର୍ମଶାଳା ହୋଇଯାଇଛି। ୟୁଏଲ୍ବିମାନଙ୍କେ ଖାଲି ସରକାରୀ ଅନୁଦାନ ଉପରେ ନିର୍ଭର ନାଇଁ କରିକରି ନିଜର ରାଜସ୍ୱ ସୃଷ୍ଟି କରିକରି ନିଜର ଇଲାକାର ଭିତ୍ତିଭୂମି ସୁଦୃଢ଼ କରିପାରିବା ବୋଲି ମନ୍ତ୍ରୀ କହିଛନ୍। ୟୁଏଲ୍ବି ଆଉ ଏନ୍ଏସ୍ସିମାନଙ୍କେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଲାଗି ଦରକାରୀ ଆର୍ଥିକ ସମ୍ବଳ ହାସଲ କରବାର୍ଥି ସକ୍ଷମ କରବାର ବାବଦେ କର୍ମଶାଳାଥି ଆଲୋଚନା ହୋଇଥିଲା। 2036 ମସିହା ତକ୍ ରାଜ୍ୟ ଅର୍ଥନୀତିକେ ଉଲ୍ଲେଖନୀୟ ସ୍ତରଥି ପହଞ୍ଚାବାର୍ ଲାଗି ପୌର ସଂସ୍ଥା ଅଧିକାରୀମାନେ ନିଷ୍ଠାର ସହିତ କାମ କରବାର୍ ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍। କର୍ମଶାଳାଥି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇକରି କହିଛନ୍, କେନ୍ଦ୍ର ସରକାରଙ୍କର ଗୃହ ନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫ ଏପ୍ରିଲ 15 ତାରିଖ ଦିନ ମୂଲ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସବୁ ଭିତ୍ତିଭୂମି ବିକାଶ ଲାଗି ଗୋଟିଏ ନୂଆ ସୁଯୋଗ ସୃଷ୍ଟି କରିଛି। ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ରନ ତିନି ମହାପ୍ରଭୁମାନଙ୍କର ଗୁପ୍ତ ନୀତି ଚାଲିଛି। ଆଜି ଶ୍ରୀମନ୍ଦିର ପରମ୍ପରା ରୀତିନୀତି ଅନୁସାରେ ତିନି ମହାପ୍ରଭୁଙ୍କର ଦଶମୂଳ ମୋଦକ ଲାଗି କରାଯାଇଛି। ପବିତ୍ର ରଥଯାତ୍ରା ଲାଗି ଜିଲ୍ଲା ପ୍ରଶାସନ ଆଉ ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ ତରଫ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ବାର୍ତ୍ତା ନେଇକରି ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଜନ୍ମହାରକେ ନିୟନ୍ତ୍ରଣ କରିବାର ଲାଗି ପୃଥିବୀ ଲୋକଙ୍କୁ ସଚେତନ କରିବାଟା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। ଭୁବନେଶ୍ୱର କୃଷି ଭବନଠାରେ ହୋଇଥିବା ରାଜ୍ୟସ୍ତରୀୟ ଉତ୍ସବଥି ପରିବାର ନିୟୋଜନ କାର୍ଯ୍ୟକ୍ରମଥି ଉଲ୍ଲେଖନୀୟ ଅବଦାନ ଲାଗି କେନ୍ଦ୍ରାପଡ଼ା ଜିଲ୍ଲାକେ ସମ୍ବର୍ଦ୍ଧିତ କରାଯାଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତା ପାଖର ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଏତାର ପ୍ରଭାବଥି ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟ ଆଇବା 7 ଦିନ ତକ୍ ବର୍ଷା ହୋଇପାରେ। ଗଲା 24 ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାନ ସବୁନୁ ଜହ 90 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 611.62 ଫୁଟ ଥିଲା। ଇ ସମୟଥି 5ଟା ଗେଟ୍ ଦେଇକରି ଫି ସେକେଣ୍ଡ ଥି 1,09,673 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 33,443 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ସେଆଡ଼େ ହୀରାକୁଦନ ଛଡ଼ାଯାଇଥିବା ଏ ବଛର ପହେଲା ବଢ଼ି ପାଣି ଗଲା ରାତି କଟକର ମୁଣ୍ଡୁଲିନ ପହଞ୍ଚିଛି। ଶେଷ ମୁଖ୍ୟ ଖବର ଫେରଘାଏ। ବିଦ୍ୟାଳୟ ପଢ଼ାବହିତି ହୋଇଥିବା ଭୁଲ୍ର ଅପରାଧିକ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ଲାଗି ବିର୍ଲା ଗ୍ରୁପ୍ର ପ୍ରସ୍ତାବ। ଖର୍ଚ୍ଚା ହେବା ଅଟକା 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ବାବଦେ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଆଉ ଭୁବନେଶ୍ୱରର ସ୍ୱଳ୍ପ କାର୍ବନ୍ ତିଆରି ସାମାନ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ବୁଝାମଣାପତ୍ର ସ୍ୱାକ୍ଷରି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।
1: मन की बात प्रधानमंत्री रेडियो पर माननीय श्री नरेंद्र मोदी भारत की जनता से करेंगे मन की बात। आकाशवाणी के सभी केंद्र इसे प्रसारित करेंगे।
2: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूं, आपके लिए सोचता हूं, आपके सुझाव देखता हूं, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुंचती है। बोलता मैं हूं, लेकिन बात आपकी होती है।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ 5 ବୁଝାମଣା ପତ୍ର ସ୍ୱାକ୍ଷରିତ। ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ପୁରୁଷ T20 ସିରିଜ୍ର 5 ତଥା ଶେଷ ମ୍ୟାଚ୍ ବିଳମ୍ବିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି। ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5 ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଅକଲ୍ୟାଣ୍ଡର ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଅକଲ୍ୟାଣ୍ଡର ୱେଲିଂଟନ୍ ଏବଂ କ୍ରେଷ୍ଟଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି।
2: हमने भारत न्यूजीलैंड संबंधों को स्ट्रेटेजिक पार्टनरशिप के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे। इस वर्ष हमने रिकॉर्ड समय में फ्री ट्रेड एग्रीमेंट किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे।
1: ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ନ୍ୟୁଜିଲାଣ୍ଡର ବ୍ୟବସାୟୀଙ୍କ ପାଇଁ 140 ଲୋକଙ୍କର ଏକ ବଜାର କ୍ଷେତ୍ର ଉନ୍ମୁକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଲକ୍ସନ୍ କହିଛନ୍ତି। ଉଭୟ ଦେଶର ବ୍ୟବସାୟିକ କ୍ଷେତ୍ର ପ୍ରତି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟକ୍ରମରେ 10,000 ଅଧିକ ପ୍ରବାସୀ ଭାରତୀୟ ଯୋଗଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆକୁ ଗସ୍ତ ଶେଷ କରିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ଗଣତନ୍ତ୍ରରେ ଭିନ୍ନମତ ରହିବା ସ୍ୱାଭାବିକ, ହେଲେ ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ବିହାରର ଗୟାଠାରେ 18 ବିହାର ବିଧାନସଭାର ସଦସ୍ୟଙ୍କୁ ନେଇ ଆୟୋଜିତ ଦୁଇଦିନିଆ ଓରିଏଣ୍ଟେସନ୍ ଏବଂ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ଏଭଳି ଶିବିର ଆୟୋଜନ ଫଳରେ ଗଣତନ୍ତ୍ର ମଜବୁତ ହେବା ସହ ସମ୍ବିଧାନ ପ୍ରତି ନିର୍ବାଚିତ ସଦସ୍ୟଙ୍କର ଦାୟିତ୍ୱବୋଧ ବୃଦ୍ଧି ପାଇବ। ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତୀୟ ଗଣତନ୍ତ୍ର ଯାତ୍ରାପଥରେ ବିହାରର ବିଧାନସଭା ସଦସ୍ୟଙ୍କର କାର୍ଯ୍ୟକଳାପ ମାର୍ଗଦର୍ଶକ ଭାବେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଧାନସଭାର ସଦସ୍ୟଙ୍କୁ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି

ରାଜ୍ୟରେ ନିଯୁକ୍ତି ସୁଯୋଗ, ସର୍ବାଙ୍ଗୀନ ବିକାଶ, ଦାତନ ଶ୍ରମିକଙ୍କ ପ୍ରତି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରି ନିଜ ରାଜ୍ୟକୁ ଫେରାଇ ଆଣିବାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବିଧାନସଭା ପରିଚାଳିତ ହେଉଥିବା ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ବ୍ୟବସାୟିକ ଉପଦେଷ୍ଟା କମିଟିର କାର୍ଯ୍ୟକୁ ସଠିକ୍ ଏବଂ ଫଳପ୍ରଦ ଭାବରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି କୃତ୍ରିମ ବୁଦ୍ଧିମତା, ସହଜାତ ଭାଷା ପ୍ରକ୍ରିୟା ଏବଂ ଡିଜିଟାଲ ମାଧ୍ୟମରେ ବିଧାନସଭାର କାର୍ଯ୍ୟ ଅତ୍ୟନ୍ତ ବଳିଷ୍ଠ, ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ହେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ସୟଦ ଅତା ହସନେନ୍ ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉଦ୍ବୋଧନ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁକ୍ୱକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। 21 ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ନୌକାରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ ନୌକା କର୍ମଚାରୀ ହନ୍ମେ ରୁଟ୍ ଅନ୍ଗୋଇ ଦ୍ୱୀପର 400 ମିଟର ଦୂରତାରେ ଗସ୍ତ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ହାନୋଇଠାରେ ଥିବା ଭାରତୀୟ ଦୂତାବାସର ଅଧିକାରୀ କହିଛନ୍ତି ତଲାସୀ ଏବଂ ଉଦ୍ଧାର କାର୍ଯ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ରହିଛି। ଏ ସମ୍ବନ୍ଧୀୟ ସୂଚନା ଏବଂ ସହାୟତା ନିମନ୍ତେ ଏକ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ହୋ ଚି ମିନ୍ ସହରରେ ଖୋଲାଯିବା ସହ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ଦୁଃଖଦ ଘଟଣାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାଠାଗାର ସହ ଯୋଡ଼ି ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀ ଉଦ୍ଘାଟନ କରି ଶ୍ରୀ ଶାହା ବ୍ୟକ୍ତିତ୍ୱ ଗଠନରେ ପାଠାଗାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଆଧୁନିକ ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଏବଂ ଜ୍ଞାନ ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଶ୍ରୀ ଶାହା ବର୍ଣ୍ଣନା କରିଛନ୍ତି। ପାଠପଢ଼ାକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ବିଦ୍ୟାଳୟ ସହିତ ପାଠାଗାରଗୁଡ଼ିକୁ ସଂଯୋଗ କରିବାକୁ ପ୍ରୟାସ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ଆଲୋକପାତ କରିଛନ୍ତି। ସେଠାରେ ପ୍ରତ୍ୟେକ ଗାଁରେ ପାଠାଗାର ଖୋଲାଯାଇଛି ଏବଂ ପ୍ରତି ପାଠାଗାରରେ ପାଖାପାଖି 4,000 ପୁସ୍ତକ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପାଠାଗାରଗୁଡ଼ିକୁ କେନ୍ଦ୍ରୀୟ ପାଠାଗାର ସହିତ ସଂଯୁକ୍ତ କରାଯାଇଛି କାରଣ କେନ୍ଦ୍ରୀୟ ପାଠାଗାରରେ 1,25,000 ଅଧିକ ପୁସ୍ତକ ଉପଲବ୍ଧ ଅଛି। ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀରେ 32,000 ଅଧିକ ପୁସ୍ତକ ରହିଛି। ଏଥିସହ ସେଠାରେ ଏକ ଆଧୁନିକ ବହୁମୁଖୀ ପ୍ରେକ୍ଷାଳୟ, ଗବେଷଣା କେନ୍ଦ୍ର ଏବଂ 1 କୋଟିରୁ ଅଧିକ ଅନ୍ଲାଇନ୍ ପୁସ୍ତକ ଥିବା ଇ ଲାଇବ୍ରେରୀର ମଧ୍ୟ ସୁବିଧା ରହିଛି। ଶ୍ରୀ ଶାହା କହିଛନ୍ତି ପାଠାଗାରରେ ନିଃଶୁଳ୍କ ୱାଇଫାଇ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି। ଏହି ଅବସରରେ ଶ୍ରୀ ଶାହା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ଏ ସଂକ୍ରାନ୍ତ ପରିଚାଳନାଗତ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ ବୋଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଆଧାରିତ ମିଳିତ ସଂସଦୀୟ କମିଟି ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି। ଗୋଆଠାରେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧନ କରି ଶ୍ରୀ ଚୌଧୁରୀ କହିଛନ୍ତି ଏଭଳି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଥିବା ଏହି 41 ଜଣିଆ ମିଳିତ ସଂସଦୀୟ କମିଟି ସରକାର, ରାଜନୈତିକ ଦଳ, ସାମ୍ବିଧାନିକ ବିଶେଷଜ୍ଞ, ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି। ଗୋଆ ଗସ୍ତ ପୂର୍ବରୁ କମିଟି ଅନ୍ୟ 8 ରାଜ୍ୟ ଗସ୍ତ କରିସାରିଥିବା ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। କମିଟି ଏହାର ରିପୋର୍ଟ ଦାଖଲ କରିବା ପୂର୍ବରୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ସମାଜର ବିଭିନ୍ନ ବର୍ଗରୁ ପ୍ରାପ୍ତ ପରାମର୍ଶଗୁଡ଼ିକୁ ବିଚାର କରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲା ଉପକଣ୍ଠସ୍ଥିତ ନନ୍ଦିଗାମା ଅଞ୍ଚଳର ମେଧା ରେଳକୋଚ୍ ଉତ୍ପାଦନ ଉଦ୍ୟୋଗକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗସ୍ତ କରିଛନ୍ତି। 375 ଏକର ପରିବ୍ୟାପ୍ତ ଏହି ବୃହତ୍ ଶିଳ୍ପ ୟୁନିଟ୍ ରେଳବାଇର ଆଧୁନିକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଘରୋଇ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରାଯିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଶିଳ୍ପ ୟୁନିଟ୍ର ଉତ୍ପାଦନ ପ୍ରକ୍ରିୟାଗୁଡ଼ିକୁ ମଧ୍ୟ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିବା ସହ କାର୍ଯ୍ୟରତ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ 5 ମ୍ୟାଚ୍ ବିଶିଷ୍ଟ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର 5ମ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯାଉଛି। ସାଉଥମ୍ପଟନ୍ଠାରେ ୟୁଟିଲିଟା ବାଉଲ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ସନ୍ଧ୍ୟା 7ଟା ପରିବର୍ତ୍ତେ ମ୍ୟାଚ୍ 7:30ରେ ଆରମ୍ଭ ହେବ। ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ଟି ବାତିଲ୍

0: ଖେଳୁଥିବା ବେଳେ ଅନ୍ୟ ତିନୋଟି ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇ 3-0 ଆଗୁଆ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ସମୟ ଆଜି ରାତି 2:30 ଏବଂ ଆସନ୍ତାକାଲି ସକାଳ 6:30 ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ରାତି 2:30 ମିଆମି ଷ୍ଟାଡିୟମ୍ଠାରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ସକାଳ 6:30 ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ପରସ୍ପରକୁ ଭେଟିବେ। ସ୍ପେନ୍ ଓ ଫ୍ରାନ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଭାରତ ଇଂଲଣ୍ଡ ମହିଳା ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଆଜିର ଦ୍ୱିତୀୟ ଦିବସରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 8 ବିନିମୟରେ 169 ରନ୍ ସଂଗ୍ରହ କରିଛି। ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ୍ରେ ଭାରତ 285 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନ୍ୟୁଜିଲାଣ୍ଡକୁ 2 ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ 2 ମଧ୍ୟରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି20 ସିରିଜ୍ର 5 ତଥା ଶେଷ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ କଲା।
1: ଆପଣମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଏଣିକି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଉତ୍ପାଦିତ ଉତ୍ପାଦଗୁଡ଼ିକ ବିକ୍ରି ପାଇଁ ଦୂର ସ୍ଥାନକୁ ଡାକ ବିଭାଗ ସହାୟତାରେ ପଠାଯାଇପାରିବ। ନବରଙ୍ଗପୁରରେ ଭାରତୀୟ ଡାକ ବିଭାଗ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀ ଓ MSME ଉଦ୍ୟୋଗୀଙ୍କ ପାଇଁ ସଚେତନତା ଓ ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବ୍ରହ୍ମପୁର ଅଞ୍ଚଳର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର କହିଛନ୍ତି ଡାକ ବିଭାଗର ପାର୍ସଲ ଓ ଲଜିଷ୍ଟିକ୍ ସେବା ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ଉତ୍ପାଦକୁ ସହଜରେ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ପାରିବେ।
3: ବେସିକ ପର୍ପଜ ଇସ୍ ଭିଜିଟ୍ କା ଦୋନୋ କେ ବିଚ୍ କା ଗ୍ୟାପ୍ କମ୍ କରନା ହେ ତାକି ସେଲ୍ଫ ହେଲ୍ପ ଗ୍ରୁପ୍ କେ ଲୋଗ ଜୋ ଭି ଅପନା ଉତ୍ପାଦନ କରତେ ହେ ଉସକୋ ପ୍ରପର ତରିକେ ସେ ମାର୍କେଟ ତକ ପହଞ୍ଚାୟା ଜା ସକେ ଔର ଇସମେ ଜୋ ଭି ଇଣ୍ଡିଆ ପୋଷ୍ଟ କି ସର୍ଭିସେସ କା ମଦଦ ହୋ ସକତି ହେ ଓ ହମାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଉସକୋ ସମଝେ ଔର ଉନକୋ ଫାସିଲିଟି ଉପଲବ୍ଧ କରାଏ। ଇସମେ ସ୍ପେଶାଲ ଜୋର ରହା ହେ ସେଲ୍ଫ ହେଲ୍ପ ଗ୍ରୁପ୍ କେ ଉତ୍ପାଦୋ କୋ ପ୍ରମୋଶନ କରନେ କେ ଲିଏ मीडिया पोस्ट रिटेल पोस्ट और पार्सल सर्विसेज का। सेल्फ हेल्प ग्रुप में ज्यादातर महिलाएं काम करती हैं और ये महिला एम्पावरमेंट की दिशा में एक बड़ा कदम है। मेरे ब्रांच पोस्ट मास्टर्स जो यहाँ पर हैं उन सबको ये एजुकेट किया गया है, अवेयरनेस फैलाई गई है ताकि इंडिया पोस्ट की सर्विसेज का भी प्रमोशन हो और साथ ही साथ सेल्फ हेल्प ग्रुप के उत्पादों को उचित मूल्य मिल सके, उचित बाजार मिल सके। उड़ीसा में बहुत सारे ऐसे हैंडीक्राफ्ट के प्रोडक्ट्स हैं और कैशूनट है, टर्मरिक पाउडर है, रागी है, इन सबको हम प्रमोट करना चाहेंगे और अभी भी सेल्फ हेल्प ग्रुप के लोग इसका उत्पादन कर रहे हैं और साथ ही सेल भी कर रहे हैं, लेकिन वो सेल एक बहुत छोटे लेवल पर चल रही है। छोटे लेवल पर मतलब ज़्यादातर वो कंज्यूम हो जाती है लोकल लेवल पर। तो हम चाहते हैं कि इसको स्टेट लेवल पर दूसरे डिस्ट्रिक्ट्स में और दूसरी स्टेट्स में भी बढ़ावा मिले और इसी के लिए हम रागी पाउडर, टर्मरिक और जंगल हनी को प्रमोट करना चाहते हैं ताकि पोस्ट ऑफिस के माध्यम से उच्च गुणवत्ता वाले उत्पादों को हम कंज्यूमर तक पहुंचा सकें और साथ ही उसका मैक्सिमम बेनिफिट सेल्फ हेल्प ग्रुप के मेंबर्स को मिल सके। जब मिडिलमैन बीच में से निकल जाएगा तो जो एक्सपेंसेस हैं, ओवरहेड एक्सपेंसेस जब कम होंगे तो डेफिनेटली कंज्यूमर को मार्केट रेट से थोड़ा कम मिलेगा और सबसे बड़ी बात है कि उसमें गुणवत्ता बड़ी उत्कृष्ट क्वालिटी की होगी और सेल्फ हेल्प ग्रुप के लोगों को।
2: ନବରଙ୍ଗପୁରରେ ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ମନିଟରିଂ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା କରାଯିବା ସହ ଲୋକଙ୍କ ପାଖରେ ଯୋଜନାର ସୁବିଧା ଶୀଘ୍ର ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଡାବୁଗାଁ ବିଧାନସଭା ଅଞ୍ଚଳର ପ୍ରାୟ 300 ଜଣ ବିଜେପିରେ ଯୋଗ ଦେଇଛନ୍ତି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଅନ୍ୟାନ୍ୟ ଦଳୀୟ ନେତା ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

0: ବାଲାକୋଟ ଗସ୍ତରେ ଯାଇ ଭାସ୍କେଲ ନଦୀ ଉପରେ ପ୍ରାୟ 4,08,00,000 ବ୍ୟୟରେ ନିର୍ମିତ ସେତୁର ଲୋକାର୍ପଣ କରିଛନ୍ତି। ଏହି ସେତୁ ଉମରକୋଟ ରାଇଘର ଅଞ୍ଚଳର ଯାତାୟାତକୁ ଅଧିକ ସୁଗମ କରିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକଶିତ ଭାରତ ରୋଜଗାର ଗ୍ୟାରେଣ୍ଟି ଅଭିଯାନର ଶୁଭାରମ୍ଭ ଅବସରରେ ସିଧା ପ୍ରସାରଣ ଦେଖାଯାଇଥିଲା। କାର୍ଯ୍ୟକ୍ରମରେ ରୋଜଗାର ସୃଷ୍ଟି, କାମ ନ ମିଳିଲେ ବେରୋଜଗାରୀ ଭତ୍ତା ଏବଂ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିକାଶର ଧାରା ଓଡ଼ିଶା ସାରା ଅଭିଯାନ ଅନ୍ତର୍ଗତ ନବରଙ୍ଗପୁର ଓ ଉମରକୋଟରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ମନ୍ତ୍ରୀ ବିଭୂତିଭୂଷଣ ଜେନା ରାଜ୍ୟର ବିକାଶ, ଶିଳ୍ପାୟନ ଓ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ମତ ରଖିବା ସହ ବୁଦ୍ଧିଜୀବୀଙ୍କ ପରାମର୍ଶ ଆହ୍ୱାନ ଦେଇଥିଲେ। ନବରଙ୍ଗପୁରରେ ସ୍ୱଦେଶୀ ଜାଗରଣ ମଞ୍ଚର ଦୁଇଦିନିଆ ପ୍ରଶିକ୍ଷଣ ଓ ବିଚାରବର୍ଗ କାର୍ଯ୍ୟକ୍ରମ ଶେଷ ହୋଇଛି। ଏଥିରେ ଦେଶର ଆର୍ଥିକ ନୀତି, ଗ୍ରାମୀଣ ବିକାଶ, ପରିବେଶ ସୁରକ୍ଷା ଓ ସ୍ୱାବଲମ୍ବନ ଭଳି ବିଷୟରେ ଆଲୋଚନା ସହ 14 ଜିଲ୍ଲାର 120 ଜଣ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ହଁ ଶ୍ରୋତା ବନ୍ଧୁ, ଏ ହେଉଛି ବନାନୀର ଅନ୍ତରାତ୍ମାର କଥା, ତା ହୃଦୟ ଭିତରର ଆର୍ତ୍ତ ଚିତ୍କାର। ଥରେ ଚିନ୍ତା କଲେ, ଜଙ୍ଗଲରେ ନିଆଁ ଲଗାଇ ଆମେ କଣ ଲାଭ ପାଉଛେ? ବଣ ଜଙ୍ଗଲକୁ ଧ୍ୱସ୍ତ ବିଧ୍ୱସ୍ତ କରି ସବୁଜିମାମୟ ପରିବେଶକୁ ନଷ୍ଟ କରି ମାଟି ମାକୁ ଆମେ କଷ୍ଟ ଦଉନି କି? ମାତ୍ର ଏ ବିଷୟରେ କେହି କେବେ ଚିନ୍ତା କରୁନାହାନ୍ତି। ଆଉ ମଣିଷ ନିଜର ସୌଖୀନ ମନୋଭାବ ପାଇଁ ବଣ ଜଙ୍ଗଲକୁ ନଷ୍ଟ କରି ଆସବାବପତ୍ର ତିଆରି କରିଚାଲିଛି। ପ୍ରଗତି ନାଁରେ କଳକାରଖାନା ରାସ୍ତାଘାଟ ନିର୍ମାଣ କରି ଜଙ୍ଗଲ କାଟି ଦୁର୍ଗତିକୁ ଟାଣି ଆଣୁଛୁ ଆମେମାନେ। ଗାଁ ଛାଡି ସହରାଭିମୁଖୀ ହେଉଛି ଏ ମଣିଷ, ଫଳରେ ସହରରେ ଗଢି ଉଠୁଛି ବଡ଼ ବଡ଼ ଅଟ୍ଟାଳିକା। ଜନସଂଖ୍ୟାର ଅହେତୁକ ବୃଦ୍ଧି ଫଳରେ ବାସସ୍ଥାନର ସମସ୍ୟାକୁ ପୂରଣ କରିବାକୁ ଯାଇ ଜଙ୍ଗଲ ଉପରେ ଆଧିପତ୍ୟ ଜାହିର କରିଚାଲିଛି ଏଇ ମଣିଷ। ଜନସଂଖ୍ୟା ବୃଦ୍ଧି ହେତୁ ଖାଦ୍ୟ ସମସ୍ୟାର ସମାଧାନ କରିବାକୁ ଯାଇ ଜୈବିକ ଚାଷ ପରିବର୍ତ୍ତେ ଅଧିକ ଉତ୍ପାଦନ ଆଶାରେ ରାସାୟନିକ ସାର କୀଟନାଶକ ପ୍ରୟୋଗ କରିଚାଲିଛି ଫସଲରେ ଏଇ ମଣିଷ। ତେଣୁ ପ୍ରଥମେ ଜନସଂଖ୍ୟା ବୃଦ୍ଧିରେ ରୋକ ଲଗେଇବାକୁ

0: ଟିକା ପ୍ରକଳ୍ପ, ପୋଖରୀ, ଡ୍ୟାମ ପ୍ରଭୃତି ତିଆରି କରି ମାଟିର ଜଳ ଧାରଣ କ୍ଷମତାକୁ ବଢାଇବା ପାଇଁ ଚେଷ୍ଟା କରିବା। ଶ୍ରୋତା ବନ୍ଧୁ, ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ମାଟିର ଜଳ ଧାରଣ କ୍ଷମତା ଓ ଜଙ୍ଗଲ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ବନ ସଂରକ୍ଷକ ହର୍ଷବର୍ଦ୍ଧନ ଉଦ୍ଗାତା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଦୁର୍ଗା ମାଝି।
1: ହର୍ଷବର୍ଦ୍ଧନ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ବନାନୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ଆଜ୍ଞା।
1: ତେବେ ନିଶ୍ଚିତ ଭାବରେ ଗୋଟେ ଉପାଦେୟ ବିଷୟବସ୍ତୁ ସଦାବେଳେ ଆମେ ଚିନ୍ତା କରି ଆସିଛୁ ଯେ ପ୍ରକୃତରେ ଆମର ଯେଉଁ ପରିବେଶରେ ଆମେ ରହୁଛେ ତାହା ସୁସ୍ଥ ଅଛି ନା ନାହିଁ। ପାଣି ଯେମିତି ତଳକୁ ତଳକୁ ଚାଲିଯାଉଛି ଆଉ ପାଣିର ଯେଉଁ ଉତ୍ସ ସେଟା କମିଯାଉଛି। ଆପଣ ଟିକେ ସୂଚନା ଦେବେ ଶ୍ରୋତା ବନ୍ଧୁମାନଙ୍କୁ, ପ୍ରଥମେ ଯେଉଁ ଆମର ପୃଥିବୀ ପୃଷ୍ଠ ରହିଛି କେତେ ଜଳ ଅଛି, ସେଇ ଭିତରୁ ବ୍ୟବହାର ଯୋଗ୍ୟ ଜଳର ପରିମାଣ କେତେ?
2: ଦେଖନ୍ତୁ, ଆମ ପୃଥିବୀ ହେଉଛି ଗୋଟେ ଜଳର ଗ୍ରହ। ପୃଥିବୀର ଯେତେ ଉପର କ୍ଷେତ୍ରଫଳ ରହିଛି ସେଥିରୁ 71% ବୋଧେ ସମୁଦ୍ର,
1: ଆଜ୍ଞା,
2: ବାକି ସ୍ଥଳ ଭାଗ। ଏ ଯୋଉ 71% ରହିଲା ସମୁଦ୍ର, ସେ ସବୁଯାକ ହଉଛି ଲୁଣିଆ ପାଣି, ତାକୁ କୌଣସି ପ୍ରକାର ଆମେ ବ୍ୟବହାର କରିପାରୁନେ। ଯେତେ ଜଳ ଯୋଉ ରୂପରେ ଅଛି, କିଏ ବରଫରେ ଅଛି, କିଏ ବାଷ୍ପ ହିସାବରେ ଅଛି ବା ତରଳ ଅବସ୍ଥାରେ ଅଛି ଜଳ, 97% ଜଳ ସେଇ ସମୁଦ୍ର ଭିତରେ ହିଁ ରହିଗଲା। ଆଉ ଯୋଉ 3% ଜଳ ଆମର ଅଛି ବୋଲି ମଧୁର ଜଳ ଆମେ କହୁଛୁ, ସେଥିରୁ ମଧ୍ୟ ବରଫ ଆକାରରେ ଆମର 68% ରହିଗଲା। ଯୋଉ ଉତ୍ତର ମେରୁ ହଉ, ଦକ୍ଷିଣ ମେରୁ
1: ଅଞ୍ଚଳ,
2: ମେରୁ ଅଞ୍ଚଳ ବା ଉଚ୍ଚ ପାହାଡ ହିମାଳୟ ଭଳିଆ ପାହାଡ ବରଫ ଗ୍ଲାସିୟର,
1: ଆଜ୍ଞା,
2: ସେଇଥିରେ ରହିଗଲା। 30% ଜଳ ମାଟି ତଳେ ଭୂତଳ ଜଳ ହେଇକି ରହିଗଲା,
1: ଆଜ୍ଞା।
2: ଆଉ ଯାହା ଆମେ ଜଳ ବୋଲି ଦେଖୁଛେ, ନଦୀ ନାଳ ପୋଖରୀ କି ହ୍ରଦ ଯାହା ଦେଖୁଛେ ଆମେ, ତା ଭିତରେ ମଧୁର ଜଳ ଯଦି କହିବା 0.3%,
1: ଆଜ୍ଞା,
2: ମାନେ ଏତେ କମ ଆମର ମଧୁର ଜଳ ଯାହାକୁ ଆମେ ବ୍ୟବହାର କରୁଛୁ ପିଇବା ପାଇଁ ହଉ ବା ଗାଧେଇବା ପାଇଁ ହଉ, ଲୁଗା ସଫା କରିବାକୁ ହଉ, ଏପରିକି କୃଷି କର୍ମରେ କଳକାରଖାନାରେ ଯାହା ଆମେ ବ୍ୟବହାର କରୁଛୁ ସେଇ ପାଣିକି ଆମେ ବ୍ୟବହାର କରୁଛୁ। ଏତେ କମ ପରିମାଣର ଯୋଉ ଜଳ ରହିଛି ତାକୁ ଯଦି ଆମେ ଠିକ ଭାବରେ ବ୍ୟବହାର ନ କରିବା କି ତାର ସଂରକ୍ଷଣ ଯଦି ଠିକ ଭାବରେ ନ କରିବା, ତାହେଲେ ଆଗାମୀ ଦିନରେ ଯୋଉ ସମସ୍ୟା ଦେଖାଯିବ ସେ ଜଳକୁ ନେଇକି ହବ।
1: ତେବେ ନିଶ୍ଚିତ ଭାବରେ ଆପଣ ଯାହା କହିଲେ, ଯେତିକି ଜଳ ଉତ୍ସ ଅଛି, ଯୋଉ ବ୍ୟବହାର ଯୋଗ୍ୟ ଜଳ ଯୋଉଟା ଆପଣ କହିଲେ, ତାକୁ ନେଇକି ଆମକୁ ଚିନ୍ତା କରିବାକୁ ପଡିବ ତାର କେମିତି ସୁବିନିଯୋଗ ହବ। ଅର୍ଥାତ୍ ଆମେ ଦେଖିବାକୁ ଗଲେ କୃଷି କ୍ଷେତ୍ର ହଉ ବା ଯୋଉ ବ୍ୟବହାର୍ଯ୍ୟ ପାଣି ଯୋଉଗୁଡ଼ା ସବୁ ଆମେ ବ୍ୟବହାର କରୁଛେ କଥା ସବୁ ଆପଣ କହିଲେ, ସେଥିରେ ମଧ୍ୟ ଆପଣ ଦେଖିବେ ଆମେ ଠିକ ବିନିଯୋଗ କରୁନେ, ଜଳ ପ୍ରଦୂଷଣ ହଉଛି ଏବଂ ପ୍ରଦୂଷଣ ହେବା ଦ୍ୱାରା ଆମର ବ୍ୟବହାର ଯୋଗ୍ୟ ଜଳର ପରିମାଣ କମିଯାଉଛି, ସେ ବିଷୟରେ ଟିକେ ଧାରଣା ଦେବେ।
2: ଭାରତରେ ତ ପ୍ରାୟ ଗଙ୍ଗା ନଦୀ କୁହନ୍ତୁ, ଯେକୌଣସି ନଦୀ, ମହାନଦୀ କୁହନ୍ତୁ, ବ୍ରାହ୍ମଣୀ କୁହନ୍ତୁ, ସବୁଗୁଡାକ ଆମର ପ୍ରଦୂଷଣ ହେଇଗଲାଣି,
1: ଆଜ୍ଞା।
2: ଜଳର ଆଉ ପ୍ରକୃତ ମଧୁରତା ନାହିଁ। ପ୍ରାୟତଃ ନଦୀ କୂଳରେ ସବୁ ଆମର ଶିଳ୍ପ କଳକାରଖାନା ଯୋଉ ପ୍ରତିଷ୍ଠା କରାହେଇଛି, ଏଥିପାଇଁ କରାହେଇଛି ଯେ ନଦୀରୁ ପାଣି ନେବେ ପୁଣି ବ୍ୟବହାର କରିକି ତାର
1: ନଦୀକି
2: ଛାଡ଼ିଦେବେ। କିନ୍ତୁ ଏଇ ଯୋଉ ସମସ୍ୟା ରହିଲା, ସେମିତି ସହର, ଯେତେ ସହର ଗାଁ ଗଣ୍ଡା ସବୁ ବସତି ହେଇଛି ନଦୀ କୂଳରେ ହେଇଛି, ତ ନଦୀ କୂଳକୁ ମଧ୍ୟ ସେ ଯୋଉ ସହରର ଯେତେକ ଆବର୍ଜନା, ଯେତେକ ନର୍ଦ୍ଦମା, ଯେତେକ ପରିତ୍ୟକ୍ତ ଜଳ ତାକୁ ବି ଆମେ ଛାଡ଼ିଲେ, ତା ଛଡ଼ା ନଦୀ ଭିତରେ ଯେତେକ ପ୍ଲାଷ୍ଟିକ ପଲିଥିନ ଭଳିଆ ଯାହାକୁ କି ବିଘଟନ ହେଇପାରୁନି ହଜାର ହଜାର ବର୍ଷ ଲାଗିକି, ସେଇଭଳିଆ ବର୍ଜ୍ୟବସ୍ତୁ ମଧ୍ୟ ଆମେ ନଦୀ ଭିତରକୁ ଛାଡ଼ିଲେ, ଏପରିକି ଆମର ଯୋଉ ଖୋଲା ଶୌଚ କରୁଛେ ସେଗୁଡାକ ମଧ୍ୟ ଗାଈ ଗୋରୁଙ୍କୁ ଗାଧେଇବାଠୁ ଆରମ୍ଭ କରି ଲୁଗା ସଫାଠୁ ଯୋଉ ଗାଁ ଗହଳିର ଯୋଉ
1: ରହିଛି
2: ଯୋଉ ରହିଛି ସେଗୁଡାକ ମଧ୍ୟ ମଧୁର ଜଳ ସବୁ ପ୍ରଦୂଷିତ ହଉଛି,
1: ଆଜ୍ଞା।
2: ଯାହାଫଳରେ କଣ ହଉଛି, ଆମେ ଯାହାକୁ ମାନେ ଅମୃତ ବୋଲି ଭାବିକିରି ଗ୍ରହଣ କରୁଛୁ ସେ ପ୍ରକୃତରେ ବିଷାକ୍ତ ହେଇଗଲାଣି। ନଦୀରେ ଆଉ ଜଳଜୀବ ମାନଙ୍କର ଦୃଶ୍ୟମାନ ହଉନାହିଁ, ବିଲୋପ ହେଲେଣି ସବୁ,
1: ଆଜ୍ଞା।
2: ବହୁତ ନଦୀ ଆଉ ତାର ବାସ ଉପଯୋଗୀ ଜଳଜୀବ ପାଇଁ ଆଉ ରହୁନାହିଁ,
1: ଆଜ୍ଞା।
2: ପ୍ରଥମେ ଆମେ ଗୋଟେ ଜିନିଷ ଭାବିବା ଦରକାର ଯେ କେମିତି ଆମେ ଯୋଉ କଳକାରଖାନା କରୁଛେ ନିଷ୍କାସିତ ଜଳକୁ ସିଧାସଳଖ ନଦୀ ବା ସମୁଦ୍ରକୁ ନ ଛାଡ଼ିକିରି ଯଦି ଗୋଟେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାହନ୍ତା, ତାକୁ ବିଶୋଧନ କଲା ପରେ ପାଣିକୁ ଛଡ଼ା ଯାଆନ୍ତା, ତାହେଲେ ଏତେ ପ୍ରଦୂଷଣକାରୀ ଦ୍ରବ୍ୟ ସେଥିରେ ଆଉ ରୁହନ୍ତା ନାହିଁ। ସେ ସହରର ନର୍ଦ୍ଦମା ହଉ ବା ଶିଳ୍ପ କଳକାରଖାନାର ବର୍ଜ୍ୟ ତରଳ ପଦାର୍ଥ ହଉ, ସେମିତି ଆମକୁ ଟିକେ ସଚେତନ ହେବାର ଏବେ ଆବଶ୍ୟକତା ରହିଛି। ରାସାୟନିକ ସାର ମଧ୍ୟ ବ୍ୟବହାର କରାଯାଉଛି, ତା ଯୋଗୁଁ କେବଳ ଜଳର ଯେ କ୍ଷତି ହଉନି, ମୃତ୍ତିକାର ମଧ୍ୟ କ୍ଷତି ହଉଛି। ମୃତ୍ତିକାର ରାସାୟନିକ ଯୋଉ ଅବସ୍ଥାକୁ ମଧ୍ୟ ଆମେ ଯୋଉ ପ୍ରକାର ପରିବର୍ତ୍ତିତ କରୁଛୁ, ତା ଫଳରେ ସିଏ ଆଉ ଏତେ ଉତ୍ପାଦନ କ୍ଷମ ହେଇପାରୁ ନାହିଁ,
1: ଆଜ୍ଞା,
2: ମୃତ୍ତିକା।
1: ତେବେ ଏଇ ଯୋଉ ପ୍ରଦୂଷଣ କଥା କହିଲେ, ଯୋଉଟାକି ଆମକୁ ସଚେତନ ହେବାକୁ ପଡିବ, ଯାହାକି ତାର ନିରାକରଣ ଆମ ହାତରେ ହିଁ ଅଛି, ଯାହା କହିଲେ ତାକୁ ଯଦି ବନ୍ଦ କରିବ ତାହେଲେ ଆମ ନିରାକରଣ ହେଇଯିବ। ତେବେ ଯୋଉଠି ଆମେ ଧରନ୍ତୁ ଚାଷ କରୁଛେ ବା ଯୋଉଠି ଆମେ ରହିଛେ, ଯୋଉ ମାଟି ତାରି ଆଧାର ନେଇକି ତାକୁ

0: ଆମେ କଣ ଜାଣିବା ଏବଂ ପ୍ରକୃତରେ କୋଉ ସବୁ ଉପାଦାନକୁ ନେଇକି ସେ ମାଟି ଗଠନ ହେଇଛି, ଏହା କେମିତି ଆପଣଙ୍କର ଗୋଟେ ସଂଯୁକ୍ତ ରହିଛି, ସେ ବିଷୟରେ ଟିକେ ଶ୍ରୋତାମାନଙ୍କୁ ଧାରଣା ଦେବେ କି?
1: ଦେଖନ୍ତୁ, ପୃଥିବୀର ପୃଷ୍ଠଭାଗଟାକୁ ଆମେ କହୁଛେ ମାଟି,
0: ଆଜ୍ଞା,
1: କିନ୍ତୁ ଏମିତି ସାଧାରଣ ଭାବରେ ଯଦି କହିବା ପୃଥିବୀର ପୃଷ୍ଠଭାବଟା ମାଟି ବୋଲି, ସେମିତିରେ ତାର ଅର୍ଥ ପ୍ରକୃତରେ ଆମେ ବ୍ୟାଖ୍ୟା କରିପାରୁନେ। ମାଟି ଗୋଟେ କହିଲେ ଗୋଟେ ବଡ ଜଟିଳ ପଦାର୍ଥକୁ ପଳେଇଲା। କେମିତି ଦେଖନ୍ତୁ, ମାଟିଟା ତିଆରି ହେଇଛି ଗୋଟେ ଆମର ଯେମିତି ପଥର ଖଣ୍ଡ ଖଣ୍ଡ ହେଲା, ଗୋଡ଼ି ହେଲା, ଗୋଡ଼ିରୁ ବାଲି ହେଲା, ବାଲିରୁ ଛୋଟ ଛୋଟ ତାର କଣିକା ବାଲି ରେଣୁ ଧୂଳି ଏମିତି ହେଇକିରି ସେ ଗୋଟେ ତାର ବିଖଣ୍ଡିତ ହେଇକି ଛୋଟ ଛୋଟ ବାଲିର ପଦାର୍ଥ ରହିଲା ବା ମାଟିରେ ସେ ଉପାଦାନ ରହୁଛି। ଖାଲି ସେତିକି ହେଲେ ହବ ନାହିଁ, ସେଥିରେ ବିଭିନ୍ନ ଜୈବିକ ପଦାର୍ଥ ମଧ୍ୟ ମିଶିକି ରହିଛି। ବୃକ୍ଷଲତା ଜୀବଜନ୍ତୁଙ୍କର ଦେହାବଶେଷ ବୃକ୍ଷର ପତ୍ର ଶୁଖିଲା ପତ୍ର ପଡିକି ପଚିକିରି ଯୋଉ ତା ଭିତରେ ଜୈବ ସାର ଖତ ରହୁଛି, ସେଗୁଡାକ ମିଶିଲେ ଯାଇକି ସେ ତାର ଯୋଉ ବଞ୍ଜିଟା ପଡୁଛି ତାକୁ ଗଜା ହେବାରେ ବା ତାର ଖାଦ୍ୟ ସାର ଯୋଗେଇବାରେ ସାହାଯ୍ୟ କରୁଛି। ସେ ଖାଦ୍ୟ ସାର ରହୁଛି, ଜୈବିକ ଖତ ରହୁଛି, ତା ସହିତ ତା ଭିତରେ ପାଣି ଆଉ ବାୟୁ,
0: ଆଜ୍ଞା,
1: ଯଦି ନ ରହିବ ତାହେଲେ କୌଣସି ଗୁଳ୍ମଟିଏ ହଉ ବା ବୃକ୍ଷଟିଏ ହଉ ସିଏ ସେଠାରେ ଉଧେଇ ପାରିବ ନାହିଁ ବା ବଞ୍ଚିପାରିବ ନାହିଁ। ଆଉ ଏମାନେ ଯଦି ବଞ୍ଚି ନ ପାରିବେ, ପୃଥିବୀ ଉପରେ ବସବାସ କରୁଥିବା ପ୍ରାଣୀ ଜଗତ ମଧ୍ୟ ବଞ୍ଚିପାରିବ ନାହିଁ। ତେଣୁ ମାଟି ହଉଛି ଗୋଟେ ଆଧାର, ସିଏ ସବୁଯାକ ଜୀବନ ଶକ୍ତିକୁ ସିଏ ଉଜ୍ଜୀବିତ କରିବା ପାଇଁ ତାର କ୍ଷମତା ରହିଛି।
0: ତାମାନେ ଆପଣଙ୍କୁ ହଜାର ହଜାର ବର୍ଷ ଲାଗୁଥିବ ଏଟାକୁ ତିଆରି ହେବା ପାଇଁ,
1: ଗୋଟେ ଇଞ୍ଚ ମାଟି ତିଆରି ହେବା ପାଇଁ ଗୋଟେ ହଜାର ବର୍ଷ ଲାଗେ।
0: ଆଜ୍ଞା,
1: କେତେ କଷ୍ଟରେ କେତେ ପ୍ରୋସେସ ଦେଇକିରି ସେ ଆସୁଛି, ବିଘଟନ ହେଇକିରି ପଥରରୁ ଆସ୍ତେ ଆସ୍ତେ ଯୋଉ ବାଲି ବାଲିରୁ ରହିଲା ପଟୁ ପଟୁରୁ କର୍ଦ୍ଦମ ଯୋଉଟାକୁ କହନ୍ତି ସିଲ୍ଟ କ୍ଲେ, ସେଗୁଡ଼ାକ ସବୁ ଏତେ ଏତେ ଯୋଉ ରହୁଛି, କେତେ ବର୍ଷ ଲାଗୁଛି ବିଘଟନ ହେବାକୁ। ବିଘଟନ ପାଇଁ ଗୋଟେ ୱେଦରିଂ ପ୍ରୋସେସ ଯୋଉଟାକି ଜଳବାୟୁର ପ୍ରଭାବରୁ ସେ ଆସ୍ତେ ଆସ୍ତେ ଭାଙ୍ଗୁଛି, ଆଉ ବିଭିନ୍ନ ଅଣୁଜୀବମାନଙ୍କର ପ୍ରକ୍ରିୟା ଯୋଗୁଁ ମଧ୍ୟ ସେ ବିଘଟିତ ହେଇକିରି କ୍ଷୁଦ୍ର କ୍ଷୁଦ୍ର ଅଣୁରେ ବା ରେଣୁରେ ପରିଣତ ହେଉଛି।
0: ତାମାନେ ଆପଣ କହୁଛନ୍ତି ଯେ ମାଟି ଗୋଟେ ଜୀବନ୍ତ ବସ୍ତୁ, କାହିଁକି ନା କୌଣସି ମଞ୍ଜିଟିଏ ଯଦି ସେଠି ପଡୁଛି ସେ ଯେତେବେଳେ ବୃଦ୍ଧି ହେଉଛି ବୃକ୍ଷରେ ପରିଣତ ହେଉଛି, ତାମାନେ ଆମେ ଦେଖୁଛେ ଯେ ସେ ଗୋଟେ ଆଧାର ରହିଛି ବର୍ଷ ବର୍ଷ ଧରିକି, ସେ ଗୋଟେ ଜୀବନ୍ତ ବସ୍ତୁ ଯେଉଁଟାକି ଆମେ ଜାଣିପାରୁଛେ ଯେ ଆମେ ମାଟି ବିନା କୌଣସି ଆପଣଙ୍କର ବୃକ୍ଷ ଲତାଦି ବା ଜଙ୍ଗଲ ସୃଷ୍ଟି
1: ହେଇପାରିବ ନାହିଁ।
0: ତେବେ କୌଣ ସବୁ ଉପାଦାନ ସବୁ ରହିଛି ନେଇକି ଆମେ କରୁଛେ ସେଠି ସମୟ ଧାରଣା ଦେବେ?
1: ଦେଖନ୍ତୁ, ଉପାଦାନ ଭିତରେ କହିଲେ ମୁଁ ଯୋଉ କହିଲି ମାଟିରେ ଧୂଳି କଣା ବା ବାଲି ଆଉ ତାର ଜୈବ ଉପାଦାନ ଗୁଡିକ ରହୁଛି। ଜୈବ ଉପାଦାନ କହିଲି ପତ୍ର ଗଛ ପତ୍ର ଜୀବଜନ୍ତୁଙ୍କର ଦେହାବଶେଷରୁ ସେ ଆସିଲା।
0: ଆଚ୍ଛା,
1: ତାପରେ ଯୋଉ ପାଣିଟା ଆସୁଛି ସେ ଭିତରକୁ ପାଣି ଗଲା କେମିତି, ତେଣୁ କୋଉଟା ଆସୁଛି? ଭୂତଳ ଜଳ ଅଲଗା ଅଛି, ଭୂତଳ ଜଳ ତ ବହୁତ ତଳେ ଅଛି, ଯେମିତି କହିଲି 30% ଭୂତଳ ଜଳ ଭିତରେ ରହୁଛି, କିନ୍ତୁ ବିଶେଷ ଭାବରେ ଆମର ଜଙ୍ଗଲ ବା ଆମର କୃଷି ପାଇଁ ଯାହା ଆବଶ୍ୟକ ହଉଛି ସେ ପାଣିଟା ଆମେ ସିଧାସଳଖ ବର୍ଷାରୁ ପାଉଛୁ।
0: ଆଚ୍ଛା,
1: ବର୍ଷା ଯେତେବେଳେ ପଡୁଛି ସେ ମାଟି ଉପରେ ପଡିଲା, ମାଟି ଉପରେ ସିଧାସଳଖ ନ ପଡିଲେ ବି ଗଛ ବୃକ୍ଷ ଉପରେ ପଡିଲା, ପଡିକିରି କ୍ରମାନ୍ୱୟରେ ସେ ତଳକୁ ଗଡ଼ିକି ମାଟି ଉପରକୁ ଆସିଲା।
0: ଆଜ୍ଞା,
1: ସେ ପାଣିଟା ମାଟିରେ ଭିଜୁଛି, ମାଟି ଭିତରକୁ ଭେଦିକିରି ସ୍ପଞ୍ଜରେ ଯେମିତି ଆମର ପାଣି ଭେଦିଯାଏ ସେମିତି ସେ ପୃଥିବୀର ଉପର ଭାଗଟା ଆମର ସବୁବେଳେ ସେ ସ୍ପଞ୍ଜ ଭଳିଆ କାମ କରେ। ତେଣୁ କିଛି ପାଣି ମାଟିର ରହିଯାଏ, ସେତକ ଯେତେବେଳେ ତାର ସାଚୁରେସନ ହେଇଯାଏ,
0: ଆଚ୍ଛା,
1: ସେତେବେଳେ ପରିପକ୍ଵତା
0: ହେଇପାରେ,
1: ହେଇସାରିଲା ପରେ ଆଉ ବଳକା ପାଣି ସେ ନଦୀ ଆକାରରେ ଉପରେ ବୋହିଯିବ, ନହେଲେ ତ ତଳକୁ ଯାଇକି ଭୂତଳ ଜଳର ତାର ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ,
0: ମାଟି ତଳକୁ ପାଣି,
1: ମାଟି ତଳକୁ ପାଣି ଯିବ। ଏଇ ଯୋଉ ଜଳ ଧାରଣ କ୍ଷମତା ଯୋଉ କୁହାଯାଉଛି, ମାଟିରେ କେତେ ପାଣି ରହୁଛି ଯେତିକି ରହିଲା ସିଏ ହେଲା ଜଳ ଧାରଣ କ୍ଷମତା।
0: ଆଜ୍ଞା,
1: କାହିଁକି ସେଇ ଜଳଟା ହିଁ ପ୍ରକୃତରେ ଆମର ଗଛର ଚେରକୁ ସେ ପାଣି ମିଳିବ ବା ଚେର ସେଇ ପାଣିଟାକୁ ଶୋଷିକି ନେଇପାରିବ। ଯୋଉ ପାଣି ବୋହି ଯାଉଥିବ ବା ଯୋଉ ପାଣି ଭୂତଳ ଜଳକୁ ପଳଉଛି ସେ ପାଣି ଚେର ତାର ନେଇପାରେନି। ତେଣୁ ସବୁଠୁ ମୁଖ୍ୟ କଥା ହେଲା ଯେ ଆମର ଯୋଉ ରୁଟ୍ ଜୋନ୍ ତାର ଚେର ଯୋଉ ଅଞ୍ଚଳରେ ସ୍ତରରେ ଅଛି ସେଇ ସ୍ତରରେ ପାଣି କେତେ ରହୁଛି, ସେଇଟାକୁ ଆମେ କହୁଛୁ ମାଟିର ଜଳଧାରଣ କ୍ଷମତା। ସେଇ କ୍ଷମତାଟା ବିଭିନ୍ନ ପ୍ରକାର ମାଟିର ଅଲଗା ଅଲଗା, ଆପଣଙ୍କର ବାଲିଆ ମାଟି ଯୋଉଟା ରହୁଛି, ବାଲିଆ ମାଟିରେ ଆପଣ ପାଣି ଢାଳନ୍ତୁ ପାଣି ସାଙ୍ଗେ ସାଙ୍ଗେ ତଳକୁ ପଳେଇବ,
0: ଆଜ୍ଞା,
1: ତାର ନ ଦେଖିଲା ବେଳକୁ ପୁଣି ଶୁଖିଯାଇଥିବ,
0: ଆଜ୍ଞା,
1: ସେ ବାଲି ତାକୁ ଧରିକି ରଖିପାରିବନି। ବାଲିଆ ମାଟି ବା ବାଲିରେ ଜଳଧାରଣ କ୍ଷମତା କମ, କିନ୍ତୁ ଯୋଉଟା କାଦୁଆ ମାଟି ହେଇଥିବ, କୃଷ୍ଣ କାର୍ପାସ ମୂର୍ତ୍ତିକା ଯୋଉଟା କହୁଛନ୍ତି ସେଟା ହେଇଥିବ, ସେଗୁଡ଼ାକରେ କଣ ହୁଏ ବାଲିର ଭାଗ ସେଥିରେ କମ,
0: ଆଜ୍ଞା,
1: ସେଥିରେ ପଟୁ ଭାଗ ବା ସିଲ୍ଟ ଅଧିକା ବା କର୍ଦ୍ଦମ ଭାଗ ଯୋଉଟା
0: ଅଧିକା ରହୁଛି,
1: କ୍ଲେ ଭାଗ ଅଧିକା ରହୁଛି, ଯାହାଫଳରେ ସେ ପାଣିଟା ତାକୁ ରଖିବା ପାଇଁ ସୁବିଧା ହେଉଛି। ଆପଣ ଗୋଟେ କୈଶିକ ଛିଦ୍ର ଭିତରେ ଭିତରେ ଥାଏ ସୃଷ୍ଟି ହୁଏ, ଯେତେବେଳେ ଟୋଟାଲ ସର୍ଫେସ ଏରିଆ କୁହନ୍ତୁ ବା ଯୋଉ ରେଣୁ ଗୁଡାକ ରହୁଛି ଧୂଳି କଣିକାର ଉପର ଭାଗରେ ସେ ପାଣିଟା ଲାଗିକି ରହେ, ତେଣୁ ସେଇଠି ବହୁତ

0: ଯେଉଁ କୈଶିକ ଛିଦ୍ର ସୃଷ୍ଟି ହୁଏ
1: ଆଜ୍ଞା,
0: କେଉଁଠି ଆମର କାଦୁଆ ବା କୃଷ୍ଣ କାର୍ପାସ ମୃତ୍ତିକା ହେଉ ବା ଇଭେନ୍ ଦୋରସା ମାଟିରେ ବି ସେଇଟା ବି ରହିବ,
1: ଆଜ୍ଞା,
0: ତେଣୁ ସେଇଥିରେ ଜଳଧାରଣ କ୍ଷମତା ସେମାନଙ୍କର ସେଇଭଳିଆ ମାଟିର ଅଧିକାର ହୁଏ।
1: ତେବେ ଏହାକୁ କେମିତି ବୃଦ୍ଧି କରାଯାଇପାରିବ, ଏଇ ଯେଉଁ ଜଳଧାରଣ କ୍ଷମତା ଯେଉଁଟା ଆମେ କହୁଛେ?
0: ସେଥିରେ ଆଉ ଗୋଟେ ଉପାଦାନ ରହୁଛି ଯେ ଜୈବିକ ଖତ ବା ଯେଉଁଟା ଅର୍ଗାନିକ ମ୍ୟାଟର ଯେଉଁଟା କୁହାଯାଏ, ଜୈବିକ ପଦାର୍ଥ, ଜୈବିକ ପଦାର୍ଥ ମାଟିରେ ରହିଲେ ହିଁ ମାଟିର ଜଳଧାରଣ କ୍ଷମତାଟା ବଢ଼ିବ। କାରଣ ସେମାନଙ୍କର ଗୋଟେ ଆଫିନିଟି ରହିଛି, ତାଙ୍କର ଗୋଟେ ଆକର୍ଷଣ କରିବାର ଶକ୍ତି ରହିଛି ଯେ ଜଳ ଅଣୁକୁ ସେ ପୁରା ବାନ୍ଧିକି ରଖିବେ। ତେଣୁ ଯେମିତି ଆମର କହିଲି କାଦୁଅ ଆଉ ପଟୁର ଯେମିତି କ୍ଷମତା ରହିଛି, ସେମିତି ଆମର ଜୈବିକ ପଦାର୍ଥର ମଧ୍ୟ କ୍ଷମତା ରହିଛି, ସେ ପାଣିକି ତା ଭିତରେ ଧରିକି ରଖିବ। ପାଣିକୁ ସେ ଭିତରେ ବାନ୍ଧି ରଖିବାର ଅଛି ବା ମାଟିର ଜଳଧାରଣ କ୍ଷମତାକୁ ଯଦି ବଢ଼େଇବାର ଅଛି, ତାହେଲେ ଆମେ ସେଇ ଜାଗାରେ ଏଇ ଯେଉଁ କର୍ଦ୍ଦମ ବା ପଟୁ ଅଂଶ ଅଧିକା ଥିବା ଦରକାର ଆଉ ଜୈବିକ ପଦାର୍ଥ ଅଧିକା ଥିବା ଦରକାର।
1: ଆଜ୍ଞା,
0: ଯେଉଁ ମାଟିରେ ଏଇଟା ନାହିଁ ସେ ମାଟିର ଜଳଧାରଣ କ୍ଷମତାଟା କମ୍।
1: ଆଜ୍ଞା,
0: ହେଲେ ଯେତେବେଳେ ଆପଣଙ୍କର ମାଟିଟା ଯେଉଁ କହିଲି କେତେ ମୂଲ୍ୟବାନ, ହଜାର ବର୍ଷ ଲାଗୁଛି ଗୋଟେ ଇଞ୍ଚ ତିଆରି ହେବା ପାଇଁ, ସେ ମାଟିଟା ଯେତେବେଳେ ଧୋଇ ହେଇକି ପଳଉଛି, ସେତେବେଳେ ତାର ମୃତ୍ତିକା କ୍ଷୟ ଘଟୁଛି।
1: ଅତ୍ୟଧିକ ବର୍ଷା ହେଲା, ଧରନ୍ତୁ ମାଟିଟା ଉପର ସ୍ତରର ସେ ଧୋଇ ହେଇକି
0: ଚାଲିଗଲା, ସେତେବେଳେ କଣ ହଉଛି ନା ସେ ଯେଉଁ ତଳକୁ ତାର ବାଲି କିମ୍ବା ଗୋଡ଼ି କିମ୍ବା ପଥରଟା ଉପରକୁ ଦେଖାଗଲା,
1: ଆଜ୍ଞା,
0: ତାର ଜଳଧାରଣ କ୍ଷମତା ବେଶୀ ନାହିଁ। କଣ ହବ, ମାଟି ଭିତରେ ଆଉ ସ୍ପଞ୍ଜ ଭଳିଆ ପାଣି ନ ରହିକିରି ସେ ଉପରେ ଉପରେ ଗଡ଼ି ଚାଲିବ, ଉପରେ ଉପରେ ଯଦି ଗଡ଼ି ଚାଲିଲା ମୃତ୍ତିକା କ୍ଷୟ କରିବ ଆଉ ବାସି ପାଣି ତାର ରହିବ ନାହିଁ। ତେଣୁ ଆମକୁ ସବୁବେଳେ ଦେଖିବାକୁ ପଡ଼ିବ, ଯେମିତି ଜଙ୍ଗଲର କଥା କହୁଛି, ଜଙ୍ଗଲରେ ଆମର ଶୁଖିଲା ପତ୍ର ପଡ଼ିଲା, କାଠିକୁଟା ପଡ଼ିଲା ବା ଜୀବଜନ୍ତୁଙ୍କର ମଲାଦେହ ପଡ଼ିଲା, ସେଗୁଡ଼ାକ ଯେତେବେଳେ ପଚି ସଢ଼ିକିରି ବିଘଟନ ହେଇକିରି ତାର ଯେଉଁ ଅଣୁଜୀବମାନଙ୍କ ଦ୍ୱାରା ବିଘଟନ ହେଉଛି, ସେଇଟା ସେ ଯେଉଁ ତାର ଜୈବ ପଦାର୍ଥ ଭିତରେ ମିଶିଲା ସେଥିରେ ପାଣିଟା ରହିଲା। ସେଥିପାଇଁ କୁହାହଉଛି ଜଙ୍ଗଲରୁ ପତ୍ର ତମେ କାଢ ନାହିଁ ବା ଜଙ୍ଗଲରେ ନିଆଁ ଲଗାଅ ନାହିଁ, ତାକୁ ଲଣ୍ଡା କର ନାହିଁ, ଗଛ କାଠ ନାହିଁ, କାହିଁକି କୁହାହଉଛି ଯେ ବର୍ଷା ଯେତେବେଳେ ପଡ଼ୁଛି ସେତେବେଳେ ସେ ଗଛ ଉପରେ ପଡ଼ିଲା, ଗଛ ଉପରେ ସିଧାସଳଖ ଯଦି ମାଟି ଉପରେ ପଡ଼ନ୍ତା ତାହେଲେ ସେ ଖୋଳି ଦିଅନ୍ତା ମାଟି, କିନ୍ତୁ ଯେହେତୁ ଗଛ ଉପରେ ପଡ଼ୁଛି ଗଛ ପତ୍ରରେ ସେ ପ୍ରଥମେ ଆଗ ବାଧାପ୍ରାପ୍ତ ହେଇକି ତାର ବେଗଟା କମିଗଲା, ତାପରେ ଧୀରେ ତଳକୁ ପଡ଼ିଲା, ସେ ବେଗରୁ ତାର ମୃତ୍ତିକା କ୍ଷୟ ହେବ ନାହିଁ। ତଳେ ଯେହେତୁ ରହିଛି ବିଭିନ୍ନ ପ୍ରକାର ଗଛ ଚେର ସିଷ୍ଟମ ରହିଲା,
1: ଶୁଖିଲା ପତ୍ର
0: ରହିଲା, ଜୈବିକ ପଦାର୍ଥ ରହିଲା ବା ଘାସ ରହିଲା, ସେଥିରେ ପାଣିଟା ଯେତେବେଳେ ଗଡ଼ୁଛି ସେ ଏତେ ସ୍ପିଡ୍ରେ ଗଡ଼ିବ ନାହିଁ, ସେତେବେଳେ ଆସ୍ତେ ଆସ୍ତେ ଗଡ଼ିବ, ସେତେବେଳେ କଣ ହବ ପାଣିକୁ ତଳକୁ ଭେଦିବା ପାଇଁ ସମୟ ମିଳିବ, ତେଣୁ ସେ ସେଥିରେ ମୃତ୍ତିକା କ୍ଷୟ ହବ ନାହିଁ। ତେଣୁ ଆମେ ଯଦି ମୃତ୍ତିକା କ୍ଷୟକୁ ରୋକିବାକୁ ଚାହିଁବା ତାହେଲେ ଉପର ସ୍ତରର ମାଟିକୁ କେମିତି ସଂରକ୍ଷଣ କରିବା ଏବଂ ଜୈବିକ ପଦାର୍ଥ କେମିତି ରହିବ ସେ ବିଷୟରେ ଚିନ୍ତା କରିବା, ତାହେଲେ ଯାଇକି ଆମେ ସଫଳ ହେଇପାରିବା।
1: ଆଚ୍ଛା, ଏଇ ଯେଉଁ ମୃତ୍ତିକା କ୍ଷୟ ହେଉଛି କାରଣ ସବୁ କ'ଣ?
0: ମୃତ୍ତିକା କ୍ଷୟର ବହୁତ ଗୁଡ଼ିଏ କାରଣ ରହିଲା, ଦେଖନ୍ତୁ ଯେମିତି ତାର ଗଠନ, ମାଟିର ଗଠନ, ଆପଣ ହିମାଳୟ ପର୍ବତର ଗଠନ ଆଉ ପୂର୍ବଘାଟ ପର୍ବତମାଳାର ଗଠନ, ସେଇଠି ହିମାଳୟ ପର୍ବତରେ ସବୁବେଳେ ଆପଣ ଦେଖିବେ ଲ୍ୟାଣ୍ଡସ୍ଲାଇଡ୍ ହେଉଛି, ଭୂସ୍ଖଳନ ହେଉଛି, କାହିଁକି ହେଉଛି ତାର ଗଠନଟା ସେମିତି ପ୍ରକାର ଅଛି, ଯଦି ଅତ୍ୟଧିକ ବର୍ଷା ହେଇଗଲା ସେ ମାଟି ଅତଳା ଖସିବ, ଯେଉଁଟାକି ଆମର ପୂର୍ବଘାଟ ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଏନି। ପ୍ରବଳ ବର୍ଷା ଯେଉଁଠି ହେଉଛି, ଆପଣ ଦେଖିବେ ପ୍ରବଳ ବର୍ଷା ଆମର ପଶ୍ଚିମଘାଟ ପର୍ବତମାଳାରେ ବି ହେଉଛି, କିନ୍ତୁ ସେଇଠି ଯେତିକି ମୃତ୍ତିକା କ୍ଷୟ ହୁଏ ନାହିଁ, ବେଶୀ ହୁଏ ଆପଣ ଉତ୍ତର ପୂର୍ବାଞ୍ଚଳରେ ଯେଉଁଠିକି ହିମାଳୟର ରହିଲା ଅଂଶ, ଆଉ ବାକି ସେଇଠି ସେମାନେ ପୋଡ଼ୁ ଚାଷ କରୁଛନ୍ତି ବା ବେଶୀ ଖଣି ଖାଦାନ ହେଉଛି ଯାହାଫଳରେ କି ମାଟି ଡିଷ୍ଟର୍ବ ରହୁଛି, ସେଠି ଯଦି ପ୍ରବଳ ବର୍ଷା ହେଇଗଲା ବା ବେଶୀ ଦିନ ପର୍ଯ୍ୟନ୍ତ ବର୍ଷା ହେଲା ତାହେଲେ ନିଶ୍ଚିତ ଭାବରେ ମୃତ୍ତିକା ସେଠି
1: କ୍ଷୟ ହବ।
0: ତାପରେ ଯେଉଁ ପାହାଡ଼ିଆ ନଦୀ ଗୁଡ଼ାକ ରହିଛି ଯାହାର ବେଶୀ ଢାଲୁ, ବହୁତ ତାଙ୍କର ବେଗ ଅଧିକା, ଯେତେବେଳେ ବହୁତ ବେଗରେ ପାଣି ପଡ଼ିବ କୌଣସି ଜାଗାରେ ନିଶ୍ଚିତ ଭାବରେ ସେ ମାଟି ଧୋଇ ନେଇଯିବ।
1: ଆଜ୍ଞା,
0: ଆଉ ଗୋଟେ କହିଲି ମୁଁ ସିଲ୍ଟ କ୍ଲେ ଯେଉଁ ରହିଲା ସେମାନଙ୍କର ଯଦି ପରିମାଣ କମ ହବ ତାହେଲେ ବି ପାଣି ଧାରଣ କ୍ଷମତା କମିଯିବ, ଆସ୍ତେ ଆସ୍ତେ କ୍ଷୟ କରି ଚାଲିବ, ତା ତଳକୁ ତଳକୁ ଆଉ ଯେତେ ମାଟି ରହିଲା ସବୁ କ୍ଷୟ କରିକି ଚାଲିବ।
1: ଆଜ୍ଞା,
0: ନିଆଁ କଥା ଯେଉଁ କହିଲି, ନିଆଁ ଆମେ ଲଗେଇଦେଲେ କ'ଣ ହେଉଛି, ପ୍ରଥମତଃ ଏକ ଜୈବ ପଦାର୍ଥ ପୋଡ଼ିଗଲା,
1: ପୋଡ଼ିକି ନଷ୍ଟ ହେଲା,
0: ଦ୍ୱିତୀୟରେ ସେ ମାଟିରେ ଟାଣ ହେଇଗଲେ ପାଣି ଆଉ ଭିତରକୁ ନ ଭେଦି ଉପରେ ଚାଲିବ, ଯେତେ ପାଣି ଉପରେ ଦୌଡ଼ିବ ସେତେ ମୃତ୍ତିକା କ୍ଷୟ କରିବ, ଜଙ୍ଗଲ କଟିଲା ତେଣୁ ବର୍ଷା ପାଣିକୁ ଅଟକିବାକୁ କିଛି ନାହିଁ, ପୋଡ଼ୁ ଚାଷ ପୁରା ସଫା କରିକି ନିଆଁ ଲଗେଇଦେଲେ ଜୈବ ପଦାର୍ଥରୁ ଆରମ୍ଭ କରି ବିଭିନ୍ନ ଗଛ ସବୁ ରହିଗଲା। ତାପରେ ଆଉ ଗୋଟେ ଜଙ୍ଗଲ ଜମିକୁ ଆମେ ଯେଉଁ ବିଭିନ୍ନ ପ୍ରକାର ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଛେ, ଚାରଣ ଭୂମି ପାଇଁ ହଉ, ଚାଷ ଜମି ପାଇଁ ହଉ, ବା ଘରବାଡ଼ି କରିବା ପାଇଁ ଆମେ ଯେଉଁ ପରିବର୍ତ୍ତନ କରୁଛେ, ଯାହାଫଳରେ ସେ ମାଟିଟା ତାର ଖୋଲା ହେଇଗଲା, ସୁରକ୍ଷା ଦେବା ପାଇଁ କିଛି ଉପରେ ରହିଲାନି, ସେଇଥିପାଇଁ ହୁଏତ ବେଶୀ ମୃତ୍ତିକା କ୍ଷୟ ହେଉଛି। ଆଉ ବାକି ବିଲ ବାଡ଼ିରେ ଚାଷ ଜମିରେ ଆମେ ଯେଉଁ ଭଳିଆ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁନେ,
1: ରାସାୟନିକ ସାର,
0: ହଁ, ଯାହାଫଳରେ ମଧ୍ୟ ରାସାୟନିକ ସାର ହଉ ବା

0: ତା'ର ବିଭିନ୍ନ କୌଶଳ ଅଛି ଯେଉଁଟାକି କରୁନେ ବୈଜ୍ଞାନିକ ପଦ୍ଧତିରେ, ଯେଉଁଥିପାଇଁ କି ମଧ୍ୟ ଏ କାରଣ ରହୁଛି ମୃତ୍ତିକା କ୍ଷୟ ହେବା ପାଇଁ।
1: ତେବେ ଆମେ ଦେଖିବା ଦରକାର, ଯେହେତୁ ଜଙ୍ଗଲ କଥା ଆମେ ସଦାବେଳେ କହି ଆସିଛେ, ଏଇ ଜଙ୍ଗଲ ଜଳ ଧାରଣ କ୍ଷମତାକୁ କେମିତି ବୃଦ୍ଧି କରିଥାଏ ସେ ବିଷୟରେ ଟିକେ ଧାରଣା ଦେବେ।
0: ଦେଖନ୍ତୁ, ଯେଉଁ କହିଲି ବର୍ଷା ଯେତେବେଳେ ହଉଛି ଜଙ୍ଗଲରେ, ଜଙ୍ଗଲ ସିଧାସଳଖ ପଡ଼ୁନି, ବାଧାପ୍ରାପ୍ତ ହେଇକି ପଡ଼ିଲା ଜଙ୍ଗଲ ମାଟି ଉପରେ, ପ୍ରଥମେ ପାଣି ପଡ଼ିଲା, ବର୍ଷା ପାଣି ପଡ଼ିଲା,
1: ପରସ୍ପର ମାଟି ଉପରେ ଆପଣଙ୍କର ଘଞ୍ଚ ଜଙ୍ଗଲ ଥିବା ଦରକାର,
0: ଜଙ୍ଗଲ ଥିବା ଦରକାର, ସେଇଟା ଦରକାର, ଏବଂ ମାଟି ମଧ୍ୟ ତା ଉପରେ କିଛି ଆଚ୍ଛାଦନ ରହିବା ଦରକାର।
1: ଆଚ୍ଛା,
0: ତା ଫଳରେ କ'ଣ ହବ, ଗୋଟେ ଆମର ବୈଜ୍ଞାନିକ ମାନେ କହିଛନ୍ତି ଯେ ଯଦି ଜଙ୍ଗଲରେ ବର୍ଷା ହଉଛି ତାହେଲେ ସେ 18 ଇଞ୍ଚ ବର୍ଷା ପର୍ଯ୍ୟନ୍ତ, 45 ସେଣ୍ଟିମିଟର ବର୍ଷା ପର୍ଯ୍ୟନ୍ତ ବି ସେ ପାଣି ପୁରା ଭେଦିଯିବ ସ୍ପଞ୍ଜ ଭଳିଆ।
1: ଆଜ୍ଞା,
0: ସେ ବାହାରକୁ ପାଣି ବାହାରିବନି, ଶୋଷି ନେଇଯିବ ମାଟି, ସେ ଭିତରେ ରହିଯିବ। ତା ଉପରେ ସେଥିରେ ଠିଆ ଜଳ ରହିଲା ଜଙ୍ଗଲରେ, ତାହେଲେ ଗୋଟେ ଘଣ୍ଟା ଯଦି ଠିଆ ପାଣି ରହିବ 12 ଇଞ୍ଚ ପର୍ଯ୍ୟନ୍ତ ପାଣି ତଳକୁ ଭେଜିଯିବ।
1: ଆଚ୍ଛା,
0: ଗୋଟେ ଘଣ୍ଟା ରହିଲେ, କିନ୍ତୁ ଯୋଉଠି ଜଙ୍ଗଲ ନାହିଁ ସେଠି ଯଦି ଠିଆ ପାଣି ରହିବ ସେ ପାଣି ମାତ୍ର 4 ଇଞ୍ଚ ଭେଦିବ ଭିତରକୁ, ଆଉ ସେମିତି ରହିଥିବ। ପାଣିଟା ଯେତେବେଳେ ଗଡି ଗଡି ଯାଉଛି ସେ କେତେ ସମୟ ନେଉଛି ଦୂରତା ଅତିକ୍ରମ କରିବାକୁ,
1: ଆଜ୍ଞା,
0: ସେଇଟା ହେଉଛି ମୁଖ୍ୟ ଜିନିଷ ବିଚାର ଯୋଗ୍ୟ, ଯେତେ ଅଧିକା ସମୟ ନେଉଛି ସେତିକି ଭିତରେ କେତେ ପାଣି ତଳକୁ ଯାଉଛି। ତେଣୁ ଜଙ୍ଗଲର ମାଟି ଯେତେ ବର୍ଷା ପାଣି ରହିଲା ସେ ଯଦି ଆସ୍ତେ ଆସ୍ତେ ଗଡ଼ିବ ତାହେଲେ ସବୁଯାକ ପାଣି ଆମର ସଂରକ୍ଷିତ ହୋଇକି ରହିଯିବ। ଯଦି ମାଟି ରହିବନି, ଜୈବ ପଦାର୍ଥ ରହିବନି ଏବଂ ଢାଲୁ ବେଶୀ ରହିବ ତାହେଲେ ପାଣି ଠିଆ ହେବାକୁ ତ ସୁଯୋଗ ମିଳିବନି, ଯେତେ ସମୟ ଠିଆ ହେଲେ ବି ପାଣି ଆଉ ଭିତରକୁ ଭେଦିବାର ସୁଯୋଗ ନାହିଁ।
1: ଯେହେତୁ ଜଙ୍ଗଲଟା ଆପଣଙ୍କର ବୃକ୍ଷ ଲତା ଦେଇ ରହିଥିବ, ତାର ଯେଉଁ ଚେର ମାଟିଟାକୁ ବି ଧରି ରଖିଥିବ, ଯାହାଫଳରେ ଆପଣ ସେଇ ଯୋଉ ଚେର ସ୍ତର ରହିଛି ସେ ପର୍ଯ୍ୟନ୍ତ ଆପଣଙ୍କର ମାଟିଟି କେବେ ହେଲେ ହୋଇକି ଯିବ
0: ନାହିଁ। ରୁଟ୍ ଜୋନ୍ ଯୋଉଟା ରହିଛି ସେ ଭିତରେ ପାଣିଟା ଯୋଉଟା ରହିଲା ସେଟା ଗଛକୁ ମିଳିଲା, ସେଇଟା ଯେତେବେଳେ ସାଚୁରେସନ ହେଇଯାଉଛି, ପରିପକ୍ ହେଇଯାଉଛି, ତା ଉପରେ ସେ ପାଣିଟା ତଳକୁ ଯାଉଛି, ଯୋଉ ଭୂତଳ ଜଳ ହେଉଛି।
1: ଆଜ୍ଞା,
0: ଭୂତଳ ଜଳର ସ୍ତର ଯେତେବେଳେ ବୃଦ୍ଧି ପାଉଛି ସେତେବେଳେ ସେ ପାଣିଟା ଆମକୁ ଖରାଦିନେ ମଧ୍ୟ ଆମର କୂଅ, ନଳକୂଅ ବା ପୋଖରୀରେ, ଚାଷ ଜମିରେ ସେଇଟା ଉପଲବ୍ଧି ହେଉଛି, ସେଇଟା ଆମେ ଜାଣିବା ଦରକାର। କେବଳ ବର୍ଷା ଦିନେ ତ ସବୁଆଡ଼େ ବର୍ଷା ହେଲା, ବର୍ଷା ଦିନରେ ପାଣିର ଅଭାବ ନୁହଁ, କିନ୍ତୁ ବର୍ଷା ଦିନ ସରିଲା ପରେ ମାର୍ଚ୍ଚ ମାସ ଖରା ଟିକିଏ ଆରମ୍ଭ ହଉ, ପୁରା ସବୁ ଶୁଖିଯାଉଛି, ସେମିତି ଅବସ୍ଥା ହବ ନାହିଁ ଯଦି ଜଙ୍ଗଲରେ ଥିବ।
1: ଆଗୁଆ ଆମକୁ ସତର୍କ ହେବାକୁ ପଡ଼ିବ, ସଚେତନ ହେବାକୁ ପଡ଼ିବ। ତେଣୁ ଆମେ କହିବା ଯେ ମୃତ୍ତିକା ଯୋଉଟା ରହିଛି ଉପର ସ୍ତର ତାକୁ ସଂରକ୍ଷଣ କରିବା, ଆଉ ଜଳ ଯାହା ରହିଛି ତାକୁ ବି ସଂରକ୍ଷଣ କରିବା। ତେବେ ୟାର କୌଶଳ କ'ଣ ସବୁ ଆପଣେଇବେ ଆମ ଶ୍ରୋତା ବନ୍ଧୁମାନେ?
0: ବିଭିନ୍ନ ପ୍ରକାର କୌଶଳ ରହିଛି ବୈଜ୍ଞାନିକ ପଦ୍ଧତିରେ ଯେଉଁ ଚାଷ କରୁଛେ ସେଥିରେ ଆମେ ଟେରାସ୍ ଫାର୍ମିଂ କରିଦେଇପାରିବା, ବା ହୁଡ଼ା ହୁଡ଼ାକ ଟେକିକି ରଖିବା ଯେମିତି ପାଣି ଅଯଥାରେ ତଳକୁ ଗଡ଼ିଯିବନି, ଆଉ ଯେଉଁଠି ପାହାଡ଼ ରହିଛି ଜଙ୍ଗଲ ସୃଷ୍ଟି କରିବା, ବା ଯେଉଁଠି ନାଳ ସୃଷ୍ଟି ହେଇଯାଉଛି ସେଠି ଗଲି ପ୍ଲଗିଂ କରାହେଉଛି, ମଝିରେ ମଝିରେ ଚେକ୍ ଡ୍ୟାମ୍, ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍, ପଥରକୁ ସଜେଇକି ରଖିକି ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍,
1: ସିଧା ସବୁ ପାଣି ବୋହିଯିବ,
0: ପାଣି ଆସିବ, ବାଧାପ୍ରାପ୍ତ ହେବ। କଥା ହେଉଛି ଗଡ଼ିଯିବା ପାଣିକି ଆମେ ଠିଆ କରେଇବା, ବା ଦୌଡ଼ୁଥିବା ପାଣିକୁ ଚଲେଇବା, ତାର ଗତିଟାକୁ ଯଦି କମେଇଦେବା ପାଣିକୁ ସମୟ ମିଳିବ ମାଟି ଭିତରକୁ ଭେଦିବା ପାଇଁ। ତେଣୁ ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍ କରନ୍ତୁ, ବା ଆଉ ଗୋଟେ ରହିଲାଣି ଆପଣଙ୍କର ମାଟିର ତଳ ସ୍ତରରେ ସବ୍ ସଏଲ୍ ଯୋଉଟା, ସେ ଭିତରେ ବି ପାଣି ଆସ୍ତେ ସ୍ରୋତ ଚାଲିଥାଏ, ତାକୁ ଅଟକାଇବା ପାଇଁ ଏବେ ଆମେ କଲୁଣି ଡାଇଫ୍ରାଗମ୍ ୱାଲ୍। ତମର ଗୋଟେ କଂକ୍ରିଟର କାନ୍ଥ ନାଳର ଭିତରକୁ ଯିବ, 5 ଫୁଟ୍ 6 ଫୁଟ୍, ହଁ 5 ଫୁଟ୍ 6 ଫୁଟ୍ ତଳକୁ ଯିବ, ଚେକ୍ ଡ୍ୟାମ୍ ତ ଉପରେ ହବ, ସେଇଟା ତଳକୁ ଯିବ, ଭିତରେ ଯୋଉ ପାଣିଟା ପାସ୍ କରିଯାଉଥିଲା ସିଏ ଆଉ ଯିବନି, ସେଇଠି ସେ ଆରେଷ୍ଟ ହେଇକି ରହିଲା, ସେଇଠୁ ସେଇଠୁ ଉପରକୁ ଉପରକୁ ପାଣି ମଧ୍ୟ ଷ୍ଟୋର ହେଇକି ମାଟି ତଳେ ଷ୍ଟୋର ହେଇକି ରହିବ, ମାଟି ତଳେ ପାଣିଟା ବି କ୍ଷୟ ହେବନି।
1: ଆଚ୍ଛା,
0: ଆଉ ବାକି ତଳ ଅଞ୍ଚଳରେ, ସମତଳ ଅଞ୍ଚଳରେ ଆମର ଯେତେବେଳେ ବର୍ଷା ପାଣିକି ଧାରଣ କରିବା ପାଇଁ ଆମେ ଗୋଟେ ପର୍କୁଲେସନ୍ ପିଟ୍ କରୁଛୁ,
1: ଆଜ୍ଞା,
0: 10 ମିଟର ବାଇ 10 ମିଟରରେ ଗୋଟେ ଗୋଟେ ଛୋଟ ଛୋଟ ଛୋଟ ଛୋଟ ପିଟ୍ କରାହଉଛି, ଗାତ ଖୋଳା ହଉଛି, ଯେଉଁଥିରେ କି ବର୍ଷା ପାଣିଟା ବାନ୍ଧି ହେଇକି ରହିବ, ଏପରିକି ପୋଖରୀ ଖୋଳିଲେ ବି ବର୍ଷା ପାଣି ରହିବ। ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ବି କରାହଉଛି, ଜଳ ବିଭାଗ ପ୍ରକଳ୍ପ, ଯେଉଁଥିରେ କି ମଧ୍ୟ ପାଣି ବାନ୍ଧି ହେଇକି ରହିବ, ସେ ପାଣିଟା ଆମକୁ ଖରାଦିନେ ବହୁତ ପରିମାଣରେ ମିଳିପାରିବ।
1: ଗ୍ରାମାଞ୍ଚଳ ହୁଅନ୍ତୁ ବା ସହରାଞ୍ଚଳରେ ହୁଅନ୍ତୁ, ଯେଉଁଠି ଆମେ ଦେଖୁଛେ ଜଳ ଉତ୍ସ ରହିଛି ତାକୁ କେମିତି ସଂରକ୍ଷଣ କରିବା ସେଟା ହେଉଛି ଗୁରୁତ୍ୱପୂର୍ଣ୍ଣ ଦିଗ। ଆଉ ବିଶେଷ କରିକି ଯେଉଁ ଜଳ ପ୍ରଦୂଷଣ ମାତ୍ରା ତାକୁ ଆମେ କମେଇବା ପାଇଁ ପଡ଼ିବ, କାହିଁକିନା ଆମ ଭିତରେ ସେ ସଚେତନତା ରହିଲେ, ଜାଗ୍ରତ ହେଲେ ନିଶ୍ଚିତ ଆମେ ସମୟରେ ଆମେ ଜଳକୁ ସୁବିନିଯୋଗ କରିପାରିବା। ବିଶେଷ କରି ଖରାଦିନେ ଆମେ ଦେଖିବା ଦରକାର ଯେ ଧରନ୍ତୁ ଆମେ ଟ୍ୟାପ୍ରେ ପାଣି ଖୋଲି ଦେଇଛେ, ବ୍ୟବହାର ଯୋଗ୍ୟ ପାଣିକୁ ଯେତିକି ବ୍ୟବହାର କରିବା କଥା ସେତିକି ବ୍ୟବହାର ନ କରିକି ଅତ୍ୟଧିକ ପାଣି ଯଦି ନଷ୍ଟ ହୋଇକି ସେ ନାଳରେ ପୁଣି ପଡ଼ିବ ସେପଟେ ବି ପ୍ରଦୂଷିତ ହେଉଛି। ତେଣୁ ଶେଷରେ ଆପଣ କ'ଣ ପରାମର୍ଶ ରହିବ ଶ୍ରୋତା ବନ୍ଧୁମାନଙ୍କୁ?
0: ଦେଖନ୍ତୁ, ମୁଁ ଯେମିତି କହିଲି ଗୋଟେ ଇଞ୍ଚ ମାଟିକି ତିଆରି ହେବା ପାଇଁ ଯଦି ହଜାର ବର୍ଷ ଲାଗୁଛି, କେତେ ମୂଲ୍ୟବାନ ଆମେ ସେ ଅନୁମାନ କରିପାରିବା। ତେଣୁ ମାଟିକୁ କେବେ ହେଲେ ଆମେ

0: କ୍ଷୟ ହେବାକୁ ଦେବା ନାହିଁ, ଆଉ ଜଙ୍ଗଲରେ ଆମେ କେବେ ହେଲେ ନିଆଁ ଲଗେଇବା ନାହିଁ, ଶୁଖିଲା ପତ୍ରକୁ ଜଙ୍ଗଲ ଭିତରେ ପଚିବାକୁ ଯେମିତି ଆମେ ଛାଡ଼ିଦେବା, ଆଉ ପୋଡ଼ୁ ଚାଷ ଭଳିଆ ଗୋଟେ ପଦ୍ଧତିକୁ ଆମେ ଯଦି ଛାଡ଼ି ଦେଇକି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା, ହୁଏତ ଆମର ଜଳ ପରିଚାଳନା ଠିକ୍ ଭାବରେ ହେଇପାରିବ। ଆଉ ଯେତେ ସବୁ ଖାଲି ସ୍ଥାନ ଆମ ଘର ଚାରିପଟେ ରହିଛି ବା ଆମ ଆଖପାଖରେ ଯେଉଁ ପଡ଼ିଆ ରହିଛି, ସବୁଗୁଡ଼ାକରେ ଆମେ ଗଛ ଲଗେଇବା।
1: ଆଜ୍ଞା,
0: ବିଭିନ୍ନ ପ୍ରକାର ଗଛ, ଯେଉଁ ଗଛ ହଉଛୁ ରହିଲେ ବି ସେ ମାଟିଟା ସବୁବେଳେ କଭର ହେଇକି ରହିବ। ଆଉ ଯେତେ କୌଶଳ ମୁଁ କହିଲି, ମୃତ୍ତିକା ଜଳ ସଂରକ୍ଷଣ, ସେ କୌଶଳ ଗୁଡ଼ାକ ଅବଲମ୍ବନ କରିବା, ଏବଂ ମାଟିରେ ରାସାୟନିକ ସାର ବଦଳରେ ଯଦି ଜୈବିକ ସାର ଖତ ଅଧିକା ବ୍ୟବହାର କରିବା, ତାହେଲେ ମାଟିର ଜଳ ଧାରଣ କ୍ଷମତା ବଢ଼ିବ। ସର୍ବଶେଷରେ କହିବି, ଗଛକୁ ଆମେ କାଟିବା ନାହିଁ, ଜଙ୍ଗଲ ଯାହା ଅଛି ତାକୁ ସୁରକ୍ଷା ଦେବା, ଆଉ ତାର ପରିସୀମା କେମିତି ବଢ଼ିବ ଯଦି ସେ ବିଷୟରେ ଚିନ୍ତା କରିବା, ନିଶ୍ଚିତ ଭାବରେ ମଧୁର ଜଳକୁ ଆମେ ପାଇପାରିବା, ଏବଂ ଆମ ଚାଷରେ, ଆମ ପାଣି ପିଇବା ପାଇଁ, ଆମ ବନ୍ୟଜନ୍ତୁମାନଙ୍କ ପାଇଁ ସମସ୍ତଙ୍କୁ ଆମେ ଯୋଗାଇ ଦେଇପାରିବା।
1: ନିଶ୍ଚିତ ଭାବରେ ଖୁବ୍ ମୂଲ୍ୟବାନ କଥା କହିଲେ। ଶେଷରେ ଯେଉଁ ସନ୍ଦେଶ ରହିଲା ଶ୍ରୋତାବନ୍ଧୁମାନଙ୍କ ପାଇଁ, ଆମେ ଆଶା କରିବା ଏଥିପ୍ରତି ସଚେତନ ହେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବେ, ଯାହାଫଳରେ ଜଳ ସଂରକ୍ଷଣ ହୋଇପାରିବ, ଜଳର ସୁବିନିଯୋଗ ହୋଇପାରିବ ଏବଂ ମାଟି ଆମର ସୁରକ୍ଷିତ ରହିବ। ଏ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ନ୍ୟୁଜିଲାଣ୍ଡକେ ଦୁଇଦିନିଆ ଗସ୍ତ ସାରିକରି ଆଜି ସ୍ୱଦେଶ ଫେରୁଛନ୍ ପ୍ରଧାନମନ୍ତ୍ରୀ। ଭିନ୍ ଭିନ୍ କ୍ଷେତ୍ରଟି ଦୁଇ ଦେଶ ଭିତରେ ପାଞ୍ଚଟା ବୁଝାମଣାପତ୍ର ହେଲା ସ୍ୱାକ୍ଷରିତ। ସମ୍ବିଧାନ ଲାଗି ଅଙ୍ଗୀକାରବଦ୍ଧତା ଆଉ ଜନମଙ୍ଗଳକେ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଗୋଟିଏ ନୌକା ବୁଡ଼ିଯିବାରୁ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କର ଗଲା ଜୀବନ। ଶିକ୍ଷା ସାଙ୍ଗେ ଜନସାଧାରଣଙ୍କର ଭିତରେ ସଂସ୍କୃତି ଆଉ ଜ୍ଞାନର ପ୍ରସାର ଲାଗି ପାଠାଗାର ଗୋଟିଏ ଶକ୍ତିଶାଳୀ ମାଧ୍ୟମ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସ୍ୱଦେଶୀ ଜ୍ଞାନକୌଶଳଟି ତିଆରି ହୋଇଥିବା INS ମହେନ୍ଦ୍ରଗିରି ଯୁଦ୍ଧ ଜାହାଜ ଆଜି ଭାରତ ନୌସେନାଟି ହେଲା ସାମିଲ। ସ୍କୁଲ ପଢ଼ାବୈତି ହୋଇଥିବା ଭୁଲ୍ର ଅପରାଧିକ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ଲାଗି ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବା ଅୟତ୍କା 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ବାବଦେ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଭୁବନେଶ୍ୱରନ ସ୍ୱଳ୍ପ କାର୍ବନ୍ ତିଆରି ସାମାନ ଆଉ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ବୁଝାମଣାପତ୍ର ହେଲା ସ୍ୱାକ୍ଷରିତ। ରାଜ୍ୟ ସରକାର ସବୁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାକୁ ସ୍ୱାବଲମ୍ବୀ ଆଉ ସ୍ଥାୟୀ କରବାର ଉଦ୍ଦେଶ୍ୟ ରାଜସ୍ୱ ମଡେଲ ଉପରେ ଦେଉଛନ୍ ଗୁରୁତ୍ୱ, କହିଲେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ। ମହାନଦୀ ପାଏନ୍ ଝମେଲାର ସମାଧାନ ଲାଗି ଓଡ଼ିଶା ଆଉ ଛତିଶଗଡ଼ ସହମତ ହୋଇଛନ୍ ବୋଲି କହିଲେ ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। 5 ବର୍ଷର କିତାନୁ ଅୟତ୍କା ସେବା ପୂରା କରିଥିବା ଗ୍ରାମ ରୋଜଗାର ସେବକମାନଙ୍କର ପୂରା ବିବରଣୀ ଦେବାର ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ। ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଆଉ ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାର ପାଖର ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି, ଏତାର ପ୍ରଭାବଟି ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଅନୁମାନ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଚ୍ନିର ମୁଖ୍ୟ ଖବର ନେ ଶେଷ ହେଲା। ଏତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ସ୍ୱପ୍ନାରାଣୀ ଦାସଙ୍କ କଣ୍ଠରେ ଶୁଣନ୍ତୁ ଆଧୁନିକ ଗୀତ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ରଚନା କରିଛନ୍ତି ନରସିଂହ ମହାପାତ୍ର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲ।

0: ଶାହାପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ରଚନା କରିଛନ୍ତି ବୃନ୍ଦାବନ ଜେନା।

ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠ ଦେଇଥିଲେ ସ୍ୱପ୍ନାରାଣୀ ଦାସ। ଗୀତ ରଚନା କରିଥିଲେ ନରସିଂହ ମହାପାତ୍ର ଓ ବୃନ୍ଦାବନ ଜେନା। ଆକାଶବାଣୀ ସମ୍ବଲପୁର। ଏଥର ଚିଠିପତ୍ରର କାର୍ଯ୍ୟକ୍ରମ, ଆପଣଙ୍କ ଚିଠି ପାଇଛୁର ପୁନଃ ପ୍ରସାରଣ।

0: ଅନୁରୋଧ କାର୍ଯ୍ୟକ୍ରମରେ ଯେଉଁ ଶ୍ରୋତାବନ୍ଧୁ ଯେଉଁ ଗୀତ ଅନୁରୋଧ କରୁଥିଲେ ତାହା ନ ବାଜି ଅନ୍ୟ ଗୀତ ପ୍ରସାରଣ ହେଲା ବୋଲି, ଯଦି ସେ ପ୍ରକାରର ଘଟିଯାଇଛି ଶ୍ରୋତାବନ୍ଧୁ ତେବେ ଆମେ ଦୁଃଖିତ। ପରବର୍ତ୍ତୀ ସମୟରେ ଯେଭଳି ଭାବରେ ଆପଣମାନେ ଅନୁରୋଧ କରିଥିବା ଗୀତ ବଜାଇ ପାରିବୁ ସେ ଦିଗରେ ଆମେ ଯତ୍ନବାନ ହେବୁ। ଏବଂ ଆଉ ଗୋଟିଏ କଥା, ଆପଣ ଯାହା ଲେଖିଛନ୍ତି ଯେ ଯୁବବାଣୀ କାର୍ଯ୍ୟକ୍ରମରେ ଶ୍ରୋତାମାନଙ୍କ ସହିତ କଥୋପକଥନର ଯେଉଁ ଭାବ ବିନିମୟର କାର୍ଯ୍ୟକ୍ରମ ରହିଛି ତାକୁ ବେଶୀ ପ୍ରାଧାନ୍ୟ ଦେଇ ଗୀତ କମ୍ ସମୟର ବଜାଇଲେ ଅନେକ ଶ୍ରୋତା ସାମିଲ ହେବେ ବୋଲି ଯାହା ଆପଣ ଲେଖିଛନ୍ତି, ଆମେ ସବୁବେଳେ ଚେଷ୍ଟା କରୁ ଶ୍ରୋତାବନ୍ଧୁ ଯେ କିଭଳି ଭାବରେ ଅଧିକରୁ ଅଧିକ ଶ୍ରୋତା ଏହି ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଜଡ଼ିତ ହେବେ ସେଇଥିପାଇଁ। ଏବଂ ମଝି ମଝିରେ ଯଦି ଗୀତ ଟିକେ ନ ବଜାଇବୁ ତାହେଲେ କାର୍ଯ୍ୟକ୍ରମ ମଧ୍ୟ ସେ ପ୍ରକାର ସରସ ଏବଂ ସୁନ୍ଦର ହୋଇପାରିବ ନାହିଁ। ତେବେ କେତେବେଳେ କେମିତି, ଯଦି କିଛି ସମୟ ପାଇଁ ଯଦି ଗୀତ ଅଧିକ ହୋଇଯାଇଛି ତାହା ସେ ପ୍ରକାରର ଗୋଟିଏ ଅସୁବିଧା ନୁହେଁ, ଏ ଦିଗରେ ଆପଣ ମଧ୍ୟ ସହଯୋଗ କରିବେ ଏହା ମଧ୍ୟ ଆମେ ଆଶା କରିବୁ। ତଥାପି ଆପଣଙ୍କୁ ଧନ୍ୟବାଦ ଆପଣଙ୍କର ଏ ଚିଠି ପାଇଁ।
1: ପରବର୍ତ୍ତୀ ଚିଠିରେ ଲେଖିଛନ୍ତି ପଡ଼ା ବିଜେପୁର ଜିଲ୍ଲା ବରଗଡ଼ରୁ ସେବାରାମ ମେହେର। ସର୍ବପ୍ରଥମେ ମୋର ନମସ୍କାର ଗ୍ରହଣ କରିବେ। ଶନିବାର ଦିନ ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନିକାରେ ପ୍ରଚାର କରିଥିଲେ କବି ଗବେଷକ ପ୍ରଶାସକ ଅଭୟ ନାରାୟଣ ନାୟକଙ୍କ ସହିତ ସାକ୍ଷାତକାର। ଏଥିରୁ ତାଙ୍କର ଜୀବନୀ ବିଷୟରେ ଅନେକ କିଛି ଜାଣିହେଲା ଓ ତାଙ୍କ କବିତାଗୁଡ଼ିକ ବହୁତ ମନଛୁଆଁ ଥିଲା ବୋଲି ସେ ଲେଖିଛନ୍ତି। ତେଣୁ କବିଙ୍କୁ ଏବଂ ସାକ୍ଷାତ କରିଥିବା ସନ୍ତୋଷ ପିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଦେବେ। ସେ ଗୋଟିଏ ମତାମତ ଦେଇଛନ୍ତି, ଆଜିର ଭାବନା କାର୍ଯ୍ୟକ୍ରମରେ ଉପସ୍ଥାପିକାମାନଙ୍କୁ ସୁଯୋଗ ଦିଅନ୍ତୁ। ତାଙ୍କର ଆଉ ଗୋଟିଏ ଚିଠି ଅଛି, ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ରଥଯାତ୍ରାକୁ ନେଇ ଯେଉଁ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତି ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ କେଉଁ ଦିନରୁ ପ୍ରଚାର କରାଯିବ ସେ ବିଷୟରେ ଜଣାଇବେ ବୋଲି ସେ ଲେଖିଛନ୍ତି।
0: ପ୍ରଥମେ ତ ଆମେ ଧନ୍ୟବାଦ ଜଣାଇବୁ ଶ୍ରୋତାବନ୍ଧୁ ଯେ ଆପଣ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ଏବଂ ଚିଠି ଲେଖୁଛନ୍ତି। ହେଲେ ଆପଣ ନିଶ୍ଚିତ ଭାବରେ ଶୁଣିପାରିଥିବେ ବୋଲି ଆମେ ଆଶା କରୁଛୁ ଯେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଆମର ପ୍ରସାରଣ ହୋଇ ଚାଲିଛି ଏବଂ ତାହା ଆଗାମୀ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚାଲିବ। ଏହା ପ୍ରତିଦିନ ସକାଳ 8:30 ଆମେ ପ୍ରଚାର କରୁଛୁ କଟକରୁ ରିଲେ କରିକିରି। ଏବଂ ଆଉ ଗୋଟିଏ କଥା, ଆପଣ ଯାହା ଲେଖିଛନ୍ତି ଯେ ଆଜିର ଭାବନା ଉପସ୍ଥାପନା ପାଇଁ ଉପସ୍ଥାପିକାମାନଙ୍କୁ ସୁଯୋଗ ଦିଅନ୍ତୁ ବୋଲି, କିଛି ଦିନ ହେଲା ଶ୍ରୋତାବନ୍ଧୁ ଆମେ ଉପସ୍ଥାପିକାମାନଙ୍କୁ ମଧ୍ୟ ସୁଯୋଗ ଦେଇଛୁ ଏବଂ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ପ୍ରସାରିତ ହୋଇସାରିଲାଣି। ଆଶା କରୁଛୁ ଯେ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ, ଆଉ ଯଦି ଶୁଣିନାହାନ୍ତି ତାହେଲେ ଅନୁରୋଧ କରିବୁ ଯେ ଆପଣ ଏହି ଆଜିର ଭାବନା ନିଶ୍ଚିତ ଭାବରେ ଶୁଣନ୍ତୁ। ଧନ୍ୟବାଦ ଆପଣଙ୍କର ଚିଠି ପାଇଁ।
1: ପରବର୍ତ୍ତୀ ଚିଠିରେ ଲେଖିଛନ୍ତି ଝୁଲୋପାଲି ଜିଲ୍ଲା ବରଗଡ଼ରୁ ମାମୁନି ମେହେର, ଓମ୍ ମେହେର, ଅଭି ମେହେର, ମହିମା ମେହେର, ନମନ ମେହେର ଏବଂ ସ୍ୱସ୍ତିକ ମେହେର। ଗତ 3 ଜୁଲାଇ ଶୁକ୍ରବାର ଆଜିର ଭାବନାରେ ପ୍ରଚାର କରିଥିଲେ ପରିବାର ଉପରେ ଆଧାରିତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ଖୁବ୍ ଉଚ୍ଚକୋଟୀର ହୋଇଥିଲା, ଏଥିପାଇଁ ଉପସ୍ଥାପିକା ଶିବାନୀ ଲାଲଙ୍କୁ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଏବଂ ଗତ 6 ଜୁଲାଇ 2026 ସୋମବାର ରାତି 8:02 ପ୍ରଚାର କରିଥିଲେ ରତନ କୁମାର ପୂଜାରୀଙ୍କ କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଶତ୍ରୁଘ୍ନ ଲୁହା ଏବଂ ମନସୁନୀ ନାୟକ। ଏହା ନୂଆବର୍ଷ ଜାନୁଆରୀ ମାସ ପାଇଁ ଉପଯୋଗୀ ଗୀତ ଥିଲା, ଏହାକୁ ଜୁଲାଇ ମାସ ଆଷାଢ଼ ବର୍ଷା ମାସରେ ବଜାଇଥିବାରୁ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଖାପଛଡ଼ା ଲାଗିଲା ବୋଲି ସେ ଲେଖିଛନ୍ତି। ଏହା ବଦଳରେ ବର୍ଷା ଉପରେ ଆଧାରିତ ଗୀତ ବଜାଇଥିଲେ କାର୍ଯ୍ୟକ୍ରମର ମାନ ବଢ଼ିଥାନ୍ତା, ଆଉ ଏହି ସମୟରେ ପ୍ରବଳ ବର୍ଷା ମଧ୍ୟ ହେଉଥିଲା। ଏହାକୁ ସଙ୍ଗୀତ ବିଭାଗକୁ ଜଣାଇଦେବେ ବୋଲି ସେ ଲେଖିଛନ୍ତି।
0: ଧନ୍ୟବାଦ ଶ୍ରୋତାବନ୍ଧୁ ଆପଣଙ୍କର ଏ ଚିଠି ପାଇଁ। ଏ ସଙ୍ଗୀତର କଥା ଆପଣ ଯାହା ଲେଖିଛନ୍ତି ଯେ ଟିକେ ଖାପଛଡ଼ା ଲାଗିଲା ସେଦିନର ଗୀତ, ନିଶ୍ଚିତ ଭାବରେ ଆମେ ସବୁବେଳେ ଚେଷ୍ଟା କରୁ ଶ୍ରୋତାବନ୍ଧୁ ଯେ ସମୟ ଏବଂ ବିଭିନ୍ନ ପ୍ରକାରର ଯେଉଁ ଦିନ ବାର ରହିଛି ତାକୁ ଆଖି ଆଗରେ ରଖିକି ଆମେ ସଙ୍ଗୀତ ମଧ୍ୟ ସ୍ଥାନିତ କରିଥାଉ। ସେଦିନ ନୂଆବର୍ଷର ଗୀତ ସ୍ଥାନିତ ହୋଇଥିଲା ଯାହାକି ଖାପଛଡ଼ା ଲାଗିଲା ବୋଲି ଆପଣ ଯାହା ଲେଖିଛନ୍ତି, ଆମେ ପରବର୍ତ୍ତୀ ସମୟରେ ନିଶ୍ଚିତ ଭାବରେ ଯତ୍ନବାନ ହେବୁ, ସମୟକୁ ଦେଖିକି ହିଁ ଗୀତ ସ୍ଥାନିତ କରିବୁ ଏବଂ ତାହା ଆମେ ସବୁବେଳେ କରିଆସୁଛୁ। ଏ ପ୍ରକାରର ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ। ଏବଂ ଆଜିର ଭାବନା କାର୍ଯ୍ୟକ୍ରମ ଯାହା ଆପଣଙ୍କୁ ଭଲ ଲାଗିଛି ଏବଂ ଯାହା ଧନ୍ୟବାଦ ଆପଣ ଜଣାଇଛନ୍ତି ସେଦିନର ସମ୍ପୃକ୍ତ ଉପସ୍ଥାପିକାଙ୍କୁ ଆମେ ଜଣାଇ ଦେଉଛୁ। ଆଶା କରିବୁ ଆପଣ ନିୟମିତ କାର୍ଯ୍ୟକ୍ରମ ଶୁଣିବେ ଏବଂ ପୁଣି ଏହି କାର୍ଯ୍ୟକ୍ରମକୁ ଚିଠି ଦେବେ। ଦେଖିଲେ ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ଭାଲୁବାହାଲ ବିଜେପୁର ଜିଲ୍ଲା ବରଗଡ଼ରୁ ଲୋକନାଥ ସାହୁ ଏବଂ କରମସାନୀ ସାହୁ। ଗତ ଜୁଲାଇ 6 ସୋମବାର ଦିନ ସନ୍ଧ୍ୟା 5:02 ପ୍ରସାରିତ ହୋଇଥିଲା ପାଲା। ବହୁତ ଭଲ ଲାଗିଥିବାରୁ ପରିବେଷଣ କରିଥିବା କଳାକାରମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଦେବେ। ଏବଂ ତାଙ୍କର ଗୋଟିଏ ଅଭିଯୋଗ ବି ଅଛି, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ, ସେମାନେ ଇମେଲରେ ଚିଠି ପଠାଉଛନ୍ତି କିନ୍ତୁ ତାହା ରିସିଭ୍ ହେଉନାହିଁ। ସେମାନେ 2 ଚିଠି ପଠାଇଛନ୍ତି କିନ୍ତୁ ଥରେ ମଧ୍ୟ ତାଙ୍କର ଚିଠି ସାମିଲ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
0: ପ୍ରଥମେ ତ ଆମେ ଧନ୍ୟବାଦ ଜଣାଇବୁ ଶ୍ରୋତାବନ୍ଧୁ ଯେ ଆପଣଙ୍କର ଏହି ଚିଠିଟି ଆଜି ଏହି କାର୍ଯ୍ୟକ୍ରମରେ ସ୍ଥାନିତ ହୋଇଛି। ଯଦି ଆପଣ ଇମେଲ ଜରିଆରେ ଚିଠି ପଠାଇଛନ୍ତି ଏବଂ ତାହା ସାମିଲ ହୋଇପାରି ନାହିଁ ତେବେ ତାହାର କାରଣ କ'ଣ ହୋଇଛି ହୁଏତ ତାହା ବର୍ତ୍ତମାନ କହିବା

0: ତାହା ବର୍ତ୍ତମାନ କହିବା ସମ୍ଭବପର ନୁହେଁ। ତେବେ ଆପଣଙ୍କର ଚିଠିକୁ ସାମିଲ ନ କରିବାର ସେମିତି କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ। ତେବେ ଶ୍ରୋତାବନ୍ଧୁ, ଆମେ ପୁଣି ଅନୁରୋଧ କରିବୁ ଯେ ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ହେଉ କିମ୍ବା ଚିଠି ମାଧ୍ୟମରେ ହେଉ କିମ୍ବା ଏଇ ଇମେଲ୍ ଜରିଆରେ ହେଉ, ଆପଣ ନିଶ୍ଚିତ ଭାବରେ ଚିଠି ପଠାନ୍ତୁ। ଆଗାମୀ ଥର ନିଶ୍ଚିତ ଭାବରେ ସାମିଲ ହେବ, ଆମେ ସେଥିପ୍ରତି ଆହୁରି ଯତ୍ନବାନ ହେବୁ। ତା ସହିତ ଆପଣ ଯେଉଁ ଲୋକଗୀତର କଥା ଲେଖିଛନ୍ତି ଏବଂ ଧନ୍ୟବାଦ ଜଣାଇଛନ୍ତି, ଆମେ ସେଦିନର ସମ୍ପୃକ୍ତ କଳାକାରଙ୍କୁ ଆପଣଙ୍କର ଧନ୍ୟବାଦ ଏହି କାର୍ଯ୍ୟକ୍ରମ ଜରିଆରେ ଜଣାଇ ଦେଉଛୁ। ଦେଖିଲେ ପରବର୍ତ୍ତୀ ଚିଠି,
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠି ଲେଖିଛନ୍ତି ରେମଣ୍ଡା ଜିଲ୍ଲା ବରଗଡ଼ରୁ ସତ୍ୟଭାମା ମେହେର ଏବଂ ଲିଙ୍ଗରାଜ ମେହେର। ଗତ ଜୁଲାଇ 2 ତାରିଖ ଯୁବଆଣୀ କାର୍ଯ୍ୟକ୍ରମରେ ଜୁମ୍ବା ପ୍ରଶିକ୍ଷିକା ଇଶା ନାୟକଙ୍କ ସହିତ ଏକ ସାକ୍ଷାତକାର ପ୍ରଚାର କରିଥିଲେ। ଏଥିରୁ ଜୁମ୍ବା ବିଷୟରେ ଅନେକ କଥା ଜାଣିହେଲା। ଗତ ଜୁଲାଇ 4 ତାରିଖ ସ୍ୱରଲିପିର ଉପସ୍ଥାପିକା ପ୍ରିୟା ଶତପଥୀ ଆନ୍ତର୍ଜାତୀୟ ସହକାରିତା ଦିବସ ଉପରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ଗୀତଗୁଡ଼ିକ ବି ଶ୍ରୁତି ମଧୁର ଥିଲା। ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଗତ 5 ଜୁଲାଇ କୃଷି ସଂସାରରେ ସଙ୍ଗୀତ ରୂପକ ସତ୍ ହେବା ଦେଖ୍ଲା ସପନ ମନୋରଞ୍ଜନ ଧର୍ମୀ ତଥା ଶିକ୍ଷଣୀୟ ଥିଲା। ନୂଆ ଆସିଥିବା ସେଦିନର ଉପସ୍ଥାପିକାଙ୍କ ନାମ କହିଥିଲେ ଭଲ ହୋଇଥାନ୍ତା ବୋଲି ସେ ଲେଖିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଧର୍ମ ଓ କର୍ତ୍ତବ୍ୟ ରକ୍ଷା ଆମର ଧ୍ୟେୟ ହେବା ଆବଶ୍ୟକ। 6 ଜୁଲାଇ ଆଜିର ଭାବନାରେ ଶିବାନୀ ଲାଲଙ୍କ ମହାଭାରତର ଉଦାହରଣ ଭଲ ଲାଗିଲା ବୋଲି ସେ ଲେଖିଛନ୍ତି। ମନୋରମାର ଏଥରର ଅତିଥି ଥିଲେ ନଳିନୀ ପ୍ରଭା ଦାସ। ତାଙ୍କର କବିତା ଧରଣୀ ସବାରୀ ଓ ବିକ୍ଷିପ୍ତ ମାନସୀ ଉଚ୍ଚକୋଟୀର ଥିଲା। ତାଙ୍କୁ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଏବଂ ସଙ୍ଗୀତା ସାହୁଙ୍କ ଉପସ୍ଥାପନାରେ ଗତ ଜୁଲାଇ 7 ତାରିଖ ସମ୍ବଲବାଣୀରୁ ଆମ ଅଞ୍ଚଳର ବିଭିନ୍ନ ଘଟଣା ବିଷୟରେ ଜାଣିହେଲା ବୋଲି ସେ ଲେଖିଛନ୍ତି।
0: ମୋଟାମୋଟି ଭାବରେ କହିବାକୁ ଗଲେ ଆପଣଙ୍କର ଯାହା ଉଲ୍ଲେଖ କରିଛନ୍ତି ଚିଠିରେ ସମସ୍ତ କାର୍ଯ୍ୟକ୍ରମ ଭଲ ଲାଗିଛି ଏବଂ ଆପଣ ଯେଉଁ ଧନ୍ୟବାଦ ଜଣାଇଛନ୍ତି ଏଇଠି ଆମେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଜଣାଇ ଦେଉଛୁ ଏବଂ ଆଶା ମଧ୍ୟ କରିବୁ ଯେ ଆପଣ ପରବର୍ତ୍ତୀ ସମୟରେ ମଧ୍ୟ କାର୍ଯ୍ୟକ୍ରମ ଶୁଣିବେ ଏବଂ ଏଭଳି ଚିଠି ଦେବେ। ଆପଣମାନଙ୍କର ଏଭଳି ଗୋଟିଏ ଗୋଟିଏ ଚିଠି ହିଁ ଆମକୁ ଆହୁରି ଉତ୍ସାହିତ କରିବ ଏ ପ୍ରକାରର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ। ଧନ୍ୟବାଦ ପୁଣି ଥରେ ଆପଣଙ୍କର ଏ ଚିଠି ପାଇଁ।
1: କାର୍ଯ୍ୟକ୍ରମର ଶେଷ ଚିଠି ଲେଖିଛନ୍ତି ବୁଡ଼ାପାଲି ବିଜେପୁର ଜିଲ୍ଲା ବରଗଡ଼ରୁ ଯଶୋବନ୍ତ ପାଇକ। ଚିଠି ପଢ଼ୁଥିବା ଏବଂ ଉତ୍ତର ଦେଉଥିବା ଆଜ୍ଞାଙ୍କୁ ମୋର ନମସ୍କାର ଜଣାଉଛି। ଜିତେନ୍ଦ୍ର ହରିପାଲ ଗାଇଥିବା ଚହଟ ଚିକନ କଲି ପାଶୁଗଲା ଚାଲି ଏହି ଗୀତ ରଚନା କରିଛନ୍ତି ଶିବଶଙ୍କର ପ୍ରଧାନ, ହେଲେ ପୁରାତନ ରଚନା କହି ପ୍ରଚାର କରୁଛନ୍ତି ବୋଲି ସେ ଲେଖିଛନ୍ତି।
0: ପ୍ରଥମେ ତ ଆମେ ଧନ୍ୟବାଦ ଦେବୁ ଶ୍ରୋତାବନ୍ଧୁ ଯେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଲେଖୁଛନ୍ତି। ଯେଉଁ ଗୀତ କଥା ଆପଣ ଲେଖିଛନ୍ତି ଯେ ଜଣେ ନିର୍ଦ୍ଦିଷ୍ଟ ଗୀତିକାର ଏ ଗୀତଟିକୁ ଲେଖିଛନ୍ତି କିନ୍ତୁ ତାହା ପୁରାତନ ରଚନା ବୋଲି ପ୍ରସାରଣ ହେଉଛି ବୋଲି ଆପଣ ଯାହା ଚିଠିରେ ଉଲ୍ଲେଖ କରିଛନ୍ତି, ଯଦି ତାରିଖ ଏବଂ ସମୟ ଲେଖିଥାନ୍ତେ ତାହେଲେ ଆମକୁ ଆହୁରି ସୁବିଧା ହୋଇଥାନ୍ତା ଯେ ଏହି ଗୀତଟି ପ୍ରକୃତରେ କେତେବେଳେ ପ୍ରସାରଣ ହୋଇଥିଲା ଏବଂ ତା'ର ପ୍ରକୃତରେ ଗୀତିକାର କିଏ ଥିଲେ। ତଥାପି ଶ୍ରୋତାବନ୍ଧୁ, ଆମେ ଚେଷ୍ଟା କରିବୁ ଏହି ଗୀତର ପ୍ରକୃତରେ ଗୀତିକାର କିଏ ଏବଂ ଯଦି କିଛି ତ୍ରୁଟି ଥାଏ ନିଶ୍ଚିତ ଭାବରେ ଆମେ ଆଗାମୀ ଦିନରେ ତାକୁ ସୁଧାରି ନେବୁ। ଧନ୍ୟବାଦ ଆପଣଙ୍କର ଏ ଚିଠି ପାଇଁ। ତେବେ ଅଭିଷେକ ବାବୁ, ଆପଣ ଯାହା କହୁଥିଲେ ଯେ ଏହା ଥିଲା ଏହି କାର୍ଯ୍ୟକ୍ରମର ଶେଷ ଚିଠି, ତାହେଲେ ଆମକୁ କାର୍ଯ୍ୟକ୍ରମକୁ ଏଠି ହିଁ ରଖିବାକୁ ପଡ଼ିବ।
1: ତା ପୂର୍ବରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆମର ଠିକଣାଟି କହି ରଖୁଛି,
0: କହିଦିଅନ୍ତୁ।
1: ଆମର ଠିକଣାଟି ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ସମ୍ବଲପୁର ପିନ୍ 7680001। ଶ୍ରୋତାମାନେ ତାଙ୍କର ଚିଠି ଆମର ଇମେଲ୍ ଆଇଡିରେ ମଧ୍ୟ ପଠାଇ ପାରିବେ। ଆମର ଇମେଲ୍ ଆଇଡିଟି ହେଲା dutyroom@sambalpur@gmail.com ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଶ୍ରୋତାମାନେ ଚିଠି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571।
0: ତେବେ ଶ୍ରୋତାବନ୍ଧୁ, ଆରଥରକ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।

ଶୁଣିଲେ ଆପଣଙ୍କ ଚିଠି ପାଇଛୁର ପୁନଃ ପ୍ରସାରଣ। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଉସ୍ତାଦ ନିଶାଦ ଖାଁଙ୍କ ଦ୍ୱାରା ପରିବେଷିତ ସିତାର ବାଦନ ଶୁଣନ୍ତୁ। ଆଳାପ ଏବଂ ଜଟ୍ ଝାପ ତାଲରେ ନିବଦ୍ଧ ରାଗ ଜୋକ୍ ଏବଂ ରାଗ ଚନ୍ଦ୍ରକୋଁସର ଏକ ସୁନ୍ଦର ସମ୍ମିଶ୍ରଣରେ 1940 ଦଶକରେ ପଣ୍ଡିତ ଜଗନ୍ନାଥ ବୁଆ ପୁରୋହିତ ଗୁଣୀ ଦାସଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏକ ଆଧୁନିକ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ରାଗ ଜୋକ୍ କୋଁସ।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିଲେ ଉସ୍ତାଦ ନିଶାଦ ଖାଁଙ୍କ ଦ୍ୱାରା ପରିବେଷିତ ସିତାର ବାଦନ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी से समाचार संध्या के साथ मैं विशाल शर्मा। मुख्य समाचार। प्रधानमंत्री नरेंद्र

0: ଏଗାରଟା ବାଜି ପାଞ୍ଚ ମିନିଟ୍ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତର ଲହର। ଦିନ ବାରଟା ବାଜି ତିରିଶ ମିନିଟ୍ରେ ଓଡ଼ିଆ ଲଘୁ ସଙ୍ଗୀତ। ଦିନ ଗୋଟାଏ ବାଜି ପାଞ୍ଚ ମିନିଟ୍ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ନବୀନ କିଶୋର ଆଚାର୍ଯ୍ୟ ଏବଂ ପଦ୍ମିନୀ ସୁନା। ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ଘର ସଂସାର କାର୍ଯ୍ୟକ୍ରମ ପ୍ରଗତି, ଏଥିରେ ସାକ୍ଷାତକାର ଶୁଣିବେ ହୀରାବତୀ ବିଶ୍ୱାଳଙ୍କ ସହିତ। ଏଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ଭାରତ ଆଉ ନ୍ୟୁଜିଲାଣ୍ଡ ଭିତରେ ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଆଉ ପଶୁପାଳନ ବାଗିର ଭିନ୍ ଭିନ୍ କ୍ଷେତ୍ରଟି ପାଞ୍ଚଟା ବୁଝାମଣାପତ୍ର ହେଲା ସ୍ୱାକ୍ଷରିତ। ଭାରତୀୟ ନୌସେନାର ନୂଆ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ମହେନ୍ଦ୍ରଗିରି ଆଇଜ୍ ଜଳାବତରଣ କଲେ ପ୍ରତିରକ୍ଷା ମନ୍ତ୍ରୀ। ଭିଏତନାମରେ ଗୋଟିଏ ନୌକା ବୁଡ଼ିଯିବାନୁ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କର ଗଲା ଜୀବନ। ମହାରାଷ୍ଟ୍ରର ନାଗପୁରଠାରେ ବ୍ରିକ୍ସ ପରିବହନ ମନ୍ତ୍ରୀମାନଙ୍କର ବୈଠକ ହେଲା ଅନୁଷ୍ଠିତ। ରାଜ୍ୟର 1-8 ଶ୍ରେଣୀ ତକ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ବାବଦ ସବୁ ପ୍ରକ୍ରିୟାର ଅପରାଧିକ ତଦନ୍ତ ମୂଲ କରବାର୍ ଲାଗି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶୃଙ୍ଖଳିତ କରବାର୍ ଲାଗି ପୁଲିସ୍ ମହାନିର୍ଦ୍ଦେଶକଙ୍କର ଅଧ୍ୟକ୍ଷତାତି ହେଲା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ଅଘଟଣମୁକ୍ତ ରଥଟଣା ଆଉ ରଥଯାତ୍ରା ପରିଚାଳନା ଉପରେ ଗୁରୁତ୍ୱ। ରାଇଜେ ସ୍ୱଳ୍ପ କାର୍ବନ ତିଆରି ଲାଗି ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା ବାବଦେ ବୁଝାମଣାପତ୍ର ହେଲା ସ୍ୱାକ୍ଷରିତ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫୁ ହୋଇଥିବା ଓସିଏସ୍ 2026 ପ୍ରିଲିମିନାରୀ ପରୀକ୍ଷାରେ ବାହାରିଲା ପରୀକ୍ଷା ଫଲ। 5 ବର୍ଷନୁ ଅୟତ୍କା ସେବା ଯୋଗାଇଥିବା ଗାଁ ରୋଜଗାର ସେବକମାନଙ୍କର ପୂରା ତଥ୍ୟ ମାଗିଲେ ସରକାର। ରାଜ୍ୟର 67ଟା ପ୍ରାଥମିକ ବିଦ୍ୟାଳୟକେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟନେ ଉନ୍ନୀତ କରବାର୍ ଲାଗି ମିଳିଲା ଅନୁମୋଦନ। କେଜିନୁ ପିଜି ତକ ଫିସ୍ ନାଇଁ ଦେଇକରି ନାଁ ଲେଖାବାର ଅସୁବିଧାକେ ଦୂର କରବାର୍ ଲାଗି ଖାସ୍ ମାର୍ଗଦର୍ଶିକା ଆଇବା ବୋଲି କହିଲେ ଉଚ୍ଚଶିକ୍ଷାମନ୍ତ୍ରୀ। ଭାରତ ଆଉ ଇଂଲଣ୍ଡ ଭିତରେ ଚାଲିଥିବା 5 ନମ୍ବର T20 ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ର ଆଜି ଇଂଲଣ୍ଡର 257 ରନ୍ ଜବାବ ଥି ଭାରତ କରିଛେ 18 ଓଭର୍ ୬ ୱିକେଟ୍ ହରାଇକରି 199 ରନ୍। ଫିଫା ବିଶ୍ୱକପ୍ର 3 ନମ୍ବର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଥି ଆଜି ନରୱେ ଆଉ ଇଂଲଣ୍ଡ ଭିତରେ ହେବା ଖେଲ। ଆଉ ମୌସୁମୀ ଟ୍ରଫ୍ ଲାଇନ୍ ପ୍ରଭାବ ଥି ଆଇବା 18 ତାରିଖ ତକ ରାଇଜେ ଜାରି ରହିବା ହାଲକାନୁ ମଧ୍ୟମ ଧରଣର ବର୍ଷା। ଆଜିର ମୁଖ୍ୟ ଖବର ଶେଷ ହେଲା, ଜୁହାର।
0: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:09:15। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆସନ୍ତାକାଲିର ଅଧିବେଶନ ଆରମ୍ଭ କରିବୁ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।